2026 ମସିହା ଅକ୍ଟୋବର ମାସ 15 ତାରିଖ ଆପଣଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଟ୍ଜ୍ ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 5:57।

ଯୁଗ ଯୁଗାନ୍ତର ଭାରତର ମୃତ୍ୟୁ ନାହିଁ, ସେ ବଞ୍ଚି ରହିଛି କେବଳ ନିଜ ପାଇଁ ନୁହଁ, ବିଶ୍ୱର ମାନବ ସମାଜ ପାଇଁ। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ସକାଳ 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 169ତମ ଭାଗ।

0: ଶୁଣିଲେ ରାମଚରିତ ମାନସର 169ତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଅଶୋକ ମିଶ୍ର।
1: ଗୋଟିଏ ଗାଁରେ ଥାନ୍ତି ଜଣେ ସ୍ୱାମୀ ଆଉ ସ୍ତ୍ରୀ। ସ୍ତ୍ରୀ ବେଶ ଭଲ, ସ୍ୱାମୀର ପ୍ରତ୍ୟେକ କଥାକୁ ସେ ମାନି ଚଳେ। ସ୍ୱାମୀ ଯେଉଁ ଗାରଟିଏ ଟାଣିଦିଏ ସେଇ ଗାରକୁ ସେ କେବେ ମଧ୍ୟ ଅତିକ୍ରମ କରିଯାଏ ନା। ସ୍ୱାମୀ ଜଣେ ବଡ଼ ବିନ୍ଧାଳି, କୋଦଣ୍ଡରେ କାଣ୍ଡ ଯୋଖି ସିଏ ପ୍ରତିଦିନ ଲକ୍ଷ୍ୟଭେଦର ଅଭ୍ୟାସ କରେ। କେବେ ସେ ତାର ସ୍ତ୍ରୀ କି କହେ, ଗରିଆ ଧରି ଠିଆ ହୋ ମୋ ସାମ୍ନାରେ। ସ୍ତ୍ରୀ ଗରିଆଟାକୁ ମୁଣ୍ଡ ଉପରେ ଧରି ଠିଆ ହୁଏ ଏବଂ ସ୍ୱାମୀ ସ୍ତ୍ରୀ ପାଖରୁ ଅନେକ ଦୂରକୁ ଚାଲିଯାଇ ଗରିଆକୁ ଲକ୍ଷ୍ୟ କରି ତୀର ଚଲାଏ। ସ୍ତ୍ରୀ ଭାବେ, ହେଇ ବାଜିଲା ତୀର ଆସି ମୋ ଆଖିରେ, ହେଇ ତୀର ବାଜିଲା ମୋ କାନରେ, ହେଇ ତୀର ବାଜିଲା ମୋ ଛାତିରେ। ବାସ୍ ଏସବୁ ଭାବି ଭାବି ସ୍ୱାମୀ ତୀରଟାକୁ ଛାଡ଼ିଦେଲା ବେଳକୁ ସ୍ତ୍ରୀ ପ୍ରାଣ ଭୟରେ ଆଖି

0: ଏଠାରେ ବନ୍ଦ କରିଦିଏ। ସ୍ୱାମୀ କେବେ ତା କାନକୁ ଘଷି ସେ ତୀର ଛାଡ଼ିପାରିବ କି ନାହିଁ ସେ କଥାର ପରୀକ୍ଷା କରେ, କେବେ ତା ଶାଢ଼ୀକୁ ଘଷି ହେଇ ତାର ତୀର ଯାଇପାରିବ କି ନାହିଁ ସେଇ କଥାର ପରୀକ୍ଷା କରେ। ସ୍ତ୍ରୀ ଦିନେ ଗୁଣାପରି ଗୋଟାଏ ଅଳଙ୍କାର ପିନ୍ଧିଥିଲା, ଯା ଭିତରେ ଥିଲା ଗୋଟାଏ ବଡ଼ ଛିଦ୍ର। ସ୍ୱାମୀ ସେ କଥା ଦେଖିଲା ଏବଂ ଦେଖି କହିଲା, ଆଜି ତୋ ଗୁଣା ଭିତରେ ଯେଉଁ ଛିଦ୍ର ଅଛି ସେଇ ଛିଦ୍ର ଦେଇ ମୋ ତୀରଟାକୁ ଛାଡ଼ିବି। ସବୁଦିନ ତ ସ୍ୱାମୀର ସବୁ କଥାରେ ସ୍ତ୍ରୀ ରାଜି ହଉଥାଏ, କିନ୍ତୁ ସେଦିନ ସେ ଆଉ ତା କଥାରେ ରାଜି ନ ହେଇ କହିଲା, ଇଡ଼େ ଯଦି ବିନ୍ଧାଳି ତମେ ତାହେଲେ ଆଗ ନେଇ ମତେ ମୋ ବାପ ଘରେ ଛାଡ଼ି ଆସ, ତାପରେ ଯେତେ ବିନ୍ଧୁଥିବ ବିନ୍ଧୁଥିବ, ହଁ ଏଇ ଗୋଟିଏ ଗାଁରେ ଜନ୍ମରୁ ଏ ଯାଏ ଅଛ, ତେଣୁ ନିଜକୁ ବଡ଼ ବୋଲି ଭାବୁଛ, ତମଠୁ ବି ଆହୁରି ବଳୁଆ ଆହୁରି ପାରିଲା ବାଲା ଆହୁରି ବଡ଼ ଲୋକ ଏ ପୃଥିବୀରେ ଅଛନ୍ତି, ଯଦି ଦେଖିନ ତାହେଲେ ଏ ଗାଁଟା ଛାଡ଼ି ବାହାରକୁ ଯାଅ, ସେଇଠି ଦେଖି ଆସିବ ତମେ ବଡ଼ ନା ତମଠୁ ଆଉ ବଡ଼ ଅଛନ୍ତି କେହି ଏ ପୃଥିବୀରେ, ଲାଜ ଶରମ ତମ ପାଖରେ ନାହିଁ, ସେଇଥିପାଇଁ ମାଇପ ଆଗରେ ଦେଖାଉଛ ବାହାଦୁରୀ ମରଦପଣ। ସ୍ତ୍ରୀର ଏଇଭଳି କଟୁ କଥା ସବୁ ଶୁଣି ସ୍ୱାମୀକୁ ବଡ଼ କାଟିଲା, ତେଣୁ ସେ ସ୍ତ୍ରୀ କି ଆଉ କିଛି ନ କହି ସେଠୁ ସିଧା ଚାଲିଲା ଏକ ମୁହା ହେଇ। ମନରେ ଭାବୁଥାଏ ସତରେ କଣ ସଂସାରରେ ମୋଠୁ ପାର୍ଲା ବାଲା ମୋଠୁ ବଳୁଆ ମୋଠୁ ବୁଦ୍ଧିଆ ଆଉ କିଏ ଅଛି, ଏମିତି ଭାବୁଛି ଆଉ ବାଟ ଚାଲୁଛି ଯାଉଛି ଯାଉଛି ପହଞ୍ଚିଲା ଘୋର ଜଙ୍ଗଲ ଭିତରେ। ଆଉ କିଛି ବାଟ ଗଲା ଦେଖିଲା ଜଙ୍ଗଲ ମଝିରେ କୁଡ଼ିଆଟେ, ତା ପାଖରେ ଦି ଚାରିଟା କିଆରୀ, ବୋଧେ ଚାଷବାସ ପାଇଁ ସେସବୁ କିଆରୀକି କିଏ ପ୍ରସ୍ତୁତ କରିଛି। ସେ କିଆରୀକି ସେ ଜଙ୍ଗଲ ମଝିରେ ଦେଖି ଅଟକି ଗଲା। କିଛି ସମୟ ପରେ ଦେଖିଲା ଜଣେ ଲୋକ ଦିଟା ମହାବଳ ବାଘ କାନ୍ଧରେ ଜୁଆଳି ପକେଇ ସେଠିକି ଅଡ଼େଇ ଆଣୁଛି। ପ୍ରାଣ ଭୟ ହେଲା ତାର, ଏସବୁ କଥା ଦେଖି ଗୋଟିଏ ବୁଦାମୂଳେ ସେ ଛପିଗଲା। ତାପରେ ସେ ଲୋକଟା ହଳ କରିବା ଆରମ୍ଭ କଲା, ଏଇ ଦୃଶ୍ୟ ଦେଖି ସେ ବରଡ଼ା ପତ୍ର ପରି ଖାଲି ଥରିବାରେ ଲାଗିଲା, ଚୁପଚାପ ସେଠୁ ଖସି ପଳେଇଲା ପ୍ରାଣ ଭୟରେ। ଏମିତି ଯାଉ ଯାଉ ଦେଖିଲା ଦୂରରୁ ପର୍ବତ ଦିଟା ଚାଲି ଚାଲି ଆସୁଛନ୍ତି, ସେ ବୁଝିପାରିଲାନି ଘଟଣାଟା କଣ। ତାପରେ ଦେଖିଲା ଜଣେ ଲୋକ ଭାର କରି ପର୍ବତ ଦିଟାକୁ ବୋହି ଆଣୁଛି, ପୁଣି ଦେଖିଲା ସେ ପାଖରେ ଗାଈ ଗୋଠ ଜଗିଥିବା ଜଣେ ଲୋକ ପର୍ବତ ଦିଟା ଚାଲି ଆସୁଥିବାର ଦେଖି କାଳେ ସେଗୁଡ଼ାକ ତା ଗାଈ ଗୋଠ ଉପରେ ମାଡ଼ିଯିବ ଭାବି ନିଜ କାନ୍ଧରେ ପକେଇଥିବା ଗାମୁଛାଟାକୁ ତଳେ ପକେଇଲା ଏବଂ ସମୁଦାୟ ଗାଈ ଗୋରୁଙ୍କୁ ସେଇଠୁ ଗୋଟେଇ ଆଣି ତା ସେ ଗାମୁଛା ଉପରେ ରଖି ଗଣ୍ଠିଲି ବାନ୍ଧିଦେଲା। ଏଇ ବିନ୍ଧାଳି ପ୍ରବଳ ଯେହେତୁ ସେଇ ପାଖାପାଖି ହିଁ ଥିଲା, ତେଣୁ ସିଏ ବି ଗାଈ ଗୋରୁଙ୍କ ସାଥିରେ ସେଇ ଗଣ୍ଠିଲି ଭିତରେ ରହିଗଲା। ସେ ଲୋକ ତାପରେ ଗଣ୍ଠିଳି ଧରି ଦୌଡ଼ିଲା ବେଳକୁ କାହୁଁ ଏକ ଛଞ୍ଚାଣ ଆସି ସେଇ ଗଣ୍ଠିଳିଟାକୁ ତା ଗୋଡ଼ ପଞ୍ଝାରେ ଟାଣି ନେଇ ସେଠୁ ଉଡ଼ି ଚାଲିଗଲା। ଛଞ୍ଚାଣ ଉଡ଼ୁଛି ଆକାଶରେ, ହଠାତ୍ ତା ପଞ୍ଝାଟା କୌଣସି ଗୋଟେ କାରଣବଶତଃ ହୁଗୁଳା ହେଇଯିବାରୁ ଗଣ୍ଠିଳିଟା ଆକାଶରୁ ଖସିଲା। ଗଣ୍ଠିଳି ଖସୁଛି ଖସୁଛି ଖସୁଛି ପଡ଼ିଲା ଆସି ଗୋଟିଏ ଅସୁରୁଣୀର ଆଖି ଭିତରେ। ଦି ଅସୁରୁଣୀ ସେଇଠି ବସି କଥା ହଉ ହଉ ଜଣେ ଟିକିଏ ଆକାଶ ଆଡ଼କୁ ଅନେଇ ଦେଲା ବେଳକୁ ଠିକ୍ ସେଇ ସମୟରେ ତା ଆଖି ଭିତରେ ପଡ଼ିଲା ଗଣ୍ଠିଳିଟା। ଯା ଆଖିରେ ପଡ଼ିଲା ଗଣ୍ଠିଳି, ସେ ଆର ଅସୁରୁଣୀକି କହିଲା, ଭଉଣୀ ଲୋ ଦେଖିଲୁ ମୋ ଆଖିରେ ବାଲିଟେ କି କଣ୍ଟେ ପଡ଼ିଗଲା। ଆର ଅସୁରୁଣୀ ତା ଶାଢ଼ୀ କାନିକୁ ବଳି ଗଣ୍ଠିଳିଟାକୁ ଯା ଆଖିରେ ପଡ଼ିଥିଲା ସେ ଗଣ୍ଠିଳି ତା ଆଖିରୁ ବାହାର କରି ଆଣିଲା ଏବଂ ତା ଦୁଇ ଆଙ୍ଗୁଠି ମଝିରେ ରଖି ତାକୁ ଫିଙ୍ଗି ଦେଲା ଦୂରକୁ। ଗାଈ ଗୋରୁଙ୍କ ସାଥିରେ ବିନ୍ଧାଳି ଥାଏ ସେ ଗଣ୍ଠିଳି ଭିତରେ ପଡ଼ିଥାଏ ଦୂରରେ। ତାପରେ ସିଏ ଅନେକ ଚେଷ୍ଟା କରି ଗଣ୍ଠିଳି ଭିତରୁ ବାହାରିଲା। ବୁଦ୍ଧି ଉଦୟ ହେଇସାରିଥାଏ ତାର, ବୁଝି ସାରିଥାଏ ତାଠୁ ଆହୁରି ପାରିଲା ଆହୁରି ବଳୁଆ ଆହୁରି ବଳୁଆ ସଂସାରରେ ଅଛନ୍ତି ଲୋକ। ଅତଏବ ଘରକୁ ସେ ତାପରେ ଫେରିଲା, ନିଜ ସ୍ତ୍ରୀକୁ ଯାଇ ସକଳ ବୃତ୍ତାନ୍ତ ବର୍ଣ୍ଣନା କଲା ଏବଂ କହିଲା, ଆଲୋ ତୁ ମୋ ଆଖିଟା ଖୋଲିଦେଲୁ, ସଂସାରରେ ମୁଁ ନୁହେଁ ତହୁଁବଡ଼ା ତହୁଁବଡ଼ା ତହୁଁବଡ଼ା ତହୁଁବଡ଼ା ଅଛନ୍ତି, ତେଣୁ କେବେ ବି କେହି ବି କୌଣସି କଥାରେ ଏ ସଂସାରରେ ନିଜକୁ ବଡ଼ ବୋଲି ଭାବିବା ଉଚିତ ନୁହେଁ। ଆଜି ପାଇଁ କଥା ଶେଷ। ଆଉ ମୁଁ ଅଧିକ କିଛି କହିବାର ଦରକାର ପଡ଼ୁଛି କି? ଯଦି କହିଲା ବେଳକୁ କିଛି ଭୁଲ କହିଛି ତେବେ ଦୟାକରି ମୋତେ କ୍ଷମା ଦେବେ।
1: ଶୁଣିଲେ ଆଜିର ଅନୁଚିନ୍ତା, ରଚନା ଏବଂ ଉପସ୍ଥାପନା କଲେ।

0: ଅଶୋକ ମିଶ୍ର, ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: ନମସ୍କାର ଚାଷୀ ଭାଇ, ଆଜିର ଚାଷବାସ କଥାରେ ଚାଲନ୍ତୁ ଶୁଣିବା ଘିଅକୁଆଁରୀ ଚାଷ ବିଷୟରେ। ଆମେ ସମସ୍ତେ ଜାଣିଛେ ଘିଅକୁଆଁରୀ ଗଛ କିପରି ଦେଖାଯାଏ, ତଥାପି ଏହା ଗୋଟିଏ କଣ୍ଟାଯୁକ୍ତ ଗୁଳ୍ମ ପ୍ରଜାତିର ଗଛ। ତା ସହ ଏହା ଏକ ମହତ୍ତ୍ୱପୂର୍ଣ୍ଣ ଔଷଧୀୟ ଗୁଳ୍ମ ଅଟେ। ଔଷଧ ତଥା ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତି କରିବା ପାଇଁ ବହୁତ ଆବଶ୍ୟକ ପଡୁଥିବାରୁ ବହୁ ସ୍ଥାନରେ ଏହାର ବ୍ୟବସାୟିକ ଚାଷ କରାଯାଉଛି। ଏହାର ରସ ଚର୍ମର ନୂଆ ରୂପ ଦେବା ସଙ୍ଗେ ସଙ୍ଗେ ଆକର୍ଷଣ ବଢ଼ାଇଥାଏ। ଏହାର ରସରେ ଏଲୋନିକ୍ ନାମକ ଗ୍ଲୁକୋସାଇଡ୍ ମିଳିଥାଏ। ଏହା ଭିନ୍ନ ଭିନ୍ନ ପ୍ରଜାତିର ଘିଅକୁଆଁରୀରେ ଭିନ୍ନ ଭିନ୍ନ ପରିମାଣରେ ମିଳିଥାଏ। ସର୍ବାଧିକ 22% କୁରୁକାଓ ଜାତିର ଘିଅକୁଆଁରୀରେ ମିଳିଥାଏ। ଏହି ଗଛର ପତ୍ରକୁ କାଟି ସବୁଜ ରଙ୍ଗର ରସ ବାହାରିଥାଏ। ଏହି ଶସ ମଧ୍ୟରୁ ପିତା ରଙ୍ଗର ରସ ନିଶ୍ରିତ ହୁଏ। ଘିକୁଆଁରୀ ଏକ ସାଧାରଣ ଗଛ ଯାହାକି ଯେକୌଣସି ସ୍ଥାନରେ ଲଗାଯାଇପାରିବ। ମାତ୍ର ଯେଭଳି ଭାବରେ ଏହାର ପ୍ରସାଧନ ସାମଗ୍ରୀ ଓ ଔଷଧରେ ବ୍ୟବହାରରେ ଗୁରୁତ୍ୱ ବଢ଼ିଚାଲିଛି, ଏହାକୁ ଉପଯୁକ୍ତ ଚାଷ ପାଇଁ କ୍ଷେତ୍ର ତଥା ଉନ୍ନତମାନର ଚାଷ ପ୍ରଣାଳୀ ଅବଲମ୍ବନ କରିବା ଆବଶ୍ୟକ ହୋଇପଡ଼ିଛି। ଏହା ବିବିଧ ଜଳବାୟୁରେ ବଢ଼ିପାରେ, ମାତ୍ର କୁହୁଡ଼ି ଓ ଶୀତକାଳୀନ ତାପମାତ୍ରା ଏହା ଉପରେ ପ୍ରତିକୂଳ ପ୍ରଭାବ ପକାଏ। ଏହି ଗଛ ଗରମ ତଥା ଶୁଷ୍କ ଜଳବାୟୁରେ ଭଲ ବଢ଼ିପାରେ। ନିଗିଡ଼ା ବାଲିଆ ମାଟି ଏହା ପାଇଁ ଉପଯୋଗୀ, ଅନୁର୍ବର ମୃତ୍ତିକାରେ ଏହା ବଞ୍ଚିପାରେ ନାହିଁ। ହାଲୁକା ଦୋରସା ମାଟି କିମ୍ବା ଢିପ ଗଡ଼ାଣିଆ ଭୂମିରେ ଭଲ ବଢ଼ିପାରେ। ଜମି ନିଗିଡ଼ା ହୋଇଥିବା ଆବଶ୍ୟକ, ଯେପରିକି କ୍ଷେତ୍ରରେ ପାଣି ଠିଆ ହୋଇ ରହିନଥିବ। ମାଟିର ପିଏଚ୍ ସ୍ତର 6.5-8.5 ମଧ୍ୟରେ ହେବା ଆବଶ୍ୟକ। ଏହାର ଚେର ମାଟି ଭିତରେ ବେଶ ବାଟ ଯାଏଁ ଯାଇପାରେ ନାହିଁ। ତେଣୁ 30-45 cm ଗଭୀର ଥିବା ମାଟି ଜମିରେ ଏହା ଭଲ ଭାବରେ ବଢ଼ିପାରେ। ଘିଅକୁଆଁରୀ ଚାଷ ପାଇଁ ଜମି ପ୍ରସ୍ତୁତି ଆମେ କରିବା ପାଇଁ ହେଲେ ଜମିକୁ ପ୍ରଥମେ ଗ୍ରୀଷ୍ମ ଋତୁରେ 2-3 ଥର ଭଲ ଭାବରେ ଅଗଭୀର ଚାଷ କରିବା ଉଚିତ। ତାହେଲେ ଘାସ ଅନାବନା ଗଛ ମରିଯିବ ଓ ମାଟି ଜୀବାଣୁମୁକ୍ତ ରହିବ। ଜମିରେ ଏକର ପ୍ରତି 5 ଟନ୍ ଗୋବର ଖତ, 2 କିଲୋଗ୍ରାମ ନିମ୍ବ ପିଡ଼ିଆ ମିଶାଇବା ଦରକାର। ଜମିରେ 45 cm ବ୍ୟବଧାନରେ 30 cm ଉଚ୍ଚତାର ହୁଡ଼ା ତିଆରି କରି ଏହି ଚାରାଗୁଡ଼ିକୁ ଆମେ ପୋତିପାରିବା। ଘିଅକୁଆଁରୀ ଗଛ ପୁରୁଣା ହେଲେ ଏଥିରୁ ଅନେକ ପାର୍ଶ୍ୱପୁଆ ବାହାରିଥାଏ। ଏଗୁଡ଼ିକୁ ମୂଳ ଗଛରୁ ଅଲଗା କରି ଜମିରେ ରୋପଣ କରିବା ପାଇଁ ବ୍ୟବହାର କରାଯାଏ। ପ୍ରତ୍ୟେକ ହିଡ଼ରେ ଆମେ 45 cm ଦୂରତାରେ ସଂଗ୍ରହ କରାଯାଇଥିବା ପୁଆଗୁଡ଼ିକୁ ଲଗାଇବା। ଏକର ପ୍ରତି ଆମକୁ 20,000 ପୁଆ ଦରକାର ପଡ଼ିବ। ଏହାକୁ ଯେକୌଣସି ଋତୁରେ ଲଗାଯାଇପାରିବ। ଏହା ଶୁଷ୍କ ଜମିରେ ହୋଇଥାଏ, ତେଣୁ ମାସକୁ ଥରେ ହାଲକା ସିଞ୍ଚନ କରିଦେଲେ ମଧ୍ୟ ଏହି ଗଛ ଭଲ ଭାବରେ ବଢ଼ିପାରିବ। ନିୟମିତ ଭାବରେ ଏହି ଗଛ ମୂଳରେ ଥିବା ଘାସକୁ ବଛାବଛି କରି ମାଟିକୁ କୋଡ଼ାଖୋସା କରିଦେବା ଆବଶ୍ୟକ। ଘିଅକୁଆଁରୀ ଗଛରେ ସାର ପ୍ରୟୋଗ କରିବାର ଆବଶ୍ୟକତା ନଥାଏ, କିନ୍ତୁ ଉପଯୁକ୍ତ ସମୟରେ ଖତ ସାର ପ୍ରୟୋଗ କଲେ ଏହାର ଭଲ ବୃଦ୍ଧି ଘଟେ। ସାଧାରଣତଃ ଘିଅକୁଆଁରୀ ଗଛକୁ କୌଣସି ରୋଗ ହୋଇନଥାଏ, କିନ୍ତୁ ଏଥିରେ ସାଧାରଣତଃ ଅଧିକା ପାଣି ଜମିଗଲେ ଏହାର ପତ୍ରଗୁଡ଼ିକ ପଚିଯାଇ ନଷ୍ଟ ହେବାର ଅଧିକା ସମ୍ଭାବନା ଥାଏ। ତେଣୁକରି ଆମେ ସବୁବେଳେ ଧ୍ୟାନ ଦେବା ଏହା ମୂଳରେ ଯେପରି ଅଧିକ ପାଣି ଜମି ନ ରହେ। ଗଛ ଲଗାଇବାର 1 ବର୍ଷ ପରେ ଏହାର ପତ୍ରଗୁଡ଼ିକୁ କାଟି ଆମେ ଅମଳ କରିପାରିବା। ପତ୍ର କାଟିବା ସମୟରେ ଚିରିବା ଉଚିତ ନୁହେଁ। କଟା ଗଛରେ ପୁଣି ଥରେ ପତ୍ର କଅଁଳେ ଓ ଏହାକୁ 2ୟ ବର୍ଷ ଅମଳ କରାଯାଇପାରିବ। ଏହି ପ୍ରକାର 5-6 ବର୍ଷ ଅମଳ କରାଯାଇପାରିବ। ବାରମ୍ବାର ପତ୍ର କାଟିବା ଦ୍ୱାରା ଗଛରେ କବକଜନିତ ରୋଗ ଲାଗିବାର ସମ୍ଭାବନା ଥିବାରୁ ଗଛରେ ଥାଇଡେନ୍ Z78 ସିଞ୍ଚନ କରାଯିବ।
0: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର।
2: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
3: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
4: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଶୁଣିବା ଏଥିରେ ଭତ୍ରା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ବନମାଳୀ ଭତ୍ରା ଏବଂ ସାଥୀ।
5: ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଭତ୍ରା ଭାଇ ଭଉଣୀମାନଙ୍କର ଆମ୍ବ ନୂଆଖିଆ ସମୟର ଗୀତ। ପରିବେଷଣ କରୁଛନ୍ତି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ମହାଦେଇଗୁଡ଼ା ଗ୍ରାମର ବନମାଳୀ ଭତ୍ରା ଏବଂ ସାଥୀ।

0: ଶୁଣିଲେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରେଞ୍ଜୋଳି ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ। ଅଥ ବାର୍ତ୍ତାଃ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଦ୍ୟ ଦୃଶ୍ୟ ଶ୍ରବ୍ୟ ପରାନ୍ତର୍ଜାଲୀୟ ମାଧ୍ୟମେନ ଲଦାଖ ରାଜ୍ୟେ ପ୍ରାୟଃ 50-300 କୋଟି ରୂପ୍ୟକାଣାମ୍ ପଞ୍ଚ ପ୍ରମୁଖ ବିକାଶ ପରିୟୋଜନାନାମ୍ ଉଦ୍ଘାଟନମ୍ ରାଷ୍ଟ୍ରାୟ ସମର୍ପଣମ୍ ବିଧାଷ୍ୟତି। ଏତାସାମ୍ ପରିୟୋଜନାନାମ୍ ଉଦ୍ଦେଶ୍ୟମ୍ ସମ୍ପର୍କ ବ୍ୟବସ୍ଥାୟାଃ ସୁଦୃଢ଼ୀକରଣମ୍, ଉର୍ଜା ସମ୍ବଦ୍ଧ ଆଧାରିତ ସଂରଚନାୟାଃ ପରିଷ୍କରଣମ୍, ସାଂସ୍କୃତିକ ବୈଭବସ୍ୟ ସଂରକ୍ଷଣମ୍ ତଥା କ୍ଷେତ୍ରେ ଜଳ ସୁରକ୍ଷାୟାଃ ସମ୍ବର୍ଦ୍ଧନମ୍ ଚାସ୍ତି। ଅସ୍ମିନ୍ ଅବସରେ ପ୍ରଧାନମନ୍ତ୍ରୀ ଏକାମ୍ ଜନସଭାମ୍ ଅପି ସମ୍ବୋଧୟିଷ୍ୟତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଦ୍ୟ ନବଦିଲ୍ଲ୍ୟାମ୍ ଅସ୍ମିନ୍ ବର୍ଷେ ଆୟୋଜିତାସୁ ଏସିଆ କ୍ରୀଡ଼ାୟାଃ ଭାରତୀୟ କ୍ରୀଡ଼କ ଦଳସ୍ୟ ସଦସ୍ୟୈଃ ସହ ସମ୍ବାଦମ୍ ବିଧାଷ୍ୟତି। ଅସ୍ମିନ୍ନବସରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସମୂହମପି ସମ୍ବୋଧୟିଷ୍ୟତି। ଅବଧେୟମ୍ ୟତ୍ ଜାପାନଦେଶସ୍ୟ ଆଇଚି ନାଗୋୟା ନଗରେ ଆୟୋଜିତାସୁ ଏସିଆ କ୍ରୀଡ଼ାସୁ ଭାରତମ୍ ପଦକତାଲିକାୟାମ୍ ଚତୁର୍ଥମ୍ ସ୍ଥାନମ୍ ପ୍ରାପ୍ତବତ୍। ଭାରତେନ ଆହତ୍ୟ 85 ପଦକାନି ପ୍ରାପ୍ତାନି, ୟେଷୁ 21 ସ୍ୱର୍ଣ୍ଣପଦକାନି, 27 ରଜତପଦକାନି ତଥା 37 କାଂସ୍ୟପଦକାନି ଚ ସମ୍ମିଳିତାନି ସନ୍ତି। ସଂସ୍କୃତ ବାର୍ତ୍ତାୟାଃ ସଂସ୍କରଣମିଦମ୍ ଇଦାନୀମ୍ ଆକାଶବାଣୀତଃ ପ୍ରସାର୍ୟତେ।
2: ଯାତ୍ରାରତାଃ ଅପି ଜଗତ୍ ବୃତ୍ତାନ୍ତେନ ସହ ଏକୀଭୂତାଃ ତିଷ୍ଠନ୍ତୁ।

0: ब्रेकिंग न्यूज अलर्ट्स इत्यनुगच्छन्तु पीबी शब्द माध्यमेन च आकाशवाणी वार्ताः श्रृण्वन्तु।
1: प्रधानमन्त्रिणः नरेन्द्र मोदिनः अध्यक्षतायां केन्द्रीय मन्त्रिमण्डलेन 40,000+ एकादशलक्षाधिकेभ्यः रेल कर्मचारिभ्यः 78 दिवसानां वेतन समतुल्यं PLB इति उत्पादकता सम्बद्ध प्रोत्साहन धनम् अनुमोदितम्। मन्त्रिमण्डलस्य उपवेशनानन्तरं सूचना प्रसारण मन्त्री अश्विनी वैष्णवः वार्ताहरान् संसूचितवान् यत् अस्य धनस्य वितरणाय प्रशासनेन 90,000+ कोटिरुप्यतोप्यधिका राशि आवंटितास्ति। केन्द्रीय मन्त्रिमण्डलेन अस्माद् वर्षादारभ्य 5 वर्षपर्यन्तं राष्ट्रिय सामाजिक सहायता कार्यक्रमस्य निरन्तरतायै अनुमोदनं प्रदत्तम्। अस्य कार्यक्रमस्य कृते 28,000+453,000 कोटिरुप्यकाणां व्ययः निर्धारितः अस्ति। अस्य राष्ट्रिय सामाजिक सहायता कार्यक्रमस्य नाम परिवर्त्य प्रधानमन्त्री सामाजिक सहायता योजना इति कृतमस्ति। श्रीवैष्णवः दिव्यांग पेंशन योजना इत्येताम् आलक्ष्य अवदत् यत्
2: दिव्यांगजनों के लिए जो पहले 80% थ्रेशोल्ड था डिसेबिलिटी पेंशन में एलिजिबिलिटी के लिए, उसको आधा करके 40% पर भी अब दिव्यांग पेंशन दिया जाएगा। पहले दिव्यांग पेंशन 18 साल से ऊपर के व्यक्ति को ही दिया जाता था, अब जन्म से ही दिव्यांगजन को पेंशन में कवर किया जाएगा। 27,00,000 दिव्यांगजन लाभार्थी होंगे। टोटल लाभार्थियों की संख्या बढ़ के करीब 3,20,00,000 हो जाएगी।
1: कृषि कृषक कल्याण विभागः अद्य नवदिल्ल्याम् अस्य वर्षस्य महिला कृषक दिवसस्य राष्ट्रिय स्तरीयं कार्यक्रमस्य आयोजनं करिष्यति। अस्य आयोजनस्य उद्देश्यं भारतीय कृषि क्षेत्रे महिलानां योगदानस्य सम्मानः अस्ति। भारत ऋतु विज्ञान विभागेन अद्य हरियाणा, चंडीगढ़, पंजाब, दिल्ली, केरलम, माहे, तमिलनाडु, पुदुचेरी चेत्येतेषु स्थलेषु अतिवृष्टेः संभावनां दृष्ट्वा नारंगवर्णपरा संचेतना प्रकाशिता। पुरुष क्रिकेट क्रीडायां गतरात्रौ हैदराबादे आयोजितायां चतुर्थायां 20-प्रति-20 अन्ताराष्ट्रिय स्पर्धायां वेस्टइंडीज दलेन भारतं 24 धावनांकैः पराजितम्। इति वार्ताः।
0: ଶୁଣିଲେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25 ବର୍ଣ୍ଣବିବା ବର୍ଣ୍ଣାଳୀ କ୍ରମରେ ଶୁଣିବେ କାର୍ଯ୍ୟକ୍ରମ ଗବାକ୍ଷ। ଏଥିରେ ଅଭିମାନର ପ୍ରଥମ ଭାଗ ଶୁଣିବେ। ସକାଳ 8:30 ପୀଠ ପରିକ୍ରମା କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଲଘୁ ସଙ୍ଗୀତ ଶୁଣିବେ ସକାଳ 8:45। ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ, ଅଭିଜିତ, ନିବେଦିତା ଏବଂ କୁମାର ସାନୁ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 9:00। ସକାଳ 9:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାରିତ ହେବ ପୂର୍ବାହ୍ନ 10:05, ଦିନ 12:00 ଏବଂ ଦିନ 2:15। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30, ଦିନ 11:00 ଶୁଣିବେ ବିଚିତ୍ରା କାର୍ଯ୍ୟକ୍ରମ। ଲୋକଗୀତ କ୍ରମରେ ଦାସକାଠିଆ ଶୁଣିବେ ଦିନ 11:30। ବିଷୟ ରହିଛି ଅହଲ୍ୟା ମୁକ୍ତି। ପରିବେଷଣ କରିବେ କୁଳମଣି ପଣ୍ଡା ଏବଂ ସାଥୀ। ସୌରାଭାଷାର କାର୍ଯ୍ୟକ୍ରମ ତାରୱା ଶୁଣିବେ ଦିନ 12:30। ଓଡ଼ିଆ ଭକ୍ତିଗୀତ ପ୍ରଚାରିତ ହେବ ଦିନ 12:50। ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର, ରୀନାରାଣୀ ପ୍ରଧାନ, ଯୋଗେନ୍ଦ୍ର ମହାପାତ୍ର ଏବଂ ଶର୍ମିଳା ସାମନ୍ତରାୟ। ଘର ଓ ଘରଣୀ କାର୍ଯ୍ୟକ୍ରମ ପ୍ରଚାରିତ ହେବ ଦିନ 1:10। ଏଥିରେ ଶୁଣିବେ ଗ୍ରାମୀଣ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ସମ୍ପର୍କରେ ସାକ୍ଷାତକାର ଆଲୋଚନା ଯେତିକି ଚୁନାକୁ ସେତିକି ପିଠା। ପରେ ଅନ୍ୟ ଏକ ସାକ୍ଷାତକାର ଶୁଣିବେ ଡେଙ୍ଗୁ ଜ୍ୱର କ'ଣ ଓ କାହିଁକି ସମ୍ପର୍କରେ। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ।

ଏଥିରେ ଶୁଣିବେ ଆଜିର ବିଚାର, ନୂତନ ପ୍ରତିଭା ଏବଂ ଜାଣିବା କଥା। ଚୈତିଜହ୍ନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ହାଲଚାଲରେ ରହିଛି ମମତା ଯୋଜନା। ଭେଟଘାଟରେ ଶୁଣିବେ SHG ଲଗେ କାଇ କାଇ ସୁବିଧା ଅଛି, ଏବଂ ଶେଷରେ ରହିଛି ଅଙ୍ଗନବାଡ଼ି ଦିଦିର କାମ ସମ୍ପର୍କରେ ଏକ ସାକ୍ଷାତକାର। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ 7:03 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: नमस्कार। आकाशवाणी कटक आंचलिक संवाद पढ़ुछंती सत्यव्रत बेहुरा। प्रधानमंत्री नरेन्द्र मोदी आज नूआदिल्ली में एशिय क्रीड़ा 2026 अंशग्रहण कर भारतीय क्रीड़ाविद मानंक सह वार्तालाप करिबे। एही अवसर से उपस्थित जनता को मध्य संबोधित करिबे। जापान आईची नागोयाठारे अनुष्ठित एशिय क्रीड़े भारत 21 स्वर्ण 27 रौप्य और 37 कांस्य पदक जीति तालिकार चतुर्थ स्थान अधिकार कर। एशिय क्रीड़े श्रेष्ठ पांचटी देश मध्य भारत क्रमगत द्वितीय थर यह स्थान हासिल कर। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ସକାଳ 8ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମତଦାନ ହେବା ପରେ ଭୋଟ୍ ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିନା ହିଂସାରେ ଶାନ୍ତି ଶୃଙ୍ଖଳାର ସହ ମତଦାନ କରିବାକୁ ସେ ସୁରଜ ଛାତ୍ରଛାତ୍ରୀମାନଙ୍କୁ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 328 ମହାବିଦ୍ୟାଳୟ ଏବଂ 13 ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ପାଇଁ 6000 ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତାକାଲି ବିଜୟୀ ପ୍ରାର୍ଥୀମାନେ ଶପଥ ଗ୍ରହଣ କରିବେ। ସମସ୍ତ ଟ୍ରେନ୍ ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ଆସନ୍ତା 27 କାଉଣ୍ଟରରୁ କିଣାଯାଉଥିବା ସମସ୍ତ ଟିକଟ ଉପରେ ବୀମା ସୁବିଧା ପ୍ରଦାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରେଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। 2023 ବାଲେଶ୍ୱରରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ସମ୍ପର୍କିତ ଏକ ଆବେଦନର ବିଚାର କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ବଜ୍ରପାତ ଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହ୍ରାସ କରିବା ପାଇଁ ବୈଜ୍ଞାନିକ, ବୈଷୟିକ ତଥା ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ଉଦ୍ଦେଶ୍ୟରେ ଆଜିଠାରୁ 2 ଦିନ ଧରି ଭୁବନେଶ୍ୱରଠାରେ ଏକ ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହେବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି କର୍ମଶାଳାକୁ ଉଦ୍ଘାଟନ କରିବେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓସ୍ଡମା ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଦେଶର ପ୍ରମୁଖ ବୈଜ୍ଞାନିକ ଓ ବୈଷୟିକ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ

0: ଦୁର୍ଯୋଗ ପରିଚାଳନା ସଂସ୍ଥା ଗବେଷକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେବେ। ରାଜ୍ୟରେ ହେବାକୁ ଥିବା ମିଳିତ ପୁଲିସ୍ ସେବା ପରୀକ୍ଷା 2024 ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ସେମାନଙ୍କ ତଥ୍ୟ ଅପଡେଟ୍ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା 29 ତାରିଖ ରାତି 10 ମଧ୍ୟରେ ସମସ୍ତ ଆବେଦନକାରୀଙ୍କୁ ବୈଧିକରଣ ନିମନ୍ତେ ତଥ୍ୟ ଅପଡେଟ୍ କରିବାକୁ ପଡ଼ିବ। ଆବେଦନ କରିଥିବା ପ୍ରାର୍ଥୀମାନେ OUSSSC.odisha.gov.in ୱେବ୍ସାଇଟ୍ରେ ଲଗ୍ଇନ୍ କରି ତଥ୍ୟ ଅପଡେଟ୍ କରିପାରିବେ ବୋଲି ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ଉଡ଼ଗାଁ ବ୍ଲକ ଅନ୍ତର୍ଗତ ଗୁଡ଼ିପଡ଼ା ଗ୍ରାମ ପଞ୍ଚାୟତରେ ବାଚସ୍କତି ସୁନମା ପାଢ଼ୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଲୋକାର୍ପଣ କରିଛନ୍ତି। ଶ୍ରୀମତୀ ପାଢ଼ୀ କୋଠଘର, ଅଙ୍ଗନବାଡ଼ି କେନ୍ଦ୍ର ପ୍ରଭୃତି ଉଦ୍ଘାଟନ କରି ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ପୂରଣ କରିବ ବୋଲି କହିଛନ୍ତି। ନବରାତ୍ରିର ପଞ୍ଚମ ଦିବସରେ ଆଜି ବିଭିନ୍ନ ଶକ୍ତିପୀଠରେ ରୀତିନୀତି ସହ ପୂଜାର୍ଚ୍ଚନା ସାଙ୍ଗକୁ ମା'ଙ୍କ ସ୍କନ୍ଦମାତା ବେଶ ଅନୁଷ୍ଠିତ ହେଉଛି। କାର୍ତ୍ତିକେୟଙ୍କର ଅନ୍ୟ ନାମ ସ୍କନ୍ଦ। ନବରାତ୍ରିର ପଞ୍ଚମ ଦିନରେ ତାଙ୍କର ମାତା ରୂପ ହେଉଛି ଦେବୀଙ୍କର ସ୍ୱରୂପ, ଏଣୁ ସ୍କନ୍ଦମାତା ରୂପେ ସେ କୂଳରେ ଶିଶୁ କାର୍ତ୍ତିକେୟଙ୍କୁ ଧରିଥାନ୍ତି। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ହାତ ଧୁଆର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ହାତଧୁଆ ଦିବସ ପାଳନ କରାଯାଉଛି। ଲୋକଙ୍କ ମଧ୍ୟରେ ହାତ ଧୋଇବା ଅଭ୍ୟାସରେ ଉନ୍ନତି ଆଣିବା ପାଇଁ ଏହି ଦିବସ ଉତ୍ସାହିତ କରିଥାଏ। ପିଏମ୍ ପୋଷଣ ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ପ୍ରସାଦ ମିଶ୍ର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଜୁନାପାଣି ପିଏମ୍ସି ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଭିତ୍ତିଭୂମି, ସ୍ୱଚ୍ଛତା, ସକ୍ଷମ କେନ୍ଦ୍ର, ବିଜ୍ଞାନ ପ୍ରୟୋଗଶାଳା ଓ ପୋଷଣ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଗାମୀ ଗଜଲକ୍ଷ୍ମୀ ପୂଜାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା 100 ବର୍ଷ ପୂରଣ କରୁଥିବାରୁ ଏହାକୁ ଭବ୍ୟ ଏବଂ ଦିବ୍ୟ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲାରେ ଯୋଗ୍ୟ ଭୋଟରମାନଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ଉଦ୍ଦେଶ୍ୟରେ ସମସ୍ତ 1730 ବୁଥ୍ରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଉଛି। 25 ଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏହି କାର୍ଯ୍ୟ କରୁଛନ୍ତି। ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ଶିକ୍ଷଣୀୟ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା 150ରୁ ଅଧିକ ଯୁବକ ଯୁବତୀ ଜିଲ୍ଲାର ଐତିହାସିକ, ସାଂସ୍କୃତିକ ଓ ପ୍ରାକୃତିକ ସମ୍ପଦ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି। ବନ୍ଦେ ମାତରମ୍ କ୍ୟାମ୍ପ ଅବସରରେ ମେରା ଯୁବ ଭାରତ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଦଶହରା ପର୍ବ ଅବସରରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଗ୍ରାମରେ ପାରମ୍ପରିକ ବାରୁଗୁଣା ପାଳନ କରାଯାଇଛି। ବିଭିନ୍ନ ବୟସ ବର୍ଗର ଝିଅମାନେ ବାଉଁଶ ଚାଙ୍ଗୁଡ଼ିଓ ପତ୍ରରେ ତିଆରି ଦନାରେ ନଦୀ ଓ ନାଳରୁ ବାଲି ସଂଗ୍ରହ କରି ସେଥିରେ ମକା ଓ ମାଣ୍ଡିଆ ଆଦି ଶସ୍ୟ ବୁଣିବା ପରମ୍ପରା ରହିଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଓଡ଼ିଶା ନ୍ୟାୟିକ ଏକାଡେମୀର ମିଳିତ ସହଯୋଗରେ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ପୌରାଞ୍ଚଳ ଏବଂ ଏହାର ଆଖପାଖ 21 ଗ୍ରାମକୁ ନେଇ ପ୍ରସ୍ତୁତ ବରଗଡ଼ ମାଷ୍ଟର ପ୍ଲାନ୍ 2040 ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଗ୍ରାମାଞ୍ଚଳ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ଆଲୋଚନା କରିଛନ୍ତି ଡାକ୍ତର ଦୁର୍ଗାଶଙ୍କର ଦାସ।
2: ଭାରତବର୍ଷ ଏକ ମାତୃକୈନ୍ଦ୍ରିକ ରାଷ୍ଟ୍ର, ଅର୍ଥାତ୍ ପରିବାରର ସ୍ୱାସ୍ଥ୍ୟ, ସମାଜର ସ୍ୱାସ୍ଥ୍ୟ, ପ୍ରଦେଶର ସ୍ୱାସ୍ଥ୍ୟ ଏବଂ ଦେଶର ସ୍ୱାସ୍ଥ୍ୟ ମାତୃ ସ୍ୱାସ୍ଥ୍ୟ ଉପରେ ପର୍ଯ୍ୟବେସିତ। ଅର୍ଥାତ୍ ଆମର ପୂର୍ବଜମାନେ କହିଯାଇଥିବା ତଥ୍ୟ, ମାତୃ ସ୍ୱାସ୍ଥ୍ୟ ଲୋକ ସ୍ୱାସ୍ଥ୍ୟ ସର୍ବଦା ଅନୁକରଣୀୟ। ଆମ ଦେଶର 2/3 ଅଧିକ ମହିଳା ଗ୍ରାମାଞ୍ଚଳରେ ବାସ କରନ୍ତି ଏବଂ ଦୁଃଖର ବିଷୟ, ଆମର ସମସ୍ତ ସ୍ୱାସ୍ଥ୍ୟ ଅବସ୍ଥାର 1/3 କମ୍ ସ୍ୱାସ୍ଥ୍ୟାବସ୍ଥା ଗ୍ରାମାଞ୍ଚଳରେ ଉପଲବ୍ଧ। ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳାମାନଙ୍କର ମୁଖ୍ୟ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ହେଲା ଅଧିକ ମାତୃମୃତ୍ୟୁ ହାର ଏବଂ ତତ୍ସଂଲଗ୍ନ ଶିଶୁମୃତ୍ୟୁ ହାର, କିଶୋରୀ କନ୍ୟା ବିବାହ ଏବଂ କିଶୋରୀ କନ୍ୟା ଗର୍ଭଧାରଣ, ପୁଷ୍ଟିହୀନତା ଓ ରକ୍ତହୀନତା, ଅଜ୍ଞତା, ଦାରିଦ୍ର୍ୟ ଓ ଶିକ୍ଷାର ଅଭାବ, କନ୍ୟା ସନ୍ତାନ ପ୍ରତି ଅସୂୟାଭାବ ଏବଂ ହତାଦର, ନାରୀ ନିର୍ଯାତନା ଏବଂ HIV ସଂକ୍ରମଣର ଆଶଙ୍କା। ଭାରତବର୍ଷର ମାତୃମୃତ୍ୟୁ ହାର ବିଶ୍ୱ ଦରବାରରେ ବହୁମାତ୍ରାରେ ଅଧିକ ଏବଂ ଆମ ଦେଶର ଗ୍ରାମାଞ୍ଚଳ ମାତୃମୃତ୍ୟୁ ହାର ଉଦ୍ବେଗଜନକ। ଏହି ଅଧିକ ମାତୃମୃତ୍ୟୁ ହାର ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଗବେଷଣା କରାଯାଇ ମୁଖ୍ୟତଃ 3 କାରଣ ନିର୍ଦ୍ଧାରଣ କରାଯାଇଛି। ଏହି 3 କାର୍ଯ୍ୟକୁ 3 ବିଳମ୍ବ ବା 3 delays ବୋଲି କୁହାଯାଇଥାଏ। ଅର୍ଥାତ୍ ଡାକ୍ତରଖାନାରେ ପହଞ୍ଚି ପ୍ରସବ କରିବାର ନିଷ୍ପତ୍ତି ନେବାରେ ବିଳମ୍ବ ନେବା, ନିଷ୍ପତ୍ତି

0: ନେବା ପରେ ଡାକ୍ତରଖାନାରେ ଯାଇ ପହଞ୍ଚିବାରେ ବିଳମ୍ବ ହେବା ଏବଂ ତୃତୀୟତଃ ଡାକ୍ତରଖାନାରେ ପହଞ୍ଚିଲା ପରେ ଡାକ୍ତରଖାନାରେ ଉପଲବ୍ଧ ଥିବା ସେବା ପାଇବାରେ ବିଳମ୍ବ ହେବା। ଏହି ତିନୋଟି ମୁଖ୍ୟ ବିଳମ୍ବ ଯୋଗୁଁ ମାତୃମୃତ୍ୟୁ ହାର ପଡି ଚାଲିଛି। ମାତୃମୃତ୍ୟୁ ହାର ବଢିବା ଦ୍ୱାରା ଶିଶୁ ମୃତ୍ୟୁ ହାର ମଧ୍ୟ ପଡି ଚାଲୁଛି। ତା ଛଡା କିଶୋରୀ କନ୍ୟା ବିବାହ ଆମ ଓଡ଼ିଶା, ଉତ୍ତରପ୍ରଦେଶ, ବିହାର ରାଜ୍ୟରେ ବହୁମାତ୍ରାରେ ଅଧିକ। କିଶୋରୀ କନ୍ୟାଟିର ସମ୍ପୂର୍ଣ୍ଣ ଶାରୀରିକ ଅଭିବୃଦ୍ଧି ହୋଇନଥାଏ ଏବଂ ମାନସିକ ପରିପୃଷ୍ଟି ଆସିନଥାଏ। ଏପରି ସ୍ଥଳରେ ସେ ଗର୍ଭଧାରଣ କଲେ ମାତୃଗର୍ଭସ୍ଥ ଶିଶୁ ଦୁର୍ବଳ ହେବା ସଙ୍ଗେ ସଙ୍ଗେ ଗୋଟିଏ ରୁଗ୍ଣା ମା ଠାରୁ ଏକ ରୁଗ୍ଣ ସନ୍ତାନ ଜନ୍ମଲାଭ କରିଥାଏ। ଫଳସ୍ୱରୂପ ଆଗାମୀ ଯୁବପିଢ଼ି ରୁଗ୍ଣ ହେବାର ସମ୍ଭାବନା ରହିବା ସଙ୍ଗେ ସଙ୍ଗେ ଏକ ରୁଗ୍ଣ ରାଷ୍ଟ୍ର ଗଠନ ହେବାର ସମ୍ଭାବନା ରହିଥାଏ। ଏହାର ମୁଖ୍ୟ କାରଣ ହେଉଛି ଅଜ୍ଞତା, ଦାରିଦ୍ର୍ୟ ଏବଂ ଶିକ୍ଷତାର ଅଭାବ। ଏଠାରେ ପୁଷ୍ଟିହୀନତା ଏକ ମୁଖ୍ୟ କାରଣ ମଧ୍ୟ। ସେଥିପାଇଁ ଗ୍ରାମାଞ୍ଚଳରେ ରହୁଥିବା ମହିଳାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋକପାତ କରି ବାରମ୍ବାର ଆଲୋଚନା ମାଧ୍ୟମରେ ବାଡ଼ି ବଗିଚାରେ ଉପଲବ୍ଧ ଖାଦ୍ୟ ଏବଂ ସବୁଜ ପନିପରିବା ଦ୍ୱାରା ତାଙ୍କର ପୁଷ୍ଟିହୀନତାକୁ ଦୂର କରାଯାଇପାରିବ। ସମସ୍ତ ସମାଜର ବୁଦ୍ଧିଜୀବୀମାନେ ହୃଦୟଙ୍ଗମ କରିବା ଉଚିତ ଯେ କିଶୋରୀ କନ୍ୟାଟିର ଖାଦ୍ୟର ଆବଶ୍ୟକତା ଅଧିକ ଏବଂ କନ୍ୟା ଶିଶୁଟି କିଶୋରୀ ଅବସ୍ଥାରେ ପହଞ୍ଚିଲା ବେଳେ ତାକୁ ଯଥେଷ୍ଟ ମାତ୍ରାରେ ଘରୋଇ ଖାଦ୍ୟ ଦେଲେ ତା ଦେହରେ ପୁଷ୍ଟହୀନତା ଏବଂ ରକ୍ତହୀନତାର ଅଭାବ ରହିବ। ଫଳସ୍ୱରୂପ ସେ ପ୍ରାପ୍ତ ବୟସରେ ପହଞ୍ଚି ବିବାହ କଲେ ଜଣେ ସୁସ୍ଥ ଶିଶୁକୁ ଗର୍ଭଧାରଣ କରିପାରିବ। ବଡ଼ ଦୁଃଖର ବିଷୟ ହେଉଛି ଭାରତବର୍ଷ ଏତେ ଅଗ୍ରସର କଲା ପରେ ମଧ୍ୟ କନ୍ୟା ସନ୍ତାନ ପ୍ରତି ଅସୂୟା ଭାବ ଏବଂ ହତାଦର ବୃଦ୍ଧି ପାଉଅଛି। ଅତଏବ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସମସ୍ୟାର ଉନ୍ନତି ପାଇଁ ସମସ୍ତ ବୁଦ୍ଧିଜୀବୀ, ସମସ୍ତ ଶିକ୍ଷାବିତ୍, ସମାଜର ସମସ୍ତ ଦାୟିତ୍ୱପୂର୍ଣ୍ଣ ନାଗରିକ ଆଲୋଚନା, ପର୍ଯ୍ୟାଲୋଚନା ଏବଂ ପବ୍ଲିକ ଆୱାରନେସ୍ ମାଧ୍ୟମରେ କନ୍ୟା ଶିଶୁର ସୁରକ୍ଷା ନିମନ୍ତେ ଦୃଢ଼ ପ୍ରତିଜ୍ଞ ହେବା ଆଜିର ଆହ୍ୱାନ ଅଟେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଗ୍ରାମାଞ୍ଚଳ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ। ଆଲୋଚନା କରିଥିଲେ ଡାକ୍ତର ଦୁର୍ଗାଶଙ୍କର ଦାସ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ପ୍ରଧାନମନ୍ତ୍ରୀ ଆଜି ଲଦାଖରେ 3,350 କୋଟି ଟଙ୍କା ମୂଲ୍ୟର 5 ବୃହତ୍ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣକାରୀ ଭାରତୀୟ ଦଳ ସହ ଆଜି ନୂଆଦିଲ୍ଲୀରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ରେ ରେଳ କର୍ମଚାରୀଙ୍କ ପାଇଁ 78 ଦିନର ବୋନସ ସହ ସାମାଜିକ ସୁରକ୍ଷା ବ୍ୟବସ୍ଥା ପାଇଁ 53,428 କୋଟି ଟଙ୍କା ମଞ୍ଜୁରୀ। ଏବଂ ହାଇଦ୍ରାବାଦଠାରେ ଅନୁଷ୍ଠିତ ଚତୁର୍ଥ T20 କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 24 ରନ୍ରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲଦାଖରେ ଆଭାସୀ ମାଧ୍ୟମରେ ପ୍ରାୟ 3,350 କୋଟି ଟଙ୍କା ମୂଲ୍ୟର 5 ବୃହତ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଲଦାଖରେ ଯୋଗାଯୋଗ ସୁଦୃଢ଼, ଶକ୍ତି ଭିତ୍ତିଭୂମିର ଉନ୍ନତି, ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଏବଂ ଜଳ ସୁରକ୍ଷା ବୃଦ୍ଧି କରିବା ଏହି ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ ରହିଛି। ଏହି ଅବସରରେ ସେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଲେହସ୍ଥିତ କୁଶକ ବକୁଳା ରେମ୍ପୋଚେ ବିମାନ ବନ୍ଦରରେ 640 କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଯାତ୍ରୀ ଟର୍ମିନାଲ୍ ବିଲ୍ଡିଂର ଉଦ୍ଘାଟନ କରିବେ। ଏହି ଟର୍ମିନାଲ୍ 23,800 ବର୍ଗମିଟର ପରିଧି ମଧ୍ୟରେ ଅବସ୍ଥିତ ଏବଂ ବାର୍ଷିକ 35 ଲକ୍ଷ ଯାତ୍ରୀ ପରିଚାଳନା ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ସୀମା ସଡ଼କ ସଂଗଠନ ଦ୍ୱାରା ନିର୍ମିତ 298 କିଲୋମିଟର ଦୀର୍ଘ ନିମୁ ପାଦୁମ ଦାର୍ଚା ସଡ଼କକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ସଡ଼କ ଲେହର ନିମୁ ସହିତ ହିମାଚଳ ପ୍ରଦେଶର ଦାର୍ଚା ସହିତ ସଂଯୋଗ କରିବ। ସେହିପରି ଶ୍ରୀ ମୋଦି 9 MW କ୍ଷମତା ବିଶିଷ୍ଟ ହାନୁ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ 66 kV ଡବଲ ସର୍କିଟ୍ ଦାହ ହାନୁ ଖଲ୍ସ ଟ୍ରାନ୍ସମିଶନ୍ ଲାଇନ୍ର ଉଦ୍ଘାଟନ କରିବେ। ଏହା ଲଦାଖରେ ବିଦ୍ୟୁତ୍ ନେଟ୍ୱର୍କ ବ୍ୟବସ୍ଥାର ଉନ୍ନତିରେ ସହାୟକ ହେବ।

0: ଶ୍ରୀ ମୋଦି ଲେହସ୍ଥିତ ସିନ୍ଧୁ ଘାଟଠାରେ ଭାରତର ପ୍ରଥମ ପ୍ରାଚୀନ ଶିଳାଲିପି ସୁରକ୍ଷା ପାର୍କ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏସୀୟ କ୍ରୀଡ଼ା 2026ରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳ ସହ ଆଲୋଚନା କରିବେ। ଏହି ଅବସରରେ ସେ ଉପସ୍ଥିତ ଜନତାଙ୍କୁ ମଧ୍ୟ ସମ୍ବୋଧନ କରିବେ। ଜାପାନର ଆଇଚି ନାଗାୱାଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତ ମୋଟ 85ଟି ପଦକ ପାଇ 21ଟି ସ୍ୱର୍ଣ୍ଣ 27ଟି ରୌପ୍ୟ ଓ 37ଟି ବ୍ରୋଞ୍ଜ ପଦକ ଜିତି ତାଲିକାର ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଏସୀୟ କ୍ରୀଡ଼ାରେ ଶ୍ରେଷ୍ଠ 5ଟି ଦେଶ ମଧ୍ୟରେ ଭାରତ କ୍ରମାଗତ ପାଇଁ ଦ୍ୱିତୀୟ ଥର ଏହି ସ୍ଥାନ ହାସଲ କରିଛି। ଏହା ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଦେଶର ପ୍ରତିଯୋଗିତାମୂଳକ କ୍ଷମତାକୁ ପ୍ରତିଫଳିତ କରିଛି। ଏହି କ୍ରୀଡ଼ାରେ ଭାରତ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା। ଭାରତ ଉଭୟ ମହିଳା ଏବଂ ପୁରୁଷ ହକି ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଲାଭ କରିବା ସହ ଟେନିସ୍ ଏବଂ ମିଳିତ ସାମରିକ କଳାରେ ପ୍ରଥମ ଥର ପାଇଁ ପଦକ ହାସଲ କରିବାକୁ ସମର୍ଥ ହୋଇଥିଲା। ମହିଳା ଟ୍ରାପ୍ ପ୍ରତିଯୋଗିତାରେ ଭାରତ ପ୍ରଥମ ସ୍ୱର୍ଣ୍ଣପଦକ ଲାଭ କରିବା ସହ ଦୀର୍ଘ 28 ବର୍ଷ ବ୍ୟବଧାନ ପରେ ଏସୀୟ କ୍ରୀଡ଼ା ଭାରୋତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ପାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରେଳ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାର ମାନ୍ୟତା ପ୍ରଦାନ ସ୍ୱରୂପ 11,40,000ରୁ ଅଧିକ କର୍ମଚାରୀଙ୍କୁ 78 ଦିନର ଉତ୍ପାଦ ଭିତ୍ତିକ ବୋନସ ପ୍ରଦାନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ବୋନସ ପ୍ରଦାନ ପାଇଁ 2,009 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମନ୍ତ୍ରିମଣ୍ଡଳ ବୈଠକରେ ଅନୁମୋଦିତ ହୋଇଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରତିବର୍ଷ ପାର୍ବଣ ଋତୁ ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀଙ୍କୁ ବୋନସ ପ୍ରଦାନ କରାଯାଇଥାଏ। ରେଳବାଇର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବା ପାଇଁ ରେଳ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା କ୍ଷେତ୍ରରେ ବୋନସ ପ୍ରଦାନ ଏକ ପ୍ରୋହାହନମୂଳକ ଭାବେ କାର୍ଯ୍ୟ କରିଥାଏ। ଯୋଗ୍ୟ କର୍ମଚାରୀଙ୍କ ସର୍ବାଧିକ ବୋନସ ପରିମାଣ 70,951 ଟଙ୍କା ରହିଛି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗତକାଲି ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ 2026-27ରୁ 2030-31 ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ଲାଗି ଅନୁମୋଦିତ ହୋଇଛି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ସାମାଜିକ ସୁରକ୍ଷା ବ୍ୟବସ୍ଥା ପାଇଁ 53,428 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସାମାଜିକ ସହାୟକ ଯୋଜନା ନାମରେ ନାମିତ କରାଯାଇଛି। ସାମାଜିକ ସୁରକ୍ଷା ବୃଦ୍ଧି ବ୍ୟବସ୍ଥା ଦ୍ୱାରା ମୋଟ 36ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 3,20,00,000 ହିତାଧିକାରୀ ଉପକୃତ ହେବେ ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ରେ ଗତକାଲି ଆଇଡିବିଆଇ ବ୍ୟାଙ୍କର ରଣନୀତିକ ପୁନର୍ଗଠନ ପ୍ରକ୍ରିୟା ଅନୁମୋଦିତ ହୋଇଛି। ଶ୍ରୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି, ବ୍ୟାଙ୍କଗୁଡ଼ିକ ପାଇଁ ରଣନୀତିକ ଅଂଶୀଦାର ଚୟନ କରାଯାଇଛି। ଏହା ମାଧ୍ୟମରେ ନୂତନ ପୁଞ୍ଜି ବିନିଯୋଗ କରାଯିବ। ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତ ସରକାର ଏବଂ ଜୀବନ ବୀମା ନିଗମ ଏଲ୍ଆଇସିର ପୁନର୍ଗଠନ ସଂସ୍ଥାରେ ତା'ର 34% ଅଂଶ ବଳବତ୍ତର ରଖିବ। ଏହି ପଦକ୍ଷେପ ଦ୍ୱାରା ଆଇଡିବିଆଇ ବ୍ୟାଙ୍କ 60.72% ଅଂଶଧନ ରଣନୀତିକ କ୍ରେତାମାନଙ୍କୁ ବିକ୍ରୟ କରିପାରିବ। କାନାଡା ଭିତ୍ତିକ ଫେୟାର ଫ୍ୟାକ୍ସ ଆର୍ଥିକ ନିଗମକୁ ରଣନୀତିକ କ୍ରେତା ଭାବେ ଚୟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ମହାକାଶ କ୍ଷେତ୍ରରେ ହୋଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ଭାରତର ମହାକାଶ ଇସ୍ରୋକୁ ବୁଝାଇଥାଏ। 2020 ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଇନ୍ ସ୍ୱେସ୍ ଆରମ୍ଭ କରାଯାଇଥିଲା। ଏହା ଏକ ସ୍ୱାଧୀନ ଏବଂ କ୍ଷମତାପୂର୍ଣ୍ଣ ସଂସ୍ଥା ଯାହାକି ଘରୋଇ ମହାକାଶ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ ସମର୍ଥନ କରିଥାଏ। 2023 ଭାରତୀୟ ମହାକାଶ ନୀତି ଅନୁଯାୟୀ ଉପଗ୍ରହ ଏବଂ ମହାକାଶଯାନ ପ୍ରେରଣ ବ୍ୟବସ୍ଥା କରାଯାଇଥିଲା। 2014 ଭାରତରେ ଏକକ ମହାକାଶ ଷ୍ଟାର୍ଟଅପ୍ ରହିଥିଲା। 2026 ସୁଦ୍ଧା ଭାରତରେ 440 ପଞ୍ଜୀକୃତ ମହାକାଶ ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ୍ ହୋଇପାରିଛି। ଏ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ପରିମାଣ $618 ମିଲିୟନ ଅତିକ୍ରମ କରିଛି।
1: ହମ୍ନେ ଭାରତ କେ ସ୍ପେସ୍ ସେକ୍ଟର ମେ ଐତିହାସିକ ରିଫର୍ମସ୍ କିଏ। ସରକାର ନେ ସ୍ପେସ୍ ସେକ୍ଟର କୁ ପ୍ରାଇଭେଟ ଇନୋଭେସନ କେ ଲିଏ ଓପନ କିଆ। नई स्पेस पॉलिसी तैयार की गई। हमने स्टार्टअप्स को इंडस्ट्री को इनोवेशन के साथ जोड़ने का प्रयास किया। हमने इन स्पेस की स्थापना की, अपने स्टार्टअप्स के लिए इसरो की फैसिलिटीज और टेक्नोलॉजी को उपलब्ध कराया। यानी भारत ने बीते 6-7 वर्षों में ही अपने स्पेस सेक्टर को एक ओपन कोऑपरेटिव और

ହଁ, ଋତୁ ଆସେ ଋତୁ ଯାଏ, ସମୟର ସ୍ରୋତରେ ଜୀବନ ବହିଯାଏ। ହେଲେ କିଛି ମୁହୂର୍ତ୍ତ ରହିଯାଏ ମନର ଅଗଣାରେ, କିଛି ସ୍ମୃତି ସାଇତି ରହେ ହୃଦୟର ଗଭୀରତାରେ। ଚାରିଆଡ଼େ ଏବେ ପାର୍ବଣର ରଙ୍ଗ, ମନରେ ଆନନ୍ଦ ଆଉ ହୃଦୟରେ ନୂଆ ଉଲ୍ଲାସ, କାଶତଣ୍ଡିର ହସ, ଶରତର ହାଲକା ହାଲକା ଶୀତଳତା, ସବୁଠି ଖୁସିର ଛୁଆଁ, ସବୁଠି ଆପଣାପଣର ଭାବ। ଏହି ଉତ୍ସବ କେବଳ ଆଲୋକ ଆଉ ଆନନ୍ଦର ନୁହେଁ, ବରଂ ଏହା ମନକୁ ମନ ସହ ଯୋଡ଼ି ରଖିବାର ଏକ ସୁନ୍ଦର ସମୟ। ଆସନ୍ତୁ ଏହି ପାର୍ବଣରେ ଆମେ ଖୁସି ବାଣ୍ଟିବା। ସମ୍ପର୍କ

ସ୍ନେହ ଭରିବା, ପ୍ରିୟଜନଙ୍କ ମୁହଁରେ ହସ ଫୁଟେଇବା, ଆଉ ଏହି ବ୍ୟସ୍ତତା ଭିତରେ ନିଜର ଯତ୍ନ ନେବାକୁ ଯେମିତି ନ ଭୁଲିବା। ଜୀବନର ପ୍ରକୃତ ସୁନ୍ଦରତା କେବଳ ପାର୍ବଣର ରଙ୍ଗରେ ନୁହେଁ, ଆମ ମନର ଖୁସିରେ, ସମ୍ପର୍କର ମଧୁରତାରେ, ଆଉ ପରସ୍ପର ପ୍ରତି ଥିବା ଭଲ ପାଇବାରେ ଲୁଚି ରହିଥାଏ। ନମସ୍କାର, ମୁଁ ସୁପ୍ରଭା ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛି ଆଜିର ଗବାକ୍ଷ କାର୍ଯ୍ୟକ୍ରମ।

ଗବାକ୍ଷରେ ଆଜି ରହିଛି ଅଭିମାନର ପ୍ରଥମ ଭାଗ। ହଁ, ମଣିଷ ମନରେ କିଛି ଭାବନା ଏମିତି ଥାଏ ଯାହାକୁ କି ଶବ୍ଦରେ ପ୍ରକାଶ କରିବା ଆମ ପାଇଁ କଷ୍ଟ ହୋଇଥାଏ, ତ ଆଉ କିଛି ଅନୁଭବ ଏମିତି ଥାଏ ଯାହା ନିରବତା ଭିତରେ ବି ଅନେକ କିଛି କଥା କହିଯାଏ। ସେମିତି ଗୋଟିଏ ଅନୁଭବ ହେଉଛି ହଁ ଅଭିମାନ। ଛୋଟ ପିଲାଟି ଯେତେବେଳେ ନିଜ ବାପା ମାଙ୍କ ଉପରେ ଅଭିମାନ କରେ, ସେତେବେଳେ ତାର ଛୋଟ ଛୋଟ ଆଖିରେ ଥାଏ ଅନେକ ଅକୁହା କଥା, ମୁହଁ ଫୁଲେଇ ଚୁପଚାପ ବସିଯାଏ। ଯେତେବେଳେ ବି ତାକୁ ଡାକିଲେ ସେ କଥା ହୁଏନି, ହୁଏତ ବାପା ତା ପାଇଁ ଖେଳନାଟି ଆଣିନାହାନ୍ତି ବା ମା ତାକୁ ଟିକେ ଅଧିକା ସମୟ ଦେଇନାହାନ୍ତି, ବା ହେଇପାରେ ତାର ଛୋଟିଆ ମନଟିକୁ କେହି ବୁଝିପାରିନାହାନ୍ତି। ହେଲେ ଏଠି ପ୍ରଶ୍ନ ଆସିଲା, ସେ ଛୋଟ ପିଲାଟି କାହିଁକି ଅଭିମାନ କରେ? ଆଉ ଉତ୍ତର ଆସିପାରେ ଏହା ଯେ ସେ ପିଲାଟି ବା ଛୁଆଟି ନିଜ ବାପା ମାଙ୍କ ପାଖରୁ ରାଗଠାରୁ ଅଧିକା ଭଲ ପାଇବା, ଅଭିଯୋଗଠାରୁ ଅଧିକା ଆଦର ଆଉ ଉପହାରଠାରୁ ଅଧିକା ସେମାନଙ୍କର ସମୟ ଆଉ ସ୍ନେହ ଆଶା କରିଥାଏ। କହିବାକୁ ଗଲେ ଯେଉଁଠି ଆପଣାପଣ ଥାଏ ସେଇଠି ଅଭିମାନର ଜନ୍ମ ହୁଏ। ଅପରିଚିତ ଲୋକଙ୍କଠାରୁ ଆମେ ଅଧିକ କିଛି ଆଶା କରିନଥାଉ, କିନ୍ତୁ ନିଜର ଲୋକଙ୍କଠାରୁ ଟିକେ ଅଧିକା ଭଲ ପାଇବା, ଟିକେ ଅଧିକା ଯତ୍ନ ଆଉ ଟିକେ ଅଧିକା ବୁଝାମଣା ଆମେ ଆଶା କରିଥାଉ। ଯେଉଁଠି ଭଲ ପାଇବା ଥାଏ ସେଇଠି ହିଁ ଅଧିକା ଅଭିମାନ ବି ଥାଏ।

0: ସମ୍ପର୍କର ଏକ ଅକୁହା ଭାଷା ହେଉଛି ଅଭିମାନ। ଯେଉଁ ଜାଗାରେ ଭଲ ପାଇବା ଥାଏ ସେଇଠି ଅଭିମାନ ଜନ୍ମ ନିଏ। କେବେ ଅଭିମାନ ଆଖିର ଲୁହ ହେଇ ଝରି ପଡ଼େ ତ ଆଉ କେବେ ନିରବତା ଭିତରେ ଲୁଚି ରହିଯାଏ। ତେବେ ଜଣେ ଶିକ୍ଷକଙ୍କ ଜୀବନରେ ଅଭିମାନର ଅର୍ଥ କ'ଣ? ଆଜି ଆମ ଗହଣରେ ଅଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ଚାଲନ୍ତୁ ତାଙ୍କର ମତାମତ ନେବା ଏହି ଅଭିମାନ ସମ୍ପର୍କରେ।
1: ମୋ ନାଁ ଡକ୍ଟର ଭବାନୀ ଶଙ୍କର ପଟେଲ ବଲାଙ୍ଗୀର। ମୁଁ ବର୍ତ୍ତମାନ ସରସ୍ୱତୀ ଶିଶୁ ମନ୍ଦିର ସଭାପତି ଅଛି। ଅଭିମାନ ହେଉଛି ନିଜର ପ୍ରତିଷ୍ଠା କାର୍ଯ୍ୟ ଉପରେ ଗର୍ବ ହେବା ଭାବ। ମଣିଷ ଯେତେବେଳେ ନିଜର ଖ୍ୟାତିକୁ ନିଜର କାର୍ଯ୍ୟକଳାପ

ଲୋକକୁ ଗର୍ବରେ ଅନ୍ୟମାନଙ୍କ ଆଗରେ କହେ ତାହା ହେଉଛି ଅଭିମାନ, ଏବଂ ଏହି ଅଭିମାନ ମଧ୍ୟ ଅହଙ୍କାର ମଧ୍ୟ କୁହାଯାଇପାରେ। ନିଜ ଦେଶ ପାଇଁ ଯିଏ କାମ କରୁଛି ସେଇଟା ସେ କହିଲେ ମଧ୍ୟ ସେଇଟା ଗର୍ବ ନୁହେଁ, କାହିଁକି ସେ ଦେଶ ପାଇଁ ଭଲ କାମ କରୁଛି, କିନ୍ତୁ ନିଜ ପାଇଁ ଯଦି ଜଣେ କରିବ ତାହା ହେଉଛି ତାର ଗର୍ବ ବା ଅଭିମାନ। ଦେଶ ପାଇଁ ଆମେ ଯାହା କରୁଛୁ ସେଇ ଭିତରେ ସକାରାତ୍ମକ ଭାବ ରହୁଛି, କିନ୍ତୁ ନିଜ ପାଇଁ ଆମେ ଯଦି କରିବା ତାହା ହେଉଛି ନକାରାତ୍ମକ ଭାବ ବୋଲି କୁହାଯାଏ। ଅଭିମାନ ଏବଂ ସ୍ୱାଭିମାନ ଯଦିଓ ଏକା ଭଳି ମନେ ହୁଏ, ସମାନ ବୋଧ ହେଲେ ମଧ୍ୟ ତାର ଅର୍ଥ ଟିକେ ଅଲଗା। ମୁଁ ଭଲ ଏହା ହେଉଛି ସ୍ୱାଭିମାନ, କିନ୍ତୁ ମୁଁ କେବଳ ଭଲ ହେଉଛି ଅଭିମାନ। ଯେ ଅଭିମାନ ହେଉଛି ନିଜ ପ୍ରିୟଜନଙ୍କ ଠାରୁ ଯେତେବେଳେ ଅଧିକ ଆମେ ଆଶା କରୁଛୁ ବା ଭଲ ପାଇବା ମୋହଟା ରହୁଛି, ସ୍ନେହ ରହୁଛି, ସେଇ ଯେଉଁ ଭାବଟା ହେଉଛି ନିରବ ଅଭିବ୍ୟକ୍ତି ବୋଲି କୁହାଯାଏ। ଆଉ ସେସବୁ ଯଦି ମନେ କରନ୍ତୁ ଆପଣ କାହାକୁ ଭଲ ପାଉଛନ୍ତି କିନ୍ତୁ ସେ ଆପଣଙ୍କୁ ଭଲ ପାଉନାହିଁ, ସେଇଟା ହେଉଛି ମଣିଷକୁ ଟିକେ ଦୁଃଖ କରେ, ସେ କ୍ଷୋଭ ପ୍ରକାଶ କରେ। ଅଭିମାନ ଆମେ ଯେତେବେଳେ ଆମେ ଜଣକୁ ଭଲ ପାଉଛୁ କିନ୍ତୁ ତା ଠାରୁ ପ୍ରତିଦାନରେ ଆମେ ସେତେ ପାଇପାରୁନୁ, ତା ପ୍ରତି ଆମେ ଅଭିମାନ କରିଥାଉ। ତେଣୁ ଆମେ ନିଜ ମନ ଭିତରେ ଯେଉଁ ତାକୁ ଭଲ ପାଇଲୁ ବା ନିରବରେ ଭଲ ପାଇଲୁ କିନ୍ତୁ ଅଭିବ୍ୟକ୍ତି କରିପାରୁନୁ, ସେଇଟା ହେଉଛି ନିରବ ଅଭିବ୍ୟକ୍ତି ବୋଲି କୁହାଯାଏ। ବା ଭଲ ପାଇବାର କଥାକୁ ନିଜର ହୃଦୟ ଭିତରେ ରଖିବା ଏବଂ କିଛି କହି ନ ପାରିବା ହେଉଛି ନିରବ ଅଭିବ୍ୟକ୍ତି। ଉଦାହରଣ ଧରନ୍ତୁ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ଯେଉଁ ପରସ୍ପର ଭିତରେ ଯେଉଁ ଅଭିମାନଟା, ରାଧାଙ୍କର ମାନ ଭଞ୍ଜନ କରୁଛନ୍ତି ଶ୍ରୀକୃଷ୍ଣ, ସେଇଟା ଗୋଟେ ଅଭିମାନ। କିନ୍ତୁ ସ୍ୱାଭିମାନଟା ଯେଉଁଟା ହେଉଛି ମନେ କରନ୍ତୁ ଯେଉଁଟା ଅତ୍ୟଧିକ ଖରାପ ରାସ୍ତାରୁ ଯାଉଛି, ଧରନ୍ତୁ ଦୁର୍ଯ୍ୟୋଧନଙ୍କର ସ୍ୱାଭିମାନ ଗର୍ବ, ମୋ ଭଳିଆ ଆଉ କେହି ନାହିଁ ମାନଭଞ୍ଜନଙ୍କୁ ତାକୁ କୁହାଯାଉଛି, ସେଠି ସ୍ୱାଭିମାନ ପ୍ରଶ୍ନ ଆସୁଛି। ଗର୍ବ ଅନୁଭବ କରିବା ମଧ୍ୟ ସ୍ୱାଭିମାନ ଯେଉଁଟାକି ଦୁର୍ଯ୍ୟୋଧନ ନିକଟରେ ଥିଲା, ପରିବାର ଏବଂ ବନ୍ଧୁତ୍ୱ ଯେଉଁଟା ରହିଛି ଏଇଟା ଆମର ଆତ୍ମୀୟତା ଉପରେ ନିର୍ଭର କରୁଛି, ଏବଂ ଏଇ ଆତ୍ମୀୟତାଟା ଯେତେବେଳେ ବଢିଯାଏ ବ୍ୟାପକ ହୁଏ ସେଇଟା ଗଭୀର ସ୍ନେହ ପାଲଟିଯାଏ। ଏହା ହେଉଛି ଗୋଟେ ଭଲ ପାଇବା, ଗୋଟେ ସକାରାତ୍ମକ ଅନୁଭୂତି, କିନ୍ତୁ ସେଇ ଭିତରେ ଯଦି କୌଣସି ମନୋମାଳିନ ହେଇଗଲା ତାହା ନକାରାତ୍ମକ ହେଇଯିବ। ଯେତେବେଳେ ଜଣେ ବ୍ୟକ୍ତି କଣ କରୁଛି ଅହଙ୍କାରୀ ହେଇଯାଉଛି, ସେ ସେତେବେଳେ ସେ ଆଉ ଗୋଟେ ବ୍ୟକ୍ତିକୁ ସେ ଠିକ ଭାବରେ ମୂଲ୍ୟାଙ୍କନ କରିପାରେ ନାହିଁ, ତା ଫଳରେ କଣ ହେଉଛି ପରସ୍ପର ଭିତରେ ଗୋଟେ ଯୋଗାଯୋଗ ଭାବ ସୃଷ୍ଟି ହେଉନାହିଁ, ଯାହାକୁ ଆମେ ଅଣ୍ଡରଷ୍ଟାଣ୍ଡିଂ ବା ବୁଝାମଣା ହେଇପାରୁନାହିଁ। ଭାଇ ଭଉଣୀ ପିତା ମାତା ବନ୍ଧୁ ବାନ୍ଧବଙ୍କ ସହ ଯେଉଁ ଅଭିମାନ ଆମେ କରୁଛୁ ଏହାଦ୍ୱାରା କଣ ହେଉଛି ସହଯୋଗ କମି ଯାଉଛି, ମାନେ ପରସ୍ପର ଭିତରେ ଯେଉଁ ଆମର ଯେତେ ସହଯୋଗ ରହିବା କଥା ସେଇଟା ହେଇପାରୁନି। ତେଣୁ ଏଇ ଅଭିମାନଟା ବନ୍ଧୁତା ମଧ୍ୟରେ କଣ ହେଉଛି ଅଦୃଶ୍ୟ ପ୍ରାଚୀର ହେଇକରି ଛିଡ଼ା ହେଉଛି, ଏବଂ ଦୁଇ ଜଣ ବନ୍ଧୁତ୍ୱ ମଧ୍ୟରେ ପରସ୍ପର ଠାରୁ ଆମେ ଦୂରେଇ ଯାଉଛୁ। ତେଣୁ ବନ୍ଧୁତା ହେଉଛି ଗୋଟେ ପବିତ୍ର ଏବଂ ଗୋଟେ ସରଳ ସମ୍ପର୍କ, ଏଠି ଆନ୍ତରିକ ଥାଏ, କିନ୍ତୁ ଯେତେବେଳେ ଏଠି ଅଭିମାନ ବା ଅହଙ୍କାର ପ୍ରବେଶ କରିଯାଏ ସେହି ସମୟରେ କଣ ହେଉଛି ସମ୍ପର୍କଟା ଖଣ୍ଡ ଖଣ୍ଡ ହେଇଯାଏ, ସମ୍ପର୍କ ଆଉ ରହିବ ନାହିଁ।

ଯେତେବେଳେ ଜଣେ ବ୍ୟକ୍ତି ନିଜର ଠିକ ସ୍ଥିତିକୁ ଭୁଲିକିରି ସମୟକ୍ରମରେ ନିଜର ତାମାନେ ଅଭିମାନ ଛାଡ଼େ ନାହିଁ, ସେଇ ଛୋଟ ଅଭିମାନ ମଧ୍ୟ ସମୟକ୍ରମରେ ସେଟା ବଡ ହେଇଯାଏ। ଏଇ ଯୋଉ ଗର୍ବ ଅଙ୍ଗାର ଗୋଟେ ଗୋଟେ ଛୋଟ ବୀଜ ଭଳି, ମାନେ ଆମେ ଯଦି ସେ ବୀଜଟାକୁ ଯଦି କେଉଁଠି ପୋତି ଦେଲେ ସେଇଟା ଧୀରେ ଧୀରେ ବଡ ହେଇଯିବ। ଗୋଟେ ବୀଜକୁ ଯେମିତି ଆମେ ଯଦି ମାଟିରେ ପୋତି ଦେବା ସେଇଟା ଧୀରେ ଧୀରେ ଯେମିତି ବିଶାଳ ବୃକ୍ଷ ହେଇକିରି ଛିଡ଼ା ହଉଛି, ସେମିତି ସେଇ ଅହଙ୍କାର ରୂପକ ବୀଜକୁ ଯଦି ବପନ କରାଯାଏ ତାହା ଧୀରେ ଧୀରେ କଣ ହଉଛି, ଗୋଟେ ଛାୟା ବିସ୍ତାର କରିବ ଏବଂ ବଡ ହେଇଯିବ। ଜଣେ ବ୍ୟକ୍ତି ସମାଜରେ ଯେତେବେଳେ କୌଣସି ପଦପଦବୀରେ ରହିଯାଉଛି, ସେ ସଫଳତା ଯେତେବେଳେ ପାଇଯାଉଛି, ଯଦି ଜଣେ ଧନୀ ହେଇଯାଉଛି ତାର ପଦବୀ ସେ ବାରମ୍ବାର ପାଉଛି, ସେ କଣ ହଉଛି, ତା ଭିତରେ ଗୋଟେ ଅହଙ୍କାର ଭାବ ଜାତ ହଉଛି। ଯେତେବେଳେ ଜଣେ ଭାବୁଛି ଯେ ମୁଁ ଆଜି ଯେଉଁ କାମ କରୁଛି, ଯେଉଁ ପଜିଟିଭ କାମ କରୁଛି, ମୁଁ ଏଇଟା ମୋ ପାଇଁ ହିଁ ପାଇଛି, ମାନେ ମୋର ଯୋଗ୍ୟତା ଅଛି ବୋଲିକି ମୁଁ ଏଇ ଆସନରେ ମୁଁ ପାଇପାରିଛି, ମୋର

ଜ୍ଞାନ ଅଛି, ମୋର ସୌନ୍ଦର୍ଯ୍ୟ ଅଛି, ମୋର ରୂପ ଅଛି, ମୋର ଶକ୍ତି ଅଛି, ମୋର ବାହୁବଳ ଅଛି, ଅତ ଏଇ ମୁଁ ଏଇ ମୁକାର ଭାବଟା ଯେତେବେଳେ ଆସିଯାଉଛି ଜଣଙ୍କର, ସେତେବେଳେ ତାର ଅଭିମାନ ଆହୁରି ବଢିଯାଉଛି ଏବଂ ସେଇ ଅଭିମାନଟା ଗର୍ବରେ ରୂପାନ୍ତରିତ ହେଇଯାଉଛି ଏବଂ ସେ ଅନ୍ୟକୁ କଣ କରୁଛି, ଅପମାନ ଦେଇ ବସୁଛି। କିନ୍ତୁ ଯେତେବେଳେ ଏହା ବଢି ବଢି ଚାଲିଯାଉଛି ସେତେବେଳେ ସେଇ ବ୍ୟକ୍ତିର ବ୍ୟକ୍ତିତ୍ୱ ନଷ୍ଟ ହେଇଯାଉଛି, ସେଇଟା ସେ ଜାଣିପାରୁନି। ଯେତେବେଳେ ଅଭିମାନ କରିଥିବା ବ୍ୟକ୍ତି ନିଜେ ପ୍ରଥମେ କଥା ହେଉଛି, କିଛି ଅସୁବିଧା ନାହିଁ, ବରଂ ଏହା କଣ ହଉଛି, ସମ୍ପର୍କକୁ ଅଧିକ ମଧୁର କରିଥାଏ, ମଜବୁତ କରିଥାଏ। କିନ୍ତୁ ଯେତେବେଳେ ଆମେ ପରସ୍ପର ଛୋଟ କଥା ଗୋଟେକୁ ଧରିକିରି ଯଦି ଆମେ କଥାବାର୍ତ୍ତା ବନ୍ଦ କରିଦେବା, ତାହାଦ୍ୱାରା ଆମର ବୁଝାମଣା କଣ ହେବ, ହୋଇପାରିବ ନାହିଁ। ତେଣୁ ଏଇ କଥା ହେବାଟା ଭଲ, ଯେଉଁମାନେ ଆଗ କଥା ହଉଛନ୍ତି ଭଲ, ଅଭିମାନ କରିକିରି ଚୁପ୍ ରହିଯିବାଟା ଏଇଟା କଣ ହଉଛି ନା, ଉଭୟ ପକ୍ଷରେ ସେଇଟା ହାନିକାରକ। କାରଣ ଯେତେବେଳେ ଜଣେ ଅଭିମାନ କରିକି ଚୁପ୍ ରହିଯାଉଛି, ସେ ମାନସିକ ସ୍ତରରେ କଷ୍ଟ ପାଏ, ନିଜକୁ ସେ କଷ୍ଟ ଦଉଛି, ଅଶାନ୍ତି ଦଉଛି। କିନ୍ତୁ ଯେତେବେଳେ ଆମେ ତା ନିକଟରେ ନିଜର ଅଭିମାନ ଛାଡିକିରି ଆମେ ଯଦି କଥା ହେଇଦବା, ତାହେଲେ କଣ ହେବ ନା, ମନଟା ଟିକେ ହାଲକା ହେଇଯାଏ। ହେଲେ ଗୋଟେ କଥା ଏଠି ମୁଁ କହିବି, କିଛି ଘଟଣାକୁ ନେଇକିରି ହେଇପାରେ, କିନ୍ତୁ ବାରମ୍ବାର ଯେତେବେଳେ ଘଟଣା ଘଟୁଛି, ବାରମ୍ବାର ଭୁଲ କରୁଛି ଜଣେ ଆପଣଙ୍କୁ, ବାରମ୍ବାର ସେ ଯଦି ଅସମ୍ମାନ କରୁଛି, ତା ନିକଟରେ ଆଗ କଥା ହେବା ହାନିକାରକ ହେଇଯାଏ। କାହିଁକି ସେ ଯେଉଁ ଅଭ୍ୟାସଟା ତାର ସବୁବେଳେ ଆପଣଙ୍କ ମନକୁ ଦୁଃଖ କରୁଥିବ, ସେମିତି ଲୋକ ସହିତ ଆଗରୁ କଥା ହେବା ମଧ୍ୟ ଖରାପ।

0: ମଧ୍ୟ ମୋ ଜୀବନରେ ମଧ୍ୟ ମୁଁ କିଛି ସ୍ଥାନରେ ମୋର ଯଦି ଦୋଷ ନଥିବ କିନ୍ତୁ ଜଣେ ମୋର ଯଦି ନିନ୍ଦା କରିବ ମୁଁ ଟିକେ ଅଭିମାନ କରେ, ମୋର ମଧ୍ୟ ସେଇଟା ଅଛି, ପ୍ରତ୍ୟେକ ଲୋକର ସେମିତି ରହିଛି। କିନ୍ତୁ ଯେତେବେଳେ ସେ ଯଦି ତା ତରଫରୁ ଯଦି ମାଫି ମାଗିବ ବା ଯେ ମୋର ଏଇଟା ଯେଉଁ ହେଲା ମୁଁ ଆପଣଙ୍କୁ କଣ କହିଦେଲି ଏଇଠି ମୁଁ ଭୁଲ ମାଗୁଛି, ସେଇ ଭୁଲ ଯଦି ଜଣେ ମାଗିଲା ବା ଆଗ ଯଦି କଥା ହେଇଦେଲା ମୁଁ ମଧ୍ୟ ଆଉ କଥା ନ ହେଇକିରି ରହିପାରେନି, ପୁଣି ତା ସହିତ ନର୍ମାଲ ହେଇଯାଏ। ଏହା ହଉଛି ମୋର ବ୍ୟକ୍ତିଗତ ଚରିତ୍ର। କିନ୍ତୁ ମୋ ମତରେ ସବୁବେଳେ ଅଭିମାନ କରିବା କଥା ନୁହେଁ, ବିଶେଷ କରିକିରି ଆମର ଯେଉଁ ବିଭିନ୍ନ ପ୍ରକାର ଯେଉଁ ବର୍ତ୍ତମାନ ଛାଡ଼ପତ୍ର ହଉଛି ସ୍ୱାମୀ ସ୍ତ୍ରୀ ଭିତରେ ବା ବନ୍ଧୁ ବାନ୍ଧବ ମାନଙ୍କ ଭିତରେ, ଯଦି ଆମେ ସେ କାହିଁକି କଥା ହେବ ନାହିଁ ମୁଁ କାହିଁକି କଥା ହେବି, ଏଇ ଯେଉଁ ଭାବଧାରାଟା ରହୁଛି ପ୍ରାୟ ଇଗୋ ଇଗୋ ତାକୁ କୁହାଯାଉଛି, ସେଇ ଇଗୋ ନ ରହିଲେ ଭଲ। ସେ ଇଗୋ ରହିବା ଦ୍ୱାରା ନିଜେ ମଧ୍ୟ କଷ୍ଟ ପାଇବେ, କାହିଁକି ଆପଣ ଅତୀତରେ ତା ସହିତ ଯେଉଁ ସମୟ କଟେଇଥିବେ ସେଇ ସମୟ ଆପଣ କଣ କରିବ, ସେଟା ସ୍ମୃତି ହେଇକି ରହିଯାଇଥିବ, ସେଇ ସ୍ମୃତିଟା ଆପଣଙ୍କୁ ସବୁବେଳେ କଷ୍ଟ ଦଉଥିବ। ତେଣୁ ଏଇ ସମ୍ପର୍କକୁ ଆମେ ଯଦି ସୁଦୃଢ଼ କରିବା ପାଇଁ ଅଭିମାନକୁ ଛାଡିଦେବା କଥା, ଛୋଟ ଛୋଟ ଅଭିମାନ ରହିବା କଥା ନୁହେଁ, ରାଗ ମଧ୍ୟ ଆସିପାରେ, କିନ୍ତୁ ସେଇ ରାଗକୁ ଆମେ ଦୀର୍ଘ ଦିନ ଅଭିମାନରେ ପରିଣତ କରିକିରି ଆଦୌ କଥା ନ ହେବା ଠିକ ନୁହେଁ। ଅତଏବ ଏଇ କଥାକୁ ଆମେ ଭିତ୍ତି କରି ଆମର ପରିବାରକୁ ସୁସ୍ଥ ରଖିବା ପାଇଁ ଆମେ କଣ ନା ପରସ୍ପର ଭିତରେ ଆମେ ଭଲ ସମ୍ପର୍କ ରଖିବା କଥା, ମୁକାର ମାତ୍ରକୁ ଛାଡିଦେବା କଥା। ତେଣୁ କୁହାଯାଇଛି ଯେ ଯେଉଁ ପରିବାର ପରସ୍ପର ଭିତରେ ସ୍ନେହ ରହିଛି ସେଇଟା ଗୋଟେ ବୈକୁଣ୍ଠ ସମାନ, ତେଣୁ ଯଥାର୍ଥରେ କୁହାଯାଇଛି ଯେ ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯେଉଁ ହିଁ ଥାଏ ନିରନ୍ତର।
1: ଅଭିମାନ ହେଉଛି ମନର ଏକ ନିଆରା ଅନୁଭବ, ଯେଉଁଠି ଅଭିଯୋଗ ଥାଏ ହେଲେ ତା ଭିତରେ ବି ଲୁଚି ରହିଥାଏ ଭଲ ପାଇବା ଆଉ ଆତ୍ମୀୟତା। କେବେ ଭାବିଛନ୍ତି ଆମେ ଯାହାଙ୍କ ସହିତ ଅଧିକା କଥା ହେଉ ମିଶୁ ବେଳେବେଳେ ସେହି ମଣିଷ ସହିତ ହିଁ ଆମେ କଥାବାର୍ତ୍ତା ବନ୍ଦ କରିଦେଇଥାଉ ଯିଏ ଆମର ଏତେ ପାଖରେ ଥାଏ।

0: ଥାଆନ୍ତି, ସିଏ ଯଦି ଆମ ପ୍ରତି ଟିକେ ଅବହେଳା କରନ୍ତି ତେବେ ତାକୁ ଦେଖି ମନଟା ଭାରି ହୋଇଯାଏ ଆଉ ମନ ଭିତରେ ଜମା ହୋଇଯାଏ ଅନେକ ଅକୁହା କଥା। ହଁ, ବେଳେବେଳେ ଗୋଟିଏ ଛୋଟିଆ କଥା ସମ୍ପର୍କରେ ଦୂରତା ଆଣିଦିଏ ଆଉ ଗୋଟିଏ ଛୋଟିଆ କ୍ଷମା ସେହି ଦୂରତାକୁ ଦୂର କରିଦିଏ। ତଥାପି ଆମେ କାହିଁକି ନିଜ ଜିଦ୍ରେ ରହିଥାଉ, କାହିଁକି ମନର କଥା ମନ ଭିତରେ ରଖୁ, ଯେଉଁଠି ଦୁଇପଦ କଥାରେ ସମ୍ପର୍କ ସଜାଡ଼ି ହୋଇଯାଇପାରନ୍ତା ସେଠି ନୀରବତାକୁ କାହିଁକି ଜିତିବାକୁ ଦେଉ। ହଁ, ହୁଏତ ଏହିସବୁ ପ୍ରଶ୍ନର ଉତ୍ତର ଖୋଜିବାର ନାହିଁ ଅଭିମାନକୁ ବୁଝିବା। ତେବେ ଆସନ୍ତୁ ଏହି ବିଷୟକୁ ଆଉ ଟିକେ ଜାଣିବା। ଆଜି ଆମ ସହିତ ଯୋଡ଼ି ହୋଇଥିବା ଅତିଥିଙ୍କର ମତାମତ ଶୁଣିବା ଆଉ ଜାଣିବା ଅଭିମାନ କିପରି ଆମ ସମ୍ପର୍କକୁ ପ୍ରଭାବିତ କରେ।
1: ମୁଁ ସଙ୍ଗୀତା ମହାପାତ୍ର, ମୁଁ ଜଣେ ସମାଜସେବୀ, ମୁଁ ଜଣେ ଲେଖିକା। ଅଭିମାନ ବିଷୟଟି ଯେତେବେଳେ ମତେ ମିଳିଲା ମତେ ବହୁତ ଖୁସି ଲାଗିଲା, କାହିଁକି ନା ଏହି ଅଭିମାନକୁ ନେଇକି ଲୋକଙ୍କର ବହୁତ ଭୁଲ ବୁଝାମଣା ଥାଏ। ଅଭିମାନ ହେଉଛି ମନର ସେହି ଅନୁଭବ ଯେଉଁଠି ଭଲ ପାଇବା ଥାଏ, ଆଶା ଥାଏ, ଅଧିକାର ବୋଧ ଥାଏ ଏବଂ ନିଜ ମଣିଷ ଠାରୁ ଟିକେ ଅଧିକ ଯତ୍ନ ଓ ବୁଝାମଣା ପାଇବାର ଇଚ୍ଛା ଥାଏ। ହଁ, ଅନେକ ସମୟରେ ଅଭିମାନ ଭଲ ପାଇବାର ଏକ ନୀରବ ଅଭିବ୍ୟକ୍ତି, ଯେଉଁଠି ରାଗ ପଛରେ ଚିନ୍ତା ଥାଏ, ନୀରବତା ପଛରେ ଅପେକ୍ଷା ଥାଏ ଏବଂ ଅଭିଯୋଗ ପଛରେ ମନର କିଛି ଅକୁହା କଥା ଥାଏ, ସେଠି ଅଭିମାନ ହୁଏତ ଭଲ ପାଇବାର ଭାଷା ହୋଇପାରେ। କିନ୍ତୁ ମନେ ରଖନ୍ତୁ, ପ୍ରତ୍ୟେକ ଅଭିମାନ ଭଲ ପାଇବାର ଜନ୍ମ ନିଏ ନାହିଁ, କେବେ କେବେ ଏହା ଆଘାତପ୍ରାପ୍ତ ମନର ଅଭିବ୍ୟକ୍ତି ମଧ୍ୟ ହୋଇଥାଏ। ଅଭିମାନ ହେଉଛି ହୃଦୟର ସେହି ନୀରବ ଭାଷା, ଯେଉଁଠି ଓଠ ଚୁପ୍ ରହେ କିନ୍ତୁ ମନ ଚାହେଁ ନିଜ ମଣିଷଟି ବିନା କହିବାରେ ମନର କଥା ବୁଝିଯାଉ, ଏହାକୁ କୁହାଯାଏ ଅଭିମାନ। ମନରେ ଅଭିମାନ ଜନ୍ମ ନେବାର ମୁଖ୍ୟ କାରଣ ହେଉଛି ଆଶା, ଭଲ ପାଇବା, ଆତ୍ମୀୟତା ଓ ଅବହେଳିତ ହେବାର ଅନୁଭବ। ଯେଉଁ ମଣିଷକୁ ଆମେ ନିଜର ବୋଲି ଯାହାଠାରୁ ଅଧିକ ଯତ୍ନ ଆଶା କରୁ, ସମ୍ମାନ ଓ ସ୍ନେହ ଆଶା କରୁ, ସେହି ମଣିଷ ଯେତେବେଳେ ଆମ ମନରେ ମାନେ କିଛି କଷ୍ଟ ଦେଇଥାଏ ବା ଆମର ଭାବନାକୁ ବୁଝିପାରେନି, ଆମକୁ ଅବହେଳା କରେ, ସେତେବେଳେ ମନରେ ଅଭିମାନ ଜନ୍ମ ନିଏ। ମନକୁ ବୁଝିଲା ପରିକା ଯେତେବେଳେ ମଣିଷଟିଏ ମିଳିନଥାଏ, ଆମେ ଯାହାକୁ ହୃଦୟରେ ଭଲ ପାଉଥିବା ଓ ସେ ଆମର ମନକୁ ଟିକେ ବୁଝିପାରୁନଥିବ, ସେଇଠି ବି ଅଭିମାନ ଜନ୍ମ ନେଇଥାଏ। ଆଉ ଗୋଟେ ରହୁଛି ଆତ୍ମସମ୍ମାନ, ଯେଉଁଠି ଆମର ଆତ୍ମସମ୍ମାନ ଉପରେ ଆଘାତ ଦିଏ ସେଇଠି ଅଭିମାନ ଜନ୍ମ ନେଇଥାଏ। ଗୋଟେ ସୁନ୍ଦର କଥା କହିବି, ଅଭିମାନର ମୂଳରେ ଅନେକ ସମୟରେ ଥାଏ ଭଲ ପାଇବା ଆଉ ତାହାର ଅନ୍ତରାଳରେ ଥାଏ ମନର ଅକୁହା ଆଶା ଓ ଅପୂର୍ଣ୍ଣ ଅନୁଭବ। କିନ୍ତୁ ପ୍ରତ୍ୟେକ ଅଭିମାନ ଭଲ ପାଇବାରେ ଜନ୍ମ ନିଏ ନାହିଁ, ଅଭିମାନ ଖରାପ ନୁହେଁ, କିନ୍ତୁ ତାହାକୁ ଦୀର୍ଘ ସମୟ ଧରି ମନରେ ରଖିବା ଅପେକ୍ଷା ଖୋଲା ମନରେ କଥା ହେବା ସମ୍ପର୍କକୁ ଅଧିକ ମଧୁର କରିଥାଏ।

ଅଭିମାନ ଅହଙ୍କାର ଦୁଇଟି ଶବ୍ଦ ଶୁଣିବାକୁ ପ୍ରାୟ ସମାନ ଲାଗୁଥିଲେ ମଧ୍ୟ ଏହାର ଭାବନା ଭିନ୍ନ। ଅଭିମାନ ହେଉଛି ନିଜର ପ୍ରିୟ ଲୋକଙ୍କ ଠାରୁ ଆଶା, ଭଲ ପାଇବା କିମ୍ବା ଗୁରୁତ୍ୱ ନ ମିଳିଲେ ମନରେ ସୃଷ୍ଟି ହେଉଥିବା ଏକ କୋମଳ ମାନସିକ ଭାବନା। ଉଦାହରଣ, ଜଣେ ପ୍ରିୟ ବନ୍ଧୁ ତୁମ ସହିତ କଥା ନ ହେଲେ ତୁମ ମନ ଦୁଃଖ ହୁଏ ଏବଂ ତୁମେ ତାଙ୍କ ଉପରେ ଅଭିମାନ କର। ମାନେ ଦେଖନ୍ତୁ, ଆମେ ଜଣକୁ ବହୁତ ଭଲ ପାଉଛୁ, ତାକୁ ଆମେ ଅନ୍ତରୁ ଭଲ ପାଉଛୁ, କିନ୍ତୁ ସିଏ ଯେତେବେଳେ ଆମ ସହିତ ଟିକେ କଥା ହେଇନଥାଏ କି ଯେତେବେଳେ ଆମର ମନଟାକୁ ବୁଝି ନଥାଏ ସେତେବେଳେ ଅଭିମାନଟା ଜନ୍ମ ନିଏ। କିନ୍ତୁ ସେଇ ଅଭିମାନକୁ ବେଳେବେଳେ କିଛି ଲୋକ ବୁଝିପାରନ୍ତିନି। ଅହଙ୍କାର ହେଉଛି ନିଜକୁ ଅନ୍ୟମାନଙ୍କଠୁ ଶ୍ରେଷ୍ଠ ମନେ କରିବା ଏବଂ ନିଜର ଗର୍ବ ଯୋଗୁଁ ଅନ୍ୟମାନଙ୍କୁ ଛୋଟ ଭାବିବା। ଆପଣ ଦେଖିବେ କିଛି ଲୋକଙ୍କ ମନରେ ଏତେ ଅହଙ୍କାର ଥାଏ ଯେ ସେମାନେ ନିଜକୁ କେତେବେଳେ ଛୋଟ ମନେ କରନ୍ତି। ସେମାନେ ସବୁବେଳେ ଭାବନ୍ତି ମୁଁ ହିଁ ବଡ, ମୁଁ ହିଁ ଉଚ୍ଚ ଶିକ୍ଷିତ, ମୋଠୁ ଆଉ ବଡ କିଏ ନୁହେଁ। ଏଇଟା ହେଉଛି ଅହଙ୍କାର। ତ ଅଭିମାନ ଏହା ମନର ଅଭିବ୍ୟକ୍ତି, ଅହଙ୍କାର ଏହା ନିଜକୁ ଶ୍ରେଷ୍ଠ ମନେ କରିବା।

ଭାବନା। ଅଭିମାନ ଏହା ପ୍ରାୟତଃ ଭଲ ପାଇବା ଓ ଆଶା ସହିତ ଜଡିତ। ଅହଂକାର ଏହା ପ୍ରାୟତଃ ଗର୍ବ ଓ ଆତ୍ମଶ୍ରେଷ୍ଠତା ସହ ଜଡିତ। ଅଭିମାନ ଏହା ସମ୍ପର୍କରେ ଆଶାର ଜନ୍ମ ନେଇପାରେ। ଅହଂକାର ଏହା ସମ୍ପର୍କରେ ଦୂରତା ସୃଷ୍ଟି କରିଥାଏ। ଏହା ହେଉଛି ଅଭିମାନ ଓ ଅହଂକାର ଭିତରେ ପାର୍ଥକ୍ୟ। ଦେଖନ୍ତୁ, କାହାର ଅଭିମାନକୁ ବୁଝିବା ପାଇଁ ତାଙ୍କ କଥାଠାରୁ ଅଧିକ ତାଙ୍କ ନିରବତାକୁ ବୁଝିବା ଦରକାର। କାରଣ ସବୁବେଳେ ମଣିଷ ନିଜ ମନର କଥାକୁ ଶବ୍ଦରେ ପ୍ରକାଶ କରିପାରେ ନାହିଁ। ଯିଏ ଆଗରୁ ମନ ଖୋଲି କଥା ହେଉଥିଲା ସେ ହଠାତ୍ ଚୁପ୍ ହୋଇଗଲା।

କିନ୍ତୁ ମନେ ରଖିବା ଉଚିତ, ପ୍ରତ୍ୟେକ ନିରବତା ଅଭିମାନର ଚିହ୍ନ ନୁହେଁ। କେବେ କେବେ ଏହା ଥକାପଣ, ଦୁଃଖ କିମ୍ବା ନିଜ ପାଇଁ କିଛି ସମୟ ଆବଶ୍ୟକ ହେବାର ସଂକେତ ମଧ୍ୟ ଥାଇପାରେ। ଗୋଟିଏ ସୁନ୍ଦର କଥା କହିବି, ଯିଏ ମନର କଥା କହିପାରେ ନାହିଁ ତାର ନିରବତାକୁ ବୁଝିବା ହେଉଛି ଭଲ ପାଇବା। ଆଉ ଯିଏ ନିରବତା ପଛରେ ଲୁଚିଥିବା କଷ୍ଟକୁ ଅନୁଭବ କରିପାରେ ସେ ହୃଦୟର ଭାଷା ବୁଝିବା ଶିଖିଛି। ଅଭିମାନ ଗୋଟେ ଏମିତି ଆମକୁ ଜତେଇବାକୁ ପଡ଼େନି ଯେ ଆମେ ଜଣକୁ କେତେ ଭଲ ପାଉଛୁ। ଜଣକୁ ଯଦି ଆମେ ହୃଦୟରୁ ଭଲ ପାଉଥିବା, ନିହାତି ଭାବରେ ତା ପାଖରେ ଆମେ ଅଭିମାନ କରିବା। ଗୋଟେ ମା ପାଖରେ ବି ଛୁଆ ଅଭିମାନ କରେ, ଗୋଟେ ବାପା ପାଖରେ ବି ପିଲା ଅଭିମାନ କରେ, ଗୋଟେ ସ୍ତ୍ରୀ ବି ନିଜ ସ୍ୱାମୀ ପାଖରେ ଅଭିମାନ କରେ। ସେଟା କେତେବେଳେ ସୃଷ୍ଟି ହୋଇଥାଏ? ଯେତେବେଳେ ଅତ୍ୟଧିକ ଭଲ ପାଇବା ସେଥିପାଇଁ। ତ ଜଣେ ଯଦି ଆମକୁ ଅତ୍ୟଧିକ ଭଲ ପାଉଛି, ସେ ଅଭିମାନ କରୁଛି, କିନ୍ତୁ ତାର ମନକୁ ଆମେ ବୁଝିପାରୁନୁ, ତାପରେ ସେ ନିରବ ହେଇଯାଉଛି, ତ ଆମେ ତାର ମନର ସେ ଦୁଃଖ କଣ, ତାର କଷ୍ଟ କଣ, ସେ କାହିଁକି ନିରବ ହେଲା, ତାକୁ ବୁଝିବା ବହୁତ ଜରୁରୀ।

0: ଅଭିମାନ ସମ୍ପର୍କରେ ଭଲ ପାଇବାର ଗଭୀରତାକୁ ପ୍ରକାଶ କରିପାରେ, କାରଣ ଯେଉଁ ସମ୍ପର୍କରେ ଆମର ଆଶା ଭରସା ଓ ଭାବନା ଅଧିକ ଥାଏ ସେଠାରେ ପ୍ରିୟଜନଙ୍କର ଛୋଟ ଅବହେଳା ମଧ୍ୟ ଆମକୁ ଆଘାତ ଦେଇପାରେ। ଅଭିମାନର ଗଭୀର ଅର୍ଥ ହେଉଛି ରାଗ ଭିତରେ ଲୁଚି ରହିଥାଇପାରେ ଭଲ ପାଇବା, ନିରବତା ଭିତରେ ଲୁଚି ଥାଇପାରେ ଅକୁହା ଦୁଃଖ, ଅଭିଯୋଗ ଭିତରେ ଲୁଚି ଥାଇପାରେ ଟିକେ ଯତ୍ନ ପାଇବାର ଆଶା, ଆଉ ଅପେକ୍ଷା ଭିତରେ ଲୁଚି ଥାଇପାରେ ସମ୍ପର୍କକୁ ହରାଇ ନ ଦେବାର ଇଚ୍ଛା। ତଥାପି ମନେ ରଖିବା ଉଚିତ, ପ୍ରତ୍ୟେକ ଅଭିମାନ ଭଲ ପାଇବାର ପ୍ରମାଣ ନୁହେଁ, ସେଥିରେ ଆଘାତ, ଅପୂର୍ଣ୍ଣ ଆଶା କିମ୍ବା ଭୁଲ ବୁଝାମଣା ମଧ୍ୟ ଥାଇପାରେ। ହଁ, ମୋର ଅନୁଭୂତି ଅଛି। ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ବାପା ମାଙ୍କ ପାଖରେ ବହୁତ ଅଳି କରେ, ବାପା ମା ବୁଝିପାରନ୍ତିନି ଯେ ଇଏ କାହିଁକି ଅଳି କରୁଛି। ଧୀରେ ଧୀରେ ବଡ ହେଲି, ବଡ ହେଲା ପରେ ମୁଁ ଅଳି କଲି ଟିକେ ଅଧିକ ପାଠ ପଢିବା ପାଇଁ, ଉଚ୍ଚ ଶିକ୍ଷିତ ହେବି, ଜଣେ ପୋଲିସ ଅଫିସର ହେବି। ଏଇ ଅଭିମାନ ଭିତରେ ଲୁଚି ରହିଥିଲା ମୋର ଗୋଟେ ବଡ ସ୍ୱପ୍ନ, କିନ୍ତୁ ପିତାମାତା ସେଇ ସ୍ୱପ୍ନକୁ ବୁଝିପାରି ନଥିଲେ। ସେମାନଙ୍କ ପାଖରେ ମୁଁ ଯେତେବେଳେ ଅଭିମାନ କରେ ମୁଁ କିଛି କରିବି, ସେମାନେ ସେଇ ଅଭିମାନକୁ ବୁଝିପାରନ୍ତିନି, ଯୋଉଥି ବେଳେବେଳେ ଭାରି ଦୁଃଖ ଲାଗେ। ଏମିତି ଲାଗେ ଯେ ଖାଲି ମୋ ମା ବାପା ଟିକେ ବୁଝିଯାଆନ୍ତି କି ମୋ ବିଷୟରେ, ସେମାନେ ଲାଗିଥାନ୍ତି ନା ନା ନା ଆମେ ତତେ ବାହା କରିଦବୁ। କିନ୍ତୁ ତାଙ୍କ ଉପରେ ଏବେ ବି ମୋର ଅଭିମାନ ଯେ କାହିଁକି ମୋତେ ଉଚ୍ଚ ଶିକ୍ଷିତ କରିଦେଲିନି, କିନ୍ତୁ ଆଜି ବି ମୋ ମା ବାପା ମୋର ସେଇ ଅଭିମାନକୁ ବୁଝିପାରି ନାହାନ୍ତି। ଏହା କେତେବେଳେ ମା ବାପାଙ୍କ ପାଖରେ ମୋର ଜନ୍ମ ନେଉଛି ଅଭିମାନଟା ଜାଣିଛନ୍ତି? ଯେତେବେଳେ ମୁଁ ତାଙ୍କୁ ଅତ୍ୟଧିକ ଭଲ ପାଉଥିଲି ଓ ସେମାନେ ମୋର ଆଶାଟାକୁ ପୂରଣ କରିଦେଲେନି। ଏହାକୁ ହିଁ କହିବି ଅଭିମାନ, ଯୋଉଠି ଆମେ ଅଧିକା ଭଲ ପାଉ, ଯାହାଙ୍କୁ ଅଧିକା ଭଲ ପାଇଥାଉ ତାଙ୍କ ପାଖରେ ଆମେ ଅଭିମାନ କରିଥାଉ। ଯାହାଙ୍କ ପାଖରେ ଆମର କୌଣସି ଆଶା ନଥାଏ, ଭଲ ପାଇବା ନଥାଏ, ସେଠି ଆମେ ଅଭିମାନ କରିବା ପାଇଁ ବି ଚେଷ୍ଟା କରିନଥାଉ। ସେଥିପାଇଁ ଯଦି କିଏ ଅଭିମାନ କରୁଛି ତାର ନିରବତାକୁ ବୁଝିବାର ଅଛି, ତାର ହୃଦୟର ଭଲ ପାଇବାକୁ ବୁଝିବାର ଅଛି ଓ ଉଚିତ ବୁଝାମଣା ରଖି ସମ୍ପର୍କ ଆଗକୁ ବଢାଇ ଦେବାର ଅଛି।
1: ହଁ, ଶେଷରେ ଏତିକି କହିବି, ଜୀବନରେ ଆମେ ଅନେକ ସମ୍ପର୍କ ଗଢିଥାଉ, ଅନେକ ଲୋକଙ୍କୁ ନିଜର କରିଥାଉ, ହେଲେ ଏହିସବୁ ସମ୍ପର୍କ ଭିତରେ ଆମ ଜୀବନର ସବୁଠାରୁ ଅମୂଲ୍ୟ ସମ୍ପର୍କ କଣ କହିପାରିବେ? ହଁ, ସେହି ସମ୍ପର୍କ ହେଉଛି ବାପା ମାଙ୍କ ସହିତ ଆମର ସମ୍ପର୍କ। ତେଣୁ କେବେ ବି ବାପା ମାଙ୍କ ଉପରେ ଅଭିମାନ କରି ସେମାନଙ୍କର ମନରେ କଷ୍ଟ ଦେବାନି କି ଆମ ଆଚରଣରେ ସେମାନଙ୍କୁ ଆମ ଉପରେ ଅଭିମାନ କରିବାର ସୁଯୋଗ ବି ଦେବାନି। କାହିଁକି ନା ଯେଉଁ ବାପା ମା ଆମ ଖୁସି ପାଇଁ ନିଜର ସବୁ ସୁଖକୁ ତ୍ୟାଗ କରିଦିଅନ୍ତି, ସେମାନଙ୍କ ମନରେ ଯଦି ଆମ ପାଇଁ ଅଭିମାନ ଜମା ହୋଇ ରହିଯାଏ ନା, ତେବେ ହୁଏତ ଦିନେ ଏମିତି ସମୟ ଆସିପାରେ ଯେତେବେଳେ ଆମ ପାଖରେ ଅଭିମାନ ଦୂର କରିବାର ସୁଯୋଗ ଆଉ ନଥିବ, ସେତେବେଳେ ରହିଯିବ କେବଳ ଅଫସୋସ ଆଉ

0: ଭିତରେ ଅନେକ ଅକୁହା କଥା। ତେଣୁ ଅଭିମାନରେ ଏତେ ଦୂରକୁ ଚାଲିଯିବାନି ଯେ ଯେଉଁଠୁ ଫେରିବାର ବାଟ ନଥିବ। ସମ୍ପର୍କ ଥିବାବେଳେ ତାକୁ ଭଲ ପାଇବା ଦେବା, ବାପା ମା ପାଖରେ ଥିବାବେଳେ ସେମାନଙ୍କୁ ସମୟ ଦେବା, ଆଉ ମନରେ ଅଭିମାନ ଆସିଲେ ତାକୁ ସ୍ନେହ ଆଉ ଭଲ ପାଇବା ଦେଇ ଦୂର କରିବା।
1: ବାତ

ପୁସ୍ତକ ବାଖ୍ୟରେ ଅଭିମାନ ସମ୍ପର୍କରେ ନିଜସ୍ୱ ମତ ରଖିଥିଲେ ଡକ୍ଟର ଭବାନୀ ଶଙ୍କର ପଟେଲ ଏବଂ ସଙ୍ଗୀତା ମହାପାତ୍ର। ସେମାନଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ତେବେ ଯିବା ଯିବା ବେଳେ ପୁଣି ଥରେ କହିବି, ପାର୍ବଣର ସମୟ, ବୁଲାବୁଲି କରନ୍ତୁ, ଖୁସିରେ ରୁହନ୍ତୁ, ତା ସହିତ ନିଜର ଯତ୍ନ ନେବାକୁ ଯେମିତି ନ ଭୁଲନ୍ତୁ। ଆପଣଙ୍କର ପାର୍ବଣ ହେଉ ଆନନ୍ଦମୟ ଆଉ ମଙ୍ଗଳମୟ। ରହୁଛି ଉପସ୍ଥାପନାରେ ଥିଲି ମୁଁ ସୁପ୍ରଭା ପାଢ଼ୀ। ନମସ୍କାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର ଶୁଣନ୍ତୁ, ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଲଘୁ ସଙ୍ଗୀତ ଶୁଣିବେ ସକାଳ 8:45। ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ, ଅଭିଜିତ, ନିବେଦିତା ଏବଂ କୁମାର ସାନୁ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 9:00। ସକାଳ 9:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାରିତ ହେବ ପୂର୍ବାହ୍ନ 10:05, ଦିନ 12:00 ଏବଂ ଦିନ 2:15। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଦିନ 11:00 ଶୁଣିବେ ବିଚିତ୍ରା କାର୍ଯ୍ୟକ୍ରମ। ଲୋକଗୀତ କ୍ରମରେ ଦାସକାଠିଆ ଶୁଣିବେ ଦିନ 11:30। ବିଷୟ ରହିଛି ଅହଲ୍ୟା ମୁକ୍ତି। ପରିବେଷଣ କରିବେ କୁଳମଣି ପଣ୍ଡା ଏବଂ ସାଥୀ। ସୋରା ଭାଷାର କାର୍ଯ୍ୟକ୍ରମ ତାରବା ଶୁଣିବେ ଦିନ 12:30। ଓଡ଼ିଆ ଭକ୍ତିଗୀତ ପ୍ରଚାରିତ ହେବ ଦିନ 12:50। ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର,

ରୀଣାରାଣୀ ପ୍ରଧାନ, ଯୋଗେନ୍ଦ୍ର ମହାପାତ୍ର ଏବଂ ଶର୍ମିଳା ସାମନ୍ତରାୟ। ଘର ଓ ଘରଣୀ କାର୍ଯ୍ୟକ୍ରମ ପ୍ରଚାରିତ ହେବ ଦିନ 1:10। ଏଥିରେ ଶୁଣିବେ ଗ୍ରାମୀଣ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ସମ୍ପର୍କରେ ସାକ୍ଷାତକାର ଆଲୋଚନା, ଯେତିକି ଚୁନାକୁ ସେତିକି ପିଠା। ପରେ ଅନ୍ୟ ଏକ ସାକ୍ଷାତକାର ଶୁଣିବେ, ଡେଙ୍ଗୁ ଜ୍ୱର କ'ଣ ଓ କାହିଁକି।

ଅପରାହ୍ନ 5ଟାରେ ଭେଟିଦେବୁ ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ଶୁଣିବେ ଆଜିର ବିଚାର, ନୂତନ ପ୍ରତିଭା ଏବଂ ଜାଣିବା କଥା।

0: ଓଡ଼ିଶାରେ ଏହି ମାତୃପୂଜାର ପରମ୍ପରା ଅତ୍ୟନ୍ତ ପ୍ରାଚୀନ। ଉତ୍କଳ ଭୂଖଣ୍ଡର କୋଣ ଅନୁକୋଣରେ ମାତୃ ଆରାଧନାର ମହାନ ଶକ୍ତିପୀଠଗୁଡ଼ିକ ଓଡ଼ିଶାରେ ଏହି ଧାରାର ପ୍ରାଚୀନତାର ବଳିଷ୍ଠ ପ୍ରମାଣ। ସେହି ମର୍ମରେ ଅନୁଗୁଳ ଜିଲ୍ଲାର ତାଳଚେର ଉପଖଣ୍ଡରେ ଅବସ୍ଥିତ ମା ହିଙ୍ଗୁଳା ପୀଠର ଗୁରୁତ୍ୱ ଯଥେଷ୍ଟ ଅଧିକ। ଭାରତବର୍ଷର ସର୍ବତ୍ର ଦେବୀଙ୍କର ପ୍ରତିମା ପୂଜା କରାଯାଉଥିବା ବେଳେ ହିଙ୍ଗୁଳା ପୀଠରେ ଦେବୀଙ୍କର କୌଣସି ପ୍ରତିମା ପୂଜା ପାଆନ୍ତି ନାହିଁ। ଏଠାରେ ମା ଅଗ୍ନିସ୍ୱରୂପା ପ୍ରତୀକାତ୍ମକ ଭାବରେ ଦେବୀଙ୍କର ଆଲମକୁ ଏଠାରେ ପୂଜା କରାଯାଇଥାଏ। ଅନୁଗୁଳ ଜିଲ୍ଲା ସଦର ମହକୁମାଠାରୁ 18 କିଲୋମିଟର ଏବଂ ତାଳଚେର ସହରଠାରୁ 29 କିଲୋମିଟର ଦୂରରେ ଅବସ୍ଥିତ ଗୋପାଳଗଡ଼ ବା ଗୋପାଳ ପ୍ରସାଦ ଗାଁରେ ମା ହିଙ୍ଗୁଳାଙ୍କର ବିଜେସ୍ଥଳୀ। ବନାନୀ ପରିବେଷ୍ଟିତ ସିଂହଡ଼ା ନଈକୂଳରେ ଅବସ୍ଥିତ ମା ହିଙ୍ଗୁଳା ତାଳଚେର ରାଜବଂଶର ଆରାଧ୍ୟ କୁଳଦେବୀ। ତାଳଚେରର ଗୋପାଳଗଡ଼ରେ ହିଙ୍ଗୁଳାଙ୍କର ଆବିର୍ଭାବ ସମ୍ପର୍କରେ ରହିଛି ବହୁ ପୌରାଣିକ ଆଖ୍ୟାନ ଓ କିମ୍ବଦନ୍ତୀ। ଏ ସମ୍ପର୍କରେ ବରିଷ୍ଠ ଶକ୍ତି ଉପାସକ ତଥା ଗବେଷକ ଶ୍ରୀଯୁକ୍ତ ଜଗନ୍ମୋହନ ଗଡ଼ନାୟକ କୁହନ୍ତି,
1: ବ୍ରହ୍ମାଙ୍କର ପୁଅ ଦକ୍ଷ ପ୍ରଜାପତି, ତାଙ୍କର 60 କନ୍ୟା, ତାଙ୍କର ଶେଷ କନ୍ୟା ଯିଏ ହୁଅନ୍ତି ସତୀ, ସିଏ କହିଲେ ଯେ ମୁଁ ଶିବଙ୍କୁ ବାହାଘର ହେବି। ତ ନିଜେ ଇଚ୍ଛା ଅନୁସାରେ ଶିବଙ୍କୁ ବାହାଘର କଲେ। ଦକ୍ଷ ପ୍ରଜାପତି ରଜା ପ୍ରତିଶୋଧ ପରାୟଣ ହେଲେ, ବିଶ୍ୱ ବିଜୟ ଯଜ୍ଞ ଗୋଟେ କଲେ, ସବୁ ଋଷିମାନଙ୍କୁ ଡାକିଲେ, କିନ୍ତୁ ଶିବଙ୍କୁ ଡାକି ନାହାନ୍ତି। ଯୋଉଦିନ ଯଜ୍ଞ ଆରମ୍ଭ ହେଲା, ସବୁ ଦେବତାମାନେ ଆସିଲେ ଯଜ୍ଞ ପାଖକୁ। ଏଇ ସମୟରେ ନାରଦ ଆସୁଛନ୍ତି, ସେ ପାଖ ଦେଇକିରି ଆସିଲେ, ଆସିଲେ କୁଆଡେ ଆପଣ ଯାଉଛନ୍ତି ଗୋସାଇଁ? କହିଲେ ଏମିତି ତମ ବାପ ଗୋଟେ ଯଜ୍ଞ କରୁଛନ୍ତି, ତମକୁ ଡାକି ନାହାନ୍ତି। କହିଲେ ମତେ ଡାକି ନାହାନ୍ତି। ହେଠୁ ତାଙ୍କୁ ଶିବଙ୍କୁ

0: କହିଲେ ଯେ ମୁଁ ଯଜ୍ଞଙ୍କୁ ଯିବି, କହିଲେ ନାଇଁ ନା ଯଜ୍ଞ କରୁଛନ୍ତି ତମକୁ ନିମନ୍ତ୍ରଣ କରୁନାହାନ୍ତି, ସେଠି ଗଲେ ଅଘଟଣ ଘଟିବ, ସେ ଯାହା ହଉ ମୁଁ ଯିବି। ତୁ ଜବରଦସ୍ତ କଲେ, ତାଙ୍କର ଐଶୀ ଶକ୍ତି ଦେଖେଇଲେ, ଶିବରାଜ୍ୟ ହେଇଗଲା, ହଉ ଯାଅ। ଏ ତାଙ୍କର ଯୋଉ ଅନ୍ୟାନ୍ୟ ଅଣଷଠୀ ଭଉଣୀ ତାଙ୍କୁ ବିଦ୍ରୁପ କଲେ, ମା ବାପ ସମସ୍ତେ ଅନେଇଲେନି, କେହି ଯିନ ନ ଅନେଇଲେ ତାଙ୍କର ରାଗ ହେଇଗଲା, ଏବଂ ତାକୁ ଝିଙ୍ଗାସ କଲେ କିଏ, ଦକ୍ଷ। ଏଇ ସମୟରେ କହିଲେ ଯେ ନିଜେ ଯଜ୍ଞ କୁଣ୍ଡରେ ନିଜେ ନିଜକୁ ସମର୍ପଣ କରିଦେଲେ। ଶିବ ଆସିକିରି ପହଞ୍ଚିଗଲେ, ଦେଖିଲେ ତାଙ୍କର ପ୍ରାଣପ୍ରିୟା ଏମିତି ଯଜ୍ଞ କୁଣ୍ଡରେ ଜଳି ଯାଉଛନ୍ତି, ସାଙ୍ଗେ ସାଙ୍ଗେ ଯଜ୍ଞ କୁଣ୍ଡରୁ ବାହାର କରିଦେଲେ। ଅର୍ଦ୍ଧଦଗ୍ଧ ଶରୀର ୟାଙ୍କୁ ଧରି ଆସିଲେ, ପ୍ରାଣପ୍ରିୟା ପତ୍ନୀଙ୍କି ସେ ନିଜ କାନ୍ଧରେ ପକେଇକିରି ବିଶ୍ୱବ୍ରହ୍ମାଣ୍ଡ ବୁଲିଲେ। ବିଷ୍ଣୁ ତାଙ୍କର ସୁଦର୍ଶନ ଚକ୍ରକୁ ପଠେଇଲେ, ଏ ସତୀଙ୍କର ଅଂଶ ଗୁଡା ଯେ ଇଏ ବାଉଣ୍ଡା ଭାଗରେ କାଟି ପକେଇଲେ, ଭାରତର ବିଭିନ୍ନ ଜାଗାରେ ତାଙ୍କର ବାଉନ ଭାଗ ପଡିଗଲା। କିନ୍ତୁ ତାଙ୍କର ଯୋଉଟା ଟୋଟାଲ ଏନର୍ଜି ଇନକାର୍ନେଟ ଯୋଉଟା ଶକ୍ତି, ସେ ଶକ୍ତିଟା ପଡିଲା କୋଉଠେ, ପଶ୍ଚିମରେ ହିଙ୍ଗଳାଜ ପାହାଡରେ, ଏବେ ଯୋଉଟା ବେଲୁସ୍ତାନରେ ଅଛି, ସେ ଅଗ୍ନି ରୂପରେ ପଡିଲା। ଇଏ ହେଲା ପୌରାଣିକ ଆଖ୍ୟାନ।
1: ବୈଦିକ ଅଗ୍ନିତତ୍ତ୍ୱର ଦେବୀ ହେଉଛନ୍ତି ହିଙ୍ଗୁଳା। ଅଗ୍ନିର ଲେଲିହାନ ଶିଖା ଭଳି ସେ ଉଜ୍ଜଳ ବର୍ଣ୍ଣା, ସେ ସର୍ବବ୍ୟାପୀ ସକଳ ଶକ୍ତିର ଆଧାର, ସେ ଜୀବର ଜଠରାଗ୍ନି ଭାବରେ ଜଗତକୁ ଚଳଚଞ୍ଚଳ ଜୀବନ୍ତ କରି ରଖିଛନ୍ତି। ମା ହିଙ୍ଗୁଳା ସକଳ ଜୀବ ଭିତରେ ବିରାଜିତା। ପ୍ରତ୍ୟେକ ବର୍ଷ ଶାରଦୀୟ ପାର୍ବଣ ଅବସରରେ ହିଙ୍ଗୁଳା ପୀଠରେ ଆୟୋଜିତ ହେଉଥିବା ଷୋଡ଼ଶ ଦିନାତ୍ମକ ଯଜ୍ଞର ମୁଖ୍ୟ ପୁରୋଧା ଆମକୁ କହନ୍ତି,
2: ଜପମାଳା ଜପନ୍ତି ମଧ୍ୟାହ୍ନ ପ୍ରରୂପା ବିକଶିତ ବଦନା ଚାରୁ ନେତ୍ରା ସନ୍ଧ୍ୟାୟ ବୃଦ୍ଧା ରୂପା ଗଳିତ କୁଚୁଯୁଗା ମୁଣ୍ଡମାଳା ବହନ୍ତି ଯା ଦେବ ଦେବୀ ତ୍ରିଭୁବନ ଜନନୀ ହିଙ୍ଗୁଳା ଦେବୀ ନମୋ ନମଃ। ଯେଉଁ ଷୋଡ଼ଶ ଉପଚାର ଆମେ କହୁଛେ, ଏହି ଷୋଡ଼ଶ ଉପଚାର ମାଧ୍ୟମରେ ମା ଉଗ୍ର ରୂପ ଧାରଣ କରନ୍ତି, ଆଶୀର୍ବାଦ କରିଥାନ୍ତି ବିଶ୍ୱକୁ ଏବଂ ସନ୍ତୁଷ୍ଟ ହୋଇଥାନ୍ତି। ତେଣୁ ଆମେ ଷୋଡ଼ଶ ପୂଜା କର୍ମରେ ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଶହରା ପର୍ବ ପାଳନ କରିଥାଏ। ତେଣୁ ଅଗ୍ନି ରୂପା ଏ ଯେଉଁ ହିଙ୍ଗୁଳା, ଇଏ ହେଉଛନ୍ତି ସର୍ବଦେବାଦେବୀଙ୍କର ଅସ୍ତ୍ର, ଯେହେତୁ ବିଦ୍ୟମାନ ମା ଦୁର୍ଗାଙ୍କ ପାଖରେ ସର୍ବଦେବାଦେବୀ କୋଉଥିରେ ସନ୍ତୁଷ୍ଟ ହୁଅନ୍ତି, ନା ଅଗ୍ନିରେ ସନ୍ତୁଷ୍ଟ, ଅଗ୍ନିରେ ଭୋଜନ ଦେଲି। ଅଗ୍ନିରେ କଣ ଭୋଜନ ଦିଆଯାଏ, ନା ହବ୍ୟାଦି ଉପକରଣ, ହବ୍ୟାଦି ହବନର ଉପକରଣ ସବୁ ଥାଏ, ହବ୍ୟାଦି ଉପକରଣ ମାଧ୍ୟମରେ ସର୍ବଦେବାଦେବୀ ସନ୍ତୁଷ୍ଟ ହୁଅନ୍ତି। ଅଗ୍ନି ରୂପା ମା ହିଙ୍ଗୁଳାଙ୍କର ମାଧ୍ୟମରେ ସର୍ବଦେବାଦେବୀ ଭୋଜନ କରନ୍ତି। ଅଗ୍ନି ସର୍ବଜୀବ ଜଗତର ଜଠରାଗ୍ନି ହେଇ ହିଙ୍ଗୁଳା ହେଇ ବିଦ୍ୟମାନ।
1: ଶାରଦୀୟ ପୂଜା ବ୍ୟତୀତ ବିଭିନ୍ନ ପାର୍ବଣ ଅବସରରେ ହିଙ୍ଗୁଳାଙ୍କ ପୀଠରେ ମାଙ୍କୁ ଷୋଡ଼ଶ ଉପଚାରରେ ପୂଜା କରାଯାଇଥାଏ। ଅଧିକାଂଶ ଶକ୍ତିପୀଠ ଭଳି ହିଙ୍ଗୁଳାଙ୍କର ଆଦି ସେବକ ହେଉଛନ୍ତି ଦେହୁରୀ ସେବକ, ଯେଉଁମାନେ ନଳବଂଶୀୟ ଭାବରେ ପରିଚିତ। ହିଙ୍ଗୁଳାଙ୍କର ଦୈନନ୍ଦିନ ପୂଜା ପଦ୍ଧତି ସମ୍ପର୍କରେ ଦେହୁରୀ ସେବକ କିଶୋର ଚନ୍ଦ୍ର ଦେହୁରୀ ଆମକୁ କୁହନ୍ତି,
3: ପ୍ରତିଦିନ ମାଙ୍କର ସ୍ନାନ ଏବଂ ବସ୍ତ୍ର ପରିଧାନ କରାଯାଏ, ତାପରେ ବେଲପତ୍ର ମନ୍ଦାର ଫୁଲ ପଦ୍ମଫୁଲ ସହିତ ସୁସଜ୍ଜିତ କରାଯାଇ ପୂଜା ପଞ୍ଚୋପଚାରରେ ପୂଜା କରାଯାଏ, ଏବଂ ସକାଳେ ଖେଚୁଡ଼ି ଭୋଗ ଲାଗି କରାଯାଇଥାଏ, ଆଉ ମଧ୍ୟାହ୍ନରେ ଅନ୍ନ ଡାଲମା ଶାଗ ବେସର ଇତ୍ୟାଦି ଭୋଗ କରାଯାଏ, ଏବଂ ଠାକୁରଙ୍କର ପହଡ଼ ଗୋଟେ ବା ସାଢ଼େ ଗୋଟାଏ ଭିତରେ ହୋଇଥାଏ। ସନ୍ଧ୍ୟାବେଳକୁ ମାଙ୍କର ସ୍ନାନ, ତାପରେ ବସ୍ତ୍ର ପରିଧାନ, ତାଙ୍କର ଶୁଖିଲା ଭୋଗ ଏବଂ ପ୍ରତି ମଙ୍ଗଳବାରରେ ଖେଚୁଡ଼ି ଭୋଗର ବ୍ୟବସ୍ଥା ହୋଇଥାଏ। ମାଙ୍କର ଇଏ ହେଲା ପ୍ରତିଦିନର କାର୍ଯ୍ୟକ୍ରମ। ଆଉ ପ୍ରତି ପର୍ବପର୍ବାଣୀମାନଙ୍କରେ ସ୍ୱତନ୍ତ୍ର ତାଙ୍କର ପୂଜା ବିଧି ରହିଛି। ପ୍ରତି ପୂର୍ଣ୍ଣିମାରେ ମାଙ୍କର ଷୋଳପ୍ରସାର ପୂଜା ହୋଇଥାଏ। ଧନୁ ସଂକ୍ରାନ୍ତି, ମକର ସଂକ୍ରାନ୍ତି, ଅଗ୍ନି ଉତ୍ସବ, ଯେଉଁଦିନ କି ଦୁର୍ଗା ମାଧବ ଭେଟ ହୋଇଥାଏ, ସେଦିନ ହେଉଛି ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ, ଏବଂ ଚୈତ୍ର ଫାଲ୍ଗୁନ ପୂର୍ଣ୍ଣିମା ଦିନ ପୂର୍ଣ୍ଣିମା ପୂଜା ସାରି ଚୈତ୍ରର ପ୍ରଥମ ଗୁରୁବାର ଠାରୁ ଦ୍ୱିତୀୟ ଗୁରୁବାର କିମ୍ବା ତୃତୀୟ ଗୁରୁବାର ପର୍ଯ୍ୟନ୍ତ ମାଙ୍କର ପୂଜା ଲାଗି ହୋଇଥାଏ। ସେ ଯେଉଁ ପୂଜା ହୁଏ, ସେ ପୂଜାର ସ୍ୱତନ୍ତ୍ରତା ରହିଛି ଯେ ତାର ପୂର୍ବଦିନ ଠାକୁରାଣୀଙ୍କର ଯେଉଁ ପୂଜା ହେବେ ଯେଉଁ ଚାଉଳରେ, ସେ ଚାଉଳ ପୂର୍ବଦିନ ତାଙ୍କର ସନ୍ଧ୍ୟାଳ ଦେଇ ଅଖଣ୍ଡ ଦୀପ ଲାଗିକିରି ସେଇ ଧାନକୁ ପୂଜା କରାଯାଏ, ଏବଂ ବାଘମୁଖା ପିନ୍ଧି ପୁରୁଷ ଲୋକମାନେ ହିଁ ହାତ ଢାଙ୍କିରେ ସେ ଧାନକୁ କୁଟିଥାନ୍ତି। ସେଇ ଚାଉଳରେ ତା ଗୁରୁବାର ଦିନ ପୂଜା ହୋଇଥାନ୍ତି। ଚୈତ୍ର ମାସର ବିଷ୍ଣୁ ଦମନଙ୍କ ଚତୁର୍ଦ୍ଦଶୀ ପୂର୍ବରୁ ସାତ ଦିନ କିମ୍ବା ଏଗାର ଦିନ କିମ୍ବା ନଅ ଦିନ ସେ ଦିନ ଥାଏ, ସେ ଗୋଟେ ଜନ୍ତାଳ ପୂଜା ହୁଏ, ଯୋଉଦିନ

0: ମାଙ୍କର ଆବିର୍ଭାବ ବା ଉଭା ବୋଲି ଆମେ କହିଥାଉ ଏବଂ ସେଇଦିନ ଠାରୁ ଯାତ୍ରା ସମାଗମ ଭାବେ ଚାଲିଥାଏ ବିଷ୍ଣୁ ଦମନଙ୍କ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ। ବିଷ୍ଣୁ ଦମନଙ୍କ ଚତୁର୍ଦ୍ଦଶୀ ଦିନ ମାଙ୍କର ଆଲମ ବା ତାଙ୍କର ଚଳନ୍ତୀ ପ୍ରତିମା ବଡ ମଣ୍ଡପକୁ ଆସି ସେଠାରେ ଷୋଳପସାର ପୂଜା ଏବଂ ପତିଆର ପୂଜା ହୋଇଥାଏ। ସେଇଦିନ ଠାରୁ ସପ୍ତମୀ ଦିନ ହୁଏ ଶୀତଳ ଯାତ୍ରା। ସେଇଦିନ ଠାକୁରାଣୀ ଆସିକିରି ଏଠି ବଡ଼ ମଣ୍ଡପକୁ ପୂଜା ହୋଇଥାନ୍ତି। ତାପରେ ସେତୁ ଅଷ୍ଟମୀ ଦିନ ଅଷ୍ଟବରଣ ପୂଜା ହୁଏ ଗୋଟେ, ଏବଂ ଶେଷରେ ମା କରିଡେଙ୍କର ଠାକୁରାଣୀଙ୍କର ପୂଜା ଶେଷ ହେଲା ପରେ ବର୍ଷଯାକର କାର୍ଯ୍ୟକ୍ରମ ହୋଇଥାଏ।
1: ଗୋପାଳ ପ୍ରସାଦ ଗାଁରେ ତତ୍କାଳୀନ ତାଳଚେର ନରପତିଙ୍କ ଦ୍ୱାରା ଏଠାରେ ମାଙ୍କ ପାଇଁ ଏକ ପୀଠର ସ୍ଥାପନା କରାଯାଏ। ଚୈତ୍ର ମାସର ବାସନ୍ତିକ ଦୁର୍ଗାପୂଜାରେ ଅନୁଷ୍ଠିତ ହୁଏ ହିଙ୍ଗୁଳାଙ୍କର ମୁଖ୍ୟ ପୂଜା। ନବଦିନାତ୍ମକ ଏହି ପାର୍ବଣ ସହିତ ଆଧୁନିକତାର ଅନୁପ୍ରବେଶ ଘଟିଥିଲେ ମଧ୍ୟ ଭକ୍ତିର ଉତ୍ତାଳ ତରଙ୍ଗ ପ୍ରବାହିତ ହେଉଛି ଯେମିତି।
2: ମୋ ନାଁ ହେଉଛି ବିଭୂତିଭୂଷଣ ସ୍ୱାଇଁ। ମାଙ୍କ ପ୍ରତି ଭକ୍ତମାନଙ୍କର ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଉଛି। ମାଙ୍କ ପୀଠର କଳେବର ମଧ୍ୟ ବୃଦ୍ଧି ପାଇଛି। ଆଉ ଆପଣମାନେ ମନ୍ଦିର ସାମ୍ନାରେ ଯେଉଁ ମୁଖଶାଳା ଦେଖୁଛନ୍ତି, ଏବେ ଏଇଟା ପ୍ରତିଷ୍ଠା ହୋଇଛି। ଆଉ ମନ୍ଦିର ସାମ୍ନାରେ ଏକ ସୁରମ୍ୟ ତୋରଣ ମଧ୍ୟ ନିର୍ମାଣ କରାଯାଇଛି। ସମୟ ଥିଲା ଯେତେବେଳେ ମାଙ୍କର ଯାତ୍ରା ଆରମ୍ଭ ହୋଇଥିଲା, ତାକୁ ସେତେବେଳେ ପାଟବରୀ ଉତ୍ସବ ନାମରେ ନାମିତ କରାଯାଇଥିଲା, କିନ୍ତୁ ସମୟାନୁକ୍ରମେ ଏହା ମା ହିଙ୍ଗୁଳା ଯାତ୍ରା ଏବଂ ହିଙ୍ଗୁଳା ଯାତ୍ରାରୁ ହିଙ୍ଗୁଳା ଲୋକ ମହୋତ୍ସବରେ ପରିବର୍ତ୍ତିତ ହୋଇଛି।
3: ମୋ ନାଁ ଦୁଃଖବନ୍ଧୁ ସାହୁ। ମୁଁ ନିଜ କଥା ଅଙ୍ଗେଲି ଭଳିଆ କଥାଟିଏ କହୁଛି। ମୋ ପୁଅ ପ୍ଲସ୍ ଟୁ ସାଇନ୍ସରେ ପାଠ ପଢ଼ୁଥାଏ। ହଠାତ୍ ମୋ ସହଧର୍ମିଣୀ କାନ୍ଦି କାନ୍ଦି ବାହାରକୁ ବାହାରି ଆସିଲେ, କହିଲେ ଆମ ପୁଅର ଆକ୍ସିଡେଣ୍ଟ ହେଇଯାଇଛି। ସାଙ୍ଗେ ସାଙ୍ଗେ ମା ହିଙ୍ଗୁଳାଙ୍କୁ ହୃଦୟରେ ମନ ପ୍ରାଣ ଦେଇ ହଜାର ବାର ଡାକିଲି। ସମସ୍ତେ କହିଲେ କାନବାଟି ତାର ରକ୍ତ ବାହାରି ପଡ଼ିଛି। ମୁଁ କହିଲି କଥା ସରିଗଲା, ସେନ୍ସ ବି ଫେରୁନି। ଡାକ୍ତର ସାଙ୍ଗେ ସାଙ୍ଗେ ପରାମର୍ଶ ଦେଲେ ତାକୁ ବଡ଼ ହସ୍ପିଟାଲ କଟକକୁ ନେଇଯାଆନ୍ତୁ। ମୁଁ କଟକ ବଡ଼ ହସ୍ପିଟାଲକୁ ନେଇଗଲି। ତାପରେ ଦୁଇ ଦିନ ପରେ ପୁଅର ସେନ୍ସ ଆସିଲା। ସେଇ ସେନ୍ସ ଆସିବା ପରେ ମୁଁ ପୁଣି ମାଙ୍କୁ କୋଟି ଦଣ୍ଡବତ କଲି। ଦୁଇ ଚାରି ଦିନ ରହିବା ପରେ ମୁଁ ଘରକୁ ନେଇ ଆସିଲୁ। କିଛି ସମୟ ତାର ମେଣ୍ଟାଲ ବାଲାନ୍ସ ସେ ହରାଇଥିଲା ଏବଂ ଟିକେ ଟିକେ ପାଗଳାମୀ ମଧ୍ୟ ଦେଖେଇଲା। ମୁଁ ଭାବିଲି ବୋଧେ କିଛି ପୁଣି ବାହାରୁଛି। ମାଙ୍କୁ ତନ ମନ ପ୍ରାଣ ଦେଇ ଡାକୁଥାଏ, ମା ତୁ ମୋ ପୁଅକୁ ବଞ୍ଚେଇ ଦେ, ସହଜରେ ତ ଗୋଟିଏ ପୁଅ। ସପ୍ତାହକ ପରେ ମୁଁ ଦେଖିଲି ପୁଅ ପୁରା ଭଲ ହେଇଯାଇଛି। ସ୍ୱାମୀ ସ୍ତ୍ରୀ ଆମେ ମାଙ୍କ ପୀଠକୁ ଆସିଲୁ, ପୁଅକୁ ନେଇ ଦର୍ଶନ କଲୁ, ମାଙ୍କୁ ମନର କଥା କହିଦେଲୁ। ପ୍ରକୃତରେ ଯିଏ ଯେମିତି ଭାବରେ ମାଙ୍କୁ ଡାକିଛି, ସେ ସେମିତି ଭାବରେ ନିଶ୍ଚୟ ପାଇଛି।
4: ମୋର ନାଁ ଶ୍ରୀ ହାଡ଼ିବନ୍ଧୁ ପ୍ରଧାନ। ମା ହିଙ୍ଗୁଳା ଜଗତର ମା, ଜଗତ ଜନନୀ, ସେ ହିଁ ସ୍ୱସ୍ତି ରୂପା, ଶକ୍ତି ରୂପା ଏବଂ ଅଗ୍ନି ରୂପା। ମୋତେ ସେତେବେଳକୁ ବୟସ ମାତ୍ର 7 କିମ୍ବା 8 ହେଇଥାଏ। ମୋ ସ୍ମରଣ ଭିତରେ ପ୍ରଥମ ମା ହିଙ୍ଗୁଳାକୁ ଜାଣିବା ଯେତେବେଳେ ବାପା ମୋତେ କହିଲେ ଆଜି ହେଉଛି ହିଙ୍ଗୁଳା ଯାତ୍ରା, ଯିବା ଯାତ୍ରା ଦେଖି। ମୋ ମନ କେତେ କ'ଣ, କେତେ ଆନନ୍ଦ ଯେ ଯାତ୍ରା ମୁଁ ଯିବି। ମୋ ମନରେ କେତେ ଗୁଡ଼ିଏ ପ୍ରଶ୍ନ, ଯେତେବେଳେ ଏଇସବୁ ଜିନିଷ ମୋ ମନକୁ ଆସିଲା, ବାଟ ଯା ଭାବି ଭାବି ଆସୁଥାଏ, ଦେଖିଲି ଯାତ୍ରାପଦାକୁ ଲୋକମାନଙ୍କର ସମାଗମ ଛୁଟିଥାଏ। ୟା ଭିତରେ ଆମେ ଯାତ୍ରାପଦାରେ ପହଞ୍ଚି ଯାଇଥାଉ। ମୋର ଦୃଷ୍ଟିରେ ପ୍ରଥମେ ପଡ଼ିଲା ଏକ ଅଗ୍ନିଶିଖା, ହୁତୁହୁତୁ ହେଇ ନିଆଁ ଜଳୁଛି। ମୁଁ ସେହି ସମୟରେ ବାପାଙ୍କୁ ପଚାରିଥିଲି, ବାପା ଇଏ କ'ଣ? ବାପା ମୋତେ ବୁଝେଇ ଦେଇଥିଲେ, ଇଏ ପରା ମା ହିଙ୍ଗୁଳା, ୟାଙ୍କର ଆଜି ଅଗ୍ନି ରୂପରେ ଆମକୁ ଆଜି ଦର୍ଶନ ଦେଉଛନ୍ତି, ଇଏ ହେଉଛନ୍ତି ମା ହିଙ୍ଗୁଳା। ମୋ ମନରେ ଯେମିତି ଗୋଟେ ପରମ ଶାନ୍ତି ଅନୁଭବ କରେ, ମୁଁ ସେଇ ଅନୁଭବ କଲି। ଏମିତି ମୋ ଜୀବନରେ ମୁଁ ସେଇଦିନ ଠାରୁ ମା ହିଙ୍ଗୁଳାଙ୍କୁ ପ୍ରତ୍ୟେକ କାର୍ଯ୍ୟରେ, ପ୍ରତ୍ୟେକ ଚିନ୍ତାରେ ମଧ୍ୟ ମା ହିଙ୍ଗୁଳାଙ୍କୁ ମୋ ମନ ଭିତରେ ପଶି ଆସେ।
1: ଓଡ଼ିଶାର ଅନ୍ୟ ସମସ୍ତ ଦେବୀପୀଠ ଅପେକ୍ଷା ହିଙ୍ଗୁଳା ପୀଠର ଭାକ୍ତିକ ଆବେଦନ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର। ମା ଏଠି ପ୍ରତିମା ନୁହନ୍ତି, ପ୍ରତୀକ ଭାବରେ ପୂଜିତା। ବୈଦିକ ଚେତନାର ପ୍ରକୃତି ଉପାସନାର ଏକ ଜ୍ୱଳନ୍ତ ଉଦାହରଣ ମା ହିଙ୍ଗୁଳା। ଭକ୍ତି ଆଉ ସମର୍ପଣ, ଶକ୍ତି ଆଉ ନିରାଶକ୍ତିର ଏକ ମହିମ୍ନ ଆବେଗର ସେ ଅମୂର୍ତ୍ତ ପରିପ୍ରକାଶ। ସେ କରୁଣାମୟୀ, ଅଭୟ ବରଦାୟିନୀ।

ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣୁଥିଲେ ପୀଠ ପରିକ୍ରମା। ଆଜିର ବିଷୟ ଥିଲା ମା ହିଙ୍ଗୁଳା ଦେବୀ ପୀଠ। ପ୍ରଯୋଜନା କରିଥିଲେ ଭାଗୀରଥୀ ମିଶ୍ର। ଉପସ୍ଥାପନାରେ ଥିଲେ ସୁରେଶ ପ୍ରସାଦ ମିଶ୍ର।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ସବୁ ବ୍ୟାଙ୍କର ଅଲଗା ଅଲଗା KYC କାଗଜପତ୍ର, ଗୋଟିଏ ଚାବି ହେଇଥାନ୍ତା କି?
3: ଅଛି ନା ବାପା, CKYC ID।
2: CKYC ମାନେ?
3: ବ୍ୟାଙ୍କ ଆପଣଙ୍କ KYC ଡିଟେଲ CKYC ରେଜିଷ୍ଟ୍ରିରେ ଅପଲୋଡ କରିଥାଏ, ଆଉ ଆପଣଙ୍କୁ ମିଳିଥାଏ ଗୋଟେ ଅନନ୍ୟ 14-digit CKYC ID, ଯାହା ସବୁ ଆର୍ଥିକ ଆଦାନ ପ୍ରଦାନରେ ବୈଧ ହୋଇଥାଏ। ଗୋଟେ ଜାଗାରେ KYC ଅପଡେଟ୍ ଦ୍ଵାରା ବାକି ବ୍ୟାଙ୍କ ବିତ୍ତୀୟ ସଂସ୍ଥାରେ ବି ଅପଡେଟ୍ ହୋଇଯାଏ।
2: ବାଃ, RBI କହେ
3: ସୁରକ୍ଷିତ ବ୍ୟାଙ୍କିଙ୍ଗ ଆଡକୁ ପ୍ରଥମ ପଦକ୍ଷେପ।
4: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
5: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
6: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
7: ଏବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଦିଲୱାଲେ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ, କୁମାର ସାନୁ ଏବଂ ଅଜୟ ଦେବଗନ। ରଚନା ସମୀର। ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ତେବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଦିୱାନା ଚଳଚ୍ଚିତ୍ରରୁ। ଶିଳ୍ପୀ କୁମାର ସାନୁ ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ଦିଲ୍ ହେଇ କି ମାନ୍ତା ନାହିଁ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ, ଗୀତ ରଚନା ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଦିୱାନା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତି, ନିର୍ମଳ ନାୟକଙ୍କ ଗୀତ, ସଙ୍ଗୀତ ମଳୟ ମିଶ୍ରା।

ପରବର୍ତ୍ତୀ ଶିଳ୍ପୀ ବିଭୁ କିଶୋର, ରଚନା ନିର୍ମଳ ନାୟକ, ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର। ଚଳଚ୍ଚିତ୍ର ତତେ ମୋରାଣ।

ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ତୁ ଆଉ ମୁଁ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କୁମାର ବାପି ଏବଂ ଶୈଳଭାମା, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଦେବୀତୋଷ ଆଚାର୍ଯ୍ୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ବିଷ୍ଣୁମୋହନ କବି ଏବଂ ସୋହିନୀ। ସୂର୍ଯ୍ୟ ମହାପାତ୍ରଙ୍କ ଗୀତ। ସଙ୍ଗୀତ ବୈଦ୍ୟନାଥ ଦାସ। ଚଳଚ୍ଚିତ୍ର ରୁଙ୍କୁଛୁମାନା।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣୁଛନ୍ତି କିଛି ଖଟା କିଛି ମିଠା ଚଳଚ୍ଚିତ୍ରରୁ, ଶିଳ୍ପୀ ସତ୍ୟଜିତ ଏବଂ ଅସୀମା। ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

0: ପବିତ୍ର ଦଶହରା ଭାଇଜେଉନ୍ତୀ ଆଉ କୁମାର ପୂର୍ଣ୍ଣିମା ପାଳନ ଅବସରରେ 15 ଅକ୍ଟୋବରରୁ 26 ଅକ୍ଟୋବର ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 20% ପ୍ଲସ 10% ଓ ହସ୍ତଶିଳ୍ପରେ 10% ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ରେ ଉପଲବ୍ଧ।
1: ପରବର୍ତ୍ତୀ ଗୀତଟି ଶୁଣିବା ଚାନ୍ଦିନୀ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ସୁରେଶ ୱାଡକର ଏବଂ ଅନୁପମା ଦେଶପାଣ୍ଡେ। ଆନନ୍ଦ ପକ୍ସିଙ୍କ ଗୀତ, ସଙ୍ଗୀତ ଶିଭାରୀ।

ଆଗ ସେ ଖେଲେଙ୍ଗେ। ଏହି ଚଳଚ୍ଚିତ୍ରର ଗୀତରେ ଶିଳ୍ପୀ ଆଶା ଭୋସଲେ ଏବଂ ଅମିତ କୁମାର, ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଆର୍ ଟି ବର୍ମନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ଶେଷରେ ଶୁଣିବା ଅନ୍ଧକାନୁନ ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି କିଶୋର କୁମାର। ଗୀତ ରଚନା ଆନନ୍ଦ ବକ୍ସି। ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ। NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ୱା, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏମିତି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: ପରବର୍ତ୍ତୀ ଶିଳ୍ପୀ ହେଲେ ପ୍ରଣତି ମିଶ୍ର।

ଏଥର ଶୁଣିବା ଅନ୍ୟ ଗୋଟିଏ ଓଡ଼ିଶୀ ଗୀତ। ଶିଳ୍ପୀ ହେଲେ ଭାସ୍କର ଚରଣ ବେହେରା।

ପ୍ରଚାର କରୁଛୁ ଲୋକଗୀତ କ୍ରମରେ ଦାସକାଠିଆ, ବିଷୟ ରହିଛି ଅହଲ୍ୟା ମୁକ୍ତି। ପରିବେଷଣ କରିବେ କୁଳମଣି ପଣ୍ଡା ଏବଂ ସାଥୀ।

ଦାସେ ବିଶ୍ୱବ୍ୟାପକ ବିଶ୍ୱଚିନ୍ତାମଣି ବିଶ୍ୱାତ୍ମା ବିଶ୍ୱସ୍ରଷ୍ଟାଙ୍କର ଅଭୟ ପାଦ ପଦ୍ମ ଯୁଗଳରେ ସର୍ବାଦୌ ବିଶ୍ୱଚିନ୍ତାମଣିକୁ ଲକ୍ଷ୍ୟ କରି ଭାରତର ମଙ୍ଗଳ କାମନାକୁ ଆଖି ଆଗରେ ରଖି ପାଲା ସଂସ୍କୃତି ଭିତରେ ଗୋଟିଏ ପଦ ପ୍ରାରମ୍ଭିକ ସଙ୍ଗୀତ ପାଠ କରାଯାଇଛି, ତାରି ଭିତରେ ମଧ୍ୟ ଆମର ବିଷୟବସ୍ତୁଟି ସମାପ୍ତ କରିବାକୁ ପଡିବ। ଯାରେ ଜୀବନ ଯାରେ ଯାରେ ଭେଟି ପରମ ରାଜା, ଜାରେଣୁ ସାରସ ପାଦରୁ ସ୍ପରସ ପାଷାଣ ନାରୀ ରାଜା। ଚେତନା କହୁଛି ରେ ମନ, ଯେଉଁ ପରମ ପୁରୁଷଙ୍କର ଅଭୟ ପାଦ ପଦ୍ମରୁ କଣିକା ଏ ଧୂଳି କଣା ପଡିଯିବାରୁ ପାଷାଣ ନାରୀ ରାଜା, ଅର୍ଥାତ୍ ପାଷାଣ ବୁଝେଲେ ପଥରଟି।

0: କୋଉ ଯୁଗର କଥା?
1: କୋଉ ଯୁଗର କଥା ଆଜ୍ଞା?
0: ଆପଣ ମାନଙ୍କର ଓଡ଼ିଆ ସାହିତ୍ୟ ଅତି ବଡ଼ି ଜଗନ୍ନାଥ ଦାସ ଭାଗବତରେ ଗୋଟିଏ ପଦ କୁହନ୍ତି,
1: କଣ
0: କହିଲେ, ଯୁଗକୁ ଯୁଗ ଏହି ମତେ।

0: ତାପରେ ଯୁଗକୁ ଯୁଗ ଏହି ମତେ ଆଜ୍ଞା ସତ୍ୟ ଯୁଗ ଯାଇଛି, ସତ୍ୟ ଯୁଗ ପରବର୍ତ୍ତୀ ଯୁଗ ଆସିଲା ଆପଣଙ୍କର ତ୍ରେତୟା ଯୁଗ। ତ୍ରେତୟା ଯୁଗରେ ବିଶ୍ୱ ଚିନ୍ତାମଣି ଭଗବାନ ଅବତାର ଧାରଣ କରିଛନ୍ତି। କାହାକୁ ବଦ୍ଧ କରିବା ପାଇଁ?
1: କାହାକୁ
0: ନା? ବିଶ୍ୱରେ ଯିଏ ଦୁଃଖ ଦଉଛି, ଦେବତା ମାନଙ୍କୁ ଯନ୍ତ୍ରଣା ଦଉଛି, ଏ ବିଶ୍ୱକୁ ତ୍ରାସ ଦେଉଛି ବା ଦଶାନନ ରାବଣକୁ ବଦ୍ଧ କରିବା ପାଇଁ ପ୍ରଭୁ ପରମ ବ୍ରହ୍ମ ଭଗବାନ ରାମ ଅବତାରରେ ଜନ୍ମ ହେଲେ। ଯେତେବେଳେ ଜନ୍ମ ହେଇଛନ୍ତି ଆଜ୍ଞା, ଆପଣ ମାନେ ସମସ୍ତେ ଜାଣନ୍ତି ସେତେବେଳେ ଜାଗ ଯଜ୍ଞ କରୁଥିଲେ ଭଗବାନଙ୍କୁ ପାଇବା ପାଇଁ ମୁନି ଋଷି ମାନେ। ତେଣୁ ବିଶ୍ୱାମିତ୍ର ବୋଲି ଜଣେ ମହର୍ଷି ଥିଲେ, ସେ ଜାଗ ଯଜ୍ଞ କରୁଥିବା ସମୟରେ ତାଙ୍କର ଜାଗ ଯଜ୍ଞକୁ ନଷ୍ଟ କରନ୍ତି ରାକ୍ଷସ ମାନେ। ତେଣୁ ସେ ସଦାବେଳେ ପ୍ରଭୁ ପରମ ବ୍ରହ୍ମଙ୍କୁ ଧ୍ୟାନ କରନ୍ତି। ହେ ପ୍ରଭୁ, ଶ୍ରୀମଦ ଭଗବତ ଗୀତାରେ ଆପଣ ନିଜେ କହିଛନ୍ତି, ୟଦା ୟଦା ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭିବୃଥାନ ଅଧର୍ମସ୍ୟ ତଦାତ୍ମାନ ସୃଜାମିହ ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ବିଶ୍ୱରେ ଯେଉଁ ଜାଗ ଯଜ୍ଞ ଆମେ କରୁଛୁ ଆପଣଙ୍କ ପାଇଁ, ହେ ବିଶ୍ୱ ଚିନ୍ତାମଣି, ଯଦି ଏ ବିଶ୍ୱକୁ ଏ ସୃଷ୍ଟିକୁ ଆପଣ ରକ୍ଷା ନ କରିବେ ତାହେଲେ ଆଜ୍ଞା ଏ ସୃଷ୍ଟି ନିଶ୍ଚିତ ଭାବରେ ଧ୍ୱଂସ ହେଇଯିବ। ଏଇ କଥା କହି ବିଶ୍ୱାମିତ୍ର ଭଗବାନଙ୍କୁ ପ୍ରାର୍ଥନା କରନ୍ତେ, ପ୍ରଭୁଙ୍କ ଅବତାର ହେଲା, ଶୂନ୍ୟବାଣୀ ହେଲା। କବି ସମ୍ରାଟ ଭଞ୍ଜ ବୈଦେଶ ବିଳାସରେ ଗୋଟିଏ ପଦ ଲେଖିଛନ୍ତି, କହିଲେ ବିଖୁକି

0: ବିଶ୍ୱାମିତ୍ରଙ୍କୁ ଶୂନ୍ୟବାଣୀ ହେଲା ଏ ଅଯୋଧ୍ୟାରେ ପ୍ରଭୁ ଜନ୍ମ ହେଇଛନ୍ତି,
1: ପ୍ରଭୁ ଜନ୍ମ ହେଇଛନ୍ତି,
0: ବ୍ରହ୍ମଙ୍କର ଅବତାର ଘଟିଛି, ତେଣୁ ବିଶ୍ୱାମିତ୍ର ତୁମେ ଯାଅ ସେଇଠି ପ୍ରଭୁଙ୍କୁ ଆଣିବ, ଏ ଯାଗ ଯଜ୍ଞ ସିଏ ରକ୍ଷା କରିବ। ଯେତେବେଳେ ଶୂନ୍ୟବାଣୀ ହେଲା ଆଜ୍ଞା, ବିଶ୍ୱାମିତ୍ର ଥିଲେ ବ୍ରହ୍ମଜ୍ଞାନୀ ବ୍ରହ୍ମର୍ଷି, ରାଜର୍ଷିରୁ ସେ ବ୍ରହ୍ମର୍ଷି ଉପାଧି ପାଇଛନ୍ତି, ବହୁତ କଷ୍ଟ କରିଛନ୍ତି, ଚିନ୍ତା କରେ ସତରେ କଣ ଭଗବାନ ଆସିଛନ୍ତି, ଯାଉଛି ଟିକେ ପ୍ରଭୁଙ୍କୁ ଆଣିବି ଆଉ ପରୀକ୍ଷା କରିବି ମଧ୍ୟ, କାରଣ ଆଜ୍ଞା ଭକ୍ତ ସଦାବେଳେ ଭଗବାନଙ୍କୁ ପରୀକ୍ଷା କରେ, ଯଦି ମୋ ପରୀକ୍ଷାରେ ଭଗବାନ ନିଶ୍ଚିନ୍ତ ଭାବରେ ହୋଇଥିବେ ତାହେଲେ ପ୍ରଭୁର ଅଭୟପାଦ ପଦ୍ମ ପରମ ପଦର ଟିକେ ଆଶ୍ରୟ ନେବି ନିଶ୍ଚିନ୍ତ ଭାବେ। ଏଇ କଥାକୁ ଚିନ୍ତା କରି ଆପଣଙ୍କର ପହଞ୍ଚି ଯାଇଛନ୍ତି କେଉଁଠି ନା ଦଶରଥଙ୍କ ସାମ୍ରାଜ୍ୟରେ, ଅଯୋଧ୍ୟା କଟକରେ ଯେତେବେଳେ ବିଶ୍ୱାମିତ୍ର ପହଞ୍ଚିଗଲେ ଆପଣ ମାନଙ୍କର ମହର୍ଷି ଜନକ ବସିଛନ୍ତି, ବସିଛନ୍ତି ଯେତେବେଳେ ଦଶରଥ ମହାରାଜ ବସିଛନ୍ତି ବିଶ୍ୱାମିତ୍ର ପହଞ୍ଚିଗଲେ, ଆପଣ ମାନଙ୍କର ସୁନ୍ଦର ଭାବରେ ହନୁମାନ କବି ଗୋଟିଏ ଶ୍ଳୋକ ଲେଖିଛନ୍ତି ମହାନାଟକରେ, ସପ୍ରାହ ଦେହି ତନୟମ ସବନା ବନାୟ, ରାଜା ଦେଖିଲେ ଋଷି ଆସିକି ପହଞ୍ଚି ଯାଇଛନ୍ତି, ଋଷିଙ୍କର ପାଦ ଧୋଇ ଦେଇଛନ୍ତି, ଆସନ ଦେଲେ ସେଇଠି ବସିବା ପାଇଁ, ଯାହାକୁ ଭାଗବତ ସୁନ୍ଦର ଭାବରେ କହିଛନ୍ତି, କହିଲେ ପବିତ୍ର ଜଳ।

ରାଜା କଣ କଲେ, ଋଷିଙ୍କର ପାଦ ଧୋଇଦେଇ ବିଶ୍ୱାମିତ୍ରଙ୍କୁ ଆସନ ଦେଲେ, କାହିଁ ନା ମହର୍ଷି ନା ବସିଛନ୍ତି, ଆପଣ କୁଆଡେ ଆସିଲେ ମଣିମା କହିବା ହୁଅନ୍ତୁ, ରାଜା ତୋ ରାଜ୍ୟକୁ ମୁଁ ଆସିଛି ଗୋଟିଏ କଥା, ତଂ କୌଶିକ ମୁନିବର ସଗଣ ସପୁତ୍ର ଦୃଷ୍ଟ୍ୱାମ୍ ରୂପ ଦଶରଥ ମୁନିମା ଶୀଘ୍ର ସପୂଜ୍ୟ କିଂ।

0: ସିଏ ଦଶରଥ ତୋ ପୁତ୍ର ଯୁଗଳକୁ ବା ଦୁଇଟି ଯାକ ପୁତ୍ରଙ୍କୁ ରାମ ଏବଂ ଲକ୍ଷ୍ମଣଙ୍କୁ ନବା ପାଇଁ ମୁଁ ଆସିଛି।
1: ଆଚ୍ଛା ଆଚ୍ଛା
0: ଆଜ୍ଞା, ଏତେ ଦିନ ପରେ ଯେ ବହୁତ କଷ୍ଟ କରି ଋଷି ଯେତେବେଳେ ଯଜ୍ଞ ସ୍ତରରୁ ଭଗବାନଙ୍କୁ ପାଇଛନ୍ତି ପୁଅ ବୋଲିକି ଚିନ୍ତା କରି ରଖିଛନ୍ତି, ଆଜ୍ଞା କେହି କଣ କେବେ ହେଲେ କାହା ପୁଅକୁ ଦେଇଦେବ? ଜାଣିଛନ୍ତି ଆପଣ କାହିଁକି ନେବେ ବୋଲି ଗୁରୁଙ୍କୁ ପ୍ରଶ୍ନ କରନ୍ତି। କହିଲା, ଆରେ ତୋ ପୁଅ ରାମ ଲକ୍ଷ୍ମଣଙ୍କୁ ନେବି, ଜଙ୍ଗଲ ଭିତରେ ମୋ ଜାଗ ଯଜ୍ଞ ରକ୍ଷା କରିବି, ତେଣୁ ତୁ ଦବୁ କି ନାହିଁ କହ, ଯଦି ମତେ ନାହିଁ କରିବୁ ତାହେଲେ ମୁଁ ଅଭିଶାପ ଦେବି। ରାଜା ଦଶରଥ ଭୟଭୀତ ହେଇଗଲେ ଋଷିଙ୍କର କଥା ଆଶୁଣି। ସପୂଜ୍ୟ କିଂ ପୂଜ୍ୟ କରୋ ମିତ୍ୟର୍ଥ ସପ୍ରାହ ଦେହି ତନୟ ସବନା ବନାୟ, ତେଣୁ ବନସ୍ତକୁ ଯିବା ପାଇଁ ଆଜ୍ଞା ରାମ ଏବଂ ଲକ୍ଷ୍ମଣଙ୍କୁ ଆଣି ଋଷିଙ୍କ ହସ୍ତରେ ଅର୍ପଣ।

ଯେତେବେଳେ ଆସିଛନ୍ତି ଗୁରୁଙ୍କ ପାଦ ତଳେ ପ୍ରଣାମ କରିଛନ୍ତି ରାମ ଏବଂ ଲକ୍ଷ୍ମଣ, ତାହେଲେ ଚାଲନ୍ତୁ ଆଜ୍ଞା, ଯେତେବେଳେ ଆପଣ ଆସିଛନ୍ତି ଆମେ ଆପଣଙ୍କ ସହିତ ନିଶ୍ଚିନ୍ତ ଯିବୁ। ଆଜ୍ଞା ଆସିକିରି ପହଞ୍ଚାଇଛନ୍ତି, ବିଶ୍ୱାମିତ୍ର ପରୀକ୍ଷା କରିବେ ଇଏ ପ୍ରକୃତରେ ଭଗବାନ କି ଆଉ କିଏ। କବି ସମ୍ରାଟ ଭଞ୍ଜ ଲେଖିଲେ ଜଙ୍ଗଲ ଭିତରେ ପହଞ୍ଚି ଯାଇଛନ୍ତି ଆଜ୍ଞା, ଯୋଉ ଗୋଟିଏ ତୀର୍ଥକିଟି ପଡିଲା ଯାହାକୁ ଆପଣମାନଙ୍କର ତା ପୂର୍ବରୁ ଗୋଟିଏ ପଦ କହୁଛନ୍ତି କୃଷ୍ଣ ପ୍ରସାଦ ବସୁ କହିଲେ ଧାତିନି ନାତିନି ତା

ବସୁ ସାହିତ୍ୟରେ ଲେଖା ଅଛି ଆଜ୍ଞା, ଗୋଟେ ତ୍ରିଛକିରେ ରାମ ଲକ୍ଷ୍ମଣ ଏବଂ ବିଶ୍ୱାମିତ୍ର ପହଞ୍ଚିଲେ। ଆପଣ ଯାଉଥିବେ ସାର, ବାଟରେ ଯାଉଥିବେ, ଦେଖିବେ ଗୋଟେ ତିନି ଛକି ପଡିଗଲେ, ଆଜ୍ଞା ଆପଣ ଟିକେ ନିଶ୍ଚିନ୍ତ ପଥଭ୍ରଷ୍ଟ ହେଇଯିବେ। ତେଣୁ ପୁଣି ଆଉ ଗୋଟିଏ ପଦ ଲେଖା ହେଇଛି ସୁନ୍ଦର ଭାବରେ, ମହାକବି ଲେଖିଛନ୍ତି, କହିଲେ ତିନି ଦ୍ରବ୍ୟ ସମର୍ପିଲେ ଗୋ ପ୍ରୀତି।

ନଡ଼ିଆର ତିନୋଟି ଆଖି, ତାର ଧର୍ମ କଣ? ଭଗବାନଙ୍କ ପାଖରେ ସେ ପିଟା ଯାଉଛି, ତେଣୁ ପ୍ରୀତିରେ ତିନୋଟି ଦ୍ରବ୍ୟ ସମର୍ପଣ କରାଯାଏ ନା ପ୍ରୀତି ଭ୍ରଷ୍ଟ ହେଇଯିବ। ତେଣୁ ଧାତିନି ନାତିନି।

ଆତିନି ତାତିନି କଫ ବାତ ପିତ ଏ ତିନି ଯେତେବେଳେ ଏକତ୍ରିତ ହେଇଯାଏ ଏ ଶରୀରରୁ ଆଜ୍ଞା ପ୍ରାଣଟା ଚାଲିଯିବ। ତାହେଲେ ଏକଥା ମୁଁ କାହିଁକି କହିଲି ନା, ପ୍ରଭୁ ଠିଆ ହେଇଛନ୍ତି ତ୍ରିପଥରେ ତ୍ରିଛକିରେ, ଗୁରୁ ଅଛନ୍ତି ପଛ ପାଖରେ, ଗୁରୁଙ୍କୁ ଚାହିଁଦେଲେ କହିଲେ ଗୁରୁଜୀ ଆମେ କୁଆଡେ ଯିବା, ଏ ତ ଜଙ୍ଗଲ ଭିତରେ ପହଞ୍ଚିଗଲେ ତିନୋଟି ଛକି, ଆମେ କୁଆଡେ ଯିବା, ଲକ୍ଷ୍ୟଟା କଣ? ନା ଗୁରୁ କହିଲେ ବାପା ଟିକେ ଲକ୍ଷ୍ୟଟା ହଉଛି କଣ ନା, ଯୋଉଠି ଯଜ୍ଞ କରାଯାଉଛି ସେ ଜାଗାକୁ ଯିବା, ଯଜ୍ଞ ଦର୍ଶନ କରିବା। ଆଚ୍ଛା ଯିବା ଯେ, କିନ୍ତୁ ଏ ସାମ୍ନା ଏଇ ପଥରେ ଗଲେ ଆମକୁ ବିପଦ ପଡିବ। କଣ ବିପଦ? କବି ସମ୍ରାଟ ଭଞ୍ଜ ଗୋଟିଏ ପଦ ବୈଦେଶିକ ବିଳାସରେ କହିଲେ, କହିଲେ ବାବୁ ଏ

ଭଞ୍ଜ କହୁଛନ୍ତି ବିଶ୍ୱାମିତ୍ର ରାମଚନ୍ଦ୍ରଙ୍କୁ ବୁଝେଇଲେ, କହିଲେ ବାବୁ ଏ ବନେ ତାରକି ନିବାସ, ବାଟ ଭାଙ୍ଗି ଯିବା ବହିବ ତ୍ରାସ, ତ୍ରାସ ବୁଝେଇଲେ ଭୟ, ଯଦି ଆମେ ଏଇ ପୂର୍ବ ଦିଗ ଦେଇ ପୂର୍ବ ପଥ ଦେଇ ଯଦି ଆମେ ଯିବା ତାହେଲେ ତାରକି ରାକ୍ଷସୀର ଭୟ ରହିଛି, କାରଣ ତାରକି ରାକ୍ଷସୀ ମହାଭୟଙ୍କରୀ ଅତ୍ୟାଚାରୀ, ତେଣୁ ସିଏ ଦେଖିଲେ ନରଙ୍କୁ ବା ମନୁଷ୍ୟକୁ ଦେଖିଲେ ସେ ଆହାର କରିବ, ତେଣୁ ଆମେ ଏପଟେ ଯିବାନି। କାହିଁକି ଏ କଥା କହୁଛନ୍ତି ନା, ଭକ୍ତର କିଛି ଇଚ୍ଛା ରହିଯାଇଛି, ଜିଜ୍ଞାସା ରହିଯାଇଛି, ଭଗବାନଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟ। ବିଶ୍ୱାମିତ୍ର ପ୍ରଥମ ପରୀକ୍ଷାରେ ପକଉଛନ୍ତି ଯେ ତାରକି କଥା କହିଲେ ଯଦି ଏ ଭଗବାନ ହେଇଥିବେ ତାହେଲେ ଡରିବେନି, ଯଦି ଅନ୍ୟ କିଏ ମାନବ ରୂପ ଧରିକି ଆସିଥିବ ତାହେଲେ ସେ ନିଶ୍ଚିତ ଡରିବ। ତେଣୁ ରାମଚନ୍ଦ୍ର ସେଇଠି କହିଦେଇଛନ୍ତି, ଭଞ୍ଜ କହିଦେଲେ, ବୋଲେ ରାମ ଏକ ରାକ୍ଷସୀ ଡରେ। ରାମଚନ୍ଦ୍ର ତ ପରମ ବ୍ରହ୍ମ ପ୍ରଭୁ ଜନ୍ମ ହେଇଛନ୍ତି, କହିଲେ ଆରେ ଗୋଟିଏ ସାମାନ୍ୟ ରାକ୍ଷସୀ କି ଡରି ଗୁରୁ ଆମେ ଅନ୍ୟ ପଥ ଦେଇକି ନାଇଁ ନାଇଁ ନାଇଁ ନାଇଁ, ଆପଣ ଆପଣଙ୍କୁ ଯଦି ଭୟ ଲାଗୁଛି ଆପଣ ପଛ ପଟ ଦେ, ମୋ ପଛ ପଛେ ଆସନ୍ତୁ, ମୁଁ ଆଗେ ଆଗେ ଯାଉଛି। ଆଜ୍ଞା ପ୍ରଭୁ ଚାଲିଛନ୍ତି, ଯେତେବେଳେ ଚାଲିଛନ୍ତି ଗୋଟିଏ ଓଡ଼ିଆ ସାହିତ୍ୟ ଛାନ୍ଦ ଆଜ୍ଞା ମନେ ପଡ଼େ, ଆପଣ ମାନଙ୍କର ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର ଲେଖିଲେ, କହିଲେ ରାମରା

ରାମ ରାମାନୁଜ ଘେନିଣ ମୁନି ଉତ୍କଳ ଘଣ୍ଟ ଯଦୁମଣି ସାହିତ୍ୟ ଯଦୁମଣି ମହାପାତ୍ର ନୟାଗଡ଼ ଜିଲ୍ଲା କବି ଆଜ୍ଞା ତାଙ୍କର ମଧ୍ୟ ପାଲା ସଂସ୍କୃତିକୁ ବହୁତ ଦାନ ଅଛି। ସେ ମଧ୍ୟ କହୁଛନ୍ତି ରାମଙ୍କୁ ଲକ୍ଷ୍ମଣଙ୍କୁ ଧନୀ ଧରି ଗୁରୁଜୀ ଆଗେ ଆଗେ ଚାଲିଛନ୍ତି, ତେଣୁ ମାର୍ଗରେ ମାର୍ଗର ଧର ଚଳନ୍ତି, ମାର୍ଗଣ ଧର, ମାର୍ଗଣ ଧର ହଉଛନ୍ତି ଭଗବାନ ରାମଚନ୍ଦ୍ର। ପୁଣି ଧନୁ ଧାରଣ କରିଛନ୍ତି, ଉଦନ୍ନ ଧନୁକୁ ଠାକୁର ଧାରଣ କରିଛନ୍ତି, ଦୁଷ୍ଟ ଦଳନ କରିବା ପାଇଁ ପ୍ରଭୁଙ୍କର ଅବତାର ହେଇଛି ପୃଥିବୀରେ, ଚାଲିଛନ୍ତି ଧୀରେ ଧୀରେ ଆଗକୁ ଆଗକୁ ଚାଲିଛନ୍ତି। ପଥେ ଗାଧିଜ ସରଣୀ ଦେଖାନ୍ତି, ସରଣୀ ବୁଝିଲେ ପଥ, ଗାଧିଜ ହେଲେ ବିଶ୍ୱାମିତ୍ର ଗାଧିଙ୍କର ପୁଅ। ଆଜ୍ଞା ସେ ପଥ ଦେଖି ଦେଖି ପ୍ରଭୁକୁ ଚାଲିଛନ୍ତି, ଗଲାବେଳେ ଆଜ୍ଞା ହେଇଛି କଣ, ତାଡ଼କୀର ବର୍ଣ୍ଣନା, ଭୟାନକ ରାକ୍ଷସୀ ବାଟରେ ଜଗି ବସିଛି, ଅପେକ୍ଷା କରିଛି, ଅନେକ ଦିନ ହେଲା କିଛି ଖାଇନି, ଆଜି କିଛି ସୁନ୍ଦର ମାଂସ ମୋତେ ମିଳିବ। ଯେତେବେଳେ ଆଜ୍ଞା ଚାଲି ଯାଇଛନ୍ତି, ଦେଖିଦେଲା ଯାହା ହଉ ସୁନ୍ଦର ସୁନ୍ଦର ପିଲା ଛନ ଛନିଆ ପିଲା ଯୋଡ଼ି ଆସୁଛନ୍ତି, ଆଉ କାହିଁକି ଡେରି କରିବା, କବି ସମ୍ରାଟ ଭଞ୍ଜ ବୈଦେଶ ବିଳାସରେ ସୁନ୍ଦର ଭାବରେ ରଖିଲେ, କହିଲେ ଆଜ୍ଞା ବିସ୍ତାରରେ କାର

ରେ କାହାର ଯେତେବେଳେ କରିକିରି ଆଜ୍ଞା ତାଳକି ମାରି ଆସୁଛି କହିଲେ ଆରେ ରେ ମୂର୍ଖ ମୋ ପଥ ଦେଇକିରି କିଏ ଆସୁଛି, ମୁଁ ଆଜି ତାକୁ ନିଶ୍ଚିନ୍ତ ଭକ୍ଷଣ କରିବି। ଆଜ୍ଞା ଏଇ କଥା କହି ରେ ରେ କାହାର ଶବ୍ଦ କରି ପାଟି ଖୋଲି ଦେଲା ବେଳେ କବି ସମ୍ରାଟ ଭଞ୍ଜ କଲେ ତା ଜିହ୍ୱାରୁ ଆଜି କଣ ଅଗ୍ନି ଗୁଡାକ ବାହାରୁଛି କି? ବର୍ଣ୍ଣି ଯୋଗେ ତାର ଜିହ୍ୱା ଜଳୁଛି, ପୁଣି ବିଳ ପରା ନାସା ସର୍ପ ଫୁତକାର। କବି ସମ୍ରାଟ ଭଞ୍ଜ କହୁଛନ୍ତି ବିଳ ହେଲା ଗୁମ୍ଫା, ତା ନାସା ଗୁଡାକ ଆପଣ ଦେଖିବେ, ତା ନାସିକା ଗହ୍ୱର ଗୁଡାକ ଗୁମ୍ଫା ଭଳିଆ ଦେଖାଯାଉଛି, ତା ଭିତରେ ଯୋଉ ପବନ ଗୁଡାକ ବାହାରୁଛି ଆଜ୍ଞା ସେ ପବନ ଯେମିତି ଆପଣଙ୍କର 300 କିଲୋମିଟର ବାତ୍ୟା ଭଳି ଜଣାପଡୁଛି। ତେଣୁ ଆଜ୍ଞା ଏଇ ଭୟାନକ ରୂପକୁ ଧାରଣ କରି ଯେତେବେଳେ ଆପଣ ମାନଙ୍କ ରାକ୍ଷସୀ ମାରି ଆସୁଛି ତାଡ଼କି, ରାମଚନ୍ଦ୍ରଙ୍କୁ ଆସ୍ୱାଦନ କରିବ ଖାଇବ ବୋଲି, ଲକ୍ଷ୍ମଣଙ୍କୁ ଖାଇବ, ବିଶ୍ୱାମିତ୍ରଙ୍କୁ ଖାଇବା ପାଇଁ ଗିଳି ଦେବା ପାଇଁ ଯେତେବେଳେ ମୁଖ ବିସ୍ତାର କରି ମାରି ଆସୁଛି, ଆଜ୍ଞା ଗୋଟିଏ ସର ରଖିଥିଲେ ପ୍ରଭୁ, ତାକୁ ଦେଇଥିଲେ ବିଶ୍ୱାମିତ୍ର। ହନୁମାନ ମହାନଟକରେ ସୁନ୍ଦର ଭାବରେ ଲେଖିଛନ୍ତି, କହିଲେ ବିଶ୍ୱାମିତ୍ରମ ଯଦସ୍ତ୍ରାଣି ସପ୍ରାପ୍ତୋ ରଘୁପୁଙ୍ଗବ ଜଘାନବ ତାଡ଼କାଶ୍ଚୈବ ଶ୍ୟାପି ଶିକ୍ଷା ଶ୍ରମ ଯଜୌ ବିଶ୍ୱାମିତ୍ରମ ଯଦସ୍ତ୍ରାଣି। ବିଶ୍ୱାମିତ୍ର ଗୋଟିଏ ଅସ୍ତ୍ର ଦେଇଥିଲେ ରାମଚନ୍ଦ୍ର, ସର୍ବପ୍ରଥମେ ଜଙ୍ଗଲକୁ ଆସୁଛନ୍ତି, ତପସ୍ୟାର ଶକ୍ତି ସାଧନାର ଶକ୍ତିରେ ତିଆରି କରିଥିବା ଅମୋଘ ଅସ୍ତ୍ରଟିକୁ ପ୍ରଭୁଙ୍କ ତୃଣୀର ଭିତରେ ଭରି କରିଥିଲେ କେନେ ବିଶ୍ୱାମିତ୍ର। କହିଲେ ରାମ ଯେତେବେଳେ ବିପଦ ପଡିବ ଏଇ ଅସ୍ତ୍ରଟାକୁ ଛାଡ଼ିଦେବୁ, ତୋର କୌଣସି ପ୍ରକାର ଅନିଷ୍ଟ ହବ ନା। ବିଶ୍ୱାମିତ୍ର ଯଦସ୍ତ୍ରାଣି ସପ୍ରାପ୍ତ ରଘୁପୁଙ୍ଗବ, ଭଗବାନ ସେ ଅସ୍ତ୍ରଟିକି ରଖିଥିଲେ। ଯେତେବେଳେ ତାଡ଼କି ଆଜି ମାରି ଆସୁଛି, ଠାକୁରଙ୍କର ମନେ ପଡିଗଲା ସେଇ ଅସ୍ତ୍ରଟିକି ବାହାର କଲେ ଆଉ କଣ, ତାକୁ ଆଜ୍ଞା କୋଦଣ୍ଡ ଧନୁରେ ବସେଇ ସରଟିକୁ ଛାଡ଼ି ଦେଉଛ।

ମରିସାରିଲା, ପଞ୍ଚତ୍ୱ ପ୍ରାପ୍ତି ହେଲା, ତାର ଆତ୍ମା ଯାଇକି ବୈକୁଣ୍ଠରେ ପ୍ରାପ୍ତି ହେଇଯାଇଛି ଆଜ୍ଞା। କିଛି ସମୟ ପରେ ପ୍ରଭୁ ଡାକିଲେ, ଗୁରୁଜୀ ଆପଣ ଟିକେ ଉଠନ୍ତୁ, ସେଇଠି ଆଜ୍ଞା ଟିକେ ପାଣି ଛିଞ୍ଚି ଦେଇଛନ୍ତି, ଝରଣା ଜଳ ଟିକେ ପଦ୍ମପତ୍ରରେ ବିଞ୍ଚି ଦେଇଛନ୍ତି। ଗୁରୁ ବିଶ୍ୱାମିତ୍ରଙ୍କ ଚେତା ଫେରି ଆସିଛି, ଚାହିଁଦେଲେ ଆଜ୍ଞା ପ୍ରଭୁ ସମ୍ମୁଖରେ ପ୍ରଭୁ ବିରାଜମାନ କରିଛନ୍ତି। ତେଣୁ ଆଜ୍ଞା ବିଚାର କଲେ, ଯାହା ହଉ ନା ଇଏ ପ୍ରକୃତରେ ଭଗବାନଙ୍କର ଅବତାର ହେଇଛି। ତେଣୁ ଆପଣଙ୍କ ରାମ ଗୀତ ଗୋବିନ୍ଦ ଭକ୍ତ କବି ଜୟଦେବଙ୍କ ରଚନାରୁ ଗୋଟିଏ ପଦ ମନେ ପଡ଼େ, ତୁମେ ଚିନ୍ତାମଣି।

ଗୁରୁଜୀ ପ୍ରଥମ ପରୀକ୍ଷାରେ ରାମଚନ୍ଦ୍ର ଉତ୍ତୀର୍ଣ୍ଣ ହେଲେ କାହିଁକି ନା ତାଡ଼କି ବର ପାଇଥିଲା ପ୍ରଭୁଙ୍କ ହସ୍ତରେ ମରିବେ ବୋଲି, ତେଣୁ ଆଜ୍ଞା ତାଡ଼କିକି ବଦ୍ଧ କରିଦେଇଛନ୍ତି ପ୍ରଭୁ ରାମଚନ୍ଦ୍ର। ଏଇ ତାଡ଼କିର ରୂପକୁ ଦେଖି ଏଣେ ଆଜ୍ଞା ବିମୋହିତ ଅବସ୍ଥାରେ ପଡିଥିଲେ କେନା ବିଶ୍ୱାମିତ୍ର। ତାଡ଼କି

ବିଶ୍ୱଚିନ୍ତା ମାନଙ୍କୁ ପ୍ରାର୍ଥନା କରୁଛନ୍ତି ମନେ ମନେ କି ଗୁରୁ ବିଶ୍ୱାମିତ୍ର କହିଲେ ପ୍ରଥମ ପରୀକ୍ଷାରେ ମୁଁ ପ୍ରଭୁଙ୍କୁ ଜାଣିପାରିଲି। ହଉ ହଉ ରାମଚନ୍ଦ୍ର ଚାହିଁ ଦେଇଛନ୍ତି କହିଲେ ଗୁରୁ ଏଥରକ କଣ କରିବା ନା ବାପା ଏତେ ବାଟ ଆମେ ଆସିଲେ ତାଡ଼କିକି ଆପଣ ବଦ୍ଧ କଲେ ତାକୁ ପଞ୍ଚତ୍ୱ ପ୍ରାପ୍ତି କରେଇଲେ ସେ ବୈକୁଣ୍ଠକୁ ଗଲା। ଆଉ ଗୋଟିଏ କଥା କରିବା ଟିକେ ଚାଲନ୍ତୁ ଏଠି ଆଉ ଜଣେ ଋଷି ଅଛନ୍ତି ଗୌତମ ଋଷି ତାଙ୍କରି ଆଶ୍ରମକୁ ଆମେ ଟିକେ ଭ୍ରମଣ କରିବା ପାଇଁ ଯିବା। ଆଉ ପଦିଏ ଭଞ୍ଜ ସାହିତ୍ୟ ମନେ ପଡ଼େ କବି ସମ୍ରାଟ।

0: ଯେଉଁଠି ଆଜ୍ଞା ଋଷି ପତ୍ନୀ ଅହଲ୍ୟା ପଥରାଇଛନ୍ତି, ତା ନାଁ ହଉଛି କାମ୍ୟକ ବନ। ରାମ ଚାଲ ଟିକେ କାମ୍ୟକ ବନକୁ ଯିବା। ଭଞ୍ଜ କହିଲେ ବୋଲି ବାହାରିଲେ ଘେନି ବେନି ଯିବା, ବୋଲି ବାହାରିଲେ ମୁନି ଘେନି ବେନି
1: ଯିବା।
0: ଏଇଠି ଆଜ୍ଞା ବିଶ୍ୱାମିତ୍ର ଦୁଇ ଜଣଙ୍କୁ ଧରି ପହଞ୍ଚିଗଲେ। ଆଶ୍ରମ ସୁନ୍ଦର ଭାବରେ ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଛନ୍ତି। ଆଜ୍ଞା ମେହେର ସାହିତ୍ୟରୁ ଗୋଟିଏ ପଦ କହିବା, ଗଙ୍ଗାଦେବ ଗଙ୍ଗାଧର ମେହେର କଣ ଲେଖିଲେ କହିଲେ, ଜୁଆରେ ଆପଣ ମାନେ ଚାହୁଁଛନ୍ତି, ଏତେ ସୁନ୍ଦର ଦେଖାଯାଉଛି ଆଜ୍ଞା, ଜୁଆରେ ରାଜା ଜୁଆରେ ପ୍ରଭୁଙ୍କର ଦୃଷ୍ଟି ପଡୁଛି ଆଜ୍ଞା, ମେହେର କହିଲେ ସିଏଡୁ ଆଉ ଦୃଷ୍ଟି ଫେରିବା ପାଇଁ ଇଚ୍ଛା ହଉନାହିଁ। ତେଣୁ ସୁନ୍ଦର ଭାବରେ ସୁନ୍ଦର ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଛନ୍ତି ଯୋଉ ଆଶ୍ରମ, ମୁନିଙ୍କର ଆଶ୍ରମ, ସେଇ ଆଶ୍ରମ ଭିତରେ ପ୍ରଭୁ ଯାଇ ପହଞ୍ଚାଇଛନ୍ତି, ମେହେର କହିଛନ୍ତି। ତେଣୁ ଆଜ୍ଞା ଯାହା ହଉ, ସେଇ ଆଶ୍ରମ କକ୍ଷରେ ଦେଖିଲା ବେଳକୁ ସୁନ୍ଦର ପ୍ରସ୍ତରଟିଏ ସୌନ୍ଦର୍ଯ୍ୟ ବର୍ଦ୍ଧନ କରୁଛି। ଋଷି କହିଲେ, ରାମ ଆପଣ ତ ଏତେ ବାଟ ଚାଲି ଚାଲି ଆସିଲେଣି, ଆଚ୍ଛା ଏତେ ବାଟ ଆସିଲେଣି, ପଥ ଶ୍ରାନ୍ତ ହେଲାଣି, ଆପଣଙ୍କ ପଦକୁ ଟିକେ କଷ୍ଟ ହଉଥିବ ବୋଧେ, ଟିକେ ଏଇଠି ବିଶ୍ରାମ କର। ବାଟେ ସେ ବନ

ବିଷ୍ଣୁ ରାମଚରଣ ଲାଗି ସେ ଅବଳା। ଆଜ୍ଞା ରାମଚନ୍ଦ୍ରଙ୍କର ପ୍ରକୃତ ପରମ ବ୍ରହ୍ମ ରାମଚନ୍ଦ୍ରଙ୍କୁ ଜାଣିବେ ବୋଲି ବିଶ୍ୱାମିତ୍ର ଆଜ୍ଞା ପୁଣି ଆଉ ଗୋଟିଏ ପରୀକ୍ଷାରେ ପକେଇଦେଲେ, କହିଲେ ଆପଣ ଟିକେ ଏଇଠି ବିଶ୍ରାମ କରନ୍ତୁ। ଆଜ୍ଞା ରାମ ଖାଲି ପାଦ ବଢ଼ଉ ବଢ଼ଉ ପ୍ରଭୁଙ୍କର ଚରଣ ଟିକେ ସ୍ପର୍ଶ ହେଇଯାଇଛି। ଆଜ୍ଞା ଭଞ୍ଜ କହିଦେଲେ ଦିବ୍ୟ ଶିଳା, ବିଷ୍ଣୁ ରାମଚରଣ ଲାଗି ଦିବ୍ୟ ଶିଳା, ପ୍ରଭୁଙ୍କର ପଦ ସ୍ପର୍ଶ ହେବା ମାତ୍ର କେ ସେ ପଥରଟି ଆଜ୍ଞା ଗୋଟିଏ ନାରୀ ହୋଇଗଲା। ରାମ ଆଶ୍ଚର୍ଯ୍ୟ ହେଇଗଲେ, କିମ୍ଭୂତ ହେଇଗଲେ, ଚମକି ପଡିଲେ। ପ୍ରଭୁ କହିଲେ, ଗୁରୁ ଏ ଆଶ୍ଚର୍ଯ୍ୟ କଥା, ଆପଣ ତ କହିଲେ ବିଶ୍ରାମ କରିବା ପାଇଁ ମୁଁ ପଥ ଦଉ ଦଉ, ମୋ ପାଦଟା ପଥରରେ ସ୍ପର୍ଶ ହଉ ହଉ, ଗୋଟିଏ ପଦୀ ପଥରଟା କଣ ନାରୀ ହେଇଗଲା? ଇଏ କଥା କଣ ଆପଣ ଟିକେ ଦୟାକରି ମୋତେ ବୁଝାନ୍ତୁ, ଇଏ ପଥର ନାରୀ ହବାର ତାତ୍ପର୍ଯ୍ୟ କଣ? ସେଇଠି ଆଜ୍ଞା ରାମ ବସିଲେ, ବିଶ୍ୱାମିତ୍ର କହୁଛନ୍ତି, କହିଲେ ରାମ ଆ ଭିତରେ ଗୋଟେ କଥା ରହିଛି, ଗୋଟେ ରହସ୍ୟ ରହିଛି। ଇଏ ପଥର କିଏ, ଇଏ କାହିଁକି ନାରୀ ହେଇକିରି ପଡିଛନ୍ତି, ଆଙ୍କର ପୂର୍ବର ଯୋଉ କଥା ରହିଛି ମୁଁ ସଂକ୍ଷିପ୍ତରେ ତୁମ ଆଗରେ ବର୍ଣ୍ଣନା କରୁଛି, ଶୁଣ। ପୁଣି କବି ସମ୍ରାଟ ଭଞ୍ଜ ଆଜ୍ଞା ଗୋଟିଏ ପଦ କହିଲେ, କହିଲେ ବିଧାତା ସର୍ବଲାଭ।

0: ବିଶ୍ୱାମିତ୍ର ବୁଝେଇଲେ କହିଲେ ରାମ, ବିଧାତା ବୁଝେଇଲେ ବ୍ରହ୍ମା,
1: ବ୍ରହ୍ମା
0: ସୃଷ୍ଟିକର୍ତ୍ତା, ସୃଷ୍ଟି ତିଆରି କରିଛନ୍ତି, ଆପଣଙ୍କ ମୁହଁକୁ ମୋ ମୁହଁ ସହିତ ମିଶେଇ ନାହାନ୍ତି କି ତାଙ୍କ ମୁହଁକୁ ତାଙ୍କ ମୁହଁ ସହିତ ମିଶେଇ
1: ନାହାନ୍ତି,
0: ତେଣୁ ସମସ୍ତଙ୍କୁ ଅଲଗା ଅଲଗା କରିଛନ୍ତି। ବ୍ରହ୍ମା ଯଦି ଏକାଠି ସମସ୍ତଙ୍କ ମୁହଁ କରିଦେଇଥାନ୍ତି ଆଜ୍ଞା, କେହି କାହାକୁ ଚିହ୍ନି ପାରନ୍ତି। ତେଣୁ ବ୍ରହ୍ମା ଏମିତି ତିଆରି କରୁ କରୁ ଗୋଟିଏ ସୁନ୍ଦରୀ କନ୍ୟା ତିଆରି କଲେ, କରିବା ଦ୍ଵାରା ସେ କନ୍ୟାଟିର ନାଁ ଦିଆଗଲା ଅହଲ୍ୟା। ତାର ରୂପ ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବାକୁ ସମୟ ନାହିଁ। ତେଣୁ ଆଜ୍ଞା, ଆପଣ ମାନଙ୍କର ଏଇ ସୌନ୍ଦର୍ଯ୍ୟମୟ ରୂପ, ଏତେ ସୁନ୍ଦରୀ କନ୍ୟା କାହାକୁ ଦେବେ ବୋଲି ବ୍ରହ୍ମାଙ୍କ ମନରେ ଚିନ୍ତା। ସେଇଠି ଆଜ୍ଞା ବୃତାରୀ ଭାନୁ ମାଗିଲେ ଦେଖି ଶୋଭା ଚାରୁ। ବ୍ରହ୍ମାଙ୍କ ନିକଟକୁ ଆସିଥିଲେ କିଏ? ବୃତାରୀ ବୁଝେଇଲେ ଇନ୍ଦ୍ର, ଭାନୁ ବୁଝେଇଲେ ସୂର୍ଯ୍ୟ। ଦୁଇ ଜଣ ଦେବତା ଭ୍ରମଣ କରିବାକୁ ଆସିଥିଲେ, ଦେଖିଲେ ବ୍ରହ୍ମା ସୁନ୍ଦର ଝିଅଟି ତିଆରି କରିଛନ୍ତି, ବୋଲେ ପିତାମହ ଏ ଝିଅଟିକୁ ମୋତେ ଦିଅନ୍ତୁ।
1: ତମେ ଯଦି ଏ ଝିଅକୁ ପାଇବ ତାହେଲେ ଗୋଟେ କାମ କର, ତମେ ପୃଥିବୀ ପର୍ଯ୍ୟଟନ କରିକି ଫେରି ଆସ, ଯିଏ ପହଞ୍ଚିବ ସିଏ
0: ସେଇଠି। ଆଜ୍ଞା ଆପଣ ମାନଙ୍କର ଏବଂ ଇନ୍ଦ୍ର ଏବଂ ଗୋଟିଏ ପଟରେ ହଉଛନ୍ତି କିଏ ନା ସୂର୍ଯ୍ୟ, ଦୁଇ ଜଣ ଯାକ ଅହଲ୍ୟାଙ୍କୁ ପ୍ରାପ୍ତି ଆଶାରେ ଇଏ ପୃଥିବୀ ପର୍ଯ୍ୟଟନ କରିବାକୁ ଗଲେ। ଆଜ୍ଞା ବୁଲି ବୁଲି ବୁଲି ବୁଲି ଆଉ ଆସିପାରୁନାହାନ୍ତି, ଚାଲି ଯାଇଛନ୍ତି। ପାଖରେ ଅଛନ୍ତି କିଏ ନା ଗୌତମ ଋଷି, ବ୍ୟଜନ ଚାଳନ କରୁଥିଲେ ଗୌତମ। ଗୌତମ ଋଷି ବ୍ୟଜନ ବୁଝେଲେ ବିଞ୍ଚଣା ଧରିକିରି ବ୍ରହ୍ମାଙ୍କ ସେବା କରୁଛନ୍ତି। ବ୍ରହ୍ମା ଚାନ୍ଦି କହିଲେ ଗୌତମ ଆରେ ତୁମେ ଯାଉନା ପୃଥିବୀ ପର୍ଯ୍ୟଟନ କରି ଆସିବ, ବ୍ରାହ୍ମଣ ପିଲା ଏ ଝିଅଟିକୁ ମୁଁ ତୁମକୁ ଦେଇଦେବି। ଆଜ୍ଞା ସିଏ ଥିଲେ ଜ୍ଞାନୀ, ତେଣୁ ବ୍ରହ୍ମାଙ୍କ ଚାରିପଟରେ ସାତ ଥର

ବ୍ରହ୍ମାଙ୍କ ପାଦରେ ନମସ୍କାର କହିଲେ ଗୌତମ। କହିଲେ ଆଜ୍ଞା ଆପଣ ତ ସୃଷ୍ଟିକର୍ତ୍ତା, ଏ ପୃଥିବୀ ଆପଣ ତିଆରି କରିଛନ୍ତି, ତେଣୁ ଆପଣଙ୍କୁ ମୁଁ ନମସ୍କାର କରୁଛି, ମୋର ପୃଥିବୀ ବୁଲିବା ହେଇଗଲା। ବ୍ରହ୍ମା ଖୁସି ହେଇଗଲେ। ସେଇଠି ଅହଲ୍ୟାଙ୍କୁ ନିଜେ ବ୍ରାହ୍ମଣ ହୋଇ ନିଜେ କନ୍ୟା ପିତା ହୋଇ ଗୌତମଙ୍କ ହସ୍ତରେ ଅର୍ପଣ କଲେ। ଇନ୍ଦ୍ର ଏବଂ ସୂର୍ଯ୍ୟ ଆସିକିରି ଫେରିଗଲେ। କିନ୍ତୁ ସୂର୍ଯ୍ୟ ଇନ୍ଦ୍ର ଚିନ୍ତା କଲେ, କହିଲେ ଏ ପ୍ରତିଶୋଧ ମୁଁ ନିଶ୍ଚିତ ନେବି। ତେଣୁ ଆଜ୍ଞା ଦିନେ ଗୌତମଙ୍କ ରୂପକୁ ଧାରଣ କରି ସେଇଠି ଆପଣମାନଙ୍କର ଇନ୍ଦ୍ର ଆସି ଅହଲ୍ୟାଙ୍କ ସତୀତ୍ୱ ନଷ୍ଟ କଲେ। ପରେ ଧରା ପଡ଼ିଛନ୍ତି, ଋଷିଙ୍କ ସମ୍ମୁଖରେ ଧରା ପଡ଼ିଛନ୍ତି। ଋଷି ତାଙ୍କୁ ଅଭିଶାପ ଦେଇଛନ୍ତି, କହିଲେ ମୂର୍ଖ, ମୁଁ ଆଜି ନଥିବା ସମୟରେ ମୋର ରୂପକୁ ଧାରଣ କରି ମୋର ପତ୍ନୀ ଅହଲ୍ୟାର ସତୀତ୍ୱ ନଷ୍ଟ କଲ। ତୁମେ ଯେଉଁ ଜ୍ୱନି ଆସକ୍ତ ହେଲ, ତୁମେ ଆଜିଠାରୁ ସହସ୍ର ଜ୍ୱନି ହୋଇଯାଅ। ଗୌତମଙ୍କ ଅଭିଶାପରେ ଇନ୍ଦ୍ର ହେଲେ ସହସ୍ରାକ୍ଷ, ବା ସହସ୍ର ଜ୍ୱନି ଏବଂ ସହସ୍ରାକ୍ଷ ବୋଲି କୁହାଯାଏ। ଆଚ୍ଛା, ଦୋଷ କରିନାହାନ୍ତି ଅହଲ୍ୟା, କିନ୍ତୁ ଆଜି ଅଭିଶାପ ପାଇବା ପାଇଁ ବାଧ୍ୟ ହେଲେ। କାହିଁକି ନା ନିଜର ସ୍ତ୍ରୀ ପ୍ରତି ସନ୍ଦେହ କରି ଗୌତମ ଋଷି ଅହଲ୍ୟାଙ୍କୁ ଅଭିଶାପ ଦେଲେ, କହିଲେ ତୁ ଆଜିଠାରୁ ପଥର ହେଇଯା, ସେଦିନ ଯୋଉଦିନ ରାମଚନ୍ଦ୍ରଙ୍କର ପାଦ ଲାଗିବ ତୁ ସେଦିନ ନିଶ୍ଚିତ ଭାବରେ ମୁକ୍ତି ହବୁ। ତେଣୁ ରାମ ଆଜି ତୁମ ପାଦ ଲାଗିବାରୁ ଗୌତମ ଆଜି ତୁମ ପାଦ ଲାଗିବାରୁ ଅହଲ୍ୟା ଆଜି ମୁକ୍ତି ହେଇଗଲା। ହଉ ଆଜ୍ଞା, ଦିନ ଜନ ସଂରକ୍ଷଣ ମହାବାହୁ, ସମ୍ପୂର୍ଣ୍ଣ ସାଗର ହରିବୋଲ ହୁଳହୁଳି କରତାଳି ଦିଅ ଭାରତ।

ଶୁଣିଲେ ଲୋକଗୀତ କ୍ରମରେ ଦାସକାଠିଆ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ୱୋ କୌନ୍ଥି ଚଳଚ୍ଚିତ୍ରରୁ, ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ମହେନ୍ଦ୍ର କପୁର, ଗୀତିକାର ରାଜା ମେହେନ୍ଦି ଅଲି ଖାନ, ସଙ୍ଗୀତ ନିର୍ଦ୍ଦେଶନା ମଦନ ମୋହନ।

ପରବର୍ତ୍ତୀ ଗୀତଟି କିସ୍ମତ୍ ଚଳଚ୍ଚିତ୍ରରୁ, ଶିଳ୍ପୀ ଆଶା ଭୋସଲେ, ଗୀତିକାର ନୂର ଦିବାସୀ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପଡ଼ୋଶନ ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ କିଶୋର କୁମାର, ଗୀତିକାର।

ଏଥର ଗୀତଟି ମେରା ସାୟା ଚଳଚ୍ଚିତ୍ରରୁ, ଶିଳ୍ପୀ ଆଶା ଭୋସଲେ, ଗୀତିକାର ରାଜା ମହଦୀ ଅଲି ଖାନ, ସଙ୍ଗୀତ ନିର୍ଦ୍ଦେଶନା ମଦନ ମୋହନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଗାଇଡ୍ ଚଳଚ୍ଚିତ୍ରରୁ, ଶିଳ୍ପୀ କିଶୋର କୁମାର ଏବଂ ଲତା, ଗୀତିକାର ଶୈଳେନ୍ଦ୍ର, ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଡି ବର୍ମନ୍।

ଏଥର ଗୀତଟି ସରଗମ ଚଳଚ୍ଚିତ୍ରରୁ, ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
4: ଶୁଣନ୍ତୁ ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା।

0: ଆନାଡୁ ସରମମ୍ କୁନମ୍ଜି ଲାହଲିମ୍ ସେତେବେଇଏ ବେତନା ସବରମ୍ ଗାଗାରିଂ କୁରମ୍ଜି ମାଲ୍ୟାନ୍ଖାନି ଗର୍ଦାଂ ଗର୍ଦାଂ ଗ୍ରାମାଞ୍ଚଳରେ ଡକୁତେମ୍ବେ ୱାନ୍ ତ ତୁଲବ୍ଲିଙ୍ଗ ୱାନ୍ ତ ମାଲ୍ୟାନ୍ ବାସେଙ୍ଗଲି ଡକୁତେମ୍ବେ ଡ ସରକାର ତ ରକମ ରକମ ଅସୁବିଧା ତିଆରି ହେତେଲେ ନମି ମାଲ୍ୟାନ୍ ଗର୍ଜାଙ୍ଗ ନେଙ୍ଗାନ୍ ଧର୍ମେତା ଧର୍ମେତା ପଜଞ୍ଜା ଡଙ୍ଗ ବାଗମିନୁ କି ୟାଗମିନୁ ଡାଲିଲେ ଅଙ୍ଗନବାଡ଼ି କେନ୍ଦ୍ର ଡକୁ ତେତେ ଆନିଜି ଅଭ୍ୟାସ ଆମେ ସେଲେ ଆଣିଜା ଡଙ୍ଗ ତେତେ ଆମ ହିଁ ବିନା ସେଲେ ଅଙ୍ଗନବାଡ଼ି କେନ୍ଦ୍ର ପଜଞ୍ଜା ପାଇପି ନେତେ ତେତେଲେ ଡିଲ୍ ଗର୍ଜାଙ୍ଗ ଅଙ୍ଗନବାଡ଼ି ସେଣ୍ଟର ଡକୁ ଆଶାତି ଦିନ ଡକୁ ତେତେ ଅଙ୍ଗନବାଡ଼ି କେନ୍ଦ୍ରରେ ଲେଞ୍ଜ ପଜଞ୍ଜରେନ୍ ନ୍ୟାଙ୍ଗନାନ୍ ନ୍ୟାଙ୍ଗତଜି ବାଣ୍ଡି ତଜି ଆଣିଜା ଡଙ୍ଗ ସିନ୍ରି ଗ୍ରାବାନ୍ ରତୁଡାନ୍ ତିତଜି ଆଣିଜିତ ଛତୁଆଙ୍ଗ ଗାମଚି କଥା ତିଚି ଗାଗାନା ଜୁମଜୁନା ସବୁ ଦେଇଛି ଇତିନା ସାଙ୍ଗାଲେ ନମି ଗ୍ରାମାଞ୍ଚଳରେ ଅପସେଇଛି ଏସନା ସାନା ଅପସେଇଛି ଆଣିଜି ଆୟୁମ୍ ବିନା ସେଲେ ଆଣିଜି ଅଭ୍ୟାସ କଥା ଆମେ ନ୍ୟାଙ୍ଗାନ ନ୍ୟାଙ୍ଗନାଇଛି କଞ୍ଜାକା ସେଲେ ଅଙ୍ଗନବାଡ଼ି କେନ୍ଦ୍ର ସରକାର ଆମେ ଡାକୁଇଥି ବୟାଙ୍ଗଜି ଆମ୍ବେ ନ୍ୟାଙ୍ଗାନେଲେ ପଜଞ୍ଜା ଡଙ୍ଗ ତୁଲପ କି କେନ୍ଦ୍ରିଙ୍ଗ କି ଆଙ୍ଗାଲ କି ସରବା କି ଏରଙ୍ଗ ବି ଆମ୍ବିନ୍ ତକଲ୍ଲା ଯଦି ଅଙ୍ଗନବାଡ଼ି ସେଣ୍ଟର ଆଉରଙ୍ଗ ଲେଣ୍ଡେନ୍ ତେତେ ଜାନି ଆମେ ଲେଣ୍ଡେନ୍ ପଜନ ଅତି ନ୍ୟାଙ୍ଗନା ଅଭ୍ୟାସ ରହିତେ ପଜନ ସନାଶ୍ର ଯଦି ଆନିନ୍ ଅଭ୍ୟାସ ଲେଣ୍ଡେନ୍ ୱାନ୍ ଟ୍ରେଲେନ୍ ଆଶ୍ରମ ସ୍କୁଲ ଜାଇନ ଆମେ ବଂଶକାନ ରଖୁଥି କୁଲମ୍ଜି ଯବା ଅଙ୍ଗନବାଡ଼ି କେନ୍ଦ୍ର ଲେଙ୍ଗେନ୍ ଏତିନ ଏତେ ଅସୁବିଧା ତିତେ ମେଲେ ଏତି ଏତେ ନ୍ୟାଙ୍ଗ ତେବେ ଏତେଲେ ଅଙ୍ଗନବାଡ଼ି କେନ୍ଦ୍ରରେ ନ୍ୟାଙ୍ଗା ସୁବିଧା ଡକୁଥି କଞ୍ଜା କିଂ ଆବେ ନା ଅଣ୍ଡାଙ୍ଗ ଆସିଲେ ଆବେ ଅଙ୍ଗନବାଡ଼ି ଜିଦି ବିଜୟଲକ୍ଷ୍ମୀ ଲଗି ଆନି ଆତ ଲେଙ୍ଗ ଭାଗ ବେନା ଆଣ୍ଡାଙ୍ଗ ବା ଆଡାଲୁ
1: ହେଲେ ନମି ଇତିଙ୍ଗାଲ ବାର୍ତ୍ତା ଲେଙ୍ଗ ଆସିବ ପର୍ଯ୍ୟନ୍ତି ଅଙ୍ଗନବାଡ଼ି ସେଣ୍ଟର ଅପରମନ୍ତାନ ନ୍ୟାଙ୍ଗନା ଲଗି ସରକାର ତୁମ ଗାମିତି କେତା ସେଲେ କେନି ୟଙ୍ଗ ଭୋଜନ ବିଜୟଲକ୍ଷ୍ମୀ ୟଙ୍ଗ ଭୋଜନ ଆବେର୍ନା ଆନି ତ ଅଙ୍ଗନବାଡ଼ି ଥିନେ ଆସିବ ଆବେର୍ନା ଆଣ୍ଡାଙ୍ଗ ବା
2: ଆଣ୍ଡାଙ୍ଗ
1: କୁଲ ମଞ୍ଜିବାର ଆଣିବାର ଆଣ୍ଡାଙ୍ଗ
3: ଲିମ୍ତମ୍ ଆଜ୍ଞା ଲିମ୍ତମ୍ ବିଜୟ ଲକ୍ଷ୍ମୀ ସବର
1: ୱାଙ୍ଗ ଗର୍ଜାଙ୍ଗ ନମ
3: ତୁମକୁର
1: ତୁମକୁର ଗଲୁ ୱାନ୍ ଆସେ କେତେ
3: ତୁମକୁର କଳାକୁଡ ଆଲଙ୍କା
1: ଆଇନ ପଞ୍ଚାୟତ ବି
3: କଳାକୁଡ ପଞ୍ଚାୟତ
1: ବ୍ଲକ ବି ନା ଏତେ
3: ଗୁମାଗ ବ୍ଲକ
1: ଜିଲ୍ଲା ବି
3: ଗଜପତି ଜିଲ୍ଲା
1: ଏଥି ନେବାର ଲିମ୍ତା ମାନ
3: ଅଙ୍ଗନବାଡ଼ି ବାର ଲିମ୍ତା
1: ଆମେ ଇଟା ନେପ ଅଙ୍ଗନବାଡ଼ି ଗାଲ ଏଥି ନେଇ ବାରା ବେଣ୍ଡ କେତା ବେନ ବାଘ ବେନ ବେର୍ନା
3: ଅଙ୍ଗନବାଡ଼ି ବାରା ଗାଲେ ପାଙ୍ଗୁ ରମ୍ବ ଜେଞ୍ଜର କରୁ କୁ ସରିଂ ମଲୟ ମିଞ୍ଜୁମ ସି କୋଇ ଆପସିଜି ଡ ଅଙ୍ଗନ ଆବରଙ୍ଗ ସେଲେ ଡ ଇତିନିତି ଗନା ଗାଁ ଗାଲ ବିଣ୍ଡେନ୍ ସକାଇ ଡ ଅଙ୍ଗନ ରଡୁ ତୁଲ ଡ ସାମାଙ୍ଗ ସୁକ ଡକୁତିମ୍ବି କୁନମ୍ବରୀ ଆବା ରାଜି ସାରିଲେ ସରିଂ ସଂଘ ବଜେଞ୍ଜି ୟାଙ୍ଗମ ଗର୍ଜାଙ୍ଗଲିଙ୍ଗମ ବନକ୍ସାନ ଡେତି ଡ କନି ଇଦି ତେ କନଲ କଲ ନସୁ କଲକଲ ଆନାଙ୍ଗେ ବୋମନରା ଗମାଙ୍ଗ ମର ନାମ ସରିଂ ନିବୁ ନଲ ପାଙ୍ଗ ବିଣ୍ଡେ ଆହର ଆଓ ତକା ତିଚବି ତା ସହ ସଙ୍ଗ ଗଢିଆ ଗଢିଲ ଡେ ନାଲେ ନଲିବ ତୀର୍ତ୍ତୁମା ତୀର୍ତ୍ତୁମଲେ କନଲ କଲ ନାନାଙ୍ଗ କୁ ନାଲିବୁ ପାଙ୍ଗା ପାଙ୍ଗଲେ ସନାୟମ ଡେ ଆଚି ଗାମଲେ ଆବ ସଙ୍ଗ ନଢି ନେତେ ଗର୍ଜାଙ୍ଗ ଲିଙ୍ଗନ
1: ପଦଞ୍ଜି ସେଲେ ଇତି ନେତେ ଆବାରା ମେତେ
3: ଜେଞ୍ଜ ସେଲେ ଏର୍ନୁମ ସରିଂ ତୁରୁମଞ୍ଜମ ଆପସେଇ କିକିନା ତଂସେଙ୍ଗାନ ଆଣ୍ଡି ନାମ ବାତି ଆନିଞ୍ଜି ଆଞ୍ଜଙ୍ଗ ନ୍ୟାଙ୍ଗ ନ୍ୟାଙ୍ଗ ବିଣ୍ଡେତି
1: ଜନ୍ଜି ଇତାଜି ପଗର୍ଜାଙ୍ଗ ସବ
3: ଓ ଇର୍ତାଜି
1: ଡଜନ୍ ପସେ ଇତାଜି
3: ନେ ସେଣ୍ଟର ନେ ନାପସେ ଜି ନେ ତାମଜି ସତାନ ନକୁ
1: ଆମେ ୱାନା ସେଣ୍ଟର ଡ
3: ତର୍ମଙ୍ଗଡା ସେଣ୍ଟର
1: ତର୍ମଙ୍ଗଡା ଡ ତମକୁର ଡଜନ ସଙ୍ଗା
3: ବା କିଲୋମିଟର ରା ସଙ୍ଗା ଦେତି
1: ଆମେ ତମକୁର ରେ ଅତ୍ୟନ୍ତ ଅଙ୍ଗନବାଡ଼ି ଆମେ
3: ଏଞ୍ଜା କନେ ଆବୈ ଡ କୁ ଅଙ୍ଗନବାଡ଼ି ବଜାନ
1: ୱାନା ଗର୍ଜାଙ୍ଗ ବୈ ଡ
3: ଆନି ତୁମକୁର ନା ଗର୍ଜାଙ୍ଗ ବୈ
1: ଆନି ଇରନ ନେ ତେମ୍ପ
3: ଓ ଆନି ଜନା ଗଲଜି କି ନୋଲ ନେତି
1: ଆନି ଡଜନ ମିନିମ ଡାଲେ
3: ଆନି 2008 ସରିଂ ଜଏନ ନେତି
1: ଆମେ ବୋତେ ଦେଖୁନି ତେନ ଅଙ୍ଗନବାଡ଼ି
3: ଯା ମିନି ସେଣ୍ଟର ସେତାନ ଲୋକ ଅଙ୍ଗନବାଡ଼ି ସେଣ୍ଟର ଡେଆର
1: ଆଚ୍ଛା ୟାଙ୍ଗ ନମି ପଦ୍ଜନ୍ଜି ଆସିଲେ ଏତି ନେତେ ଆଗ୍ରା ଗଲେ ବେଲେ ବଂଶ ବଂଶ ଡେସି ପଦ୍ଜନ୍ଜି ଅଙ୍ଗନବାଡ଼ି ଅଥର ୟାଙ୍ଗ ବେର୍ନା
3: ଅଙ୍ଗନବାଡ଼ି ସରିଂ ନ ପସଜେଞ୍ଜି ପ୍ରି ସ୍କୁଲ ଜେଞ୍ଜି ବୋପାଲିନ ବୁଡ଼ାରାନ ଅଣ୍ଡା ତିବିନ ଦେତି ଡ ସୋମବାର ମଙ୍ଗଳବାର ଗୁରୁବାର ଶୁକ୍ରବାର ଶନିବାର ମେନୁ ଅନୁସାରେ ଗ୍ରାହକା ତନିଆନ ରେତି ଡ ଜଳଖିଆ ଜନକ ତନିଆନ ରେତି ସୋମବାର ଡ ଗୁରୁବାର କନି ଗଜାମୁଗ ମଙ୍ଗଳବାର ଶୁକ୍ରବାର ଶନିବାର ଚୁଡ଼ା ସରିଙ୍ଗାନ ବୁଧବାର ରାତି ମୁ

ଶୁଣିଲେ ସୌରାବାସର କାର୍ଯ୍ୟକ୍ରମ ତାର୍ଭା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ହେଲେ ସୁରେଶ ଚନ୍ଦ୍ର ମିଶ୍ର।

ପ୍ରଚାର କଲୁ କେତୋଟି ଭକ୍ତି ଗୀତ। ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଦିନ ଗୋଟିଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ସଂଗ୍ରହ ନିମନ୍ତେ 20 ବର୍ଷରୁ ଅଧିକ ଆୟୁ ବିଶିଷ୍ଟ ବୃକ୍ଷ ଉତ୍ତମ ଅଟେ। ଏହି ମଞ୍ଜିର 9 ମାସ ପର୍ଯ୍ୟନ୍ତ ପ୍ରାୟ 80% ଅଙ୍କୁରୋଦ୍ଗମ କ୍ଷମତା ରହିଥାଏ। ମଞ୍ଜିକୁ ସିଧାସଳଖ ପଲିଥିନ୍ ମୁଣାରେ ଲଗାଯାଇପାରେ କିମ୍ବା ପଟାଳିରେ ଚାରା ପ୍ରସ୍ତୁତ କରି ମଧ୍ୟ ପଲିଥିନ୍ ମୁଣାରେ ଲଗାଯାଇପାରିବ। ଏହାର ଏକ ଭାଗ ମାଟି, ଦୁଇ ଭାଗ ବାଲି ଓ ଏକ ଭାଗ କମ୍ପୋଷ୍ଟ ଖତକୁ ଭଲ ଭାବରେ ମିଶାଇ ପଟାଳି ପ୍ରସ୍ତୁତ କରାଯାଏ। ପଟାଳି ତଳୁ ଅତି କମ୍ରେ 20 ସେଣ୍ଟିମିଟର ଉଚ୍ଚତା ରହିବା ଆବଶ୍ୟକ। ପ୍ରତି ପଟାଳିରେ 500 ଗ୍ରାମ ହିସାବରେ ଥିମେଟ୍ ମିଶାଇବା ଆବଶ୍ୟକ। ଚନ୍ଦନ ଚାଷ ପାଇଁ ମୁଖ୍ୟ କ୍ଷେତରେ ଗ୍ରୀଷ୍ମ ଋତୁରେ 4 ମିଟର ବାଇ 4 ମିଟର ଦୂରତାରେ 1.5 ଫୁଟ ଆକାରର 1.5 ଫୁଟ ବାଇ 1.5 ଫୁଟ ଆକାରର ଗାତ ଖୋଳାଯାଏ। ପ୍ରତି ଗାତରେ 10 କିଲୋଗ୍ରାମ ହିସାବରେ ଗୋବର ଖତ ବା କମ୍ପୋଷ୍ଟ ଖତ ଦିଆଯାଏ। ଉଈ ନିରାକରଣ ପାଇଁ 20 ଗ୍ରାମ ଥିମେଟ୍ ବ୍ୟବହାର କରିପାରିବା। ଚାରା 1 ଫୁଟ ହେବା ପରେ ବର୍ଷା ଋତୁ ବେଳକୁ ଏହାକୁ ଗାତରେ ପୋତି ଦିଆଯାଏ। ଗଛକୁ ସହାୟତା ପ୍ରଦାନ ନିମନ୍ତେ ଏହା ସହିତ ହରଡ଼, ନିମ୍ବ, ବବୁଲ, ଆକାଶିଆ, କରଞ୍ଜ ଇତ୍ୟାଦି ଗଛ ଲଗାଯାଏ। ପ୍ରତି 6 ମାସରେ ଥରେ 1 ମିଟର ଆଖପାଖ ସ୍ଥାନକୁ ଭଲ ଭାବରେ ଆମେ ଖୋଡ଼ାଖସା କରିଦେବା। ଗଛର ବୃଦ୍ଧିରେ ବାଧା ନ ଆସିବା ନିମିତ୍ତ ଆମେ ସହାୟକ ଗଛ ସବୁକୁ ମଝି ମଝିରେ କଟାଛଟା କରିବାକୁ ପଡ଼ିବ। ଉତ୍ତମ ପ୍ରକାର ମଞ୍ଜକାଠ ପାଇବା ପାଇଁ ଏହାର ତଳ ଡାଳ ସବୁକୁ କାଟିଦେବା ପାଇଁ ପଡ଼ୁଥିବ। ଏହା ସହିତ ପ୍ରତିବର୍ଷ 10 କିଲୋଗ୍ରାମ ହିସାବରେ କମ୍ପୋଷ୍ଟ ଖତ ଦେବାକୁ ପଡ଼ିଥାଏ। ସଠିକ୍ ଭାବରେ ଏହି ପ୍ରକ୍ରିୟା ଚାଲୁ ରହିଲେ ଗଛର ବ୍ୟାସ ବୃଦ୍ଧି ବର୍ଷକୁ 5 ସେଣ୍ଟିମିଟର ହିସାବରେ ହୋଇଥାଏ। 40 ବର୍ଷ ଆୟୁଷ ବିଶିଷ୍ଟ ଗଛରୁ ପ୍ରାୟ 70ରୁ 80 କିଲୋଗ୍ରାମ ମଞ୍ଜ ମିଳିପାରିବ। ଚନ୍ଦନ ଚାଷ ଏକ ଅଧିକ ଦିନ ପର୍ଯ୍ୟନ୍ତ ହେଉଥିବା ଚାଷ ହେଉଥିଲେ ମଧ୍ୟ ଏଥିରୁ ଭଲ ରୋଜଗାର ହୋଇଥାଏ।
1: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
4: ଏଇଠି ଶେଷ ହେଲା ଚାଷବାସ କଥା। ଆକାଶବାଣୀ ଶୈପୁର ଶୁଣନ୍ତୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ପ୍ରଯୋଜନାରେ ଅଛନ୍ତି ମନୀଷ କୁମାର ଠାକୁର।

0: ତୁମେ ତୁମ ଭବିଷ୍ୟତକୁ ବଦଳାଇ ପାରିବ ନାହିଁ, କିନ୍ତୁ ତୁମେ ତୁମ ଅଭ୍ୟାସକୁ ବଦଳାଇ ପାରିବ ଏବଂ ଏହା ନିଶ୍ଚିନ୍ତ ଯେ ତୁମ ଅଭ୍ୟାସ ତୁମ ଭବିଷ୍ୟତକୁ ବଦଳାଇ ଦେବ। ଏହି ସୁନ୍ଦର ଅନୁଚିନ୍ତାଟି କିଏ କହିଛନ୍ତି ଜାଣିଛ ମୈତ୍ରୀ?
1: ହଁ ପା, ତାଙ୍କୁ ବା କିଏ ନ ଜାଣେ, ସେ ପରା ଆମ ସବୁରି ପ୍ରିୟ ଏପିଜେ ଅବଦୁଲ କଲାମ। ତାଙ୍କର ଅନୁଚିନ୍ତାକୁ ଅନୁସରଣ କରି ଆରମ୍ଭ କରିବା ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ମୈତ୍ରୀ
0: ଆଉ ମୁଁ ବବିତା। ନମସ୍କାର।

0: କିଛି ସମୟ ପୂର୍ବରୁ ଆମେ କଥା ହେଉଥିଲେ ନା ଆମ ଭାରତର 11ତମ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ବାକ୍ୟ ସମ୍ପର୍କରେ। ସେ କେବଳ ଯେ ରାଷ୍ଟ୍ରପତି ନଥିଲେ, ତା ସହିତ ପ୍ରସିଦ୍ଧ ବୈଜ୍ଞାନିକ ଦାର୍ଶନିକ ମଧ୍ୟ ଥିଲେ। ସେ ତାମିଲନାଡୁର ରାମେଶ୍ୱରଠାରେ ଆଜିର ଦିନରେ ମାନେ ଅକ୍ଟୋବର 15 1931 ଜନ୍ମଗ୍ରହଣ କରିଥିଲେ।
1: ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ।
0: ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡିଆର୍ଡିଓ ଏବଂ ଇସ୍ରୋର ଅନ୍ତରୀକ୍ଷ ଇଞ୍ଜିନିୟର ଥିଲେ। ବାଲିଷ୍ଟିକ୍ ମିସାଇଲ୍ ଓ ଲଞ୍ଚ ଭେହିକଲ୍ ପ୍ରଯୁକ୍ତି ବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିସାଇଲ୍ ମ୍ୟାନ୍ର

0: ଆଖ୍ୟା ଦିଆଯାଇଛି। ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ କଲାମଙ୍କୁ 1997 ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା।
1: ସେହି ମହାପୁରୁଷ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ ଅବସରରେ ଆମ ଜୟପୁର ଆକାଶବାଣୀ କେନ୍ଦ୍ର ତରଫରୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।

0: ମହିଳା ବା ନାରୀ ହେଉଛନ୍ତି ମାନବ ସମାଜର ଏକ ଅପରିହାର୍ଯ୍ୟ ଅଙ୍ଗ, ଯିଏକି ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।
1: ହଁ ଶ୍ରୋତା ଭଉଣୀ, ମହିଳାମାନେ ହେଉଛନ୍ତି ସମାଜର ଶକ୍ତି, ଆଉ ଏହି କଥାଟି ଗ୍ରାମାଞ୍ଚଳରେ ରହୁଥିବା ମହିଳାମାନଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରଯୁଜ୍ୟ। ଗ୍ରାମୀଣ ମହିଳାମାନେ ଆମ ସମାଜ, କୃଷି ଏବଂ ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କର ଅଦମ୍ୟ ନିଷ୍ଠା, ପରିଶ୍ରମ ଓ ଅବଦାନକୁ ସ୍ୱୀକୃତି ଦେବା ସହ ସେମାନଙ୍କ ସୁରକ୍ଷା ଆଉ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର 15 ତାରିଖକୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ଭାବେ ପାଳନ କରାଯାଏ।
0: 2008 ମସିହା ଅକ୍ଟୋବର ମାସ 15 ତାରିଖରେ ସାରା ବିଶ୍ୱରେ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବେ ଏହି ଦିବସ ପାଳନ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିନ ଗ୍ରାମୀଣ ମହିଳାଙ୍କ ବିକାଶ ଉପରେ ସ୍ୱେଚ୍ଛାସେବୀ ସଂଗଠନ ଓ ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
1: ହଁ ମୈତ୍ରୀ, ଆମେ ତ ଜାଣିଛେ ଯେ ଗ୍ରାମାଞ୍ଚଳର ମହିଳାମାନେ ବହୁମୁଖୀ ପ୍ରତିଭାର ଅଧିକାରୀ। ସେମାନେ କେବଳ ଘର ସମ୍ଭାଳିବାରେ ନାହିଁ ବରଂ ଦେଶ ଗଠନରେ ମଧ୍ୟ ସାହାଯ୍ୟ କରନ୍ତି। କୃଷି କାର୍ଯ୍ୟ, ଖାଦ୍ୟ ନିରାପତ୍ତା, ଆନୁଷଙ୍ଗିକ ଚାଷ ମାନେ ଗୋପାଳନ, କୁକୁଡ଼ା ଚାଷ, ମହୁମାଛି ପାଳନ ଏବଂ ପନିପରିବା ଚାଷ, ଏହି ସବୁ କରି ଅନେକ ମହିଳା ଗ୍ରାମ୍ୟ ଅର୍ଥନୀତିକୁ ସମୃଦ୍ଧ କରନ୍ତି।
0: ଆମ ଓଡ଼ିଶାରେ ଗ୍ରାମୀଣ ମହିଳାମାନଙ୍କ ବିକାଶ ପାଇଁ ମିଶନ ଶକ୍ତି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି।
1: ଆଉ ଗୋଟିଏ କଥା ଶ୍ରୋତା ଭଉଣୀ, ଆଜି ଗାଁର ମହିଳାମାନେ ମଧ୍ୟ ବ୍ୟାଙ୍କ ପରିଚାଳନା, ବ୍ୟବସାୟ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟ ସଫଳତାର ସହ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
0: ଗ୍ରାମାଞ୍ଚଳର ମହିଳାମାନଙ୍କର ସଶକ୍ତିକରଣ ହିଁ ପ୍ରକୃତ ଦେଶର ସଶକ୍ତିକରଣ। ଆସନ୍ତୁ ଏହି ଦିବସରେ ଗ୍ରାମୀଣ ମହିଳାମାନଙ୍କ ଶ୍ରମକୁ ସମ୍ମାନ ଜଣାଇବା ଏବଂ ଆସନ୍ତୁ ପ୍ରକୃତରେ ଏହି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କିପରି ନିଜ କାର୍ଯ୍ୟକୁ ଆଗ୍ରହର ସହିତ କରିଥାନ୍ତି ସେ ବିଷୟରେ ଆମକୁ କହୁଛନ୍ତି ଏସ୍ଏସ୍ଜିର ଜଣେ।

0: ସଦସ୍ୟା ଲଜିତା ରାଣୀ ପଟ୍ଟନାୟକ।
1: ଭଉଣୀ ନମସ୍କାର।
2: ନମସ୍କାର।
1: ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ତୁମକୁ ବହୁତ ବହୁତ ସ୍ଵାଗତ। ପ୍ରଥମେ ତୁମ ପରିଚୟ ଦେବ।
2: ମୋ ନାଁ ଲଜିତା ରାଣୀ ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା ବାଜପୁର ପଞ୍ଚାୟତର ବଣିଆ ଡେଙ୍ଗି ଗ୍ରାମ ଆମର।
1: ଭଉଣୀ ଆପଣ କେତେ ବର୍ଷ ହେଲାଣି SHG ଗ୍ରୁପରେ ଅଛନ୍ତି?
2: ମୁଁ ତ ପ୍ରାୟ 10 ବର୍ଷ ହବ ମୁଁ ରହିଲିଣି SHG ରେ। ତା ବାଦ ବି ମୁଁ ଗୋଟେ ପୋଷ୍ଟ ପାଇଛି SHG ର, ଯୋଉ CRPCM ଭାବରେ ଅଛି, 5 ବର୍ଷ ହେଲାଣି। 2021 ମସିହାରୁ ଅଛି, ଆଉ କିନ୍ତୁ ଗୋଷ୍ଠୀରେ ରହିଥିଲି 10 ବର୍ଷ ହେଲାଣି।
1: ତ ଭଉଣୀ ଆପଣ SHG ଗ୍ରୁପର ଯୋଉ ମହିଳାମାନଙ୍କ ପାଇଁ କାମ କରନ୍ତି, କେମିତି ଆପଣ କାମ ସବୁ ଆରମ୍ଭ କଲେ ଆଉ ଏଇଟା ଆପଣଙ୍କୁ ଆର୍ଥିକ ଦିଗ ଆପଣଙ୍କର କେମିତି ସ୍ୱଚ୍ଛଳ କଲା?
2: ପ୍ରଥମେ ତ ଆମେ ସବୁ ଯୋଉ ଗ୍ରାମରେ ରହୁଛନ୍ତି ଗରିବ ମହିଳାମାନେ, ସେମାନଙ୍କୁ ନେଇକି ଗୋଷ୍ଠୀ ଗଠନ କଲୁ। ତାପରେ ସେମାନଙ୍କୁ ବ୍ୟାଙ୍କ ଲୋନ୍ ତାଙ୍କ ପାଇଁ କରିଦେଲୁ, କାରଣ ବ୍ୟାଙ୍କରୁ କମ୍ ଇଣ୍ଟରେଷ୍ଟ ରେ ଲୋନ୍ ମିଳୁଛି, ସୁଧ ଛାଡ ବି ମିଳୁଛି। ଏବେ ଆମ ସରକାର କରିଦେଇଛନ୍ତି ସୁଧ ଛାଡ, 10 ଲକ୍ଷ ଯାଏଁ ଟଙ୍କା ଆଣିଲେ ବି ସୁଧ ଛାଡ, ମାନେ ସୁଧଟା ନଉଛନ୍ତି କିନ୍ତୁ ସେଟା ଆମର ଫେରସ୍ତ ଆସୁଛି ପୁଣି ଖାତାକୁ। ସେ ପଇସା ଆଣିକି ଆମର ଯୋଉ ସବୁ ମା ମାନେ ଅଛନ୍ତି SHG ମା ମାନେ, ସେ କିଛି କାମ କରୁଛନ୍ତି, କିଏ ଛତୁ ଚାଷ ହଉ କି ଫୁଲ ଚାଷ ହଉ କି ଯୋଉ ଅଗରବତୀ ଧୂପକାଠି ହେରିକା ବୋଳୁଛନ୍ତି, ଆଉ ମିକ୍ସଚର ଫ୍ୟାକ୍ଟ୍ରି, 2 ଜଣ ମିଲ୍ କରିଛନ୍ତି ଧାନ ମିଲ୍, ଆଉ ଅଟା ଚୁରୁଛନ୍ତି, ହଳଦୀ ଲଙ୍କା ଏରା ସବୁ ଚୋରିକି ପ୍ୟାକେଟ କରିକି ବିକ୍ରି କରୁଛନ୍ତି। ଏକକାଳୀନ ତ ଆମ ପାଖେ ଏତେ ପଇସା ହେଇପାରୁନଥିଲା ନା, SHG ତରଫରୁ ବ୍ୟାଙ୍କ ତରଫରୁ ଆମେ ଲୋନ୍ ଆଣିକି ଯାହା ହେଲେ ନିଜେ ନିଜେ ଯୋଉ ଆମର ଏବେ ବାହାରିଛି ଲକ୍ଷପତି ଦିଦି, ପ୍ରାୟ 100 ରୁ 80% ଲୋକ ହେଇସାରିଲେଣି ଲକ୍ଷପତି ଦିଦି।
1: ତାହେଲେ ଲକ୍ଷପତି ଦିଦିର ମାନେ ସ୍କିମଟା କଣ ପୁଣି କୁହନ୍ତୁ?
2: ଲକ୍ଷପତି ଦିଦିର ସ୍କିମ ହଉଛି ଜଣେ ମହିଳା ମାସକୁ 10,000 ବର୍ଷକୁ 1,00,000 ଟଙ୍କାରୁ ଉର୍ଦ୍ଧ ଆୟ କରିପାରୁଥିବ ତାହେଲେ ସେ ଲକ୍ଷପତି ଦିଦିରେ ଗଣନା କରାଯିବ। ବ୍ୟାଙ୍କରେ ବି ଲକ୍ଷପତି ଦିଦି ଲୋନ୍ ଦିଆଯାଉଛି, ପର୍ସନାଲ ଲୋନ୍ 1,00,000 ଲେଖା ଦିଆଯାଉଛି। ସେ ମହିଳା ନେଇକି ଯଦି ବଡ଼ ବଡ଼ ବିଜନେସ୍ କରୁଛନ୍ତି ତାହେଲେ 20,00,000 ଯାଏଁ ବି ଲୋନ୍ ଦିଆଯାଉଛି। ସେ ନେଇକି ନିଜେ କିଛି କାମରେ ଲଗେଇକି ବି ଗୋଟେ ଅଗରବତୀ ଖୋଲିଲେ ନିଜେ କାମ କରିବା ସଙ୍ଗେ କି 5 ଜଣଙ୍କୁ ବି ସେ ରଖିକି କାମ କରିପାରିବେ, ନିଜେ କିଛି ଉନ୍ନତି କରୁଛନ୍ତି 5 ଜଣଙ୍କୁ ବି ଉନ୍ନତି କରୁଛନ୍ତି।
1: ପୁଣି ଯୋଉ ଲକ୍ଷପତି ଦିଦି କଥା କହିଲେ, ଗୋଟେ ଗୋଟେ ଗ୍ରୁପରେ ତ 10ରୁ ଅଧିକ ମେମ୍ବର ମଧ୍ୟ ରହୁଛନ୍ତି,
2: ସମସ୍ତେ ମିଶିକି କରିପାରିବେ କାମ। ଯିଏ ବି ଚାହିଁଲା ପର୍ସନାଲ ନାଇଁ ମୁଁ ନେଇକି ମୋ ଘରେ କରିବି, ମେସିନ ବସେଇବି କି ଖଲି ମେସିନ ବସେଇବି, ଗ୍ରୁପ ତରଫରୁ ହେଇପାରିବ, ପର୍ସନାଲ ବି ହେଇପାରିବ।
1: ହେଲେ ଭଉଣୀ ଯେତେବେଳେ ଆପଣଙ୍କର ମାନେ କିଛି ରୋଜଗାର ନଥିଲା, ଏଇ ଯୋଉ SHG ଆପଣଙ୍କୁ କେତେ ସାହାଯ୍ୟ କଲା?
2: SHG ତ ବହୁତ ସାହାଯ୍ୟ କରିଛି, ସ୍ୱାମୀଙ୍କ ରୋଜଗାରକୁ ଆମେ ଅନଉଥିଲୁ, ବର୍ତ୍ତମାନ ଆମ 5 ପଇସା ଇନକମ କରିପାରୁଛୁ, ନିଜେ କିଛି ଖର୍ଚ୍ଚ କରିପାରୁଛୁ, ପିଲାଙ୍କ ଖର୍ଚ୍ଚ କରିପାରୁଛୁ, ସେତିକି ପଇସାରେ ଚଳୁଥିଲୁ। ଏବେ ଟିକେ ଅଧିକ ଉନ୍ନତି କରୁଛୁ ଆଉ, ପିଲାମାନଙ୍କୁ ଗଭର୍ଣ୍ଣମେଣ୍ଟ ସ୍କୁଲରେ ପଢିଆ ହଉଥିଲା, ନାଇଁ ପଇସା ହେଲାରୁ ଟିକେ ପ୍ରାଇଭେଟ ସ୍କୁଲ ପଢିଆ ହେଲା, ମାନେ ନିଜ ଖର୍ଚ୍ଚ ବି ନିଜେ କରିପାରୁଛୁ ନା। ଆଜି ଗୋଟେ ଭଲ ଶାଢୀ ଆଣିପାରିଲୁ କି ଜିନିଷ କିଣିପାରିଲୁ, ଅର୍ଥର ଅଭାବ ରହିଲାନି ଆଉ, କି ସ୍ୱାମୀଙ୍କ ପଇସାକୁ ବି ଅନେଇବାକୁ ପଡିଲାନି।
1: ବହୁତ ବଢିଆ କଥା ଭଉଣୀ, ମାନେ ନିଜେ ନିଜେ ସମସ୍ତେ ସ୍ୱାବଲମ୍ବୀ ହେଇପାରିଲ। ତା ସହିତ ଆଉ ଗୋଟେ ଜିନିଷ ମଧ୍ୟ ହେଇପାରିଲା ନା ଭଉଣୀ, ଯେ ଯୋଉ ଛୋଟ ଛୋଟ କାମକୁ ଲୋକର ମର୍ଯ୍ୟାଦା ବଢିଲା।
2: ହଁ,
1: ଏଇ ପ୍ରକାରରେ ଆଉ ଯୋଉ ଆପଣଙ୍କର ଗ୍ରୁପରେ ଯୋଉମାନେ ଅଛନ୍ତି ସେମାନେ ଆଉ କଣ କଣ ସବୁ ଏମିତି ବିଜନେସ ଆରମ୍ଭ କରିଛନ୍ତି?
2: ଆମର ତ ଏଇଠି ଖଲି ମେସିନ ପଡିଛି, ଧୂପକାଠି, ଛତୁ ଚାଷ କରୁଛନ୍ତି, ଯୋଉ ଗେଣ୍ଡୁ ଫୁଲ ଚାଷ କରୁଛନ୍ତି, ଗାଈ ପାଇଁ ବି ଲୋନ ଆଣିକି ସବସିଡି ବି ମିଳୁଛି, କୁକୁଡ଼ା ଲୋନ, ଛେଳି ଲୋନ, ବିଭିନ୍ନ ପ୍ରକାର ଲୋନ ମିଳୁଛି, ହେଲେ ଆଣିକି କଲେ ହଉଛି। ସେଥିପାଇଁ ବି ତାଲିମ ଦିଆଯାଉଛି ମାଗଣାରେ, ରହିବା ଖାଇବା ମାଗଣା, ତାର ଅଛି କେତେ ଦିନିଆ, ଗୋଟେ 35 ଦିନିଆ କି ମାସେ, 28 ଦିନିଆ, 15 ଦିନିଆ ଏମିତି ଅଛି। ସିଲେଇ ମେସିନ ବି ମିଳୁଛି, ସିଲେଇ ତାଲିମ ବି ଦଉଛନ୍ତି, ବିୟୁଟି ପାର୍ଲର ସେଥିପାଇଁ ବି ତାଲିମ ଦଉଛନ୍ତି, ସେଥିପାଇଁ ବି ଲୋନ ଯୋଗେଇ ଦଉଛନ୍ତି, ତା ପାଇଁ ବି ସବସିଡି ବି ଦଉଛନ୍ତି।
1: ଆମର ଏଇ SHG ମହିଳା ଗ୍ରୁପ ଥିଲା ତ ଏଇଟା ବହୁତ ବର୍ଷ ହେଲାଣି ଆରମ୍ଭ ହେଲାଣି, ତାହେଲେ ଯେତେବେଳେ ସରକାର ଯେତେବେଳେ ବଦଳିଲେ ତା ଉପରେ କିଛି ପ୍ରଭାବ ପଡିଲା କି?
2: ସରକାର ବଦଳିଲାରେ କିଛି ନାହିଁ, ସେଇ ଆଗ ସରକାର ଥିଲେ ସିଏ ବି 10 ଲକ୍ଷ ଲୋନ ଯାଏ ସୁଧ ଛାଡ କରିଥିଲେ, ଫାର୍ଷ୍ଟ 5 ଲକ୍ଷ କରିଥିଲେ ତାପରେ 10 ଲକ୍ଷ କରିଦେଇଥିଲେ, ଏ ସରକାର ବି ସେ 10 ଲକ୍ଷ ଲୋନ ପାଇଁ ସୁଧ ଛାଡ କରିଛନ୍ତି। ସେ ସରକାର ବି ଲକ୍ଷପତି ଦିଦି ସେତେବେଳେ ବି ଆରମ୍ଭ କରିଥିଲେ, ଏ ସରକାର ଆଉ ଟିକେ ଅଧିକ ମାନେ ଉନ୍ନତି କରୁଛନ୍ତି ଆଉ।
1: ତାହେଲେ ଭଉଣୀ କୁହନ୍ତୁ, ଯଦି ଏମିତି କିଛି ବ୍ୟବସ୍ଥା ନଥାନ୍ତା ତାହେଲେ ଆପଣ ଏବେ କଣ କରୁଥାନ୍ତେ?
2: ଆଗ ଭଳିଆ ଟିକେ ହଇରାଣ ହଉଥାନ୍ତୁ ଆଉ, ଏତେ ଉନ୍ନତି କରିନଥାନ୍ତୁ, ଏତେ କଥା ଜାଣିନଥାନ୍ତୁ କି ପିଲାମାନଙ୍କୁ ମାନେ ଏମିତି ଭଲ ସଂସ୍କାର ଇଏ ହେରିକା ଦେଇପାରିନଥାନ୍ତୁ।
1: ଯେହେତୁ ଦାୟିତ୍ୱ ନେଇକିନା କାମ କରିବାଟା ଆପଣମାନଙ୍କର ମଧ୍ୟ ଗୋଟେ ଚେଷ୍ଟା ଆଉ ସ୍ୱଇଚ୍ଛା।

0: ଗୋଟେ ଆଗ୍ରହ ଦରକାର, ଯୋଉ ଆଗ୍ରହ ଦ୍ଵାରା ଆପଣ ଆଜି ମାନେ ସଫଳ ହୋଇପାରିଛନ୍ତି। ତାହେଲେ ଯୋଉ ଭଉଣୀ ମାନେ ଆପଣଙ୍କର ଏବେ କଥା ଶୁଣୁଛନ୍ତି, ସେମାନେ ବି ଚେଷ୍ଟା କରୁଛନ୍ତି କୌଣସି ଦିଗରେ ନିଜକୁ ନିୟୋଜିତ କରିବା ପାଇଁ, କିଛି କାମ କରିବା ପାଇଁ, ତ ସେମାନଙ୍କୁ କଣ କହିବେ ଆପଣ?
1: ମୋର ସବୁ ଭଉଣୀ ମାନଙ୍କୁ ଅନୁରୋଧ, ଆମେ ଘର କାମ କରିବା ସଙ୍ଗେ ପିଲାମାନଙ୍କ କଥା ବୁଝିବା ସଙ୍ଗେ ସଙ୍ଗେ ବି ଆମେ ବାହାରୁ କିଛି ଟଙ୍କା ଇନକମ କରିବାକୁ ଚେଷ୍ଟା କରିବା। ବିଭିନ୍ନ ପ୍ରକାର ଅଛି, ଆମେ ସମସ୍ତେ ତ ଛତୁ ଚାଷ କି ଫୁଲ ଚାଷ କି କୁକୁଡ଼ା ଚାଷ କି ଗାଈ ପାଳନ ହେରିକା କରିପାରିବାନି। ଟେଲରିଂ ଅଛି, ବିୟୁଟି ପାର୍ଲର ଅଛି, ବିଭିନ୍ନ ପ୍ରକାର ସ୍କିମ ଅଛି। ଆମେ ତାକୁ ଦେଖିବା, ସବୁ ଯାଇକି ଜାଣିବା, ଯୋଉଟା ଇଚ୍ଛା ହେଲା ସେଇଟା କରିକି ଆମେ କେମିତି 5 ଟଙ୍କାରୁ 10 ଟଙ୍କା ଇନକମ କରିବା। ଘରେ ବସିଲେ କୋଉଠୁ ପଇସା ଆସିବନି, କଷ୍ଟ ଟିକେ କରିବାକୁ ପଡିବ। ଅବଶ୍ୟ ସ୍ତ୍ରୀ ଲୋକମାନଙ୍କୁ ଟିକେ କଷ୍ଟ ପଡିବ, କାରଣ ଘର କାମ, ପିଲାଙ୍କ କାମ, ତା ବାଦେ ପୁଣି ଏକ୍ସଟ୍ରା କାମ ଏଇଟା ଗୋଟେ ପଡିଯିବ। ହେଲେ ବି ଆମେ ସେମିତି ଏକ୍ସଟ୍ରା ପଇସା ପାଇବା ନା? ଘରେ ବସିଲେ କିଛି ମୂଲ୍ୟ ନାହିଁ, ସମସ୍ତେ ବାହାରକୁ ବାହାରିକି କିଛି ନା କିଛି କର୍ମ କର, ନିଜେ ଇନକମ କଲେ ଭବିଷ୍ୟତରେ ଅସୁବିଧାରେ। ଆଉ ଆଜିକାଲି ଯୁଗରେ ଅର୍ଥର ବହୁତ ଦରକାର ହଉଛି, ସବୁ କ୍ଷେତ୍ରରେ ଅର୍ଥ ଦରକାର।
0: ନିଶ୍ଚୟ, ଗୋଟେ ମାନେ ସ୍ୱଚ୍ଛଳ ଜୀବନ ଅତିବାହିତ କରିବାକୁ ହେଲେ ସବୁ ପ୍ରକାର ଘରର ଜିନିଷ ଦରକାର, ଆମର ଆସବାବପତ୍ର ବି ଦରକାର, ଖଟ, ସେଜ, ଟିଭି, ଫ୍ରିଜ ସହିତ ନିତ୍ୟାନି ରୋଷେଇ ଜିନିଷ ପାଇଁ ମଧ୍ୟ ଦରକାର, ଯୋଉଟା କି ଆପଣ ମାନଙ୍କ ଦ୍ଵାରା ଆଜି ପରିବାରରେ ଆଉ ଭାବୁଛି ଆଉ ଅଭାବ ଦେଖାଦେଉନଥିବ।
1: ନାଇଁ, ସେ ଅଭାବ ନାହିଁ।
0: ତ ବହୁତ ବହୁତ ଧନ୍ୟବାଦ ଭଉଣୀ, ଗ୍ରାମୀଣ ସଶକ୍ତିକରଣ ବିଷୟରେ କହିଲେ ଆଉ ସେମାନଙ୍କ କିଭଳି SHG ମାଧ୍ୟମରେ ନିଜକୁ ନିୟୋଜିତ କରିପାରିଲେ ଆଉ ସେମାନଙ୍କର ପରିବାରର ଆର୍ଥିକ ଅଭାବଟାକୁ କେମିତି ଦୂର କରିପାରୁଛନ୍ତି ସେ ବିଷୟରେ କହିଲେ। ଆପଣ ଏଇ ମୂଲ୍ୟବାନ ସମୟ ଆପଣଙ୍କର ଦେଇଥିବାରୁ ଆପଣଙ୍କୁ ଆମ ଜୟପୁର ଆକାଶବାଣୀ କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ।

0: ମୈତ୍ରୀ।
1: ହଁ ପା,
0: ବର୍ତ୍ତମାନ ତ ପାର୍ବଣର ଋତୁ ଚାଲିଛି, ଘରେ ଘରେ ପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି, ଆଉ ଗୃହିଣୀମାନଙ୍କର କାର୍ଯ୍ୟ ମଧ୍ୟ ବଢ଼ିବାରେ ଲାଗିଛି। ତଥାପି ଗୃହିଣୀମାନଙ୍କ ମନରେ ଅନେକ ଖୁସି, କାହିଁକି ନା କାହା ଘରକୁ କାହା ଝିଅ ଜ୍ୱାଇଁ ଆସିବେ, କାହାର ପୁଅ ବୋହୂ ଆସିବେ, ଆଉ ସେମାନଙ୍କୁ ଗୃହିଣୀମାନେ ବିଭିନ୍ନ ପ୍ରକାର ଖାଦ୍ୟ ରାନ୍ଧି ପରଷିବେ।
1: ହଁ ପା, ସତ କଥା, ଗୃହିଣୀମାନେ ବହୁତ ଖୁସି ଥାନ୍ତି, କାରଣ ସେମାନେ ପାର୍ବଣ ଋତୁରେ ଅନେକ କିଛି କିଣାକିଣି କରନ୍ତି। ନୂଆ ଲୁଗା, ଗହଣା, କସ୍ମେଟିକ, ଘରର ସାଜସଜ୍ଜା ପାଇଁ ପ୍ଲାଷ୍ଟିକ ଫୁଲଗୁଚ୍ଛା, ଲିଚୁ ଲାଇଟ୍, ଆହୁରି ଅନେକ କିଛି।
0: ହଁ ଯେ, କେବେ ଭାବିଛନ୍ତି ପୂଜାଟି ସରିଯିବା ପରେ ଏସବୁର କାମ କ'ଣ? ତାହା ସେମିତି ଘରେ ପଡ଼ି ରହେ। ଆମେ ପୂଜା ପର୍ବ ବାହାନାରେ ଅନେକ ଟଙ୍କା ବଦ ଖର୍ଚ୍ଚ କରିଥାଉ, ଅନ୍ୟର ଲୁଗା ଗହଣା ଦେଖି ଆମର ଆବଶ୍ୟକତା ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାଉ। ତେଣୁ କଥାରେ ଅଛି, ଯେତିକି ଚୁନାକୁ ସେତିକି ପିଠା।
1: ଏହାର ଅର୍ଥ ହେଲା, ଆମକୁ ଯେତିକି ଜିନିଷର ଆବଶ୍ୟକତା ରହିଥାଏ

0: ଆମେ ସେତିକି ବଜେଟ୍ରେ କିଣାକିଣି କରିବା। ଅତ୍ୟଧିକ କିଣିବା ଦ୍ୱାରା ଆଗକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ଲୋକକଥା ଉପରେ ଆସନ୍ତୁ ଶୁଣିବା ଆମର ଭଉଣୀ ଜଣଙ୍କ କଣ ମତ ଦେଇଛନ୍ତି।
1: ମୋ ନାଁ ରଶ୍ମିତା ସାହୁ, ମୁଁ ଜୟପୁରର ଏକ ବାସିନ୍ଦା। ତ ଆଜିର ଟପିକ ରହିଛି ଯେତିକି ଚୁନାକୁ ସେତିକି ପିଠା। ଏହି ବିଷୟରେ କହିବା ପାଇଁ ମୋତେ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି। ନର୍ମାଲି ଆମେ ସମସ୍ତେ ଜାଣିଛେ ଯେ ଯେତିକି ପିଠାକୁ ସେତିକି ଚୁନାର ମାନେ କ'ଣ, ଅର୍ଥାତ୍ ଆମ ପାଖରେ ଯେତିକି ସମ୍ବଳ ରହିଛି ଆମକୁ ସେତିକି ମଧ୍ୟରେ ହିଁ ସଂସାରକୁ ସୁନ୍ଦର ଭାବରେ ଚଳେଇବାକୁ ହେବ। ଏହା ଆମେ ନର୍ମାଲି ସମସ୍ତେ ଜାଣିଛେ। ଆଜିର ମହଙ୍ଗା ଯୁଗରେ ଜଣେ ଗୃହିଣୀ ହିଁ ସବୁଠାରୁ ବଡ ଫାଇନାନ୍ସ ମ୍ୟାନେଜର ହେଇପାରିଛି, ଯୋଉଟାକି ସମସ୍ତେ ହୁଏତ ଗ୍ରହଣ କରିନପାରନ୍ତି ମୋର ଏଇ କଥାଟିକୁ, କିନ୍ତୁ ବହୁ ଜାଗାରେ ଏହା ସତ। ତ ମୁଁ କହିବା ପାଇଁ ଚାହିଁବି କି ଗୃହିଣୀ ମାନେ ସ୍ୱାମୀ ବା ପରିବାରର ରୋଜଗାରରେ ଖର୍ଚ୍ଚଟିକୁ ନିୟନ୍ତ୍ରଣ କରିବାରେ ଆଉ ଅଭାବ ଅନଟନରେ ମଧ୍ୟ ହସି ହସି ପରିବାରର ସମସ୍ତ ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ ହୋଇପାରୁଛନ୍ତି। ଏହା କହିବାକୁ ଗଲେ ଆମ ଓଡ଼ିଆ ଗୃହିଣୀ ମାନଙ୍କର ଗୋଟିଏ କଳା କହିଲେ ଚଳିବ। ଏହି କଥାଟି ଦେଖିବାକୁ ଗଲେ ଶୁଣିବାକୁ ଗଲେ ବହୁତ ସାଧାରଣ ଲାଗିବ, କିନ୍ତୁ ଆମେ ଏହାର ଗଭୀରତାକୁ ଯଦି ଦେଖିବା ନା ତ ଏହା ଅତି ସାଧାରଣ ନାହିଁ। ଦେଖନ୍ତୁ ଆମ ଓଡ଼ିଆ ଘରର ମା ମାନେ କୌଣସି ପ୍ରକାରର ଇନଷ୍ଟିଚ୍ୟୁଟରେ ଯାଇକି ମ୍ୟାନେଜମେଣ୍ଟ କିମ୍ବା ଡିଗ୍ରୀ ନେଇ ନାହାନ୍ତି କି ଘରକୁ କେମିତି ମ୍ୟାନେଜ କରାଯାଏ, କିନ୍ତୁ ସେମାନେ ଏଇ ଯୋଉ ଶବ୍ଦଟି ରହିଛି କି ଯେତିକି ଚୁନାକୁ ସେତିକି ପିଠା, ଏହାକୁ ବଡ ସନ୍ତୁଳନ ଏବଂ ସଂଯମତାର ସହ ସଫଳତା ଭାବରେ ପରିଚାଳନା କରି ଜାଣିପାରିଛନ୍ତି, ଶିଖିଛନ୍ତି। ଶିଖି ନଥିଲେ ମଧ୍ୟ ଦେଖି ଦେଖି ମା ମାନଙ୍କ ଠାରୁ ଶିଖିଛନ୍ତି। କିନ୍ତୁ ବଡ ଦୁଃଖର ସହ ମୋତେ କହିବାକୁ ପଡୁଛି ଯେ ଆଜିର ପରିବର୍ତ୍ତିତ ଜୀବନଶୈଳୀ, ଦେଖା ଶିଖା ଓ ସୋସିଆଲ ମିଡିଆ ସମସ୍ତଙ୍କୁ ଭ୍ରମିତ କରି ଚାଲିଛି। ଆଜିକାଲି ଫେସବୁକ୍ କିମ୍ବା ଇନଷ୍ଟାରେ ଆପଣମାନେ ଦେଖିପାରୁଥିବେ କେହି ଜଣେ ବାହାରି ଗଲା ଗୋଟେ ଷ୍ଟାଇଲିଶ ଶାଢୀ କିମ୍ବା ଫ୍ୟାସନେବଲ ଶାଢୀ ପିନ୍ଧିଛନ୍ତି ଆଉ କୋଉଠି ବୁଲିବା ପାଇଁ ଯାଇଛନ୍ତି, ତ ସେଗୁଡା ଦେଖି ଆମକୁ ବି ଆଟ୍ରାକ୍ସନ ଆସୁଛି ଯେ ଆରେ ସିଏ ତ କରିପାରିଲା ଆମେ କାହିଁକି କରିପାରିବୁନି। ତ ଆମ ଭିତରେ ଯୋଉ ଏଇ ଇଚ୍ଛା ଉଠିଲେ ହିଁ ଲାଗି ଆଜ୍ଞା, ତ ଆମକୁ ତାକୁ ସଫଳ କରିବା ପାଇଁ ମଲ୍କୁ ଯାଅ କିମ୍ବା ଦୋକାନ ଯାଅ, ମାର୍କେଟ ଯିବାକୁ ପଡେ, ସପିଂ କରିବାକୁ ପଡିବ, ସେଇଭଳି କପଡା ଆଣିବାକୁ ପଡିବ। ତ ଏଇସବୁ ଯାକ ଜମକ ଦେଖିକି ସବୁ ଆଜିକାଲି ଭିତର ଜିନିଷ ଜାଣିବା ପାଇଁ ଚାହୁଁନାହାନ୍ତି, ସେମାନେ ଦେଖୁଛନ୍ତି ଆଖିରେ କଣ ଦେଖାଯାଉଛି, ସମସ୍ତଙ୍କ ଆଖିକୁ କୋଉଟା ସୁନ୍ଦର ଲାଗୁଛି। ତ ମୁଁ ଏଠାରେ କଥା କହିବା ପାଇଁ ଚାହିଁବି ଏହି ଯୋଉ ଇଚ୍ଛା ପୁରା ଆମେ କରିବାକୁ ଯାଉଛେ ଅନ୍ୟମାନଙ୍କୁ ଦେଖିକି, ତ ସେଇଟା ଆମର କେତେ ଦୂର ଜରୁରୀ, କେତେ ଆବଶ୍ୟକ, ମାନେ କହିବାକୁ ଗଲେ ଆମର ଦରକାର ଲିଷ୍ଟ ଯୋଉଟା ଆମର ନିଡେଡ୍, ସେ ନିଡେଡ୍ରେ କେତେ ନମ୍ବର, 1 to 10 ଯଦି ଆମେ ନମ୍ବର ଦେବା ତ ଏଇଟା କେତେ ନମ୍ବରରେ ପହଞ୍ଚୁଛି, 1 ପ୍ରାୟୋରିଟି ନା 10 ପ୍ରାୟୋରିଟି ରହୁଛି, ଆମେ ଟିକେ ଚେକ୍ କରିବା ପ୍ରଥମେ। ତ ଯଦି ଏହା ବହୁତ କମ୍ ପ୍ରାୟୋରିଟିରେ ଯାଉଛି ଖାଲିରେ ଆମେ ଏମିତି ଇନଭେଷ୍ଟ କରିବା ଠିକ ହବନି। ହଁ, କିଛି ଲୋକ ଅଛନ୍ତି ଯୋଉମାନଙ୍କ ପାଖରେ ପ୍ରଚୁର ଭାବରେ ଟଙ୍କା ରହିଛି, ସେମାନେ କରିବା ହୁଏତ ସୁନ୍ଦର ହେଇପାରେ, କିନ୍ତୁ ଆମ ଭଳି ଏମିତି ମିଡିଲ କ୍ଲାସ ଗୃହିଣୀମାନେ କିମ୍ବା ଯୋଉମାନଙ୍କ ସ୍ୱାମୀ ପରିବାରରେ ସେମାନଙ୍କ ରୋଜଗାର କମ୍ ଥିବ, ଆମେ ଟିକେ ଦେଖି ଚାହିଁକି ଚଳିବା ଆବଶ୍ୟକ। ହଁ, ଆମେ ସେହି ହିସାବରେ ନିଜର ଇନକମ୍ କେମିତି ଗ୍ରୋ କରିବା ତା ଉପରେ ଧ୍ୟାନ ଦେବା ଆଉ ଟିକେ ବେଟର ଅପସନ୍ ରହିବ ଆମମାନଙ୍କ ପାଇଁ। ସମସ୍ତଙ୍କୁ ବୁଝିବାକୁ ପଡିବ ଇଚ୍ଛା ଆଉ ଆବଶ୍ୟକତା ମଧ୍ୟରେ ଫରକ କ'ଣ, ଆମକୁ ଏ ଜିନିଷ ବୁଝିବାକୁ ପଡିବ, ତା ଗଭୀରତାକୁ ଜାଣିବାକୁ ପଡିବ। ଆଜିକାଲି ଅନଲାଇନ୍ ସପିଂ ଉପରେ ଲୋକ ବହୁତ ଧ୍ୟାନ ଦେଉଛନ୍ତି, ନିଜେ ସପିଂ କରିବା ପାଇଁ କୁଆଡେ ଯିବା ପାଇଁ ମଧ୍ୟ ପଡୁନି, ମୋବାଇଲ ଖୋଲିଦେଲେ ଆମକୁ ବିଭିନ୍ନ ପ୍ରକାର ଅଫର ଦେଖାଯାଉଛି, ଡିସ୍କାଉଣ୍ଟ ମିଳିଯାଉଛି। ଆମକୁ ବୁଝିବାକୁ ପଡିବ ଯେ 500 ଜିନିଷ ଆମେ କିଣିବା ପାଇଁ ଯିବା ସମୟରେ ଦେଖିବେ ଯେ 500 ଜିନିଷଟା ଆମକୁ କୁହାଯାଉଛି ଅଫରରେ ଆପଣଙ୍କୁ 200 କିମ୍ବା 300 ମିଳିଯିବ। ଠିକ ଅଛି, ଯଦି ଆମେ 300 ତାକୁ କିଣିବା ପାଇଁ ଯାଉଛେ ପ୍ରଥମେ ଆମକୁ ଦେଖିବାକୁ ପଡିବ ସେଇଟା ଆମର କେତେ ଆବଶ୍ୟକ, ତା ବିନା ଆମେ ବଞ୍ଚିପାରିବା ନା ନାହିଁ। ଅତି ଆବଶ୍ୟକ ଜିନିଷ ହଁ ଆପଣ କିଣିପାରିବେ, କିନ୍ତୁ ଆମକୁ ବୁଝିବାକୁ ପଡିବ ଆବଶ୍ୟକ ନଥିବ ଆମେ ଯିବା, 500 ବଦଳରେ 300 ଆମକୁ ମିଳିଯାଉଛି, ମାନେ 200 ସେଭ୍ ହେଇଗଲା ଭାବିବେ। 200 ସେଭ୍ କରିବା ପାଇଁ ଯାଇ ଆମେ ନିଜର 300 ନିରର୍ଥକରେ ଖର୍ଚ୍ଚ କଲୁ ଯୋଉଥିରେ କିଛି ଅର୍ଥ ନାହିଁ। ତ ମୁଁ ସମସ୍ତଙ୍କୁ କହିବା ପାଇଁ ଚାହିଁବି କି ଏଇଭଳି ଖର୍ଚ୍ଚରୁ ନିଜକୁ ବଞ୍ଚାନ୍ତୁ, ନିଜ ପରିବାର ପାଇଁ କିଛି ସମ୍ବଳ ସଞ୍ଚୟ କରନ୍ତୁ ଯୋଉଟାକି ଆପଣଙ୍କୁ ଆଗକୁ କାମ ଦବ। ଆମର ଗୋଟେ ଛୋଟ ଢଗ ଟାଇପ୍ର ମୁଁ କହିବି, ଆଜି ଆପଣ ଟଙ୍କାକୁ ଯଦି ବଞ୍ଚେଇବେ ନା ଟଙ୍କା ଆପଣଙ୍କୁ ବଞ୍ଚେଇବ। ଯୋଉ ଶାଢୀ ଯାକ ଜମକ ଆପଣ ବଞ୍ଚେଇଥିବେ, କିଣିଥିବେ, ଖର୍ଚ୍ଚ କରିଥିବେ, ସିଏ ଆପଣଙ୍କୁ ବିଲକୁଲ ସାହାଯ୍ୟ କରିବନି, କାଲି ସକାଳେ ସିଏ ନିଶ୍ଚୟ ଫୋପଡ଼ା ହବ।

0: ଶ୍ରୋତା ଭଉଣୀ, ଆମେ ସମସ୍ତେ ଜାଣିଛେ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଉ ସ୍ୱାସ୍ଥ୍ୟ ଭଲ ନଥିଲେ ମନ କିଛି ବି ଭଲ ଲାଗେନି। କିନ୍ତୁ ଆମେ କ'ଣ କରିଥାଉ? ବେଳେବେଳେ ଆମ ସ୍ୱାସ୍ଥ୍ୟର ଅବହେଳା କରିଥାଉ। କେତେବେଳେ ଯଦି ଆମକୁ କିଛି ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଲେ ଆମେ ସଙ୍ଗେ ସଙ୍ଗେ ମେଡିକାଲ ଷ୍ଟୋର ଯାଉ, ସେଇଠି କିଛି ଔଷଧ କିଣି ଆଣି ଖାଇଦେଇଥାଉ, ଯାହାଦ୍ୱାରା କି ରୋଗଟି ସାଙ୍ଗେ ସାଙ୍ଗେ ଦବି ଯାଇଥାଏ। କିନ୍ତୁ ପରବର୍ତ୍ତୀ ସମୟରେ ସେହି ରୋଗଟି ପୁଣି ଥରେ ବାହାରିଥାଏ। ଯେମିତିକି ଆମକୁ ଥଣ୍ଡା ହେଲା, କୌଣସି ପ୍ରକାର ଜ୍ୱର ହେଲା, ତ ଆମେ ହଠାତ୍ ପାରାସିଟାମଲ୍ଟେ ଖାଇଦେଇଥାଉ, ତାଦ୍ୱାରା ଗୋଟେ ଦିନ କିମ୍ବା ଦୁଇ ଦିନ ପାଇଁ ଜ୍ୱରଟି ଦବି ଯାଇଥାଏ। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଥରେ ହୋଇଥାଏ। ସେଇଥିପାଇଁ ଆମେ ଯେକୌଣସି ଜ୍ୱର ହେଉ କିମ୍ବା କାଶ ହେଉ, ଆମେ କ'ଣ କରିବା ନା ରକ୍ତ ପରୀକ୍ଷା କରି ଔଷଧ ସେବନ କରିବା, ତେବେ ଯାଇ ଆମେ ସୁସ୍ଥରେ ରହିପାରିବା।
1: ହଁ ଝିଅପା, ପ୍ରତ୍ୟେକ ଜ୍ୱର କେଉଁ କାରଣରୁ ହେଉଛି ସେ ବିଷୟରେ ଆମକୁ ଜାଣିବା ଦରକାର। ଆପଣମାନେ ଜାଣିଥିବେ ଶ୍ରୋତା ଭଉଣୀ, ଗୋଟିଏ ହେଲା ଡେଙ୍ଗୁ ଜ୍ୱର, ଯେଉଁଟାକି ଆମ ପରିବେଶ ଯଦି ଆମେ ସଫା ରଖିବା ତାହେଲେ ଆମେ ଡେଙ୍ଗୁ ଜ୍ୱରଠାରୁ ସୁରକ୍ଷା ପାଇପାରିବା। କିନ୍ତୁ ଡେଙ୍ଗୁ ଜ୍ୱର ଯଦି ଆମକୁ ଥରେ ହୋଇଯାଏ ତାହେଲେ ଆମକୁ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବାକୁ ହୁଏ।
0: ତାହେଲେ ଡେଙ୍ଗୁ ଜ୍ୱର କ'ଣ ଆଉ କାହିଁକି ହୋଇଥାଏ, ଏ ବିଷୟରେ ଆମକୁ ସଚେତନ କରାଇବା ପାଇଁ ଆମ ପାଖରେ ଜଣେ ଡାକ୍ତର ଅଛନ୍ତି, ଚାଲନ୍ତୁ ତାଙ୍କ ସହିତ ଆମେ କଥାବାର୍ତ୍ତା କରିବା। ସାର୍ ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କର ପରିଚୟ ଟିକେ ଆମ ଭଉଣୀମାନଙ୍କୁ ଦିଅନ୍ତୁ।
2: ନମସ୍କାର, ମୁଁ ଡକ୍ଟର ଅରୁଣ ପାଢ଼ୀ, ଏହି ଜୟପୁର ସହରର ବାସିନ୍ଦା, କିନ୍ତୁ ଗତ 40 ବର୍ଷ ହେଲା ମୁଁ ସରକାରୀ କାର୍ଯ୍ୟରେ ହିଁ ରହିଆସିଛି।
0: ତ ସାର୍, ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ଯେ ଡେଙ୍ଗୁ ଜ୍ୱର କ'ଣ ଆଉ କାହିଁକି ହୋଇଥାଏ, ତ ଏ ସମ୍ପର୍କରେ ଯେତେବେଳେ ଆଜି ଆମେ କଥାବାର୍ତ୍ତା କରିବା, ପ୍ରଥମେ ମୋର ଏଇଠି ପ୍ରଶ୍ନ ରହିଛି ସାର୍, ଡେଙ୍ଗୁ ଜ୍ୱର ମାନେ ଆମେ କ'ଣ ବୁଝିବା? ସାଧାରଣତଃ ଜ୍ୱର ଆଉ ଡେଙ୍ଗୁ ଜ୍ୱର ମଧ୍ୟରେ ପାର୍ଥକ୍ୟ କ'ଣ ରହିଛି କି?
2: ଦେଖନ୍ତୁ, ଡେଙ୍ଗୁ ଜ୍ୱର ଓ ଅନ୍ୟ ଜ୍ୱରର ପାର୍ଥକ୍ୟ କହିବା ପୂର୍ବରୁ ମୁଁ ଆପଣଙ୍କୁ ପ୍ରଥମେ ବୁଝାଇଦେବା ଚାହେଁ ଜ୍ୱର କ'ଣ। ଜ୍ୱର ଗୋଟେ ଲକ୍ଷଣ, ଏହା ଗୋଟେ ରୋଗ ନୁହେଁ। ବିଭିନ୍ନ ପ୍ରକାର ରୋଗରେ ଜ୍ୱର ହୋଇପାରେ, ଥଣ୍ଡା କାଶ ରହିପାରେ, ମ୍ୟାଲେରିଆରେ ହୋଇପାରେ, ଡେଙ୍ଗୁରେ ହୋଇପାରେ। ତେଣୁ ପ୍ରଥମେ ଆମେ ବୁଝିବା ଜ୍ୱର କ'ଣ। ସାଧାରଣ ବଡି ଟେମ୍ପରେଚର 37 ଡିଗ୍ରୀ ଯେଉଁ ରହିବା କଥା, ଯଦି ତାଠାରୁ ବେଶୀ ହେଲେ, ଅଳ୍ପ ଟିକେ ବଢ଼ିଲେ ଆମେ କହିବାନି, ପ୍ରାୟ 38 ଡିଗ୍ରୀ ଟେମ୍ପରେଚର ବଢ଼ିଲେ ଆମେ ତାକୁ ଜ୍ୱର ବୋଲି କହିବା। ଆଉ ଆପଣ ଯେଉଁ ପ୍ରଶ୍ନ ପଚାରିଥିଲେ, ସାଧାରଣ ଜ୍ୱର ଓ ଡେଙ୍ଗୁ ଜ୍ୱର ମଧ୍ୟରେ କ'ଣ ଫରକ, ସେଟା ବୁଝାଇ ଦେବା ପାଇଁ କହୁଥିଲେ। ଜ୍ୱର ଯେକୌଣସି ରୋଗରେ ଯେହେତୁ ଉତ୍ତାପ ଦେହରେ ବଢ଼େ, ଜ୍ୱର ସହ ଅନ୍ୟାନ୍ୟ ଲକ୍ଷଣ ମିଶିବାକୁ ହିଁ ଆମେ ଫରକ ବୋଲି କହିପାରିବା, ନହେଲେ ଉଭୟ ଜ୍ୱର ମଧ୍ୟରେ କୌଣସି ଫରକ ନାହିଁ। ଡେଙ୍ଗୁ ସମୟରେ ଜ୍ୱର ବହୁତ ବଢ଼ିଯାଏ, ଯଦି ଆମେ ଫାରେନହାଇଟ୍ ହିସାବ କରିବା, ଯେଉଁଟା 98.4 ଡିଗ୍ରୀ ରହିବା କଥା, 104 ଯାଏଁ ଚାଲିଯାଏ। ରୋଗରେ ଘାଟ ହେଇଛି, ବଥଟ ହେଇଛି, 100-101 ଭିତରେ ହେଲା। ଧରିନିଅନ୍ତୁ ଥଣ୍ଡା କାଶ ହେଲା, 102 ଭିତରେ ହେଲା। ଡେଙ୍ଗୁରେ ବହୁତ ଉପରକୁ ଚାଲେ, ଯେମିତି ଟାଇଫଏଡ୍ ଭଳି। ଆଉ ଡେଙ୍ଗୁରେ ହେବା ସହ ତା ଦେହରେ ଆଉ ଗୋଟିଏ ଅସୁବିଧା ଆପଣଙ୍କର ହୁଏ, ଯେ ଦେହ ହାତ ବିନ୍ଧେ, ଆଖିର ପଛ ଭାଗଟା ବିନ୍ଧେ, ବେଳେବେଳେ ବାଉଳି ବାଉଳି ଲାଗେ, ବାନ୍ତି ହୁଏ, ଏମିତି ବିଭିନ୍ନ ପ୍ରକାର ଅନ୍ୟାନ୍ୟ ଲକ୍ଷଣ ମଧ୍ୟ ଦେଖାଯାଏ।
0: ତ ସାର୍, ଆକୁ ଛାଡ଼ିକି ରୋଗୀ ଦେହରେ ଆଉ କ'ଣ ସବୁ ଲକ୍ଷଣ ଦେଖାଦେଲେ ଆମେ ଡେଙ୍ଗୁ ଜ୍ୱର ବୋଲି ଭାବିବା?
2: ଡେଙ୍ଗୁ ଜ୍ୱର ତ କଥା ଅଲଗା, ବର୍ତ୍ତମାନ ଆମେ ଡେଙ୍ଗୁ ବିଷୟରେ ଆଲୋଚନା କରିବା।

0: ଡେଙ୍ଗୁର ପ୍ରଥମ ଅବସ୍ଥାରେ କେବଳ ଜ୍ୱର ହେଇଥାଏ, ଅନ୍ୟ ଲକ୍ଷଣ ଦେଖାଯାଏ ନାହିଁ, କିନ୍ତୁ ପରେ ଯେଉଁ କମ୍ପ୍ଲିକେସନ୍ ହୁଏ ତାକୁ DHE ବା ଡେଙ୍ଗୁ ହେମୋରେଜିକ୍ ଫିଭର ବା ଡେଙ୍ଗୁ ସମୟରେ ରକ୍ତ କ୍ଷରଣ ହେବା, ଏଇଟା ହିଁ ପ୍ରକୃତରେ ପ୍ରୋବ୍ଲେମ୍ ଯେଉଁଥିରେ ଡେଥ୍ ହେଇଯାଏ, ମୃତ୍ୟୁ ହେବାର ଆଶଙ୍କା ଥାଏ। ସେଥିରେ ଆମେ ଯେହେତୁ ରକ୍ତ ଝରେ, ଆମେ ସେହି ସମୟରେ ଦେଖିବା ଚର୍ମ ତଳେ ଛୋଟ ଛୋଟ ଦାନା ବାନ୍ଧିଲା ଭଳିଆ ରହିଯାଏ। ବେଳେବେଳେ ଆପଣଙ୍କର ବିଭିନ୍ନ ନାକରୁ, ଆଖି ଭିତରେ, ମଳଦ୍ୱାରରୁ, ପରିସ୍ରାରେ ମଧ୍ୟ ରକ୍ତ ଝରିବା ଦେଖାଦିଏ। ସେହି ସମୟରେ ଯଦି ଆମେ ଠିକ୍ ଭାବେ ଯତ୍ନ ନ ନେବା, ସେତେବେଳେ ପୁରା ମୃତ୍ୟୁର ଆଶଙ୍କା ଥାଏ। ପରୀକ୍ଷା କଲାବେଳେ ଜଣାପଡ଼େ ଯେ ପ୍ଲେଟଲେଟ୍ କମିଯାଇଛି, ଯେଉଁଟା ଆମର ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ ସେଟା କମିଯାଇଛି, ସେଟା ମୁଖ୍ୟ କାରଣ ହୁଏ। ଆଉ ରୋଗ ଚିହ୍ନଟ କରିବା ପାଇଁ ଅନ୍ୟାନ୍ୟ ପରୀକ୍ଷା ମଧ୍ୟ ରହିଛି।
1: ଆପଣ ଯେଉଁ ପରୀକ୍ଷା ବିଷୟରେ କହିଲେ, ଏ ଯେଉଁ ଡେଙ୍ଗୁ ଜ୍ୱର ହେଇଛି ବୋଲି ଜାଣିବା ପାଇଁ ଆମେ କେଉଁ ରକ୍ତ ପରୀକ୍ଷା କରିବା ଦରକାର?
0: ଡେଙ୍ଗୁ ରୋଗକୁ ସାଧାରଣତଃ ଆମେ ଜାଣିବା ପାଇଁ 4-7 ଦିନ ମଧ୍ୟରେ, ଜ୍ୱର ଆରମ୍ଭ ହେବା 4-7 ଦିନ ମଧ୍ୟରେ ଯଦି ରକ୍ତ ପରୀକ୍ଷା କରିବା, ଆକୁ ଠିକ୍ ଭଲ ଭାବେ ଜାଣିପାରିବା। ତା ପାଇଁ NS1, IgG, IgM, RT-PCR ଏମିତି ବିଭିନ୍ନ ପ୍ରକାର ପରୀକ୍ଷା ଅଛି। ଏଗୁଡ଼ା ସବୁ ସଫିଷ୍ଟିକେଟେଡ୍ ପରୀକ୍ଷା, ଯେକୌଣସି ଲେବ୍ରେ ଜଣେ ଖାଲି ମାଇକ୍ରୋସ୍କୋପ୍ଟେ ଧରିକି ବା କୌଣସି କେମିକାଲ୍ ଟିକେ ଦେଇକି ଏଟା ଜାଣିପାରିବନି। ଆ ପାଇଁ ବହୁତ ଉନ୍ନତମାନର ଯନ୍ତ୍ରପାତିର ଆବଶ୍ୟକତା ରହିଛି।
1: ତ ସାର୍, ଆପଣ ଯେଉଁ କିଛି ସମୟ ପୂର୍ବରୁ କହିଲେ ପ୍ଲାଟିଲେଟ୍ସ କଥା, ତ ପ୍ଲାଟିଲେଟ୍ ସାଧାରଣ ଡେଙ୍ଗୁ ଜ୍ୱରରେ କାହିଁକି କମିଥାଏ?
0: ଡେଙ୍ଗୁ ଜ୍ୱରରେ କାହିଁକି କମିଥାଏ ତାର ଏକ୍ଜାକ୍ଟ କାରଣ ବୁଝାଇବା ଏତେ ସହଜ ଏଠି ନୁହେଁ। ରକ୍ତରେ ଯେଉଁ ବିଭିନ୍ନ ଉପାଦାନ ଅଛି, ଲୋହିତ ରକ୍ତକଣିକା, ଶ୍ୱେତ ରକ୍ତକଣିକା, ଆଉ ବିଭିନ୍ନ ସଲ୍ଟ, ସେମିତି ପ୍ଲେଟଲେଟ୍ ମଧ୍ୟ ଗୋଟେ ପ୍ରକାର ଜୀବକୋଷ। ଏମାନେ ଏମାନଙ୍କ ଲାଇଫ୍ ଟାଇମ୍ 24 ଘଣ୍ଟାରୁ 48 ଘଣ୍ଟା ପର୍ଯ୍ୟନ୍ତ ମାତ୍ର, ତେଣୁ ପ୍ରତି 24-48 ଘଣ୍ଟାରେ ଏମାନଙ୍କର ସଂଖ୍ୟା କମ୍ ବେଶୀ ହେଇଯାଏ। ଏଇ ଜିନିଷଟି ଆପଣଙ୍କର ରକ୍ତ ଜମାଟ କରିବାରେ ସାହାଯ୍ୟ କରେ। ଭୂତାଣୁ ଯେଉଁ ଆମର ଡେଙ୍ଗୁ ଭୂତାଣୁ ଦେହରେ ପଶିବା ପରେ, ସିଏ ବଢ଼ିଲା ପରେ ସିଏ ଆପଣଙ୍କର ଯେତେବେଳେ ରକ୍ତ ଭିତରେ ଆସି ପହଞ୍ଚେ, ସିଏ ପ୍ଲେଟଲେଟ୍ ଗୁଡ଼ା ନଷ୍ଟ କରିଦେବା ସହ ସେଗୁଡ଼ିକ ତିଆରି ହେବାରେ ଅସୁବିଧା ଜମାଏ, ତେଣୁ ଆମର ଏଇ ଅସୁବିଧା ହୁଏ।
1: ପ୍ଲେଟଲେଟ୍ଟା କେତେ ରହିବା ଦରକାର ସାର୍?
0: ପ୍ଲେଟଲେଟ୍ ସାଧାରଣତଃ 1 ଲକ୍ଷରୁ 4 ଲକ୍ଷ ପର୍ଯ୍ୟନ୍ତ ଥାଏ, କିନ୍ତୁ ଟିକେ ଅଧିକ ହେଲେ ଲୋକ ବ୍ୟସ୍ତ ହୋଇ ପଡ଼ନ୍ତି, କିଛି ଆବଶ୍ୟକତା ନାହିଁ। କମ୍ରେ 50,000 ପର୍ଯ୍ୟନ୍ତ ଡାକ୍ତରମାନେ ସାଧାରଣ ଚିକିତ୍ସା ଭିତରେ ଚଳାଇ ନିଅନ୍ତି। ଯଦି 50,000ରୁ କମ୍ ହେଲା ତାହେଲେ ସାଙ୍ଗେ ସାଙ୍ଗେ ଆମେ ପ୍ଲେଟଲେଟ୍ର ବ୍ୟବସ୍ଥା କରିବା ଦରକାର। 30 ଲକ୍ଷ ପରେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ।
1: ତ ଆକୁ ଆମେ କେମିତି ଘରେ ଉପଚାରରେ ପ୍ଲେଟଲେଟ୍କୁ ବଢ଼େଇ ପାରିବା?
0: ପ୍ଲେଟଲେଟ୍କୁ ହଠାତ୍ ବଢ଼ାଇବା ଦରକାର, ଆକୁ ଆମେ କିଛି ଔଷଧ ଦେଇକି 15 ଦିନରେ ବଢ଼ାଇବା, ମାସରେ ତା କିଛି ମାନେ ନାହିଁ, କାହିଁକିନା ରୋଗୀକୁ ଘଣ୍ଟା ଘଣ୍ଟା ପାଇଁ ସ୍ଥିତି ଦେଖିବାକୁ ପରଖିବାକୁ ପଡ଼େ। ତେଣୁ ଏହାର ଗୋଟିଏ ମାତ୍ର ବାଟ ହେଉଛି ପ୍ଲେଟଲେଟ୍ ଟ୍ରାନ୍ସଫ୍ୟୁଜନ୍ ବା ପ୍ଲେଟଲେଟ୍। 3-4 ବଟଲ ବ୍ଲଡ୍ରୁ ଗୋଟିଏ ବଟଲ ବି ପ୍ଲେଟଲେଟ୍ ମିଳିବ ନାହିଁ ଆମକୁ, ତେଣୁ ଫୁଲ୍ ବ୍ଲଡ୍ ଦେଲେ ଅନ୍ୟ କମ୍ପୋନେଣ୍ଟ ଯାଇକି ଦେହକୁ କ୍ଷତି ଘଟାଏ, ତେଣୁ ଖାଲି ପ୍ଲେଟଲେଟ୍ ଦେବାକୁ ପଡ଼େ। ଏହା ସବୁଠି ମିଳେ ନାହିଁ, ଯେଉଁଠି ସେଗ୍ରିଗେଟ୍ କରିକି ବ୍ଲଡ୍ କଲେକ୍ସନ୍ କରାଯାଇପାରୁଛି ସେହି ଜାଗାରେ କରିବେ। ଆଉ ଘରୋଇ ଉପଚାର ପାଇଁ ଯେଉଁ କହୁଛନ୍ତି, ସ୍ଥିତି ଯେତେବେଳେ 50 ଉପରେ ଅଛି, ରୋଗୀର ସଙ୍କଟାପନ୍ନ ଅବସ୍ଥା ନାହିଁ, ସେତେବେଳେ ଉନ୍ନତମାନର ଖାନା ଆଉ ଆପଣଙ୍କର ପ୍ରୋଟିନ୍ସ ଦେଲେ, ଏସବୁ ଦେବା ଦ୍ୱାରା ସାଧାରଣ ଯେତେ ସୁସ୍ଥତା ବଢ଼ାଇବ ଦେହ ହିଁ ତିଆରି କରିବ। ତେଣୁ ଏମିତି କିଛି ଘରୋଇ ଉପଚାର ନାହିଁ ଯେ ହଠାତ୍ ଆପଣ ବଢ଼ାଇ ଦେଇପାରିବେ।
1: କିନ୍ତୁ ଆମେ ତ ଏବେ ଦେଖୁଛେ ଯେ ଆମର ଏଇ ଯେଉଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଯେତେବେଳେ ବି ଆମକୁ ଡେଙ୍ଗୁ ଜ୍ୱର ହୁଏ, ସେହି ସମୟରେ ଆମର ଗୃହିଣୀମାନେ କ'ଣ କରନ୍ତି ନା, ଅମୃତ ଭଣ୍ଡାର ପତ୍ରକୁ ଆଣିକି ବାଟିକି ବି ଦିଅନ୍ତି, ତା ସହିତ ଛେଳି କ୍ଷୀର ବି ଦିଅନ୍ତି, ତ ଏଇଟା କେତେ ଦୂର ସକ୍ସେସ ବୋଲି ଆପଣ ଭାବୁଛନ୍ତି?
0: ମୁଁ ଏଗେନ୍ଷ୍ଟ କିଛି କହିବାକୁ ଚାହୁଁନି, କାହିଁକିନା ଏଇଟା କରିବା ଦ୍ୱାରା ଅନ୍ତତଃ କ୍ଷତି କିଛି ନାହିଁ। ଜଣେ ଯଦି ଛେଳି କ୍ଷୀର ପିଇବେ, ତା ଦେହରେ ପ୍ରୋଟିନ୍ ଅଛି ଭଲ, ଇମ୍ୟୁନୋଗ୍ଲୋବିନ୍ସ ଅଛି, ଯେକୌଣସି ଲୋକ ଛେଳି କ୍ଷୀର ଖାଉଛନ୍ତି ଠିକ୍ ଅଛି, ଖାଆନ୍ତୁ, କ୍ଷୀର ତ ଖାଇବେ। ତେଣୁ ମୁଁ ଆଗେନ୍ଷ୍ଟରେ କିଛି କହିବାକୁ ଚାହୁଁନାହିଁ, ଯେକୌଣସି କ୍ଷୀର ଯଦି ଆମେ ଫ୍ରେଶ୍ ପାଉଛେ, ଛେଳି କ୍ଷୀର ହଉ ଗାଈ କ୍ଷୀର, ଏହା ଠିକ୍ ଭାବରେ କାମ କରିବ। ଗୋଟେ ହେଲା କ୍ଷୀର। ଯେଉଁ ଅମୃତଭଣ୍ଡା ପତ୍ର କଥା କହୁଛନ୍ତି, ଅମୃତଭଣ୍ଡା ପତ୍ରରେ ଗୋଟେ ପ୍ରକାର କେମିକାଲ ତାର ଅଛି ଯେଉଁଟାରୁ ଔଷଧ ତିଆରି ହୁଏ, କିନ୍ତୁ ଆମେ କିଏ 10ଟା ପତ୍ର ଖାଇବ, କିଏ 100ଟା ପତ୍ର ଖାଇବ, କିଏ ଚେନ୍ନାଇ ଖାଇବ, କିଏ ତୁଳସୀ ପତ୍ର ଖାଇବ, ସେଟା କଣ୍ଟ୍ରୋଲ ହେଇପାରିବ ନାହିଁ। ଦ୍ୱିତୀୟ କଥା, ପତ୍ରରେ ମଧ୍ୟ ଯେଉଁ ବ୍ୟାକ୍ଟେରିଆ ଥିବ, ଯାହା ଥିବ, ସେଗୁଡ଼ା ମଧ୍ୟ କ୍ଷତି ଘଟାଇ ପାରନ୍ତି। ତେଣୁ ମୁଁ କେବେ ବି ଡାକ୍ତର ହିସାବରେ କହିବି ନାହିଁ ଯେ ର ଜିନିଷଟା ଖାଇକି ଆପଣ ଠିକ୍ ହୁଅନ୍ତୁ, ତା ବଦଳରେ ବରଂ ଡାକ୍ତରଙ୍କୁ ଦେଖାନ୍ତୁ। ସେଇଥିରୁ ତିଆରି ହୁଏ ତ ମେଡିସିନ୍ରୁ କାମ କରିପାରେ, କିନ୍ତୁ ଲୋକ ଦେଖନ୍ତୁ, ଆପଣ ଶୁଣିବେ ଡାଇବେଟିକ୍ ଔଷଧ ଗୁଡ଼ ମାରିରୁ ତିଆରି ହୁଏ, କିଏ ଗୁଡ଼ ମାରି ଚେର ଖାଇଦେଉଛି, କିଏ ଗୁଡ଼ ମାରି ପତ୍ର ଖାଇଦେଉଛି, କିଏ କେତେଟା ଖାଇଦେଉଛି, କିଏ ଲବଙ୍ଗରେ ଚୁବଉଛି, କିଏ ଗୁଜରେ। ଆମେ ଡାକ୍ତରଙ୍କ ପରାମର୍ଶ ନେଇକି ଯାହା ଠିକ୍ ତାହା କରିବା।
1: ତ ଡେଙ୍ଗୁ ଜ୍ୱରରେ ଜଣେ ପୀଡିତ ରୋଗୀ ଖାଦ୍ୟ ଆଉ ପାନୀୟ ପ୍ରତି କିଭଳି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ?
0: ଦେଖନ୍ତୁ, ପ୍ରଥମ ଉଦ୍ଦେଶ୍ୟ ହେଉଛି ଆମର ଜ୍ୱର କମିବା ଦରକାର, ଦ୍ୱିତୀୟ ହେଉଛି ରକ୍ତକ୍ଷରଣ ନ ହେବା ଦରକାର।

0: ତେଣୁ ଆମେ ଯାହା ଖାଦ୍ୟ ପାଇଁ ଡିହାଇଡ୍ରେସନ୍ ଏଭଏଡ୍ କରିବାକୁ ପଡ଼ିବ, ଯଥେଷ୍ଟ ପାଣି ପିଇବେ, ଓଆରଏସ୍ ପିଇବେ, ସାଧାରଣ ପୁଷ୍ଟିକର ଖାଦ୍ୟ ଖାଇବେ, ରହିବା ସ୍ଥାନ ଟିକେ ଥଣ୍ଡା ରଖିବେ, ମଶାରୀ ଢାଙ୍କିକି ରହିବେ, ଅନ୍ୟମାନଙ୍କୁ ରୋଗ ହେବ ନାହିଁ, କିମ୍ବା ଯେଉଁ ଜାଗାରେ ଜଣେ ରୋଗୀ ଥିବ ସେ ପାଖାପାଖି ଯେଉଁମାନେ ରହୁଛନ୍ତି ସମସ୍ତେ ମଧ୍ୟ ମଶାରୀ ଭିତରେ ଶୋଇବା ଦ୍ୱାରା ରୋଗୀକୁ ରୋଗ ହେବାରୁ ଆମେ ରକ୍ଷା ପାଇବା।
1: ତ ଡେଙ୍ଗୁ ଜ୍ୱରରୁ ସୁସ୍ଥ ହେବା ପାଇଁ ବୋଲି ଡେଙ୍ଗୁ ଜ୍ୱର ହୋଇଥିବା ରୋଗୀକୁ କେତେ ଦିନ ସମୟ ଲାଗିଥାଏ?
0: ଏଇଟା ଗୋଟେ ଭାଇରାଲ ଡିଜିଜ୍, ଭଲ ହେବା ପାଇଁ ସାଧାରଣତଃ ସପ୍ତାହରୁ 10 ଦିନ ସମୟ ଲାଗେ, କିନ୍ତୁ ଲୋକର ରୋଗ ପ୍ରତିରୋଧ ଶକ୍ତି ଉପରେ ଡିପେଣ୍ଡ କରେ, ବେଳେବେଳେ 15 ଦିନ ପର୍ଯ୍ୟନ୍ତ ମଧ୍ୟ ଲାଗେ, କିଛି ଲୋକଙ୍କର 3-4 ଦିନରେ ଛାଡ଼ିଯାଏ, ଏପରିକି କିଛି ଲୋକଙ୍କୁ ଡେଙ୍ଗୁ ଜ୍ୱର ହୋଇକି ଛାଡ଼ିଯାଏ ଜଣାପଡ଼େନି। ତେଣୁ ଏଇଟା ଗୋଟେ ନିଜର ରୋଗ ପ୍ରତିରୋଧ ଶକ୍ତି ଉପରେ ବେଶୀ ଡିପେଣ୍ଡ କରୁଛି ଦେନ୍ ମେଡିସିନ୍ସ।
1: ତ ଏଇ ଯୋଉ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ବୋଲି ଆମେ ଆମ ଘରକୁ, ଘର ଚାରିପାଖକୁ କିଭଳି ସଫା ସୁତରା ରଖିବା?
0: ବହୁତ ବଢିଆ କଥା କହିଲେ। ଆପଣଙ୍କର ଏଇ ଏୟାର ମାଧ୍ୟମରେ, ଦୂରଦର୍ଶନ ମାଧ୍ୟମରେ ବହୁତ ପ୍ରଚାର ପ୍ରସାର କରାହଉଛି ନିଧି ମୂଷା କଥା, ତେଣୁ ଏ ଯୋଉ ପ୍ରଚାର ପ୍ରସାର କରାହଉଛି, ଲୋକଙ୍କୁ ସଚେତନ କରାହଉଛି, ସେଇଟା ଆମେ ଯାହା ଶୁଣୁଛେ ତାହିଁରୁ ଯଦି ଆମେ 50% ବି ଯଦି ମାନିବା ତାହେଲେ ମୋତେ ଆଉ କିଛି କହିବାକୁ ପଡ଼ିନଥାନ୍ତା। ତଥାପି ଆପଣଙ୍କୁ କହିବା ପାଇଁ କହୁଛି ଯେ ଘର ଚାରିପଟେ ଶୁଖିଲା ରଖନ୍ତୁ, ଯେହେତୁ ଏଇଟା ଏଡିସ୍ ମଶା ଦ୍ୱାରା ହଉଛି, ସେଟା ଡେ ବାଇଟର, ଦିନରେ ଫୁଲ୍ ଡ୍ରେସ୍ ପିନ୍ଧନ୍ତୁ, ବାହାର ଜାଗାକୁ ଯାଉଥିଲେ ଯେମିତି ସେଠି ଆପଣ ଫୁଲ୍ କଭର୍ଡ଼ ହେଇ ରହିଥିବେ, କୌଣସି ଜାଗାରେ ପାଣି 7 ଦିନ ବା 5 ଦିନରୁ ଅଧିକା ଯେମିତି ନ ରହିବ, ଡ୍ରାଇ ରହିବ, ଯଦି ଦରକାର ଚେଞ୍ଜ କରନ୍ତୁ କୁଲର କିମ୍ବା ଆପଣଙ୍କର ଇଭିନ୍ ଏକ୍ୱାରିୟମ୍ସ ଯେଉଁଠି ଗୋଟେ ଯୋଡ଼େ ମାଛ ରଖିଥାନ୍ତି, ଗୁଡ଼ାଏ ମାଛ ଥିଲେ ତ ସିଏ ଲାଭ ଖାଇଦେବେ, କିନ୍ତୁ ଏମିତି ସବୁ ଜାଗାରେ ପାଣି କୁଣ୍ଡ ଏସବୁ ଜାଗାରୁ ଆମେ ସ୍ଥିର ପାଣିରେ ହିଁ ଏ ମଶାଟା ଅଣ୍ଡା ଦିଏ।
1: ଯଦି ପରିବାରରେ ଜଣଙ୍କୁ ଡେଙ୍ଗୁ ଜ୍ୱର ହେଇଥିବ ତ ସେଇ ଡେଙ୍ଗୁ ଜ୍ୱର ଆମକୁ ବ୍ୟାପିବାର ସମ୍ଭାବନା ଅଛି କି?
0: ନିଶ୍ଚୟ, ଯେହେତୁ ମଶା ଦ୍ୱାରା ହଉଛି, ପଡ଼ିଶା ଘରୁ ବି ଆସିବ, ଅନ୍ୟ ସାହିରୁ ବି ଆସିବ, ତେଣୁ ସାଧାରଣତଃ ଡେଙ୍ଗୁ ଗୋଟେ ଗୋଟେ ଏରିଆରେ ହୁଏ, ଘର ଅନୁସାରେ ନୁହେଁ। ସାଧାରଣତଃ ଡେଙ୍ଗୁ ଏଡିସ୍ ମଶା ଦ୍ୱାରା ହୁଏ, ତେଣୁ ଆମେ ଗୋଟେ ଘର ଉପରେ ନିର୍ଦ୍ଦିଷ୍ଟ ଲକ୍ଷଣ ରଖି ଆମେ ପୁରା ସହର ବା ଗାଁ ପାଇଁ ଦୃଷ୍ଟି ଦେବା ଦରକାର। ତେଣୁ ଆପଣ ଯେତେବେଳେ ଦେଖିବେ ଶୁଣୁଥିବେ ଡେଙ୍ଗୁ ଅମକ ସହରରେ ହେଇଛି, ଅମକ ଜିଲ୍ଲାରେ ହେଇଛି, ଅମକ ଗାଁରେ ହେଇଛି, କାହା ଘରେ ହେଇଛି କୁହନ୍ତୁନି, ଝାଡ଼ା ବାନ୍ତି ଡାଇରିଆ ଛୋଟ ଛୋଟ ଜିନିଷ ଘର ଲେବେଲରେ ହେଇପାରେ। ତେଣୁ ଆମେ ଘରେ ହେଇଥିଲେ ମଧ୍ୟ ଗାଁ ଯାକ ପାଇଁ ଆମେ ଯତ୍ନ ନେବା ଦରକାର, ଗାଁର ଅନ୍ୟ କୋଣ ରହୁଥିଲେ ମଧ୍ୟ ଆମ ଘରେ ବି ଯତ୍ନ ନେବା ଦରକାର।
1: ତା ମାନେ ଆମେ ସମସ୍ତେ ସାହି ପଡ଼ୋଶୀ ଆଉ ଘର ଲୋକ ବି ଆ ପ୍ରତି ସଚେତନ ରହିବା ନିହାତି,
0: ସାମାଜିକ ସହଭାଗିତା ନିହାତି ଦରକାର।
1: ତ ସାର୍ ଆଉ ଗୋଟେ ପ୍ରଶ୍ନ ମୋର ରହିଛି ଯେ ଆମେ ଆର ପ୍ରତିକାର କେମିତି କରିବା?
0: ପ୍ରତିକାର କଥା ଆମେ ବୁଲେଟ୍ ପଏଣ୍ଟ ଗୋଟେ ଗୋଟେ ପଏଣ୍ଟରେ ଆମେ କହିବା। ପ୍ରଥମେ ହେଉଛି ଆମ ପାରିପାର୍ଶ୍ୱିକ ଅବସ୍ଥାକୁ ଶୁଖିଲା ରଖିବା, ପାଣି ଜମିବାକୁ ଦେବା ନାହିଁ ଯାହାଦ୍ୱାରା କି ମଶାର ବୃଦ୍ଧି ହେବ ନାହିଁ। ତୃତୀୟ ଜିନିଷ ହେଉଛି ଏଡିସ୍ ମଶା ଯେହେତୁ ଡେ ବାଇଟର, ଆମକୁ ଦିନରେ ବାହାରିଲେ ମଧ୍ୟ ଫୁଲ୍ କଭର୍ ହେଇ ରହିବା ଦରକାର। ନିଜେ ମଶାରୀ ବ୍ୟବହାର କରିବେ, ଲୋକଙ୍କୁ ମଶାରୀ ବ୍ୟବହାର ପ୍ରବର୍ତ୍ତାଇବେ, ବିଶେଷ କରି ଏଲ୍ଏ ଲାଇନ୍ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଲଙ୍ଗ୍ ଲାଷ୍ଟିଂ ମସ୍କିଟୋ ନେଟ୍ ଆମେ ଯୋଉ ଦେଉଛେ ସେଗୁଡ଼ାକ ୟୁଜ୍ କରିବା ସବୁଠାରୁ ଭଲ।
1: ସରକାରଙ୍କ ତରଫରୁ କ'ଣ କ'ଣ ସବୁ ବ୍ୟବସ୍ଥା କରାଯାଇଛି ଡେଙ୍ଗୁ ରୋଗୀମାନଙ୍କ ପାଇଁ?
0: ଦେଖନ୍ତୁ, ସରକାରଙ୍କ ଦ୍ୱାରା ସବୁ ରୋଗ ପାଇଁ ଯେମିତି ବ୍ୟବସ୍ଥା କରାଯାଇଛି ଡେଙ୍ଗୁ ପାଇଁ ମଧ୍ୟ କରାଯାଇଛି। ଡେଙ୍ଗୁ ସିଜନ୍ରେ ଡେଙ୍ଗୁ ୱାର୍ଡ ସେପାରେଟ୍ ରଖାଯାଏ, ବେଡ୍ ସେପାରେଟ୍ ରଖାଯାଏ, ଯେମିତିକି କୌଣସି ଡେଙ୍ଗୁ ରୋଗ ଗୋଟେ ଆସିଲେ ନେଗ୍ଲେକ୍ଟେଡ୍ ହେବନି ବା ବେଡ୍ ନାହିଁ ବୋଲି ଫେରିଯିବ ନାହିଁ। ଆଉ ସଚେତନତା କାର୍ଯ୍ୟକ୍ରମ ନିଆଯାଏ, ଡିଫରେଣ୍ଟ ଟ୍ରେନିଂସ ଦିଆଯାଏ, ଟେକ୍ନିସିଆନ୍ ଟ୍ରେନିଂ ଦିଆଯାଏ, ଏତେ କଷ୍ଟଲି ଇକ୍ୱିପମେଣ୍ଟସ୍ ତାର ରିଏଜେଣ୍ଟସ୍ ସେସବୁ ଫ୍ରିରେ ମିଳେ। ତା ବାହାରେ ମଧ୍ୟ ଲୋକ ପ୍ରାଇଭେଟ୍ ସେକ୍ଟର ମଧ୍ୟ ଯଥେଷ୍ଟ ସାହାଯ୍ୟ ପାଆନ୍ତି। ଆଉ ଆମେ କହିବାନି ଯେ ପ୍ରାଇଭେଟ୍ ସେକ୍ଟରଟା କିଛି ଖରାପ କରୁଛି ବୋଲି, ପ୍ରାଇଭେଟ୍ ସେକ୍ଟର ମଧ୍ୟ ଗଭର୍ଣ୍ଣମେଣ୍ଟ ସେକ୍ଟରର ଗୋଟେ ଲୋଡ୍ ବୋହି ନେଉଛି, କିନ୍ତୁ ଲୋକମାନେ ସରକାରୀ ସେକ୍ଟରକୁ ଆସି ମାଗଣାରେ ଚିକିତ୍ସା ବ୍ୟବସ୍ଥା ନେଇପାରିବେ।
1: ମାନେ ମେଡିସିନ ଆଉ ମଶାରୀ ଏଗୁଡ଼ାକ ସବୁ ମାଗଣାରେ ମିଳେ କି?
0: ସବୁ ଜିନିଷ ଆଜ୍ଞା ମାଗଣାରେ ମିଳୁଛି।
1: ଶେଷରେ ଆପଣଙ୍କର ବାର୍ତ୍ତା କ'ଣ ରହିଛି କହିବେ କି?
0: ମୁଁ ଶେଷରେ ଗୋଟିଏ କଥା ଆପଣଙ୍କୁ କହିବି ଯେ ନିଜେ ସଚେତନ ହେବା, ଅନ୍ୟମାନଙ୍କୁ ସଚେତନ କରାଇବା ଆଉ ସାମାଜିକ ଦାୟିତ୍ୱବୋଧକୁ ନେଇ ଯଦି ଆମେ ଆଗେଇବା ତାହେଲେ ଡେଙ୍ଗୁଠାରୁ ଦୂରେଇ ପାରିବା।
1: ତାହେଲେ ଆଜି ଆମ କାର୍ଯ୍ୟକ୍ରମରେ ଆପଣ ଆପଣଙ୍କର ମୂଲ୍ୟବାନ ସମୟ ଦେଲେ, ଆଉ ଆମକୁ ଡେଙ୍ଗୁ ଜ୍ୱର କ'ଣ ଆଉ କାହିଁକି ହୁଏ ଏ ବିଷୟରେ ଖୁବ୍ ସୁନ୍ଦର ଆମ ଶ୍ରୋତା ଭଉଣୀମାନଙ୍କୁ ବି ବୁଝାଇଛନ୍ତି। ସେଥିପାଇଁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ।

0: କଥା ଗୀତ ସାକ୍ଷାତକାର ଭିତରେ ସମୟ ବି ଆମକୁ ଇସାରା ଦେଲାଣି ଯେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା, ଆମ କାର୍ଯ୍ୟକ୍ରମ ସମ୍ପର୍କ ସେତୁକୁ ଆପଣମାନେ ହ୍ୱାଟ୍ସଆପ୍ କିମ୍ବା ଏସ୍ଏମ୍ଏସ୍ ମାଧ୍ୟମରେ ଆମକୁ ଜଣାଇ ପାରିବେ। ଆମକୁ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ କରିବାର ନମ୍ଘରଟି ହେଉଛି 8252203280।
1: ନମ୍ଘରଟିକୁ ପୁଣି ଥରେ କହି ରଖୁଛୁ 8252203280। ଏହି ନମ୍ଘରରେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଛି, ଭଏସ୍ ମେସେଜ୍ କିମ୍ବା ଲିଖିତ ଆକାରରେ ଆପଣଙ୍କ ମତାମତ ଆମକୁ ହ୍ୱାଟ୍ସଆପ୍ ଜରିଆରେ ପଠାଇ ପାରିବେ। ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ନମସ୍କାର।

ପବିତ୍ର ଦଶହରା ଭାଇଜେଉନ୍ତୀ ଆଉ କୁମାର ପୂର୍ଣ୍ଣିମା ପାଳନ ଅବସରରେ 15 ଅକ୍ଟୋବରରୁ 26 ଅକ୍ଟୋବର ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 20% ପ୍ଲସ 10% ଓ ହସ୍ତଶିଳ୍ପରେ 10% ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ରେ ଉପଲବ୍ଧ।

0: ଶୁଣିଲେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଦିନ 2:00 ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଲଦାଖରେ ପ୍ରାୟ 3,500 କୋଟି ଟଙ୍କା ମୂଲ୍ୟର 5 ବୃହତ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ନକ୍ସଲ ଦ୍ୱାରା ପ୍ରଭାବିତ ଛତିଶଗଡ଼ର ଆଦିବାସୀ ଲୋକଙ୍କୁ ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବର୍ତ୍ତମାନ ପାଇଁ ସ୍ଥଗିତ ରହିଲା ୟୁପିଆଇ କାରବାର କ୍ଷେତ୍ରରେ ଏମ୍ଡିଆର୍ ଲାଗୁ ବ୍ୟବସ୍ଥା। ବିଶ୍ୱର ପ୍ରାୟ 100 ଦେଶକୁ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦ ରପ୍ତାନୀ କରୁଛି ଭାରତ ଏବଂ ଭାରତ କାନାଡ଼ା ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନା ଅଗ୍ରସର ହୋଇଛି କହିଲେ କାନାଡ଼ାର ଆନ୍ତର୍ଜାତିକ ବାଣିଜ୍ୟ ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖରେ ପ୍ରାୟ 3,350 କୋଟି ଟଙ୍କା ମୂଲ୍ୟର 5 ବୃହତ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଯୋଗାଯୋଗ, ଶକ୍ତି ଭିତ୍ତିଭୂମିର ଉନ୍ନତି, ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଏବଂ ଜଳ ସୁରକ୍ଷା ବୃଦ୍ଧି ଆଦି ଅନ୍ତର୍ଭୁକ୍ତ। ଆଭାସୀ ମାଧ୍ୟମରେ ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପରିବର୍ତ୍ତନମୂଳକ ସଂସ୍କାର ଉପରେ ଆଲୋକପାତ କରିଛନ୍ତି।
2: लद्दाख की प्रगति और विकास में एक और अध्याय जुड़ रहा है। आज लद्दाख में कई अहम डेवलपमेंट प्रोजेक्ट का लोकार्पण हुआ है। इन परियोजनाओं से कई लोगों का सफर आसान होगा, कहीं बिजली की सुविधाएं बेहतर होगी, कहीं पानी की उपलब्धता बढ़ेगी और हमारी प्राचीन विरासत के संरक्षण को भी नई ताकत मिलेगी।

ଏହି ଅବସରରେ ଶ୍ରୀ ମୋଦି ଲେହସ୍ଥିତ କୁଶକ ବକୁଳା ରେମ୍ପୋଚେ ବିମାନ ବନ୍ଦରରେ 640 କୋଟି ଟଙ୍କା ବ୍ୟୟରେ ନବନିର୍ମିତ ଯାତ୍ରୀ ଟର୍ମିନାଲ୍ କୋଠାକୁ ଉଦ୍ଘାଟନ କରିଛନ୍ତି। ସୀମା ସୁରକ୍ଷା ସଂଗଠନ ଦ୍ୱାରା ନିର୍ମିତ 298 କିଲୋମିଟର ଦୀର୍ଘ ନିମ୍ବୁ ପାଦୁମ୍ ଦାର୍ଚ୍ଚା ସଡ଼କ ପଥକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। 9 ମେଗାୱାଟ୍ କ୍ଷମତା ବିଶିଷ୍ଟ ହାନୁ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ସହ ଅନ୍ୟାନ୍ୟ କେତେକ ପ୍ରକଳ୍ପର ଶ୍ରୀ ମୋଦି ଉଦ୍ଘାଟନ କରିଛନ୍ତି। ଲେହସ୍ଥିତ ସିନ୍ଧୁଘାଟଠାରେ ଦେଶର ପ୍ରଥମ ପ୍ରାଚୀନ ଶିଳାଲିପି ସୁରକ୍ଷା ପାର୍କ ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିଛନ୍ତି।

ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଅନ୍ତର୍ଭୁକ୍ତ। ଛତିଶଗଡ଼ରେ ଦିବ୍ୟାଙ୍ଗଜନଙ୍କୁ ସହାୟକ ଉପକରଣ ବଣ୍ଟନ ସମାରୋହକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ନକ୍ସଲ ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କ ଉନ୍ନତ ଜୀବନଯାପନ ପାଇଁ ସରକାର ଅଙ୍ଗୀକାରବଦ୍ଧ। ସେବା ସଂକଳ୍ପ ଅଭିଯାନର ଅଂଶସ୍ୱରୂପ ଏ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଗତ ମାର୍ଚ୍ଚ 31 ସୁଦ୍ଧା ଦେଶରୁ ନକ୍ସଲବାଦ ମୂଳୋତ୍ପାଟନ କରିବା ନେଇ ଗ୍ରହଣ କରିଥିବା ସଂକଳ୍ପ ପୂରଣ କରିଛନ୍ତି।

0: समाप्त हो चुकी, मगर नक्सलवाद समाप्त होने से इन 5 दशकों की पीड़ा को हम समाप्त नहीं कर सकते। वो पीड़ा ने जहाँ जहाँ गांव दिया है वहाँ हमें मरहम लगाना पड़ेगा, उनको खड़ा करने का प्रयास करना पड़ेगा और वो सम्मान के साथ जीवन जी पाए इसकी व्यवस्था कर।
1: ଶ୍ରୀ ଶାହା କହିଛନ୍ତି ଇତିମଧ୍ୟରେ ପ୍ରାୟ 8,526 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି, ସେଥିମଧ୍ୟରୁ 455 ଜଣ ନିଯୁକ୍ତି ପାଇଥିବା ବେଳେ 129 ଜଣଙ୍କୁ ଜମିପଟ୍ଟା ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସେମାନଙ୍କୁ ପ୍ରାୟ 4,000 ଅଧିକ ବାସଗୃହ ଯୋଗାଇ ଦିଆଯାଇଥିବାବେଳେ 2,300 ଅଧିକ ଆଦିବାସୀଙ୍କୁ କୌଶଳ ବିକାଶ ତାଲିମ ପ୍ରଦାନ କରାଯାଇଛି। ଉପଭୋକ୍ତାରୁ ବ୍ୟବସାୟୀ ୟୁପିଆଇ କାରବାର ଉପରେ ଆଜିଠାରୁ ଲାଗୁ ହେବାକୁ ଥିବା ବାଣିଜ୍ୟ ରିହାତି ଶୁଳ୍କ ଏମ୍ଡିଆର୍ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଭାରତୀୟ ଜାତୀୟ ଆର୍ଥିକ କାରବାର ନିଗମ ଏନ୍ପିସିଆଇ ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛି ଦୀପାବଳି ପରେ ଏମ୍ଡିଆର୍ର କାର୍ଯ୍ୟକାରିତା ହୋଇପାରେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନିଗମ କହିଛି ୟୁପିଆଇ ଏବଂ ସେବା ପରିଚାଳନା କମିଟି ଏହି ନିଷ୍ପଭି ଗ୍ରହଣ କରିଛି। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଦୀପାବଳି ପରେ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଏମ୍ଡିଆର୍ ଲାଗୁ କରାଯିବା ନେଇ ନିଷ୍ପଭି ଗ୍ରହଣ କରାଯିବ, ତେବେ ଏହା କାର୍ଯ୍ୟକାରୀ ହେବାକୁ ଥିବା ଦିବସ ସମ୍ପର୍କରେ ପରେ ଘୋଷଣା କରାଯିବ। ବ୍ୟକ୍ତିଗତ ସ୍ତରୀୟ ୟୁପିଆଇ କାରବାର ସମ୍ପୂର୍ଣ୍ଣ ନିଃଶୁଳ୍କ ରହିଥିବାବେଳେ 2,000 ଟଙ୍କାରୁ ଅଧିକ ବ୍ୟକ୍ତି ବ୍ୟବସାୟୀ କ୍ଷେତ୍ରରେ ୟୁପିଆଇ କାରବାର ପାଇଁ ଏମ୍ଡିଆର୍ ଲାଗୁ ହେବ ବୋଲି ନିଗମ କହିଛି। ତେବେ ଏଭଳି ନିଷ୍ପତ୍ତି ଦ୍ୱାରା 96% ବ୍ୟକ୍ତିରୁ ବ୍ୟବସାୟୀ କାରବାର ପ୍ରଭାବିତ ହେବ ନାହିଁ ବୋଲି ନିଗମ ସ୍ୱଷ୍ଟ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ବିଶ୍ୱର ପ୍ରାୟ 100 ଦେଶକୁ ଭାରତ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦ ରପ୍ତାନୀ କରୁଛି। ଗତ ଆର୍ଥିକ ବର୍ଷରେ ଦେଶର ପ୍ରତିରକ୍ଷା ରପ୍ତାନୀ 38,000 କୋଟି ଟଙ୍କାରୁ ଅଧିକ ହୋଇଛି। ନୂଆଦିଲ୍ଲୀରେ ଟାଇମ୍ସ ନାଓ ପ୍ରତିରକ୍ଷା ସମ୍ମିଳନୀ 2026କୁ ସମ୍ବୋଧନ କରି ଶ୍ରୀ ସିଂ କହିଛନ୍ତି ଭାରତ ଅସ୍ତ୍ରଶସ୍ତ କ୍ଷେତ୍ରରେ 90%ରୁ ଅଧିକ ଆତ୍ମନିର୍ଭରତା ହାସଲ କରିପାରିଛି। ଭାରତୀୟ ସେନା ବ୍ୟବହାର କରୁଥିବା 175 ପ୍ରକାର ଗୋଳାବାରୁଦ ମଧ୍ୟରୁ 169 ସ୍ୱଦେଶୀ ପ୍ରସ୍ତୁତ ବୋଲି ଶ୍ରୀ ସିଂ କହିଛନ୍ତି। ସେ କହିଛନ୍ତି ଗତ 12.5 ବର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ର ଅଧିକ ବ୍ୟାପକ ହେବା ସହ ଜାତୀୟ ସୁରକ୍ଷା ସୁଦୃଢ଼ ହୋଇପାରିଛି। ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ପରିବର୍ତ୍ତନ ଆସିଥିବା ସେ କହିଛନ୍ତି। ଭାରତୀୟ ସେନା ପ୍ରତ୍ୟେକ ଆହ୍ୱାନର ସମ୍ମୁଖୀନ ହେବାକୁ ସର୍ବଦା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଦେଶର କ୍ଷେପଣାସ୍ତ ଜନକ ତଥା ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଆଜି 95ତମ ଜନ୍ମଦିବସ ପାଳନ କରାଯାଉଛି। 1931 ଅକ୍ଟୋବର 15 ତାମିଲନାଡୁର ରାମେଶ୍ୱରମ୍ଠାରେ ସେ ଜନ୍ମଗ୍ରହଣ କରିଥିଲେ। ଭାରତର କ୍ଷେପଣାସ୍ତ୍ର ମାନବ ଏବଂ ଜନତା ରାଷ୍ଟ୍ରପତି ଭାବେ ସେ ସମସ୍ତଙ୍କ ପାଖରେ ପରିଚିତ ଥିଲେ। 2002ରୁ 2007 ପର୍ଯ୍ୟନ୍ତ ସେ ଭାରତର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଆଜିର ଦିବସକୁ ଜାତିସଂଘର ଅନୁମୋଦନ କ୍ରମେ ବିଶ୍ୱ ବିଦ୍ୟାର୍ଥୀ ଦିବସ ଭାବେ ପାଳନ କରାଯାଉଛି। ଏ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଡକ୍ଟର କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କୁ ଏକ ବିରଳ ପ୍ରତିଭା ଭାବେ ବର୍ଣ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ଭାରତର ରାଷ୍ଟ୍ରପତି ଭାବେ ଡକ୍ଟର କଲାମ ସର୍ବୋଚ୍ଚ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2015 ଜାନୁଆରୀ 22 ତାରିଖରେ ସରକାରଙ୍କ ପ୍ରମୁଖ ଅଭିଯାନ ବେଟି ବଚାଓ ବେଟି ପଢ଼ାଓର

0: ଶୁଭାରମ୍ଭ କରିଥିଲେ। ହରିୟାଣାର ପାନିପତ୍ଠାରେ ଏହା ଶୁଭାରମ୍ଭ କରିବା ଅବସରରେ ଶ୍ରୀ ମୋଦି କନ୍ୟା ସନ୍ତାନଙ୍କ ସୁରକ୍ଷା ଦିଗରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଥିଲେ।
1: ବେଟି ବଚାଓ ବେଟି ପଢାଓ ଅଭିଯାନ କେ ମାଧ୍ୟମ ସେ ସମାଜ କି ଚେତନା କୁ ଜଗାନେ କା ପ୍ରୟାସ କିଆ। ଆଜ ପରିଣାମ ୟେ ହୈ କି ଦେଶ କେ ଅନେକ ରାଜ୍ୟୋ ମେ ବେଟିଓ କି ସଂଖ୍ୟା ମେ ବହୁତ ବୃଦ୍ଧି ହୁଈ ହୈ।
0: ଧର୍ମାନ୍ତିକରଣ କ୍ଷେତ୍ରରେ ପଛୁଆ ବର୍ଗ ସଂରକ୍ଷଣ ଦାବି ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମାଡ୍ରାସ୍ ହାଇକୋର୍ଟଙ୍କ ଏ ସଂକ୍ରାନ୍ତ ରାୟ ବିରୁଦ୍ଧରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ଆଗତ ଆବେଦନକୁ ବିଚାରପତି ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର, ଜଷ୍ଟିସ୍ ଚନ୍ଦ୍ରଶେଖରଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଧର୍ମାନ୍ତିକରଣ ପରେ ପୂର୍ବରୁ ଥିବା ସାମାଜିକ ପଛୁଆ ବର୍ଗର ସୁବିଧା ମିଳିପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଖଣ୍ଡପୀଠ କହିଛନ୍ତି ସମ୍ଭିଧାନର ଧାରା 16(4) ଅନୁଯାୟୀ ସାମ୍ବିଧାନିକ ସୁବିଧା ଜଣେ ବ୍ୟକ୍ତିଙ୍କ ପୂର୍ବ ଧର୍ମାନ୍ତିକରଣ ସ୍ଥିତି ଆଧାରରେ ବଳବତ୍ତର ରହିପାରିବ ନାହିଁ। ଭାରତ ଓ କାନାଡା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନା ତ୍ୱରାନ୍ୱିତ ହୋଇଛି ବୋଲି କାନାଡାର ଅନ୍ତର୍ଜାତୀୟ ବାଣିଜ୍ୟ ମନ୍ତ୍ରୀ ମନିନ୍ଦର ସିଦ୍ଧୁ କହିଛନ୍ତି। ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ ବ୍ୟାପକ ଆର୍ଥିକ ସହଭାଗିତା ଚୁକ୍ତି ଉପରେ ଆଲୋଚନା ଶେଷ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି। ମୁମ୍ବାଇରେ ଗତକାଲି ପହଞ୍ଚିବା ପରେ ଶ୍ରୀ ସିଦ୍ଧୁ କହିଛନ୍ତି ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଦ୍ୱିପାକ୍ଷିକ ସମ୍ପର୍କ ତଥା ଆର୍ଥିକ ସହଭାଗିତା ଅଧିକ ସଶକ୍ତ ହୋଇପାରିବ। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଦୁଇ ଦେଶ ମଧ୍ୟରେ ପାରସ୍କରିକ ଅଙ୍ଗୀକାରବଦ୍ଧତା ସମ୍ପନ୍ନ ନୂତନ ମାର୍ଗ ଉନ୍ମୋଚିତ ହୋଇଛି। ଲଦାଖରେ ପ୍ରାୟ 3,500 କୋଟି ଟଙ୍କା ମୂଲ୍ୟର 5ଟି ବୃହତ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ନକ୍ସଲ ଦ୍ୱାରା ପ୍ରଭାବିତ ଛତିଶଗଡ଼ର ଆଦିବାସୀ ଲୋକଙ୍କୁ ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବର୍ତ୍ତମାନ ପାଇଁ ସ୍ଥଗିତ ରହିଲା ୟୁପିଆଇ କାରବାର କ୍ଷେତ୍ରରେ ଏମ୍ଡିଆର୍ ଲାଗୁ ବ୍ୟବସ୍ଥା ଏବଂ ଭାରତ କାନାଡା ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନା ଅଗ୍ରସର ହୋଇଛି କହିଲେ କାନାଡାର ଆନ୍ତର୍ଜାତିକ ବାଣିଜ୍ୟ ମନ୍ତ୍ରୀ। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi inaugurates 5 major development projects worth over 3,300 crore in Ladakh. Hindus converting to Islam and other religions cannot claim backward class reservation, says Supreme Court, upholds Madras High Court order. Home Minister Amit Shah says government is committed for betterment of tribals affected by Naxalism, distributes assistive devices to persons with disabilities. India's defence exports surged to 38,000 crore from 686 crore rupees in the last 13 years, says Defence Minister Rajnath Singh. Upper reaches of Himalayan region receive season's first snowfall. IMD forecasts heavy to very heavy rainfall over Haryana, Chandigarh, Punjab and Delhi today. And Indian wrestler Vishwajit Ramchandra More creates history by clinching silver medal in Greco-Roman finals at Under 23 World Championships in Las Vegas. Prime Minister Narendra Modi today said the development of Ladakh is a major priority for the centre. Mr. Modi said this while addressing the people of Ladakh through video conferencing after inaugurating 5 projects worth around 3,350 crore rupees in the Union Territory virtually. In his address, the Prime Minister emphasized that the projects would improve connectivity, strengthen electricity infrastructure, enhance water availability and boost the preservation of Ladakh's ancient heritage.
3: लद्दाख की प्रगति और विकास में एक और अध्याय जुड़ रहा है। आज लद्दाख में कई अहम डेवलपमेंट प्रोजेक्ट्स का लोकार्पण हुआ है। इन परियोजनाओं से कई लोगों का सफर आसान होगा, कहीं बिजली की सुविधाएं बेहतर होगी, कहीं पानी की उपलब्धता बढ़ेगी और हमारी प्राचीन विरासत के संरक्षण को भी नई ताकत मिलेगी।
2: Mr. Modi described the inauguration of these projects as another chapter in Ladakh's progress and development. He said greater attention had been given to the development needs of Ladakh after it became a union territory. He added that tourism opportunities

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଟିପିଏସ୍ ଓ ଡିଏଲ୍ ଦ୍ୱାରା ଜନହିତରେ ଜାରି।
4: ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଭୁଲ ଭୁଲୟା ଚଳଚ୍ଚିତ୍ରରୁ। ଶିଳ୍ପୀ କେକେ, ଗୀତିକାର ସାୟିଦ କ୍ୱାଡ୍ରି, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ସୂଚନା ବିରତି ପରେ।
1: ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଏସୀୟ କ୍ରୀଡ଼ାରେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍ମାନଙ୍କ ସହ ଆଜି ସନ୍ଧ୍ୟାରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶେଷ ହେଲା ଭୋଟ୍ଗ୍ରହଣ, ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ। ନବରାତ୍ରିର ପଞ୍ଚମ ଦିବସରେ ଆଜି ପୂଜା ପାଉଛନ୍ତି ଶାନ୍ତି, ସାହସ ଓ ସମୃଦ୍ଧିର ପ୍ରତୀକ ଦେବୀ ସ୍କନ୍ଧମାତା, ଏବଂ ଦେଶର ଅବଶିଷ୍ଟ ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏସୀୟ କ୍ରୀଡ଼ା 2026ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ମାନଙ୍କ ସହ ଭାବ ବିନିମୟ କରିବେ। ଜାପାନର ଆଇଚି ନାଗୋୟାଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତ 21ଟି ସ୍ୱର୍ଣ୍ଣ 27ଟି ରୌପ୍ୟ ଓ 37ଟି ବ୍ରୋଞ୍ଜ ପଦକ ସହ ମୋଟ 85ଟି ପଦକ ଜିତି ତାଲିକାର ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଏସୀୟ କ୍ରୀଡ଼ାରେ ଶ୍ରେଷ୍ଠ 5ଟି ଦେଶ ମଧ୍ୟରେ ଭାରତ କ୍ରମାଗତ ପାଇଁ ଦ୍ୱିତୀୟ ଥର ଏହି ସ୍ଥାନ ହାସଲ କରିଛି। ଉପଭୋକ୍ତାର ବ୍ୟବସାୟୀ ୟୁପିଆଇ କାରବାର ଉପରେ ଆଜିଠାରୁ ଲାଗୁ ହେବାକୁ ଥିବା ବାଣିଜ୍ୟ ରିହାତି ଶୁଳ୍କ ଏମ୍ଡିଆର୍ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଭାରତୀୟ ଜାତୀୟ ଆର୍ଥିକ କାରବାର ନିଗମ ଏନ୍ପିସିଆଇ ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛି, ଦୀପାବଳି ପରେ ଏମ୍ଡିଆର୍ର କାର୍ଯ୍ୟକାରିତା ହୋଇପାରେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନିଗମ କହିଛି, ୟୁପିଆଇ ଏବଂ ସେବା ପରିଚାଳନା କମିଟି ଏହି ନିଷ୍ପତ୍ତି ଗ୍ରହଣ କରିଛି। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଦୀପାବଳି ପରେ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଏମ୍ଡିଆର୍ ଲାଗୁ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ତେବେ ଏହା କାର୍ଯ୍ୟକାରୀ ହେବାକୁ ଥିବା ଦିବସ ସମ୍ପର୍କରେ ପରେ ଘୋଷଣା କରାଯିବ। ବ୍ୟକ୍ତିଗତ ସ୍ତରୀୟ ୟୁପିଆଇ କାରବାର ସମ୍ପୂର୍ଣ୍ଣ ନିଃଶୁଳ୍କ ରହିଥିବା ବେଳେ 2000 ଟଙ୍କାରୁ ଅଧିକ ବ୍ୟକ୍ତିରୁ ବ୍ୟବସାୟୀ କ୍ଷେତ୍ରରେ ୟୁପିଆଇ କାରବାର ପାଇଁ ଏମ୍ଡିଆର୍ ଲାଗୁ ହେବ ବୋଲି ନିଗମ କହିଛି। ତେବେ ଏଭଳି ନିଷ୍ପତ୍ତି ଦ୍ୱାରା 96% ବ୍ୟକ୍ତିରୁ ବ୍ୟବସାୟୀ କାରବାର ପ୍ରଭାବିତ ହେବ ନାହିଁ ବୋଲି ନିଗମ ସ୍ୱଷ୍ଟ କରିଛି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ଅପରାହ୍ନ 2ଟା ପର୍ଯ୍ୟନ୍ତ ମତଦାନ ହେବା ପରେ ଭୋଟ୍ ଗଣନା କାର୍ଯ୍ୟ କରାଯାଇ ଫଳାଫଳ ଘୋଷଣା କରାଯିବ। ଆସନ୍ତାକାଲି ପୂର୍ବାହ୍ନରେ ନବନିର୍ବାଚିତ ପ୍ରତିନିଧିଙ୍କର ଶପଥ ଗ୍ରହଣ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ରାଜ୍ୟର 328ଟି ମହାବିଦ୍ୟାଳୟ ଏବଂ 13ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ପାଇଁ 6000ରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତାକାଲି ବିଜୟୀ ପ୍ରାର୍ଥୀମାନେ ଶପଥ ଗ୍ରହଣ କରିବେ। ବଲାଙ୍ଗୀର ଜିଲ୍ଲାରେ 18ଟି ମହାବିଦ୍ୟାଳୟରେ ମତଦାନ ହୋଇଥିବା ବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ମତଦାନକୁ ବାତିଲ କରାଯାଇଛି। ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ମତଦାନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ନୂଆପଡ଼ା ଜିଲ୍ଲାର 2ଟି କଲେଜରେ ମତଦାନ ହୋଇଥିବା ବେଳେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଏବଂ ନ୍ୟାସନାଲ୍ କଲେଜ ନୂଆପଡ଼ାଠାରେ ଭୋଟ୍ ଗ୍ରହଣ ଶେଷ ହୋଇଛି। ରାଜ୍ୟର ବିଭିନ୍ନ ଖଣି ଓ ଶିଳ୍ପାଞ୍ଚଳରେ ଜାତୀୟ ତଥା ରାଜ୍ୟ ରାଜପଥରେ ବେଆଇନ ପରିବହନ ଗାଡ଼ି ପାର୍କିଂ ଯୋଗୁଁ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପତ୍ର ଲେଖିଛନ୍ତି। ଖଣି କମ୍ପାନୀଗୁଡ଼ିକ ଦ୍ୱାରା ଲଜିଷ୍ଟିକ୍ ଶୃଙ୍ଖଳାର ଅଭାବ ଓ ନିର୍ଦ୍ଦିଷ୍ଟ ପାର୍କିଂ ନଥିବାରୁ ସଡ଼କ ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି। ରାଜ୍ୟ ସରକାରଙ୍କ ନିକଟରେ ସିଧାସଳଖ ସାମ୍ବିଧାନିକ ଆଦେଶ ଓ ଦୃଢ଼ ଆଇନଗତ କ୍ଷମତା ରହିଥିବାରୁ ପଦକ୍ଷେପ ଗ୍ରହଣ ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ସ୍ୱଚ୍ଛତା ଅଭିଯାନ 6.0 ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶଦାତା ଆର୍କେ ଜେନା ଆଜି କଟକ ଆକାଶବାଣୀ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଶ୍ରୀ ଜେନା କେନ୍ଦ୍ରର ବିଭିନ୍ନ କାର୍ଯ୍ୟସ୍ଥଳ ଓ ପରିସରର ସ୍ୱଚ୍ଛତା ସ୍ଥିତି ଅନୁଧ୍ୟାନ କରିଥିଲେ। ସୁସ୍ଥ ପରିବେଶ ବଜାୟ ରଖିବା ସହ କାର୍ଯ୍ୟସ୍ଥଳୀକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ସ୍ୱଚ୍ଛତା ଅଭିଯାନରେ ଗୁରୁତ୍ୱ ଦିଆଯାଇଥିବା ଶ୍ରୀ ଜେନା କହିଥିଲେ। ଏହି ଅବସରରେ ସେ କେନ୍ଦ୍ର ପରିସରରେ ଚାରାରୋପଣ କରିଥିଲେ। କେନ୍ଦ୍ରର ମୁଖ୍ୟ ଯଶୋଦା ନନ୍ଦନଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନବରାତ୍ରିର ପଞ୍ଚମ ଦିବସରେ ଆଜି ବିଭିନ୍ନ ଶକ୍ତିପୀଠରେ ରୀତିନୀତି ସହ ପୂଜାର୍ଚ୍ଚନା ସାଙ୍ଗକୁ ମା'ଙ୍କ ସ୍କନ୍ଧମାତା ବେଶ ଅନୁଷ୍ଠିତ ହେଉଛି। ଶ୍ରଦ୍ଧାଳୁମାନେ ଭକ୍ତି ଓ ଶ୍ରଦ୍ଧାର ସହିତ ମା'ଙ୍କ ଉପାସନା କରୁଛନ୍ତି। ଶୁଣନ୍ତୁ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ସିଂହାସନ ଗତାନିତ୍ୟଂ ପଦ୍ମାଶ୍ରିତ କରଦ୍ୱୟା ଶୁଭଦାସ୍ତୁ ସଦାଦେବୀ ସ୍କନ୍ଦମାତା ଯଶସ୍ୱିନୀ। ନବରାତ୍ରିର 9ଟି ଦିନରେ ନବଦୁର୍ଗାଙ୍କ ଭିନ୍ନ ଭିନ୍ନ ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଇଥାଏ। ଆଜି ପଞ୍ଚମ ଦିନରେ ପୂଜା ପାଉଛନ୍ତି ମା ସ୍କନ୍ଦମାତା। ପୁରାଣ ଅନୁସାରେ ଭଗବାନ ଶିବ ଓ ମା ପାର୍ବତୀଙ୍କ ପୁତ୍ର କାର୍ତ୍ତିକେୟଙ୍କର ଅନ୍ୟ ନାମ ସ୍କନ୍ଦ। ପରମ ଦୟାମୟୀ ମା ସ୍କନ୍ଦମାତାଙ୍କ ସ୍ୱରୂପ ଅତ୍ୟନ୍ତ କଲ୍ୟାଣକାରୀ। ମା ଚତୁର୍ଭୁଜା 2ଟି ଭୁଜରେ ପଦ୍ମଫୁଲ ଧାରଣ କରିଥିବା ବେଳେ ଅନ୍ୟ ଏକ ହସ୍ତରେ ପୁତ୍ର ସ୍କନ୍ଦ ଓ ଆଉ ଏକ ହସ୍ତରେ ଭକ୍ତଙ୍କୁ ଆଶୀର୍ବାଦ ଦେଇଥାନ୍ତି। ପଦ୍ମ ଉପରେ ବିରାଜିତ ହୋଇଥିବାରୁ ମା'ଙ୍କୁ ପଦ୍ମାସନା କୁହାଯାଏ। ମୁଖମଣ୍ଡଳରେ ଶାନ୍ତି, ଆଖିରେ କରୁଣା ଓ କୋଳରେ ଶିଶୁ କାର୍ତ୍ତିକେୟଙ୍କୁ ଧରିଥାନ୍ତି, ଯାହା ମା'ଙ୍କ ମମତାକୁ ସୂଚାଇଥାଏ। ମା'ଙ୍କ ଆରାଧନା କେବଳ ସାଂସାରିକ ସୁଖ ସମୃଦ୍ଧି ପାଇଁ ନୁହେଁ, ବରଂ ଜ୍ଞାନ, ବିବେକ ଓ ଆଧ୍ୟାତ୍ମିକ ଉନ୍ନତିର ମାର୍ଗ ପ୍ରଶସ୍ତ କରିଥାଏ। ମା' କେବଳ ଶକ୍ତିର ଆଧାର ନୁହନ୍ତି, ସେ ସନ୍ତାନର ସବୁଠୁ ସୁରକ୍ଷିତ ଆଶ୍ରୟ। ମା' ସ୍କନ୍ଦମାତା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦିଅନ୍ତୁ, ଏତିକି କାମନା। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀ।
0: ପୁରୀ ଶ୍ରୀମନ୍ଦିରରେ ସେବାୟତ ସମ୍ପ୍ରଦାୟରେ

ପିଲା ଏକ ସ୍ୱତନ୍ତ୍ର ପର୍ବ ଭାବେ ପାଳନ କରାଯାଉଛି। ଶାରଦୀୟ ଦୁର୍ଗାପୂଜା ଅବସରରେ ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ସେବାୟତ କୂଳର କୁମାରୀ କନ୍ୟାମାନେ ପାରମ୍ପରିକ ବେଶ ଓ ସ୍ୱର୍ଣ୍ଣ ଅଳଙ୍କାରରେ ସଜିତ ହୋଇ ମାର୍କଣ୍ଡେୟ ପୁଷ୍କରିଣୀକୁ ଆସି ହର ପାର୍ବତୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଏକୋଇଶ ଦିନ ଧରି ବଳିପୂଜା କରୁଥିବା କନ୍ୟାମାନେ ଶେଷ କିଛିଦିନ ପାରମ୍ପରିକ ବେଶରେ ସଜିତ ହୋଇଥାନ୍ତି। ଏହି ସମୟରେ ବଳି ଗୀତ ଗାନ କରିବାର ପରମ୍ପରା ରହିଛି। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ନୀତିକାନ୍ତି, ବାଳଭୋଗ ସହ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ଆସନ୍ତା 22 ତାରିଖରୁ ନଭେମ୍ବର ମାସ 20 ତାରିଖ ପର୍ଯ୍ୟନ୍ତ ଭୋର 4ଟାରେ ଦ୍ୱାର ଫିଟା ଯାଇ 5ଟାରେ ମଙ୍ଗଳ ଆଳତୀ ଓ ସକାଳ 6:30ରୁ 7:30 ମଧ୍ୟରେ ରାଧା ଦାମୋଦର ବେଶ ସମ୍ପନ୍ନ ହେବ। ଅନ୍ୟାନ୍ୟ ନୀତି ହେବା ପରେ ପୂର୍ବାହ୍ନ 10:00ରୁ 10:30 ମଧ୍ୟରେ ସ୍ୱତନ୍ତ୍ର ବାଳଧୂପ ନୀତି କରାଯିବ। ଏହି ସମୟରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ସୁରକ୍ଷିତ ଦର୍ଶନ ଓ ମହାପ୍ରସାଦ ଉପଲବ୍ଧତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ନଭେମ୍ବର ମାସ 16 ତାରିଖରେ ବଡ଼ଠାକୁରଙ୍କ ହରିହର ବେଶ, 21 ତାରିଖରେ ପଞ୍ଚୁକର ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶ, 22 ତାରିଖରେ ଡାଳିକିଆ, 23 ତାରିଖରେ ଲକ୍ଷ୍ମୀ ନୃସିଂହ ଓ 24 ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ତେବେ ଦ୍ୱାଦଶୀ ତିଥି କ୍ଷୟ ହେଉଥିବାରୁ ଚଳିତ ବର୍ଷ ପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ମୁଖ୍ୟ ଭାବେ 25 ବର୍ଷର ଜନସେବାରୁ ରାଷ୍ଟ୍ରସେବା ସେତୁ ଶିବିର ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ କାର୍ଯ୍ୟକ୍ରମରେ ଯୋଗଦେଇ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେବାକୁ ପରାମର୍ଶ ଦେଇଛନ୍ତି। ଜନସାଧାରଣଙ୍କଠାରୁ 186ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁନର୍ବାସ ସହାୟତା ଯୋଜନା ଅଧୀନରେ 7 ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ନବନିଯୁକ୍ତ କର୍ମଚାରୀଙ୍କୁ ସ୍ୱଚ୍ଛତା, ସମାନୁବର୍ତ୍ତିତା ଓ କର୍ତ୍ତବ୍ୟପରାୟଣତାକୁ ପାଥେୟ କରି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ପ୍ରଗତିରେ ଯୋଗଦାନ ପାଇଁ ଦିଗ୍ଦର୍ଶନ ପ୍ରଦାନ କରାଯାଇଛି। ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଓ ବିଶିଷ୍ଟ ଶିକ୍ଷାବିତ୍ ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଆଜି ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଭାରତର ପ୍ରଥମ ସ୍ୱଦେଶୀ ଉପଗ୍ରହ ପ୍ରକ୍ଷେପଣ ଯାନଠାରୁ ଆରମ୍ଭ କରି ମିସାଇଲ୍ କାର୍ଯ୍ୟକ୍ରମ ଓ ପୋଖରାନ୍ ପରମାଣୁ ପରୀକ୍ଷଣରେ ଡକ୍ଟର କଲାମଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ହାତଧୁଆର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ହାତଧୁଆ ଦିବସ ପାଳନ କରାଯାଉଛି। ଲୋକଙ୍କ ମଧ୍ୟରେ ହାତ ଧୋଇବା ଅଭ୍ୟାସରେ ଉନ୍ନତି ଆଣିବା ପାଇଁ ଏହି ଦିବସ ଉତ୍ସାହିତ କରିଥାଏ। 2008 ମସିହାରେ ବିଶ୍ୱ ହାତଧୁଆ ପାର୍ଟନରସିପ୍ ପକ୍ଷରୁ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶରୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଆଜିଠାରୁ ଉତ୍ତର ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିଛି। ଅପରପକ୍ଷରେ ଆଣ୍ଡାମାନ ସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 10ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏସୀୟ କ୍ରୀଡ଼ାରେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍ମାନଙ୍କ ସହ ଆଜି ସନ୍ଧ୍ୟାରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶେଷ ହେଲା ଭୋଟ୍ ଗ୍ରହଣ, ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ। ନବରାତ୍ରିର ପଞ୍ଚମ ଦିବସରେ ଆଜି ପୂଜା ପାଉଛନ୍ତି ଶାନ୍ତି, ସାହସ ଓ ସମୃଦ୍ଧିର ପ୍ରତୀକ ଦେବୀ ସ୍କନ୍ଦମାତା। ଏବଂ ଦେଶର ଅବଶିଷ୍ଟ ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ। ଆପଣମାନେ ସମ୍ବାଦ ପାଇଁ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର, ସମୟ ଦିନ 2:45। ଆସନ୍ତୁ ଜାଣିବା ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଅପରାହ୍ନ 5:00 ଭେଟିଦେବୁ ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ଶୁଣିବେ ଆଜିର ବିଚାର, ନୂତନ ପ୍ରତିଭା ଏବଂ ଜାଣିବା କଥା। ଚୈତିଜହ୍ନ କାର୍ଯ୍ୟକ୍ରମ ପ୍ରଚାର କରିବୁ 5:30। ଏଥିରେ ହାଲଚାଲରେ ରହିଛି ମମତା ଯୋଜନା। ଭେଟଘାଟରେ ଶୁଣିବେ ଏସ୍ଏଚ୍ଜି ଲଗେ କାଇକାଇ ସୁବିଧା ଅଛି ଏବଂ ଶେଷରେ ରହିଛି ଅଙ୍ଗନବାଡ଼ି ଦିଦିର କାମ ସମ୍ପର୍କରେ ଏକ ସାକ୍ଷାତକାର। ସନ୍ଧ୍ୟା 6:20 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:30 ବିକାଶ ମନ୍ତ୍ର ଏବଂ 6:55 ଶୁଣିବେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଭେଟିଦେବୁ ଓଡ଼ିଆ କଥାଚିତ୍ରର ଗୀତ। ରାତି 8:15 ପ୍ରଚାର କରିବୁ ନାଟକ ଅମୃତର ସନ୍ତାନ। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନା ଦାସ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30। ଏଥିରେ ବେହେଲାରେ ଧୁନ୍ ପରିବେଷଣ କରିଛନ୍ତି ପଣ୍ଡିତ ଭିଜି ଜୋଗ, ରାଗ ଦୁର୍ଗା। ଦେଶିଆ ଗୀତ ପ୍ରଚାର କରିବୁ ରାତି 9:45। ଶିଳ୍ପୀମାନେ ହେଲେ ସ୍ନେହା ବେବର୍ତ୍ତା, ସୁପ୍ରଭା କୁମାରୀ ପାଢ଼ୀ, ସୁରଜ ପ୍ରଧାନ ଏବଂ ସଞ୍ଜୀବନୀ ପଣ୍ଡା। ରାତି 10:00 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖ୍ୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ, ରାଗ ପୁରିଆ। ଶୁଣିଲେ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:48 ହେବାକୁ ଯାଉଛି। ଏଇଠି ଶେଷ କରୁଛୁ ମିଡିୟମ ୱେଭ୍ରେ ପ୍ରସାରଣ ସେବା। ମିଡିୟମ ୱେଭ୍ର 204.5 ମିଟର ତଥା 1467 କିଲୋ ହର୍ସୋଗେ ପୁଣି ଥରେ ଆପଣମାନଙ୍କୁ

ସ୍ୱାଗତ କରିବୁ ଆଜି ଅପରାହ୍ନ 5ଟାରେ ଆମ ସାନ୍ଧ୍ୟ ଅଧିବେଶନକୁ। ବର୍ତ୍ତମାନଠାରୁ ଏଫ୍ଏମ୍ର 103.6 ମେଗାହର୍ଜକେ ବିବିଧ ଭାରତୀ ମୁମ୍ବାଇରୁ ପ୍ରଚାରିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଶୁଣିପାରିବେ। ବର୍ତ୍ତମାନ ପାଇଁ ବିଦାୟ ଚାହୁଁଛୁ, ନମସ୍କାର।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ଆସନ୍ତୁ ଶୁଣିବା ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର।

0: सिंहासन गता नित्यं पद्मांचिता करद्वया शुभदस्तु सदा देवी स्कंद माता यशस्विनी।
1: समस्त श्रोता बंधुंकु शारदीय दुर्गोत्सव तथा पवित्र दशहरा पंचमीर हार्दिक शुभकामना।
0: ଅଶ୍ୱିନର ଶୁଭ କାଶତଣ୍ଡି, ଶିଉଳି ଫୁଲର ମହକ ଆଉ ଢାକ ଶଙ୍ଖର ପବିତ୍ର ଧ୍ୱନି ସୂଚାଇ ଦେଉଛି ଯେ ଧରାବତରଣ କରିସାରିଛନ୍ତି ଜଗତ ଜନନୀ ମା ଦୁର୍ଗା। ଆଜି ନବରାତ୍ରିର ପଞ୍ଚମ ଦିନ, ସ୍କନ୍ଦ ମାତାଙ୍କର ଆରାଧନା ଦିନ, ଭକ୍ତି ଆଉ ଆନନ୍ଦରେ ନିମଗ୍ନ ହେବାର ସନ୍ଧ୍ୟା। ମାଙ୍କ ଚରଣ ତଳେ ସମସ୍ତ ଅହଙ୍କାର ଆଉ ଅନ୍ଧକାରକୁ ସମର୍ପଣ କରି ଆଲୋକ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିବାର ଏ ହେଉଛି ସର୍ବଶ୍ରେଷ୍ଠ ଅବସର।
1: ଏହି ଦିବ୍ୟ ଅବସରରେ ମାଙ୍କ ଆଶୀର୍ବାଦ ମୁଣ୍ଡରେ ଧରି ଆମେ ଆରମ୍ଭ କରୁଛୁ ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମ।
0: ଆଜିର କାର୍ଯ୍ୟକ୍ରମ ଉପସ୍ଥାପନ ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ଶୁଭ୍ରାଂଶୁ
1: ଆଉ ମୁଁ ସୋନାଲି।

0: ତାହେଲେ ଚାଲନ୍ତୁ ଶ୍ରୋତା ବନ୍ଧୁ, ଭକ୍ତିର ଏହି ମଧୁର ସୁଅରେ ସାମିଲ ହେବା ଏବଂ କାର୍ଯ୍ୟକ୍ରମର ପ୍ରଥମ ପ୍ରସ୍ତୁତି ଆଡ଼କୁ ଅଗ୍ରସର ହେବା। କାର୍ଯ୍ୟକ୍ରମ ପ୍ରଥମରେ ଶୁଣିବା ଆଜିର ବିଚାର।
1: ସଫଳତା ପାଇବା ପାଇଁ ସ୍ୱପ୍ନ ଦେଖିବା ଯେତିକି ଜରୁରୀ, ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ପରିଶ୍ରମ କରିବା ମଧ୍ୟ ସେତିକି ଜରୁରୀ। ତେଣୁ କେବଳ ଭାଗ୍ୟ ଉପରେ ଭରସା ନ କରି ନିଜ କର୍ମ ଓ ଆତ୍ମବିଶ୍ୱାସ ଉପରେ ଭରସା ରଖନ୍ତୁ। ମନେ ରଖନ୍ତୁ, ଆଜିର ଛୋଟ ପ୍ରୟାସ ହିଁ ଆସନ୍ତାକାଲିର ବଡ଼ ସଫଳତାର ମୂଳଦ୍ୱାର ହୋଇପାରିବ।
0: ଶ୍ରୋତା ବନ୍ଧୁ, ଆଜି ହେଉଛି ଇଲେକ୍ଟ୍ରିକାଲ ଆଣ୍ଡ ମେକାନିକାଲ ଇଞ୍ଜିନିୟର୍ସ କର୍ପ୍ସ ଦିବସ। ଭାରତୀୟ ସେନାର ଇଲେକ୍ଟ୍ରିକାଲ ଆଣ୍ଡ ମେକାନିକାଲ ଇଞ୍ଜିନିୟର କର୍ପ୍ସ, ଯାହାକୁ ସଂକ୍ଷେପରେ ଇଏମ୍ଇ କର୍ପ୍ସ କୁହାଯାଏ, 1943 ମେ ମାସ 1 ତାରିଖରେ ଏହା ପ୍ରତିଷ୍ଠିତ ହୋଇଥିଲା। ଏହି କର୍ପ୍ସ ଭାରତ ସେନାର ବିଭିନ୍ନ ଯାନବାହନ, ଯନ୍ତ୍ରପାତି, ବୈଦ୍ୟୁତିକ ଉପକରଣ ଓ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧୀୟ ଉପକରଣର ରକ୍ଷଣାବେକ୍ଷଣ ଓ ମରାମତି କରି ସେନାର କାର୍ଯ୍ୟକ୍ଷମତା ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଦେଶର ସୁରକ୍ଷା କେବଳ ସୀମାରେ ଲଢୁଥିବା ଯବାନଙ୍କ ସାହସ ଉପରେ ନୁହେଁ, ବରଂ ସେମାନଙ୍କୁ ସହାୟତା କରୁଥିବା ବୈଷୟିକ ଦକ୍ଷତା ଓ ଯନ୍ତ୍ରପାତିର ସଠିକ୍ କାର୍ଯ୍ୟକ୍ଷମତା ଉପରେ ମଧ୍ୟ ନିର୍ଭର କରେ।
1: ଏହି କର୍ପ୍ସର ଇଞ୍ଜିନିୟର ଓ ବୈଷୟିକ କର୍ମଚାରୀମାନେ ନିଜର ଜ୍ଞାନ, ଦକ୍ଷତା, ଶୃଙ୍ଖଳା ଓ ନିଷ୍ଠା ଦ୍ୱାରା ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରନ୍ତି। ଦୁର୍ଗମ ପାହାଡ଼ିଆ ଅଞ୍ଚଳ ହେଉ କିମ୍ବା ପ୍ରତିକୂଳ ପାଣିପାଗ, ସବୁ ପରିସ୍ଥିତିରେ ଯନ୍ତ୍ରପାତିକୁ

0: କାର୍ଯ୍ୟକ୍ରମ ରଖିବା ସେମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ତେଣୁ ଏହି ଅବସରରେ ଆମେ ସେମାନଙ୍କର ଅବଦାନ, ପରିଶ୍ରମ ଓ ଦେଶ ପ୍ରତି ସମର୍ପଣ ଭାବକୁ ସମ୍ମାନ ଜଣାଇବା। ସେମାନଙ୍କ କାର୍ଯ୍ୟ ଆମକୁ ଶିଖାଏ ଯେ ଜ୍ଞାନ, ବିଜ୍ଞାନ ଓ କର୍ତ୍ତବ୍ୟ ନିଷ୍ଠା ଦ୍ୱାରା ଦେଶର ସେବା କରାଯାଇପାରେ। ଆସନ୍ତୁ ଆମେ ସମସ୍ତେ ଏହି ବୀର ଯବାନ ଓ ଦକ୍ଷ ଇଞ୍ଜିନିୟର ମାନଙ୍କୁ ହୃଦୟରୁ ସଲାମ ଜଣାଇବା। ଜୟ ହିନ୍ଦ, ଜୟ ଭାରତ।
1: ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଶୁଣିବା ନୂତନ ପ୍ରତିଭା ସାକ୍ଷାତକାରଟିକୁ ନେଇ ଆସିଛନ୍ତି ସୋନାଲି।
2: ଶ୍ରୋତା ବନ୍ଧୁ, ଆଜି ଆମ ଏହି ବିଶେଷ କାର୍ଯ୍ୟକ୍ରମ ନୂତନ ପ୍ରତିଭା, ଯେଉଁଥିରେ ଆମେ ଭେଟିବା ଏମିତି କିଛି ନୂଆ ପ୍ରତିଭାଙ୍କୁ ଯେଉଁମାନେ ନିଜର ପ୍ରତିଭା, ପରିଶ୍ରମ ଆଉ ସ୍ୱପ୍ନ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଜି ଆମ ସହ ଅଛନ୍ତି ଜଣେ ସୁନ୍ଦର ସ୍ୱରର ଅଧିକାରିଣୀ, ଜଣେ ପ୍ରତିଭାବାନ ଗାୟିକା ନେହା ଗୁରୁ। ତାଙ୍କ ସଙ୍ଗୀତ ଯାତ୍ରା, ତାଙ୍କ ଅନୁଭୂତି, ସଙ୍ଗୀତ ପ୍ରତି ଭଲ ପାଇବା ଏବଂ ଭବିଷ୍ୟତରେ ତାଙ୍କ ସ୍ୱପ୍ନ ବିଷୟରେ ଆଜି ଆମେ କିଛି ଜାଣିବା। ତ ଚାଲନ୍ତୁ ଆମେ ସ୍ୱାଗତ କରିବା ଆମର ଅତିଥି। ମ୍ୟାଡାମ, ଆପଣଙ୍କୁ ଆଜି ଆମର ଆକାଶବାଣୀ କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ।
3: ବହୁତ ବହୁତ ଧନ୍ୟବାଦ।
2: ଆଜ୍ଞା ମ୍ୟାଡାମ, ତ ପ୍ରଥମେ ମୁଁ ଆପଣଙ୍କୁ କହିବି, ଆପଣ ଆପଣଙ୍କ ପରିଚୟ ଦେଇ ଦିଅନ୍ତୁ।
3: ମୋ ନାଁ ହଉଛି ନେହା ଗୁରୁ, ଆଉ ମୁଁ ବର୍ତ୍ତମାନ କୋରାପୁଟରେ ରହୁଛି, କିନ୍ତୁ ମୋର ନିଜ ଘର ରାୟଗଡା ଜିଲ୍ଲାରେ।
2: ତ ମ୍ୟାଡାମ, ଆପଣଙ୍କ ସଙ୍ଗୀତ ଯାତ୍ରା କେମିତି ଆରମ୍ଭ ହେଲା?
3: ମୋ ସଙ୍ଗୀତ ଯାତ୍ରା ଯଦି ମୁଁ କହିବା ପାଇଁ ଯିବି ମାନେ ମୋ ମାଙ୍କ ଠୁ ଆରମ୍ଭ ହେଇଛି, କାରଣ ସିଏ ତାଙ୍କ ପିଲାବେଳେ ଗୀତ ଗାଉଥିଲେ, କିନ୍ତୁ ପୁରୁଣା ସମୟରେ ଯେମିତିକି ସ୍କୋପ୍ ର ଟିକେ ଅଭାବ ଥିଲା, ସେଥିପାଇଁ ସେ କିଛି କରିପାରିଲେନି। କିନ୍ତୁ ସେଇ ଜିନିଷଟା ମୁଁ ଛୋଟବେଳୁ ମମିଙ୍କୁ ଶୁଣି ଶୁଣି ଆସେ, ତାଙ୍କେ ଯେମିତି ମୋ ପାଖରେ ଗାଆନ୍ତି, ତ ସେଗୁଡାକ ପାଇଁ ଯେତେବେଳେ ସ୍କୁଲ ଟାଇମ୍ରେ ଥିଲି ମୁଁ ଗ୍ରୁପ୍ ସଙ୍ଗ ଗୁଡା ଗାଉଥିଲି ମୋର ସାଙ୍ଗମାନେ ଗାଇଡ୍ କରିବାର, କିନ୍ତୁ ମୁଁ କୋରାପୁଟକୁ ଯେତେବେଳେ ଆସିଲି ସେତେବେଳେ ମୁଁ ଷ୍ଟେଜ୍ ପାଇଲି ଗୀତ ଗାଇବା ପାଇଁକା। ଆଉ ତା ପୂର୍ବରୁ ମୁଁ କେବଳ ସାଙ୍ଗମାନଙ୍କ ପାଖରେ ଗାଉଥିଲି, ଆଉ ମୋର ପ୍ରଥମ ପ୍ରେରଣା ମୋ ମାଙ୍କ ଠାରୁ ହିଁ ମୋତେ ମିଳିଛି ଗୀତ ଗାଇବା ପାଇଁ।
2: ତାହେଲେ ମ୍ୟାଡାମ, ଆପଣ ପିଲାଦିନରୁ ହିଁ ଗାଇବାକୁ ଭଲ ପାଉଥିଲେ ନା ଜୀବନରେ କୌଣସି ଏମିତି ଘଟଣା ଆପଣଙ୍କୁ ସଙ୍ଗୀତ ପ୍ରତି ଅଧିକ ଆକର୍ଷିତ କରିଥିଲା?
3: ପିଲାବେଳେ ମୁଁ ଗାଉଥିଲି, କିନ୍ତୁ ମତେ ଲାଗୁନଥିଲା କି କେବେ ମୁଁ ଏମିତି ଯାଇକି ଷ୍ଟେଜ୍ରେ ଗାଇପାରିବି କି କିଛି ଗୋଟେ ଅଛି। କିନ୍ତୁ ମୁଁ ଯେତେବେଳେ କଲେଜ ଲାଇଫରେ ଏଣ୍ଟ୍ରି କଲି, ସେତେବେଳକୁ କାହା ପାଖରେ ଫୋନ ନଥାଏ, ସମସ୍ତେ ନିଜ ନିଜ ଘରଠୁ ଦୂରରେ ଥାନ୍ତି, ଆଉ ନିଜ ନିଜ ଭିତରେ ଏଣ୍ଟରଟେନ କରିବା ପାଇଁ ଗଲେ ମୁଁ ଧୀରେ ଧୀରେ ମୋ ରୁମ୍ମେଟକୁ ଗୀତ ଶୁଣାଇବାଟା ଷ୍ଟାର୍ଟ କଲି, ତାକୁ ସେଇଟା ଭଲ ଲାଗିଲା, ତ ସେ ଆଉ ଦୁଇ ତିନି ଜଣଙ୍କୁ ଆଣିକି ବସେଇଲା କି ମେହା ଗୀତ ଗାଉଛି ଭଲ ଲାଗୁଛି ଶୁଣିବା। ତ ସେମିତି ହେଇକି ଧୀରେ ଧୀରେ ଗୋଟେ ଟାଇମ୍ ଏମିତି ଆସିଲା କି ହୋଲ ପୁରା ତିନି ଚାରି ଫ୍ଲୋର ର ଛୁଆମାନେ ଆସିକି ଜଷ୍ଟ ମୋ ଗୀତଟା ଶୁଣିବା ପାଇଁ ୱେଟ କରୁଥିଲେ, ତ ସେଇଠୁ ମୋଟିଭେଟ ମାନେ ହେଲି କି ଶୁଣୁଛନ୍ତି ଯୋଉମାନେ ସେମାନଙ୍କୁ ଭଲ ଲାଗୁଛି ମୋ ଭଏସ। ତା ପୂର୍ବରୁ ମୁଁ ଜାଣିନଥିଲି କି ମୋ ଭଏସଟା କେମିତି ଲାଗୁଛି ବୋଲି, ତ ସେଇଠୁ ଟିକେ ଟିକେ ଷ୍ଟେଜ ମାନେ ଯୋଉ ଏକା ଗାଉଥିଲି ଆଗରେ ପୁରା ଗଳା ଥରୁଥିଲା, କିନ୍ତୁ ଯେତେବେଳେ ଏତେ ସାରା ଛୁଆଙ୍କ ସାମ୍ନାରେ ମୁଁ ଗାଇବାଟା ଷ୍ଟାର୍ଟ କଲି, ତ ଧୀରେ ଧୀରେ କନଫିଡେନ୍ସ ଆସିଲା କି ହଁ ଠିକ ଅଛି ମୋ ଭଏସଟା ଭଲ ଲାଗୁଛି ଶୁଣୁଛନ୍ତି ଯୋଉମାନେ, ତ ସେଇଠୁ ହିଁ ଷ୍ଟାର୍ଟ ହେଲା।
2: ତାହେଲେ ମ୍ୟାଡାମ, ଆପଣଙ୍କର ପରିବାର ଆପଣଙ୍କ ସଙ୍ଗୀତ ପ୍ରତି ଆଗ୍ରହକୁ କେତେ ସମର୍ଥନା କରୁଛନ୍ତି? ଆପଣଙ୍କର ଏହି ଯାତ୍ରାରେ ସବୁଠୁ ଅଧିକ ପ୍ରେରଣା ଆପଣଙ୍କୁ କିଏ ଦେଇଛନ୍ତି?
3: ପରିବାରରେ ମୋର ବାପା ମା ଦି ଜଣ, ଯେମିତି କହିଲି ମାଙ୍କ ଠାରୁ ପ୍ରେରଣା ମିଳିଛି, ତ ସେମିତି ଯଦି ମୁଁ କିଛି ଗୋଟେ ଜାଗାରେ ମୁଁ ଏଇ ଜିନିଷଟା କରିପାରୁନି ଯଦି ନେଇକି ଯାଏ କମ୍ପ୍ଲେନ, ତ ସେ ମତେ ବତେଇ ଦିଅନ୍ତି କି ଏମିତି କରିବୁ ତାହେଲେ ହେଇଯିବ। ଆଉ ବହୁତ ସପୋର୍ଟ ଏଥିପାଇଁ କାରଣ ମୁଁ ଯେମିତି ଏବେ ଗୋଟେ ଜାଗାରେ ରହିଛି, ସକାଳୁ ପୁରା ସନ୍ଧ୍ୟା ଯାକ ପୁରା ସୋର ସରାବା ଚାଲୁଥାଏ, ତ ମୁଁ ଯାହା କିଛି ରେକର୍ଡିଂ କରିବି, ଗୀତ ଶିଖିବି ମୁଁ ରାତି 12ଟା ପରେ କରେ। ଆଜି ପର୍ଯ୍ୟନ୍ତ ମୋ ପରିବାର ଲୋକ କେବେ କମ୍ପ୍ଲେନ୍ କରୁନାହାନ୍ତି କି ରାତି 12ଟା ପରେ କାହିଁକି ଗୀତ ଗାଉଛୁ ଥିଲେ, ସେ ସବୁବେଳେ ମତେ ସପୋର୍ଟ କରୁଛନ୍ତି, ଆଜି ପର୍ଯ୍ୟନ୍ତ ବି ସପୋର୍ଟ କରି ଆସୁଛନ୍ତି। ଆଉ ମୋର ଯେତିକି ପ୍ରୋଗ୍ରାମ ବି ହୁଏ କି ମୁଁ ଗୀତ କୋଉଠି ଗାଉଛି ଯଦି ଜାଣିବେ ତାହେଲେ ଆସନ୍ତି, ଯେତିକି ପସିବଲ ମୋ ମା ବାପା ଆସନ୍ତି, ତ ସେମାନେ ବହୁତ ସମର୍ଥନ କରନ୍ତି ମତେ ପରିବାର ଲୋକ।
2: ତାହେଲେ ମ୍ୟାଡାମ, ଆମେ ଚାହିଁବୁ କି ଆପଣ ତ ଏତେ ସୁନ୍ଦର ଗୀତ ଗାଉଛନ୍ତି, ତ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ବି ଆପଣଙ୍କର ଏକ ମନ ପସନ୍ଦ ଗୀତ ଶୁଣେଇଦେବେ।
3: ଠିକ ଅଛି, ତ ମୁଁ ଷ୍ଟେଜ୍ ପରଫର୍ମାନ୍ସ ଷ୍ଟାର୍ଟ କରିଥିଲି ଜଗନ୍ନାଥଙ୍କ ଭଜନରୁ, ଆଉ ଆଜି ପର୍ଯ୍ୟନ୍ତ ବି ଭଜନରେ ସେଇଟା ମୁଁ ଗାଏ, ତ ସେଇଟା ମୁଁ ଗାଇକି ଶୁଣେଇବି।
4: ଜଗତର ନାଥ

0: ଧନ୍ୟବାଦ।
1: ବହୁତ ସୁନ୍ଦର ଗାଇଲେ ମ୍ୟାଡମ, ଏକଦମ ମନ୍ତ୍ର ମୁଗ୍ଧ କରିଦେଲା ଆପଣଙ୍କ ଗୀତ।
0: ଧନ୍ୟବାଦ।
1: ତାହେଲେ ମ୍ୟାଡମ, ଜଣେ ଗାୟିକା ଭାବରେ ନିଜକୁ ଗଢିବା ପାଇଁ ଆପଣ କେଉଁ କେଉଁ କଠିନ ପରିସ୍ଥିତିର ସାମ୍ନା କରି ସେହି ସମୟରେ ନିଜକୁ କେମିତି ଉତ୍ସାହିତ ରଖିଛନ୍ତି ଆପଣ?
0: ଯେମିତିକି ମୁଁ କହିଲି, ମୁଁ ଛୋଟବେଳୁ ଗାଉଥିଲି କିନ୍ତୁ କେବେ ମୁଁ ଗୀତଟା ଶିଖି ନଥିଲି। ତ ମୁଁ ଯେତେବେଳେ ଧୀରେ ଧୀରେ ମାନେ କିଛି ଜଣଙ୍କ ସାମ୍ନାରେ ଗାଇବା ପାଇଁ ଗଲି, ତ ମତେ ଲାଗିଲା କି ମତେ ବି କିଛି ମାନେ ସୁର ନଲେଜ ଦରକାର। ତ ମତେ ସେଇଟା ଖୋଜିବା ପାଇଁ ବହୁତ ଟାଇମ ଲାଗିଯାଇଥିଲା ଯେ ମୁଁ ଶିଖିବି କୋଉଠି। ମୁଁ ଯେହେତୁ ନୂଆ ନୂଆ ଆସିଥିଲି କୋରାପୁଟରେ, ତ କୋରାପୁଟରେ ବି ମୁଁ କାହାକୁ ଜାଣିନଥିଲି ଯିଏ ମତେ ଶିଖେଇ ପାରିବେ। ତ ସେଇ ଜିନିଷଟା ମତେ ଟିକେ କଷ୍ଟ ଲାଗିଥିଲା ଖୋଜିବା ପାଇଁ, କିନ୍ତୁ ଭଗବାନଙ୍କ ଦୟାରୁ ମତେ ସେ ହିସାବରେ କିଛି ଗୁରୁ ମତେ ମିଳିଲେ, ଯୋଉମାନେ ମତେ କେମିତି ସୁର ଲଗେଇବ, କେମିତି ପ୍ରାକ୍ଟିସ କରିବ ସେଗୁଡାକ ଶିଖଉଛନ୍ତି ଏବେ। ମୁଁ ଶିଖୁଛି ମଧ୍ୟ, ଆଉ ଆଗକୁ ମଧ୍ୟ ଶିଖିବାକୁ ଚାହିଁବି କେମିତି କଣ ହବ। ସେଇ ଜିନିଷ ମତେ ଟିକେ କଷ୍ଟ ଲାଗୁଥାଏ। ଆଉ ଗୋଟେ ଜିନିଷ ରହିଲା କି ଭଏସର ଯୋଉ ରେଞ୍ଜ ଥାଏ, ତ ସେ ରେଞ୍ଜଟା ମୋର ଟିକେ ମତେ ଲାଗେ କି ମୋର ଟିକେ କମ ଅଛି, ତ ସେଇ ରେଞ୍ଜଟାକୁ କେମିତି ବଢେଇବି ସେଇ ଜିନିଷ ଉପରେ ଟିକେ ମତେ କାମ କରିବା ପାଇଁ ଟିକେ କଷ୍ଟ ଲାଗେ। କି ଯେହେତୁ ମୁଁ ଭାବେ କି ଛୋଟବେଳୁ କାଳେ ଶିଖିଥିଲେ ମୁଁ ବୋଧେ ଏ ଟାଇମରେ ଆଉ କିଛି ଅଧିକ କରିପାରିଥାନ୍ତି, କିନ୍ତୁ ଏବେଠୁ ବି ଶିଖୁଛି ବହୁତ ଟାଇମ ହେଲାଣି। ତ ସେଇ ଜିନିଷ ହିଁ ଟିକେ ମତେ ଗୁରୁ ଖୋଜିବା ପାଇଁ ଟିକେ ମତେ କଷ୍ଟ ଲାଗିଥିଲା। ଆଉ ଷ୍ଟେଜ୍ ମିଳିବା ଟିକେ କଷ୍ଟ ହେଇଥିଲା, ଯେହେତୁ ଲୋକମାନେ ଜାଣିନଥିଲେ। ମୁଁ ଯାଇକି ଷ୍ଟେଜ୍ରେ ପଛରେ ଯାଇକି ମୁଁ କୁହେ କି ମୁଁ ଟିକେ ଗୀତ ଗାଇବାକୁ ଚାହୁଁଛି, ଟିକେ ମତେ ଚାନ୍ସ ମିଳିବ କି, ସେମିତି ଜାଗାରେ ମତେ ମନା ବି କରିଛନ୍ତି ଲୋକେ। ଆଉ ତାପରେ ପରେ ସେମାନେ ମତେ ଇନଭାଇଟ୍ ବି କରିଛନ୍ତି, ଯେତେବେଳେ ମୁଁ ଗାଇବାଟା ସେମାନେ ଗାଇବା ମୋର ଶୁଣିଲେ ସେମାନେ ମତେ ଇନଭାଇଟ୍ କରିଛନ୍ତି, କିନ୍ତୁ ଯୋଉ ପ୍ରଥମ ଥର ଯୋଉ ପରିଚୟ ମିଳିବା ସେଇଟା ଟିକେ ମୋ ପାଇଁ କଷ୍ଟ ହେଇଥିଲା।
1: ସବୁ କଳାକାରଙ୍କ ପଛେ ନା କିଛି ଗୋଟେ ସଂଘର୍ଷର କାହାଣୀ ଥାଏ, ଆଉ ଆଜି ତ ମତେ ଲାଗୁଛି ଯୋଉ ବି ଷ୍ଟେଜରେ ଦେଖିବା ଆମେ ଆପଣଙ୍କ ନାଁ ନିଶ୍ଚିତ ଭାବେ ଥାଏ। ତାହେଲେ ମ୍ୟାଡମ, ଆପଣଙ୍କ ମତରେ ଜଣେ ଭଲ ଗାୟିକା ହେବାକୁ କେବଳ ସୁନ୍ଦର ସ୍ୱର ଦରକାର ନା ଆମେ ନିୟମିତ ରିୟାଜ, ଧୈର୍ଯ୍ୟ ଆଉ ସାଧନା ମଧ୍ୟ ସେତିକି ହିଁ ଜରୁରୀ?
0: କେବଳ ଯେ ସୁର ଥିବ ମାନେ ସେତିକି ଯଥେଷ୍ଟ ନୁହଁ ମୋ ମତରେ। ଯୋଉଟା ଆମେ ମାନେ କଣ୍ଟିନ୍ୟୁସ ଆମେ ରିୟାଜ କରିବା, ସେଥିରେ ଆମ ଧୀରେ ଧୀରେ ଭଏସ ଟା ଇମ୍ପ୍ରୁଭ ହବ। ଆଉ ସେଇ ଜିନିଷଟା ମୁଁ ଯେବେ ଶିଖିବା ପାଇଁ ପାଇଲି ସେତେବେଳେ ହିଁ ଜାଣିପାରିଲି କି କଣ ଡିଫରେନ୍ସ ଆସୁଛି ଯେତେବେଳେ ଆମେ ରାଣ୍ଡମଲି ଯାଇକି ଗାଇ ଦଉଛେ, କି ଜଣେ ରିୟାଜ କରୁଛି ପ୍ରତିଦିନ ସେ ରିୟାଜ କରୁଛି, ତା ଭଏସ ର କଣ ମାନେ କ୍ୱାଲିଟି ରହିଛି। ଆଉ ସେଇଟା ବହୁତ ଜରୁରୀ, ଆଉ ଡିସିପ୍ଲିନ ରେ ରହିବା ବି ବହୁତ ଜରୁରୀ ମୋ ହିସାବରେ। ନିଜକୁ କେମିତି ଭାବରେ ଆମେ ଉପସ୍ଥାପନ କରୁଛେ ଗୋଟେ ସ୍ଟେଜରେ, ଆମେ ଯେହେତୁ ଗୀତ ଗାଉଛେ ତ ସ୍ୱରରେ ମା ସରସ୍ୱତୀଙ୍କ ବାସ ଅଛି, ତ ତାଙ୍କୁ ଆମେ ରେସ୍ପେକ୍ଟ ଦେଇକି ଆମେ କେମିତି ପରଫର୍ମ କରିବା, ତ ସେତିକି ଟାଇମ ବି ଆମକୁ ଦେବାକୁ ପଡିବ ଗୋଟେ ଭଲ ଗାୟିକା ହେବା ପାଇଁ ହେଲେ।
1: ତାହେଲେ ମ୍ୟାଡମ, ଆଜିର ସମୟରେ ନୂଆ ସିଙ୍ଗର ମାନଙ୍କୁ ଅନେକ କମ୍ପିଟିସନ ର ସାମ୍ନା କରିବାକୁ ପଡୁଛି, ଏହି କମ୍ପିଟିସନ ଭିତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା କେତେ ଚ୍ୟାଲେଞ୍ଜିଂ ବୋଲି ଆପଣ ଭାବୁଛନ୍ତି?
0: ଚ୍ୟାଲେଞ୍ଜ ତ ବହୁତ ଅଛି, କାହିଁକି ମାନେ ସୋସିଆଲ ମିଡିଆର ଟାଇମ ହେଇଗଲା, ତ ସମସ୍ତେ ବହୁତ ମାନେ ନିଜ ନିଜର ସବୁ ବହୁତ ଟାଇପ୍ ର ଭିଡିଓ କରିକି ଛାଡୁଛନ୍ତି, ତ ଚ୍ୟାଲେଞ୍ଜ ତ ବହୁତ ରହିଲା। କିନ୍ତୁ ମୋ ହିସାବରେ ମାନେ ଯୋଉ ଜିନିଷ ଗୁଡାକ କପି ନ ହେଇକି ୟୁନିକ୍ ରେ ଆସୁଛି, ଯେମିତିକି କିଛି ୟୁନିକ୍ ଭଏସ୍ ଟେକ୍ସଚର ହେଲା, କିଛି ୟୁନିକ୍ ଜିନିଷ ହଉଛି, ସେଗୁଡାକ ଏଷ୍ଟାବ୍ଲିଶ ହେବା ପାଇଁ ମାନେ ଏତେ ଟାଇମ ଲାଗୁନି। କିନ୍ତୁ ସେଇ ଯୋଉ ରିଚ୍ କରିବାଟା ମାନେ ଗୋଟେ ମିଡିୟମ ରେଞ୍ଜରେ ଆମେ ରହିଯାଉଛେ, ତ ସେଇ ରିଚ୍ ଉପରକୁ କରିବାଟା ସେଇଟା ହିଁ ଟିକେ ଚ୍ୟାଲେଞ୍ଜିଂ ରହୁଛି ଆଜିକା ଟାଇମ୍ରେ, କାହିଁକି ମାନେ ସମସ୍ତଙ୍କ ପାଖରେ ଫୋନ୍ ଅଛି, ସମସ୍ତେ ନିଜକୁ ଶୋ କରୁଛନ୍ତି, ତ ବହୁତ ସାରା ଅପସନ୍ ହେଇଗଲାଣି, ବହୁତ ସାରା ହେଇଗଲାଣି, ତ ସେଇଟା କଷ୍ଟ ଟିକେ ଅଛି, ଲୋକମାନେ ଜାଣିବାକୁ ପାଇଁ ବି ଟିକେ ଟାଇମ ଲାଗୁଛି।
1: ତାହେଲେ ମ୍ୟାଡମ, ଜଣେ କଳାକାରଙ୍କ ଜୀବନରେ ପ୍ରାକ୍ଟିସ, ରେକର୍ଡିଂ, ଷ୍ଟେଜ୍ ଶୋ ଆଉ ନିଜର ପର୍ସନାଲ ଲାଇଫ ମଧ୍ୟରେ ବାଲାନ୍ସ କରିବା କେତେ କଷ୍ଟ? ଯେମିତି ଆପଣ ଗୋଟେ ଷ୍ଟୁଡେଣ୍ଟ ମଧ୍ୟ, ଆପଣ ଗୋଟେ କଳାକାର ମଧ୍ୟ ଏବଂ ଷ୍ଟେଜ୍ ଶୋ ମଧ୍ୟ କରୁଛନ୍ତି, ତ ଆପଣ ନିଜର ସମୟକୁ କେମିତି ମ୍ୟାନେଜ କରନ୍ତି?
0: ସମୟ ଏଇଟା ମ୍ୟାନେଜ କରିବା ବି କହିବା ପାଇଁ ଗଲେ ଟିକେ କଷ୍ଟ, ଯୋଉ ସମସ୍ତେ ଟିକେ ମାନେ ସର

0: ଜୀବନ ଯାପନ କରିବା ପାଇଁ ଚାହିଁବେ ସେମାନେ ହୁଏତ ଏଗୁଡା କରିପାରିବେନି, କାରଣ ଆପଣଙ୍କୁ ଯଦି କିଛି ସୁଜ୍ ଅଛି, ଆପଣଙ୍କ ରେକର୍ଡିଂ ଅଛି, ତାହେଲେ ଆପଣଙ୍କୁ ସମୟକୁ ଧରିକି ଚାଲିବାକୁ ପଡିବ, ଆପଣଙ୍କୁ ଟ୍ରାଭେଲ କରିବାକୁ ପଡିବ, ନିଜର ଭଏସକୁ ମେଣ୍ଟେନ ରଖିକି, ପୁଣି ଖାଇବାରେ କିଛି ଜଣଙ୍କର ବି ରେଷ୍ଟ୍ରିକ୍ସନ ଥାଏ କି ଏଇଟା ଖାଇବନି ସେଇଟା ଖାଇବନି, ପୁଣି ଏକ୍ଜାମ ଥିବ, ସୋଜ୍ ଥିବ, ରେକର୍ଡିଂ ଥିବ, ଆପଣ ଯେହେତୁ ଗୋଟେ କଳାକାର ସେଗୁଡାକୁ କିଛି ସ୍କିପ୍ କରିପାରିବେନି, ଆପଣ ଏଜୁକେସନକୁ ବି ସ୍କିପ୍ କରିପାରିବେନି, ଆପଣ ଆପଣଙ୍କ କଳାକୁ ବି ସ୍କିପ୍ କରିପାରିବେନି, ତ ସେଇ ହିସାବରେ ସବୁକୁ ପଛେ ଗୋଟେ ରାତି ନ ଶୋଇଲେ ଚଳିବ, କିନ୍ତୁ ସେ ସବୁ ଗୁଡାକୁ ଆଟେଣ୍ଡ କରିବାକୁ ପଡିବ, ତ ସେଇଟା ମେଣ୍ଟେନ କରିବାଟା ଟିକେ କଷ୍ଟ, କିନ୍ତୁ ହେଇଯାଏ, ଯଦି ଜଣେ ଚାହିଁବ ତାହେଲେ ସେଟା ନିଶ୍ଚିତ ହେଇଯିବ।
1: ଠିକ ସାଧନା କଲେ ସବୁ କିଛି ମିଳିଯାଏ, କଳାକାରଙ୍କ ଜୀବନ ମଧ୍ୟ ଗୋଟେ ସାଧନାରେ ହିଁ ପରିପୂର୍ଣ୍ଣ। ତାହେଲେ ମ୍ୟାଡମ ଆପଣଙ୍କ ମ୍ୟୁଜିକାଲ ଜର୍ନିରେ ଏମିତି କୌଣସି ସିଙ୍ଗର ଅଛନ୍ତି କି ଯାହାଙ୍କ ସିଙ୍ଗିଂ ଷ୍ଟାଇଲ ବା ପର୍ସନାଲିଟି ଆପଣଙ୍କୁ ବହୁତ ଇନ୍ସପାୟାର କରେ? ଯଦି ସୁଯୋଗ ମିଳେ ତ ଆପଣ କାହା ସହିତ ଗାଇବାକୁ ମଧ୍ୟ ଚାହିଁବେ?
0: ହଁ, ମତେ ମାନେ କହିବା ପାଇଁ ବୋଲେ ମତେ ସୁନିଧି ଚୌହାନ ଯୋଉ ଅଛନ୍ତି ସିଙ୍ଗର, ଆମର ବଲିଉଡ ସିଙ୍ଗର, ଆଉ ସେ ମତେ ବହୁତ ଭଲ ଲାଗନ୍ତି, ତାଙ୍କ ପର୍ସନାଲିଟି ମତେ ବହୁତ ଭଲ ଲାଗେ, ଆଉ ମତେ ଲାଗେ କି ମୋ ଭଏସରେ ତାଙ୍କ ସଙ୍ଗ ଗୁଡାକ ମତେ ମାନେ ବହୁତ ଭଲ ଲାଗେ ଗାଇବା ପାଇଁ।
1: ଆଜ୍ଞା,
0: ହଁ, ତ ସୁନିଧି ଚୌହାନ ମତେ ବହୁତ ଭଲ ଲାଗନ୍ତି, ଆଉ ମୁଁ ବେଶୀରେ କେକେ ସାର୍ଙ୍କ ସଙ୍ଗ ମୁଁ ଗାଏ, ମୁଁ ସେଇଗୁଡା ଗାଇକି ହିଁ ମାନେ ସାଙ୍ଗମାନଙ୍କ ଭିତରେ ଫେମସ ହେଇଥିଲି କି ହଁ ସେଇ ସଙ୍ଗଟା ସେ ଗାଇବ, ତ ଦି ଜଣ ମୋର ଫେଭରେଟ।
1: ତାହେଲେ ମ୍ୟାଡମ ଏହି ସାକ୍ଷାତକାରଟା ଶେଷ ହବ ପୂର୍ବରୁ ମୁଁ ଚାହିଁବି କି ଆଉ ଗୋଟେ ଥର କିଛି ଗୋଟେ ଭଲ ଗୀତ ଆପଣଙ୍କ ସୁନ୍ଦର କଣ୍ଠରୁ ଆପଣ ଆମ ସମସ୍ତ ଶ୍ରୋତା ବନ୍ଧୁଙ୍କୁ ଶୁଣେଇ ଦେବେ?
0: ଆଜ୍ଞା ଆଜ୍ଞା, କେକେ ସାର୍ଙ୍କର ଗୋଟେ ସଙ୍ଗ ଥାଏ
1: ନିଶ୍ଚୟ।
0: ଲଭ।

0: 1931 ମସିହା ଅକ୍ଟୋବର ମାସ 15 ତାରିଖ ତାମିଲନାଡ଼ୁର ରାମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରା ନାମ ଅବଦୁଲ ଫକୀର ଜୈନୁଲାବ୍ଦିନ ଅବଦୁଲ କଲାମ। ସେ ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଏରୋନଟିକାଲ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିଥିଲେ। ଭାରତର ମହାକାଶ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ତାଙ୍କର ଅବଦାନ ପାଇଁ ସେ ମିସାଇଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ ଭାବେ ପରିଚିତ। 2002 ମସିହାରେ ସେ ଭାରତର ରାଷ୍ଟ୍ରପତି ହୋଇଥିଲେ ଏବଂ 2015 ମସିହା ଜୁଲାଇ ମାସ 27 ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ଡକ୍ଟର କଲାମ ଜଣେ ସରଳ, ନିଷ୍ଠାବାନ ଓ ପ୍ରେରଣାଦାୟକ ବ୍ୟକ୍ତିତ୍ୱ ଥିଲେ। ସେ ସବୁବେଳେ ଯୁବପିଢ଼ିଙ୍କୁ ବଡ଼ ସ୍ୱପ୍ନ ଦେଖିବା, ଜ୍ଞାନ ଅର୍ଜନ କରିବା ଏବଂ ନିଜ ଲକ୍ଷ୍ୟ ପୂରଣ ପାଇଁ କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଉଥିଲେ। ତାଙ୍କର ପ୍ରସିଦ୍ଧ ପୁସ୍ତକ ୱିଙ୍ଗସ୍ ଅଫ୍ ଫାୟାର ଅନେକ ଯୁବକ ଯୁବତୀଙ୍କୁ ଜୀବନରେ ଆଗକୁ ବଢ଼ିବାର ପ୍ରେରଣା ଦେଇଛି। ସେ ବିଶ୍ୱାସ କରୁଥିଲେ ଯେ ଆଜିର ଶିଶୁ ଓ ଯୁବପିଢ଼ି ହେଉଛନ୍ତି ଆସନ୍ତାକାଲିର ଭାରତର ଭବିଷ୍ୟତ। ତାଙ୍କର ଜୀବନ ଆମକୁ ଶିଖାଏ ଯେ ସଂଘର୍ଷ, ଶିକ୍ଷା, ଆତ୍ମବିଶ୍ୱାସ ଓ ନିଷ୍ଠା ଦ୍ୱାରା ଜୀବନରେ ସଫଳତା ହାସଲ କରାଯାଇପାରେ। ତାଙ୍କର ମହାନ ଚିନ୍ତାଧାରା ଓ ଦେଶ ପ୍ରତି ସମର୍ପଣ ଭାବ ସର୍ବଦା ଆମକୁ ପ୍ରେରଣା ଦେଉଥିବ।
1: ଜ୍ଞାନୀ ଜେଲ୍ ସିଂ ଭାରତର ସପ୍ତମ ରାଷ୍ଟ୍ରପତି ଥିଲେ। ସେ 1916 ମସିହା ମେ ମାସ 5 ତାରିଖରେ ପଞ୍ଜାବର ଫିରୋଦକୋଟ ଜିଲ୍ଲାର ସନ୍ଦୱା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିଲାଦିନର ନାମ ଥିଲା ଜର୍ନେଲ ସିଂ। ଧାର୍ମିକ ଜ୍ଞାନ ଓ ଶିଖ ଧର୍ମଗ୍ରନ୍ଥ ପ୍ରତି ତାଙ୍କର ଗଭୀର ଅଧ୍ୟୟନ ଯୋଗୁଁ ସେ ଜ୍ଞାନୀ ଉପାଧି ଲାଭ କରିଥିଲେ। ସେ ଭାରତୀୟ ରାଜନୀତିରେ ଦୀର୍ଘଦିନ ଧରି ସକ୍ରିୟ ଥିଲେ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଓ ଭାରତର କେନ୍ଦ୍ର ଗୃହମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। 1982 ମସିହା ଜୁଲାଇ ମାସ 25 ତାରିଖରେ ସେ ଭାରତର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କର ରାଷ୍ଟ୍ରପତି କାର୍ଯ୍ୟକାଳ 1987 ମସିହା ଜୁଲାଇ ମାସ 5 ତାରିଖରେ ଶେଷ ହୋଇଥିଲା। ଜ୍ଞାନୀ ଜେଲ୍ ସିଂ ଜଣେ ସଂଘର୍ଷଶୀଳ, ନିଷ୍ଠାବାନ ଓ ଦେଶପ୍ରେମୀ ନେତା ଥିଲେ। ସେ ସ୍ୱାଧୀନତା ଆନ୍ଦୋଳନ ସମୟରେ ବ୍ରିଟିଶ ଶାସନ ବିରୋଧରେ ସକ୍ରିୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ଏଥିପାଇଁ ଅନେକ କଷ୍ଟ ସହିଥିଲେ। ରାଷ୍ଟ୍ରପତି ଭାବରେ ସେ ଭାରତର ସମ୍ବିଧାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁଯାୟୀ ନିଜର ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର ଜୀବନ ଆମକୁ ସାହସ, ଧୈର୍ଯ୍ୟ, ସେବା ଓ ଦେଶ ପ୍ରତି ସମର୍ପଣର ଶିକ୍ଷା ଦେଇଥାଏ। 1984 ମସିହା ଡିସେମ୍ବର ମାସ 25 ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହେବା ପରେ ତାଙ୍କର ଦେହାନ୍ତ ହୋଇଥିଲା। ଭାରତର ଇତିହାସରେ ତାଙ୍କର ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ।
0: ଡକ୍ଟର ପ୍ରତିଭା ଦେବୀ ସିଂ ପଟେଲ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ। ସେ 1934 ମସିହା ଡିସେମ୍ବର ମାସ 19 ତାରିଖରେ ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାର ନାଦଗାଓଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ରାଜନୀତି, ବିଜ୍ଞାନ ଓ ଆଇନ ଶିକ୍ଷା ଗ୍ରହଣ କରିଥିଲେ। ନିଜର ରାଜନୈତିକ ଜୀବନରେ ସେ ମହାରାଷ୍ଟ୍ର ବିଧାନସଭାର ସଦସ୍ୟ, ରାଜ୍ୟସଭାର ସଦସ୍ୟ ଏବଂ ରାଜସ୍ଥାନର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। 2007 ମସିହା ଜୁଲାଇ ମାସ 25 ତାରିଖରେ ସେ ଭାରତର 12ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ 2012 ମସିହା ଜୁଲାଇ ମାସ 25 ତାରିଖ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। ତାଙ୍କର ରାଷ୍ଟ୍ରପତି ହେବା ଭାରତୀୟ ମହିଳାଙ୍କ ପାଇଁ ଏକ ଐତିହାସିକ ଘଟଣା ଥିଲା। ଡକ୍ଟର ପ୍ରତିଭା ପାଟିଲ ମହିଳାଙ୍କ ସଶକ୍ତିକରଣ, ଶିକ୍ଷା ଓ ସମାଜର ଉନ୍ନତି ପ୍ରତି ଗୁରୁତ୍ୱ ଦେଇଥିଲେ। ତାଙ୍କର ଜୀବନ ଆମକୁ ଶିଖାଏ ଯେ ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ପରିଶ୍ରମ ଦ୍ୱାରା ଜଣେ ବ୍ୟକ୍ତି ଉଚ୍ଚ ପଦବୀରେ ପହଞ୍ଚିପାରେ।

0: ସେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ଇତିହାସରେ ନିଜର ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କର ସଫଳତା ଦେଶର ଅନେକ ଝିଅ ଓ ମହିଳାଙ୍କୁ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ପ୍ରେରଣା ଯୋଗାଇଥାଏ। ଭାରତୀୟ ଗଣତନ୍ତ୍ରରେ ତାଙ୍କର ଭୂମିକା ଏବଂ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ତାଙ୍କର କାର୍ଯ୍ୟକାଳ ସ୍ମରଣୀୟ ହୋଇ ରହିବ। ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ପାହାଚରେ ଚାଲନ୍ତୁ ଶୁଣିବା ଆସନ୍ତାକାଲିର ଆକର୍ଷଣ ସମ୍ପର୍କରେ।
1: ଆସନ୍ତାକାଲି ଶୁକ୍ରବାର ଅର୍ଥାତ୍ ସମ୍ପର୍କ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଆପଣମାନଙ୍କର ମନପସନ୍ଦର କାର୍ଯ୍ୟକ୍ରମ ହେଲୋ ଗୁଞ୍ଜନ, ଯେଉଁଥିରେ ଆପଣମାନେ ଆପଣଙ୍କର ଅନୁରୋଧ କ୍ରମେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ। ହେଲୋ ଗୁଞ୍ଜନରେ କଲ୍ କରିବା ପାଇଁ ନମ୍ବରଟିକୁ ଟିପି ରଖନ୍ତୁ 06854230690।

0: ତେବେ ଶ୍ରୋତା ବନ୍ଧୁ, ସମୟ ତ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ସାରିବା ପାଇଁ। କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ କହି ରଖୁଛି, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ଏ ସମ୍ପର୍କରେ ଆପଣମାନେ ଆପଣଙ୍କର ମୂଲ୍ୟବାନ ମତାମତ ଆମ ନିକଟକୁ ଏସ୍ଏମ୍ଏସ୍, ଭଏସ୍ ଏସ୍ଏମ୍ଏସ୍ ଏବଂ ଇମେଲ୍ ଜରିଆରେ ଜଣାଇପାରିବେ। ଏସ୍ଏମ୍ଏସ୍ ଏବଂ ଭଏସ୍ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟିକୁ ଟିପି ରଖନ୍ତୁ 8252203280 ଏବଂ ମେଲ୍ ଆଇଡି ହେଉଛି airjaipur@gmail.com। ଶ୍ରୋତା ବନ୍ଧୁ, ଆପଣଙ୍କର ସୁଚିନ୍ତିତ ମୂଲ୍ୟବାନ ମତାମତ ଅପେକ୍ଷାରେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲୁ ମୁଁ ଶୁଭ୍ରାଂଶୁ,
1: ଆଉ ମୁଁ ସୋନାଲି।
0: ରହିଲୁ ସାଥୀ,
2: ନମସ୍କାର।

ଶୁଣିଲେ ଯୁବ ଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ, ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନା କରିଥିଲେ ଶୁଭ୍ରାଂଶୁ ପଣ୍ଡା ଏବଂ ସୋନାଲି ପଣ୍ଡା। ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର, ଉପସ୍ଥାପନା କରିଛନ୍ତି ସନ୍ତୋଷୀ ଆଚାରୀ ଏବଂ ଲାଲମୋହନ ମିଶ୍ରା।

0: ଜାନନି ବିହାରି ପାନି କାଇମନ ତୋର ଖୋଲା ବୁଢା ବୁଢ଼ୀ ଡରା ଡରେ ସବୁ ମାରି
1: ଦେଲା ମାମା ଖାଇଲା ହୋ ଆଜି ଦଶରା ପାଗ କି
0: ନାଇଁ ତୁଇ ବୋଲେ ଇତି ବୈଠକ ଭିତରେ ଯେତେ ଲୋକ ଆଇବାଇ ସବୁ ଲୋକ ଏନ୍ତାର ଖାଇସେ ଏଇ କରି ଆଇବାକେ ପଡ଼ସି
1: ଖାଇକି ନି ହଁ
0: ସବୁ ଘର ଘର ଭିତରେ ଚାଲିଲା
1: ତାକା ଖୋଇଲୁନି ଯେ ମାତ୍ର ଦେଖ ଏଇଟା ଏମିତି ସମାନ ଠାମା କରି ତୁ ଆଇଲୁ ଆଛୁ ଯେ ବୈଠକ ଲଗେ ନିମାନ କି ଏଟା
0: ନାଇଁ ମାଇଜି ମନ ମୁଣ୍ଡୁ ଫ୍ରେଚେ ଗବା ଅଛ ସେ ମାଇଜି ମନ ଖାଇ ଖାଇ ସେ ଡରେଇ ବାଖେ ଏଟା ମନ ଦରବାର ଅଛି
1: ନହେଲେ
0: ନହେଲେ ନୁହେଁ ଏଟା ନୁହେଁ
1: ତୁଇ ଆରି ଫାଙ୍କବା ଖାତା ମନ ନଖ ତଖେ ପିଇବାକେ ସାରଦା ବୋଲି କରୁ ତୁଇ ମାଇଜି ଟକି ମନ ଉପରେ ଲାଦିଲେ ହେଇଛି କି ଖାତା ଏ ମାମା ଶୁନ ଖାଇ
0: ନାଇଁ ମୁଇଁ ଆରେ କାର କଥା ଶୁନବି ନାଇଁ
1: ଜୀବିତ ପାନି ଗୁଡେ କାନବି ତ ଆରି ମୁଇଁ ଏକା ପଖାଇବି ପାନି
0: ଏଟା ମୁଇଁ ମଦ ଖାଇ କରି ବୈଠକ ଭିତରେ ଆଇଲି ବୋଲି କରି ଭାବ ନାଇଁ
1: ଓହ ତୁଇ କରିଦେଲୁନି କି
0: ଦରମା କରିଲିନି ବୋଲେ ଏଟା ଆମର ଗାଁ ଗହଲି ଭିତରେ ସବୁ ମାଇଜି ଟକି ମନ କେନ୍ତା ହରବର ହେଲାଇନି ସେଟା ଜନାଇବାକେ ମୁଇଁ ଟ୍ରୋଲ କରତେ
1: ମାପୁରୁ ତଖେ କୋଟି କୋଟି ଜୁଆର ହୋ ମୁଇଁ ଖାଇଟା ବାବଲି ବୋଲେ ଇଏ
0: ଦେଲା ଅଛି ବୋଲେ
1: ମୁଇଁ ମୁଇଁ ସେମିତି ଏକା ବାବଲି ନିଅ କାଇ ଡ୍ରାମା କରିଦେଲୁସିନି ମାମା ତକେ ଜୁଆର ହୋ
0: ନାଇଁ ମକେ ଜୁଆର ନ କର ଆମର ଯେନ୍ ଗାଁ ଗହଲି ଭିତରେ ମାଇଜି ଟକି ମନ ଆଚ ଏନ୍ତାର ମାତଲି ଅଣରା ମନ ସାଙ୍ଗେ କେନ୍ତାର ଗୋରି କରି କରି ଆଜି ଯାକ କେନ୍ତାର ଛଟପଟ ହେଲାଇନି
1: ଓଇ ସପ୍ତାହ
0: ସେଟା ତୁଇ ଏକା ଦେଖଲୁ
1: ମୁଇଁ ତ ଦେଖଲିନି ଆରି
0: ଡାବୁ ସଙ୍ଗାଇଲା ଅଛି ବୋଲେ ସେ ଡାବୁକେ ବେଟି କରି ନେଇଛି ଡାବୁ ନ ଦେଲେ ମାରସି ଡାବୁ ଦେଲେ ଖାଇ କରି ମାରସି ଦୁଇ ବାର ଯାକ ହେଲାନି କି
1: ମାମା ଏଟାକେ କେମିତି କରି ବନ୍ଦ କରି ମଦ ପିଇବାଟା କଥ
0: ମଦ ପିଇବାଟା ନାଇଁ ଏଟା କାଇସେ ଆମର ଗ୍ରୁପ ଦଲ ମନ ଅଛ ପୋଲିସ ବାବୁ ମନ ଅଛ ଆରି ସେ ମୁଦାରୁ ମନ ଅଛ ଏ ସବୁ ଲୋକ ଗୋଟିକି ପରା ଆଇଗଲାଇ ଏ ମନ କିନିକ ପରା କାଇ ସେ ମୁଦା ପରା ଏବାକେ ଏ ମାଥିଲି ଅଣରା ମନ କାଇସେ ବପୁ ଜବର ଚେଗଲା ବିକବା ଲୋକ କେ ଦୋଷ ଦେବାର ନାଇଁ ଆମର ଭିତରେ ଆମର କାଇସେ ଯୋଉ ମନ ଭିତରେ ଅଛି ତାକେ ଜାଗ୍ରତ କରବାର ଅଛି ଯେ ମଦ ଖାଇଲେ ମୋର ଘର ନ ସଟେଲାନି ମୋର ପିଲା ଟକିର ଭାଗ୍ୟ ନ ସଟେଲାନି ଭବିଷ୍ୟତ ନ ସଟେଲାନି ଘର ଭିତରେ ଶାନ୍ତି ନ ରହିଲାନି ଏ କଥା ଆମେ ଆଖା ବିଚାର କରବାର
1: ମଦ ଖାଇ ଦାଦା ମନେ ଖାଲାନି କଲାନି
0: ମୋର ତାକେ ଡଗାଇଲାନି
1: କି
0: ରୋଲ କରିବି ବୋଲା ପରା ଖାଇବୁ
1: ଚେଷ୍ଟା କଲିସି ନା ନହେଲାନି
0: ନୁହେଁ ନୁହେଁ ଏଟା ଖାଇ ବୋଲି ତୁଇ ଆମର ଗାଁ ଗହଲିର ମାଇଜି ଗାଁ ଗହଲିର ମାଇଜି ମୁଁ ସକାଳ ଚାର ଘଣ୍ଟା ଉଠିଲାଇନି ପିଲା ଟକିକେ ଯତ୍ନ କରଲାଇନି ଘର ଲିପା ପୋଛା କରି କରି ରନ୍ଧା ବଢା କରଲାଇନି ତାର ପଛେ ମିଶା ଯାଇ କରି କାଇସ କୁଲି ବୁତି କରଲାଇନି ବେଡ଼ାବେଡ଼ି କାମ କରଲାଇନି ଆରି ଆସି କରି ପାଞ୍ଚ ଘଣ୍ଟା ବେଲେ ଆରି କାଇସ ଲିପା ପୋଛା କରି କରି ରନ୍ଧା ବଢା କରି କରି ଖାଇ କରି ଦେବାକେ ପିଲା ଟକିକେ ଶୁଆଇବାକେ କେତେ ରକମର ଦାଦା ଫନ୍ଦା ହେଲାଇନି
1: ମାଇଜି ଟକି ଦାଦା ତ ବେଶୀ ଆଖାରି
0: ଗ୍ରୁପ ଦଲ ଭିତରେ ଭିଡ଼ି କରି କଣ୍ଠି ଚିଠି ଉଠାଇଲାଇନି କଣ୍ଠି ବ୍ୟବହାର ବାଟ କରଲାଇନି ସେ ଭିତରେ ମିଶା ଅଛ ସବୁ ରକମ।

0: ବଢିଆ ଗୀତ ଗୋଟେ ଶୁଣାଇ ଦେଲୁ ସୁମାମା।
1: ଗୀତ କାଇ ସେ ପ୍ରଶାନ୍ତ ସାମନ୍ତ ରାୟ ଗୀତ ବାଦଲା ବୋଲେ ତ ଆରି ମଖାଏ
0: ନାଇ ମଖାଏ ଜବର ସାର ଦାଖା
1: ସେ ଡଗା ଡଗା ଫରା ଲାଗ୍ସି ତ ଆରି
0: ଲାଗ୍ସି ଡଗାଇଲିନି ମୁଇଁ ଆରି ଡଗା ଡଗା ଫରା ଲାଗ୍ସି କାଇଟା
1: ଏଦେ ମାଇଜି ମନ ରାତେ ଡାବୁରେ ଲେଫିନି ମନ ସୁମନ ତା ରାତେ ଯିବାଇ
0: କେମିତି ହଉ
1: ସେ କାଜେ ବୋଲି କରି ଗ୍ରୁପ ଦଲ ଖରଲାଇନି ମାଇଜି ମନ ବେବାର ବାଟ ଭିତରେ ବିଡ଼ଲାଇ ଯେତେବେଳେ ଦେଖବୁ ତର ସେ ମୁନ ଗୋଟେ ରହିଛି କି ନାଇଁ ମାଇଜି ମନ ଆଜିକାଲି ପରସ ବୋଲ ଭାଇ ଆଇ ପରସ ଭିତରେ ଜବର ଡାବୁ ଗା ରହିଛି ଚେନ୍ତାର କଲେ ରେସି ଗୋଟା କାଇସେ ଗୋଟେ ଆମର କାତାକେ ଲଗାଇ ଅଛି ଫୋନ ମୁଇଁ ଲଗାଇ ଦେବି ତୁ କାତା କର
0: ତୁ ଲଗା ଖାଇ ମୁଇଁ କାତା କରବି
2: ଆଲେ ବୋଇନି ତମ ନା କାଇଟା
3: ଆମର ନା ସୁଭଦ୍ରା ଭୂମିଆ
2: ତମର ଗାଁ କୁହନ୍ତି
3: ଆମର ଗାଁ ବାରଙ୍ଗୁଡା ଜିପି ରାନୀଗୁଡା ତାନା କୁନ୍ଦ୍ରା ପୋଷ୍ଟ ଅଫିସ ଭୂଷାଙ୍ଗୁଡା
2: ତମେ କାଇ ପାଇଟି କଲାସନି
3: ଆମେ କାଇ ପାଇଟି ନାଇଁ ଆମର ପାଇଟି ଏବେ ତ ଆମେ ଗ୍ରୁପ ଦଶଟା ମା ଗ୍ରୁପ ହେଲୁଛୁ
2: ଗ୍ରୁପ ବୋଲେ କାଇ ଗ୍ରୁପ
3: ଏସଏଚଜି ଗ୍ରୁପ
2: ଏସଏଚଜି ଗ୍ରୁପ ବୋଲେ ତମ ଗ୍ରୁପ ଲଗେ କେତେଟା ମାଇ ବିଡ଼ିଲାଇନି
3: ଆମର ଗ୍ରୁପ ଲାଗେ ଦଶଟା ମାଇ ଯାଇଛୁ
2: ତମର ଗ୍ରୁପ ଲଗେ କାଇ କାମ କରବା କାଜେ ନିଷ୍ପତ୍ତି ନେଲା ସାର୍
3: ଆମର ଗ୍ରୁପ ଲାଗେ ଆମେ ଦଶଟା ବୈଠକ ବସିକି ଆମେ କଣଟା କରଲେ ଆମେ ଚାର ନା ବେନିଫିଟ ମିଳିଛି ଆମକେ ବୋଲି ଆମେ ରବିବାର କେ ରବିବାର ଆମର ଗ୍ରୁପ ଗ୍ରୁପ ଆଲୋଚନା ହେଇଛି ଆରି ଏବେ କୁକୁଡ଼ା ଚାଷ କରିବା ପାଇଁ ଯେ ଛଅ ମାସର ପାଇଁ ଆମେ କୁକୁଡ଼ା ଚାଷ କରବାକେ ଆମକୁ 40,000 ଫ୍ରିରେ ପଇସା ଦେଇଲା
2: ତମକେ ଇଏ କାମ କରବା ଖାଜେ ଛାଡ଼ ମିଳିଲାନି କି ତମକେ
3: ଛାଡ଼ ମିଳିଲାନି ମାଇ ଚୁକି ମନକେ ଆହୁରି ଆମେ ସେ ଆମର ବ୍ୟାଙ୍କ ଡଙ୍ଗର ପାଉଁସି ଡଙ୍ଗର ପାଉଁସି ବ୍ୟାଙ୍କ ଆମର 50,000 ଆମେ ଜମା କରୁଛୁ ସେମାନେ ଲକ୍ଷେ ଟଙ୍କା ଦେଲା ତାରି ଏବେ ଲକ୍ଷେ 10,000
2: ହେଲେ ଛଅ ମାସର ଖାଦ୍ୟ ତମେ ବେପାର କଲା ଚାଷ କି
3: ହଁ ଏବେ ଆହୁରି ଫାଷ୍ଟ ଗ୍ରୁପ ଆମେ 20 ଲୋକ ରହିଲୁ ସେ 20 ଲୋକ ଗ୍ରୁପ ରହିଲା ଭିତରେ ଟିକେ ଆମର ମା ବୋଇନୀ ମାନ ଲୋକ କେତେ ପେସେ ପାରାଇଲା ତକେ ତୁଇ ବାନ୍ଧ ବୋଲେ ସେ ବାନ୍ଧ ବୋଲେ ସବୁ କେତେ ପେସେ ପାରାଇଲା କି ନା ଆମର ମାଇଜି ମନର ଗ୍ରୁପ ଛାଡ଼ାରେ ଅନ୍ୟଟା ଖାଇଟା ନା ମିଳେ ଆମେ 2 ଗ୍ରୁପ ବାଗ ହେଇଛୁ ବୋଲି 10 ଗ୍ରୁପ 10 ଲୋକ ଲେଖା 2 ଗ୍ରୁପ ହେଇଗଲୁ
2: ସେ 2 ଗ୍ରୁପ ଯାକ ସେ କୁକୁଡ଼ା ଚାଷ ଖୋଲାସନି କି କାଇଟା
3: କୁକୁଡ଼ା ଚାଷ ଏବେ ଆମେ 6 ମାସର ପାଇଁ ଆମେ ଫ୍ରିରେ ଦେଇଦେଲା କଲନ୍ତର ନାଇଁ 6 ମାସକେ ଆମେ ତାଙ୍କର ପଇସା ଫେରାଇ ଦେଲୁ ଆମେ ନିଜେ ସେଠି ନିଜର ପଇସା ଲଗାଇ କରି କୁକୁଡ଼ା ଚାଷ ମନ ଆମେ କରଲୁ ସେଟା
2: ହେଲେ ଇଟା ତମେ ଯେନ୍ କୁକୁଡ଼ା ଚାଷ 6 ମାସର କାଜେ ଖୋଲା ଚାଷ ନାଇଁ କି ସେଟା ତମେ ଭଲ କାମ କଲେ ଆର ତମକୁ ଅଧିକି ଦିନ ମିଳିଲାନି କି ଖାଇଟା
3: ନାଇଁ ଆମର 5 ଲକ୍ଷ ଯାକ ମିଳିଛି ଆମକୁ
2: ହେଲେ
3: ଲାଭ ଆସେ ଲାଭ ନହେଲେ ସେଠି କରିଛି କି ଆମେ ଲାଭ ଆସେ ଲାଭ ନହେଲେ କଣ୍ଠି କରିଛି ସେଟା
2: ହେଲେ ବୋଲୁବେ ତମେ ଯେଉଁ ଋଣ ଆଣିଲା ଚାଷ ତମର ଏସଏଚଜି ଗ୍ରୁପ ଲଗେ ସେ ଋଣ କଣ ହେଲେ ମାଇଜି ତ କି ହାଇମନ ଋଣ ସୁଝି ନ ପାରିଲା ବୋଲେ ଦିଅତ କି ନାଇଁ ନ ଦିଅ
3: ନାଇଁ ସେ ଯଦି ସେ ଋଣ ସୁଝି ନ ପାରିଲା ବୋଲେ ତାର ଘରେ ଖାଇଟା ଭେଟି ବିକିବୁ କାଇ
2: ତମ ଗ୍ରୁପ ଲଗେ ହେଠି କିଏ ଆଚାଷ ତମେ କି
3: ଆମେ ଆକା ପ୍ରେସିଡେଣ୍ଟ ଅଛି
2: ଆରେ କାଇ କାଇଟା ଉନ୍ନତି ମାନେ କଲା ଚାଷ
3: ଆମର ଗ୍ରୁପ ଲଗେ ବୋଲେ ଏବେ ଗୋଟେ ଖଲି ମେସିନ ଆଣିବା ପାଇଁ ଆମେ ନିଷ୍ପତ୍ତି ନେଲୁଛୁ ଖଲି ମେସିନ ଗୋଟେ ଆମେ ଆଗେ ମିଶା ସେ ଧୂପକାଠି ତିଆରି କରିଥିଲୁ ଆମର ଜିପି ରାନୀଗୁଡା ନାଇକି ଧୂପକାଠି ତିଆରି କରି ଆମର ସବୁ ମା ମନ ସେଠି ଏକାଠି କରି ଧୂପକାଠି ତିଆରି କରବା ଆର ସେଟା ବିକିବା ସେ ଦାଦା ଗୋଟେ କରଲୁ ସେ ବିଜନେସ ଗୋଟେ ସେଟା ଦୁନାଇ ସେଟା ଛାଡ଼ିଦେଲା ସେଟା ସେଲିଂ କରି ନା ପାରିଲା ଶିଖିବା ପାଇଁ ଟ୍ରେନିଂ ଯାଇଥିଲୁ ରାନୀଗୁଡା ଗ୍ରୁପ ମା ମନ କରିପାରିଲା ସେଟା ଆମେ ଟ୍ରେନିଂ ଗଲୁ ସିନା ସେଠି ମୁଣ୍ଡ ଦେଇକରି କରଲି ସିନା ଆମକୁ ସେଟା କଣ ଦୋକାନ ବାଡି ତାନେ ଆମେ ଦେଲେ ଚାଣ ଆମକୁ ବାର୍ତ୍ତା କାଲି ଟ୍ରେନିଂ ଦେଇକରି ଦେଖିକରି ଚିମରାଇ ଦେଲେ କାଇଟା ଆମକୁ ଡାକୁ ଚାଣ
2: ଆମର ମାଇଜି ଟୋକି ମାନଙ୍କ ଏସଏଚଜି ଗ୍ରୁପ ଲଗେ ଭିନ୍ ଭିନ୍ ସବୁ ଋଣ ମାନେ ମିଶା ଦେଲା ଅଛି କୁକୁଡ଼ା ବେପାର ଖାଯାଇକି ଛେଲି ବେପାର ଖାଯାଇକି ଗାଈ ବେପାର ଖାଯାଇକି ହେଲେ ତମେ ମାନେ ସେଟା 6 ମାସକେ ଗୋଟେ ଗୋଟେ ବେପାର ଖୋଲା ଅଛି କି ନାଇଁ ଗୋଟେ ବେପାର ଏକା ସବୁଦିନ ପାଇଁ ଖୋଲା ଅଛି
3: ନାଇଁ ଏବେ ଆମେ କେ ଆମର ଗ୍ରୁପ ମା ମନ ଭିତରେ ମିଶା କେ ପନିପରିବା କରଲା ଅଛ କେ ମକା ଚାଷ କରଲା ଅଛ କେ ଧାନ ଚାଷ କରଲା ଅଛ କେଟା ଟି ଗୋଟେ ରକମ ମିଶା କେ ନା କାର ସବୁ 12 ରକମ ଚାଷ କରଲା ଅଛ
2: ଏବେ ବୋଲୁ ତମେ କଲାସନି ନାଇଁ କି ଚିଲି ବେପାର କି କୁକୁଡ଼ା ବେପାର ଖାଇ ବେପାର ପ୍ରଥମ ତମେ କେତେ ଟଙ୍କା ଦେଲାନି ଏ ଗ୍ରୁପ ଲଗେ କାମ କରବା କାଜେ
3: ଗ୍ରୁପ ଲଗେ କାମ କରବାଟା ଆମକେ ଲକ୍ଷେ 10 ଏବେ ଗ୍ରୁପ ଦେବୁ ଏବେ ଲକ୍ଷେ 10 ଆଣିଲୁଛୁ ଆମେ
2: ସେ ଲକ୍ଷେ 10 ତମେ କେତେ ମାସ ଭିତରେ ସୁଝବାର ଅଛି
3: ଏବେ ମାସକେ 3,000 ଲେଖା ବାନ୍ଧିଲେ ସେଟା କେତେ ମାସକେ ଫିଟିଲାନି କି ଆରି ଗୋଟେ ମାସ ଫିଟାଇ ଦେଲୁ ବୋଲି ସେଠି କଳନ୍ତର

0: ତାଙ୍କର ଆଧାର କାର୍ଡ, ତାଙ୍କର ପାସବୁକ୍, ନ ଖୋଲ ରହିଲେ ମିଶା ନେଇ କରି ଖୁଲାଇବୁ, ସବୁ ରେଡି କରି କରି ତାଙ୍କର 4-5 ମାସ ଭିତରେ ସବୁ ରେଡି କରି ଆମେ ଅଫିସେ ଲେଖିକରି ଦେଇଦେବୁ ବୋଲା
1: ନାଇଁ ମତେ
0: ଫାଷ୍ଟ।
1: ପ୍ରଥମ କୁହ,
0: ହଁ
1: ପିଲା ଜନ୍ମ ହେବାକେ ତ ବିଭାଗ ରହିଛି କି ନାଇଁ?
0: ହଁ
1: ହେଲେ ବିଭାଗ ସାରିଲା ପଛେ ତମର ଲଗେ ସେ କାଇସେ ବୁଆରୀ ମଞ୍ଜନ ଗାଁ ଭିତରେ ଆସିରେ ଭାଇ,
0: ହଁ
1: ସେମାନ
0: ହଁ ହଁ
1: ଆସିକରି ତମକୁ କହିବା ଅଛେ କି କେନ୍ତା ଯେ ଆମେ
0: ନାଇଁ ନାଇଁ ସେମାନେ ସେମାନେ ରହିବା ଏକା, ଆମେ ଘର ଘର ବୁଲବୁ। ଏବେ ଗୋଟେ ବିବାହ କରି ଗୋଟେ ବୋଉ ଆଇଲା ବେଲେ ତାଙ୍କର ଘରେ ଆମେ ଯିବୁ, ସେ ଆଧାର କାର୍ଡ ଆସେ କି ନାଇଁ ବୋଲେ, ଏବେ ପେଟେ ରହିଲା ବେଲେ ଆମକେ ଅସୁବିଧା କି ନାଇଁ, ସେ ଆଧାର କାର୍ଡ ନ ରହିଲେ ସେ ଖାଇ ସୁବିଧା ମିଶା ନ ପାଏ କି ନାଇଁ, ସେଥିପାଇଁ ଆମେ ଯିବୁ ଆରି ଘରେ କହିବୁ ଏବେ ଆଧାର କାର୍ଡ ମନେ ଅଛେ ବୋଲେ ଠିକ ଠାକ କରା, ପାସବୁକ୍ ମିଶା ଆଗତୁ ଖୁଲି ରୁଆ, କାଇଁ ପାଇଁ ବେଲେ 3 ମାସ ହଉ ତମେ ଯଦି ଲେଟ୍ କରିଦେଇଛା ବୋଲେ ସେ ମମତା ପଇସା ନ ମିଲେ, ଏବେ 3 ମାସ ଭିତରେ ଦେବାର ରହିଛି ଅଫିସେ କି ନାଇଁ।
1: ନା ମୁଁ ଲେଖିକରି ଜଣାଇବାକେ ପଡ଼ୁଛି
0: ନା
1: ଅଫିସ୍
0: ଆମେ ନାଁ ଲେଖି କରି ଖାତା ଗୋଟେ ଆମ ରେଜିଷ୍ଟ୍ରେସନ ଅଛେ, ସେ ଖାତା ଲେଖବୁ, ନୂଆ ବୋଉ ଆଇଲା ତାର ଆଧାର କାର୍ଡ ସବୁ ଲେଖବୁ ଆମେ। ଘର ଘର ବୁଲି କରି ହୋମ ଭିଜିଟ ପରା କରବୁ ଆମେ।
1: ହେଲେ ଏଟା ଲେଖଲା ପଛେ ତମେ ଜନ ହିସାବ ବାର୍ଷି ବୋଲୁବେ ଗୋଟେ ଗାଁ ଭିତରେ କାଇଛେ 3 ମାସ ହେବାଟା ଗୋଟେ 4ଟା କି 5ଟା କି 10ଟା ପରା ମାଇଜି ଆଛତ କି ବୁହାରି ଟକି ଆଛତ ବୋଲୁବେ,
0: ହଁ
1: ଏମନକେ
0: ଆମେ
1: ହିସାବ କାଖେ ପଠାଇବାର ସେଟା?
0: ହିସାବ ବୋଇଲେ ଏବେ ଆମର ଏନଏମ ଦିଦି ଆସତ ତାଙ୍କେ କହିବୁ ଆମେ, ଏବେ ତାଙ୍କର ଘର ବହୁତ 3 ମାସ ହେଲା ଅଛେ ବୋଇଲେ ହଁ ଡାକା, ଏବେ ଆମର ସେ ସୁଜା ମାରବା ଇମ୍ୟୁନାଇଜେସନ ବୋଲି ଗୋଟେ ହେଇଛି, ସେ ସୁଜା ମାରବା ବୋଲି 3ଟା ସେଣ୍ଟର ଗୋଟେ ଲଗାଇଛି, ସେଠି ସବୁ ନୂଆ ମା ମନକେ ନେଇକରି ଆମେ ଲେଖାଇବୁ ବୋଲବା କଥା, ରେଜିଷ୍ଟ୍ରେସନ କରାଇବୁ ସେଠି।
1: ହେଲେ ଆଗର ଫରା କାଇଛି ଟକି ମନେ ଆଇଲାଇନି କି ତମର ଲୋକେ ନାମ ଲେଖାଇବାକେ କି?
0: ହଁ ଏବେ ଆଇଲାଇନି, ଆଗ ତ ଲୁଚାଇ ତେରଲା, ଏବେ ବୋଇଲେ ସରକାର ସୁବିଧା କଲାଏ ଯେମିତି ହେଲେ ମିଶା ଏବେ 10,000 ଦାବୁ ପାଇଲାଇନି, ଆର ଏବେ ଅଣ୍ଡା ଚୁନା ପାଇଁ ମିଶା ତାଙ୍କେ ନ କହିଲେ ଲେଟ୍ ହେଇଛି ବୋଲି ଆସିକରି ଆମକୁ ଏବେ ଜଣାଇଲାଇନି ସବୁ, ଆଗ ତ ନ କହିଥିଲା, ଏବେ ଆସିକରି ଏବେ ସରକାର ସୁବିଧା ଜାଣିଲାଇ ଯେମିତି ଆସିକରି ଏବେ ସବୁ ଇଏ ହେଲାଇନି ସବୁ ଆସିକରି।
1: ମାଝି ବୋରି ନେଲାଇନି କି ତାଙ୍କର ଖାଇ ସେ ମଧୁଆ ଅଣ୍ଡରା ମନ ରହିଲେ ମିଶା ସେ ମନକେ ମିଶା ସେ ଗାର ଦେଇ ଦେଇ କରି ଏ ମନ ଖାଇ ସେ ଶୁଖଲା ପାଉଡର ଖାଇଲା କି?
0: ନାଇଁ ନାଇଁ ଆମେ ଅଣ୍ଡା ଆମର ବସି କରି ଖୁଆଇଲୁନି ନି, ଅଙ୍ଗନବାଡି ଲଗେ ବୁଧବାର ଶୁକ୍ରବାର ଶନିବାର ସିଝାଇ କରି ଖୁଆଇଲୁନି
1: ହେଲେ ତମର ମିଶା ଡାଉଟ
0: ମାମନକୁ।
1: ଚେକଲାନି ବୋଲୁବେ ଏମନ ନେଇ କରି
0: ହଁ
1: କାହା ପିଲା ମନକେ ଦେଇ ଦେବା କି ବୋଲଲା ପରା?
0: ଦେଇ ଦେବା କି କାଇଟା ସେ ଚୁନା ମାନେ ବିକି ଖାଇଲାଇନି କି ବୋଲି ଆମେ ଘରେ ଘରେ ମିଶା ବୁଲବୁ, ଡାବା ତାନେ ରକା ବୋଲି ଯାଇକି ଦେଖବୁ ମିଶା, ଆମେ ଦେଖୁ କୁନ ଲୋକ ସଙ୍ଗାଇଲା ଚାଷ ବୋଲି। ଏବେ ତ ଆରେ ସରକାର ବଢିଆ କଲା, ସେ ଲିଆ ଏବେ ଲିଆ ମିଶା ଦେଲାନି, ଲଡୁ ମିଶା ଦେଲାନି ସବୁ, ହଁ ଖଜରା ମିଶା ଦେଲାନି, ଆରେ ଚଣା ଫୁଟବା ଚଣା ମିଶା ଦେଲାନି, ହଁ ସବୁ ସୁବିଧା କଲାନି ଏବେ ମା ମନକେ। ସେପରେ ସେ ଇଣ୍ଟରେଷ୍ଟ ଟା ଆସିକରି ଏବେ ନାଇଁ ଦିଦି ଆମେ ମୋକେ ଏତକି ମାସ ହେଲା ଲେଖବେ ବୋଲି ଏବେ ଇଚ୍ଛୁକରୁ ସେମାନେ, ହଁ ସେମାନେ ଲେଖାଇ ଯାଇନି ଇଚ୍ଛୁକରୁ କହି ଯାଇନି ସେମାନେ।
1: ଇଲେ ଏବେ କାଇସେ 9 ମାସ 10 ଦିନ ତ ଆମର କାଇସେ ଭୁକ୍ତା ହେବାକେ ଦିନ ଲାଗୁଛି,
0: ହଁ
1: ଏତିକି ଦିନ ଯାକ ସେମାନର ଯତନ ଗାଗଡ଼ର ଯତନ ଏନେମ
0: ହଁ
1: ଦିଦି ଆରେ ତମେ ମିଶିକରି ଆଗା ଦେଖଲା ପରା ହେଲାନି ବୋଲୁବେ?
0: ହଁ ଆମେ ଘର ଘର ବୁଲବୁ ଯେ କାର ରକତ ଠିକ ଅଛେ କି ନାଇଁ, କି ଭଲ କରି ଖାଇଲାଇନି କି ନାଇଁ, କି ଏବେ ଏବେ ସ୍କୁଲ ଆମର 12ଟା ବେଳେ ସରିଗଲାନି, ଆମର ପିଲାମାନେ ଖାଇଲାଇନି କି ନାଇଁ, ପଛେ ଯାଇ କରି ଘର ଘର ତନେ ବୁଲବୁ, ବୁଲି କରି ମା ମନ କାଇଟା ଖାଇଲାସନି କି ନାଇଁ, ସେ ଔଷଧ ମନ ଦେଇରେ ଭାଇ କି ନାଇଁ, ସେ ଆଇରନ୍ ଔଷଧ ମନ ଆରି କାଲସିୟମ ମନ ଦେଇରେ ଭାଇ ସେଟା ମାନେ ଖାଇଲାସନି କେନା, ଆଲା ଦେଖା ଆନୁ କେତେଟା ଖାଇଲାସନି ବୋଲି ଆମେ ଜାଣି କରି ମାଗି କରି ସେମାନଙ୍କେ ଦେଖି କରି ଘରେ ସବୁ ଭିଜିଟ ପାରା କରି କରି ଆଇଲୁନି ଆମେ।
1: ଇଲେ ତମକେ ଏଜନ ଘର ବୁଲବା ଖାଜେ ବୋଲି କରି ଡାରି ଉପକାର ଡାବୁ ଦେଲାଇନି କି ସେ ଦରମା
0: ନାଇଁ
1: ଭିତରେ
0: ସେଟା
1: ଆକା
0: ସେ ଆମକେ ସେ 10,000 ସେ ମିଳିଲାନି ଆମକେ ଉପକାର ଡାବୁ ନାଇଁ।
1: ଡାରି କାଇଛେ ଜବର କାମ କରଲେ କନ ମିଟିଂ ଗାଲେ ଏ ଭିତରେ ମିଶା କାଇ ଡାବୁ ମିଶା ନ ମିଳିଲାନି
0: ନାଇଁ ନାଇଁ
1: ତମକେ
0: ସେଟା କାଇଟା ନାଇଁ,
1: କିନ୍ତୁ ପରା ତମକେ ବାଦି ଯାଇଛି ଆସି ବୋଲୁବେ କାମ କରଲା ଭିତରେ ବୋଲେ?
0: ହାର କାଇ କରୁ ଏବେ ତ କହିବାର ନାଇଁ, ଏବେ କାମ ବେଶୀ ହେଇଗଲାନି, ଦରମା ଆମକେ କମ ହେଇଗଲାନି ଆଜ୍ଞା, ସେଟା ଯଦି ଦୟାକରି ଏବେ ସରକାର ଖଣ୍ଡେ ବଢାଇଲେ ଆମକେ ଭଲ ରହିତା ବୋଲବା କଥା।
1: ଏରେ ଏ ଜନ ସୁରୁ ସୁରୁ ପିଲା ଟୋକି ମନକେ ବୋଲୁବେ ଗୋଟେ ପିଲା ଜନ୍ମ ହେଲା ଭୁକ୍ତା ହେଇକରି ଆସ୍ପତ୍ରି ଥାନ ନି ଆଇଲା ହେଁ,
0: ଆଇଲା ହଁ
1: ପିଲା ଗୋଟେ
0: ହଁ
1: ହେଇଗଲା ବୋଲୁବେ,
0: ହଁ ହଁ
1: ସେ ତମର ଥାନେ ଆରି ସେ ନାମ ଚାଲତେ ଆକାର ହେଇଛି କି
0: ନାଇଁ
1: ବିନ
0: ନାଇଁ
1: ନାଁ
0: ଚାଲତେ
1: ଥିସି?
0: ଆକାର ରହିଛି, ଚାଲତେ ଆକାର ରହିଛି
1: ଏଟା
0: ସେ ପୁକ୍ତା।
1: ପୁକ୍ତା ହେଲା ପଛେ ମା କେ କେତେ ଦିନ ଯାକ ଆରି ତମେ ଖାଦି ପି ଟିକେ ଦେଖଲା ସିନି
0: ବୋଲେ ଘରେ ଯାଇ ଭିଜିଟ କରବାଟା
1: ଦେଖବାଟା ବୋଲେ ସେ ମା ମନ କେ ଯେନ ପୁକ୍ତା ନି ମାଇଗି ମନ ଆଛ ସେ ମନ
0: ହଁ
1: କେ ଆରି ଖାଇବା ଖେ କାଇ ସେ ରକ୍ତହୀନତା କି ଖାଇ ଖାଇ ରକମଟା ମାନେ ଦେଲା ସିନି କି ନାଇଁ ଆରି?
0: ହଁ ଆଇରନ୍ ବଟିକା ମନ ଦେଲୁନି ସେମାନଙ୍କେ, ଏବେ ଯେମିତି ହେଲେ ପିଲା ଜନ୍ମ ହେଲା ପରେ ତ ଆର ରକତ କମି ଯାଇଛି କି ନାଇଁ, ଆରି ଆଇରନ୍ ବଟିକା ମନ ଦେଲୁନି ଏକା, ଇଏ ଜ ଲିଆ ଏଇଟା ମନ ସବୁ ଦେଲାଇନି
1: କେତେ ଦିନ
0: ସେଟା
1: ଯାକ
0: ମନ
1: ଚାଲିଛି ଏଟା?

0: ଏଇଟା ପିଲାକେ ସମାନ 3 ବରଷ ଯାକ ବୋଲେ 2 ମାସ 11 ମାସ
1: ପିଲାକେ ମାକେ
0: ପିଲାକେ ହଁ ମାକେ 6 ମାସ ଯାକ ମା ଖାଇସି ଏକା ପିଲା ତ ନ ଖାଏ ଏବେ 6 ମାସ ଯାକ ଖାଲି ମା କ୍ଷୀର ଖାଇସି ପିଲା ସେଟା ଏକା ଖାଇବା କାମ କରିବ ଖାଲି ମା କ୍ଷୀର ଆର ପାଣି ନାହିଁ କାଇଟା ନାହିଁ ଲେମ୍ବୁ ନାହିଁ ପାଣି ନାହିଁ କାଇଟା ନାହିଁ କିଛି ମହୁ ନାହିଁ କିଛି ନାହିଁ ଖାଲି ମା କ୍ଷୀର ଏକା
1: ହେଲେ ମାର କାଗ ନିମାନ ରୋକି ଦେଲେ ସେ ପିଲାକେ କ୍ଷୀର ଖାଇବା ଖାଇ ମିଳିଛି ବୋଲା ପରା
0: ହଁ ମା ସେଟା ପାଇଁ ମାର ଖାଇବାଟା ଦେଖବାର ଅଛି ପିଲା 6 ମାସ ଯାକ ତାପରେ ପିଲାକେ 6 ମାସ ଯାକ ବାହାର ଖାଦ୍ୟ ଏବେ ବାହାର ସେ ଖଣ୍ଡେ ଚକଟା ପାରା କରି ଭାତ

0: ନ ପସନ୍ଦ ପରା କଲୁନି ଆମେ ଡାକି କରି ବୋଲେ ଭାତ ଛୁଆଇବାଟା 6 ମାସକେ ଥରେ ଡାକବୁ ଆର ସେମାନଙ୍କେ ଭାତ ଖୁଆଇ କରି ଆମେ ତାଙ୍କେ ଇଏ ଉତ୍ସୁକ କରାଇବୁ ବୋଲେ ପିଲାମାନଙ୍କୁ ଏଇଟା ଖୁଆଇଛା ଏବେ 6 ମାସ ହେଇଗଲା ମା କ୍ଷୀର ଖୁଆଇତେ ରହିଛା ଏକା ମାତ୍ର ଏଇଟା ବାହାର ଖାଦ୍ୟ ମିଶା ଖୁଆଇଛା ବୋଲି ଆମେ ବୁଝାଇବୁ ଆମେ
1: ହେଲେ ତମେ ଦେଖବା ଭିତରେ ଆମର ଯୋଉ ଅଞ୍ଚଳ ଅଛେ, ତମର ଗାଁ ଅଛେ ବୋଲୁ ବି ଏ
0: ହଁ
1: ଗାଁ
0: ହଁ
1: ଭିତରେ ଆଗେ ଯେନ୍ ତାର ପିଲା ମାନ କାଇସେ ଅଲଗ ଚଇତେଲା, ଏକ ମା ମାନକେ ଖାଦି ନ ମିଳିଲା, ଏବେ
0: ହଁ
1: ତମେ ଦେଖବା ଭିତରେ ସେମାନେ ଗାଗଡ଼ ଯତନ କେନ୍ତା ଏଲା ଅଛେ ଏବେ?
0: ନାଇଁ ନାଇଁ ଏବେ ଖଣ୍ଡେ ହଇଲା ସବୁ ଭଲସେ ଆସ ସବୁ ଏବେ ଇମ୍ପ୍ରୁଭ ହଇଲା ଅଛି ବୋଲ ଆଗର ପାରା ନାଇଁ ଆରି ଏବେ ମା ମନ ମିଶା ସଚେତନ ହଇଲାଇ ବୋଲ ଏବେ ରୋଗ ବାତି ମିଶା ଆଗ ପିଲା ମାନକେ ଇଞ୍ଜେକ୍ସନ ଦେବାକୁ ନ ନେଇ ତେରଲାଏ ଏବେ ନେଲାଇନି ଆରି କୋଉଟା ମିଟିଂ ହେଲେ ମିଶା ଡାକିଲେ ଆଇଲାଇନି ଆଗରେ ଆଗ ତୁ ନ ଆସ ତେରଲାଏ ଆମେ ଦୁଇଟା ଯାକ
1: ହେଲେ ଗୋଟେ
0: ଯେମିତି ଭଲ
1: କାଇ ସେ
0: କଥା
1: ତମକେ ମନ ଦୁଃଖ ହେଲା ଅଛି ବୋଲେ ତମକେ କିନି ପୁରା ଦରମା ଉନା ହେଇଗଲା ଅଛି, ଏଟା ଏକା ମନ ଦୁଃଖ
0: ଏବେ
1: ହେଲେ?
0: ଆଜ୍ଞା ସେଟା କହିବା କଥା ଏବେ ତ ଆମର ଭଇନି ମନ ଲାଗଲା ଅଚତ ଆମକେ କାମ ଖଣ୍ଡେ ଅଧିକ ହଇଲାନି ବୋଲବା କଥା ଆଗେ ସେତିକି ନ ରହିଲା ଏବେ ବେଶୀ କାମ ହଇଲାନି ଦରମା ଖଣ୍ଡେ କମ ହଇଲାନି ସେଟା ଯଦି ସରକାର ଆମକେ ଦୟା କରତା ବୋଇଲେ ଖଣ୍ଡେ ଭଲ ରହିତା ବୋଲବା କଥା
1: ଆଲେ ଧନ୍ୟବାଦ ଲାଗୋ, ଏଟା ତ ଆମର କାର୍ଯ୍ୟକ୍ରମ ଭିତରେ ଆମର ମା ଭଇନି ମନ ଆସତ ଗାଁ ଗହଳି ଭିତରେ ସେମାନେ ଶୁଣୁ ଭାଇ, ତମର କଥା କେ ବୁଝୁ ଭାଇ, ଆର
0: ହଏ
1: ତମର ନିଜେ ଟିକେ ସେବା ପାଇବାଟା ପାଇବାଇ ସେମାନେ।
0: ପାଇ ପାଇ ଶୁଣିଲୁ କି ମାମା
1: ମୁଇଁ ତ ଶୁଣିଲି ଯେ ଡାବୁ ସତ୍ୟ ସେ ତୋର ଲୋକେ ଆସିଛେ କି ଏନ୍ତାରି ଆକା
0: ଆଛେ ଆଛେ ଇଏ କାଇଟା ବୋଲେ ଜନ ଗ୍ରୁପ କଲି ଅଛି ନାଇଁ କି ସେ ଗ୍ରୁପ ଲୋକେ କାଇଟା କି ଅଲପ କଷ୍ଟ ପଡ଼ଲାର ମାତ୍ର ମାତ୍ର ଡାବୁ ଆଛେ ଓ ମାମା
1: ତୋର ପିଲା ଟକି କେ ଚଲବା କେ ଅସୁବିଧା ନ ହେଲେ
0: ମୋର ଆତେ ମାତ୍ର ଡାବୁ ଆଛେ ମୋର ପିଲା ଟକି ମୁଁ ଦେଖଲିନି ଘର କେ ଦେଖଲିନି ଆରି ଖାଇଟା ବୋଲେ ସାତଟା ସାତରି କି ମିଶା ଦେଖଲିନି
1: ସବକେ ଦେଖକି ନା
0: ସବକେ ଦେଖଲିନି ଆରି
1: ମାତ୍ର ଦେଖବା କେ ଆଖି ଲୋଡା କି ନାଇଁ
0: ନଇ
1: ଆଖିର କାତା ବାରଲା
0: ଓଇ ହାକି କାତା ଖାଇକି ନେ ବାରଲା ଓ
1: ନାଇଁ ବାରଲା ବୋଲେ ଗୋଟେ ଗୀତ ଶୁଣାଇ ଦେବି
0: ଓହୋ
1: ମାର ନାଇଁ ମାର ନାଇଁ ମୋ ଆଖିରେ
0: ଓ ସେମିତି କହିଲୁ ନି କି
1: ନା ଆଖିର କାତା ବାରଲା ତ
0: ଆଲେ ଆଲେ ଶୁନେ ଦେଶ
1: ଏ ଦେ ପାଇବୁ ନି ମୁନ ଖନ ବାଟେ ନ ଯା ଆମର ଖବର ଗୋଟେ ଶୁଣିଲା ପଛେ ଆମର କାର୍ଯ୍ୟକ୍ରମ ଆହୁରି ଚାଲିଛି ତା ଏବେ ଗୀତ ଶୁଣି ଦିଅ।

ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନର ଶେଷ ଭାଗ ଶୁଣିବେ ସନ୍ଧ୍ୟା 6:05। ଆକାଶବାଣୀ ଜୟପୁର ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆଜି ବୈଠକ ଲଗି ନାଇଁ ମାମା, ଜବର ଦିନ କେ ତୋର ସାଙ୍ଗରେ କଥାବାର୍ତ୍ତା କରି କରି ମନ ଜବର ଶ୍ରଦ୍ଧା ଖାଇଲା ମୋର।
1: ଆଜିକାଲି ଚିକେନ ପକୋଡା ଖାଇବାର
0: ନାଇଁ, ସେଟା ନ ଖାଓ, ଖାଇଲେ ଶରୀର ଖାଇଟା ବୋଲେ ଗାଗର ନସି ଯାଇଛି।
1: ନସିଲେ
0: ନସ ମାତ୍ର ଖାଇବାଟା ଖାଇବା
1: ଖାଇବି ଶୁଣିଦେବି ପ୍ରଥମ
0: ଆଲେ ଆଲେ।

ପ୍ରଚାର କଲୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜନ। ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର ଏବଂ ଉପସ୍ଥାପନା କରିଥିଲେ ଲାଲମୋହନ ମିଶ୍ର ଏବଂ ସନ୍ତୋଷୀ ଆଚାରୀ।

ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଉ କିଛି ସମୟ ପରେ ସନ୍ଧ୍ୟା 6:20 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:30 ବିକାଶ ମନ୍ତ୍ର ଏବଂ ରାତି 6:55 ଶୁଣିବେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଓ 8:00 ଭେଟିଦେବୁ ଓଡ଼ିଆ କଥାଚିତ୍ରର ଗୀତ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ଶୁଣିବେ କିଷାନ ବାଣୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15 ପ୍ରଚାର କରିବୁ ଧାରାବାହିକ ନାଟକ ଅମୃତର ସନ୍ତାନ। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର,

ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30। ଏଥିରେ ବେହେଲାରେ ଧୁନ୍ ପରିବେଷଣ କରିଛନ୍ତି ପଣ୍ଡିତ ଭି ଜି ଯୋଗ। ଶିଳ୍ପୀ ପରିବେଷଣ କରିବେ ରାଗ ଦୁର୍ଗା। ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:30 ଭେଟିଦେବୁ ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁ। ଦେଶିଆ ଗୀତ ପ୍ରଚାର କରିବୁ ରାତି 9:45। ଶିଳ୍ପୀମାନେ ହେଲେ ସ୍ନେହା ବେବର୍ତ୍ତା, ସୁପ୍ରଭା କୁମାରୀ ପାଡ଼ି, ସୁରଜ ପ୍ରଧାନ ଏବଂ ସଞ୍ଜୀବନୀ ପଣ୍ଡା। ରାତି 10:00 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖେୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏବେ ଆସନ୍ତୁ ଶୁଣିବା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05। ଆଜିର ଅନୁଚିନ୍ତା ଶୁଣିବେ ସକାଳ 6:35। ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ ସକାଳ 6:45। ଆମର ସ୍ୱାସ୍ଥ୍ୟ ଶୁଣିବେ ସକାଳ 7:10। ବର୍ଣ୍ଣାଳୀ କ୍ରମରେ ସଂଯୋଗ ଶୁଣିବେ ସକାଳ 7:25। ଏଥିରେ ବିଷୟ ରହିଛି ବିଶ୍ୱ ଖାଦ୍ୟ ଦିବସର ଗୁରୁତ୍ୱ। ସକାଳ 8:30 ଶୁଣିବେ ପୀଠ ପରିକ୍ରମା କ୍ରମରେ ମା' ଭଗବତୀଙ୍କ ସମ୍ପର୍କରେ। ଦଶହରା ଉପଲକ୍ଷେ ସମବେତ କଣ୍ଠରେ ବିଶେଷ ସଙ୍ଗୀତ ଶୁଣିବେ ସକାଳ 8:45। ବେତାର ନାଟକ ଚିଡ଼ିଆଖାନା ଶୁଣିବେ ଦିନ 11:00। ମୂଳ ତେଲୁଗୁ ରଚନା ବାଲ୍ ପି ପଦ୍ମରାଜୁ, ହିନ୍ଦୀ ରୂପାନ୍ତର ବାଲ୍ ସୌରୀ ରେଡ୍ଡି, ଓଡ଼ିଆ ରୂପାନ୍ତର ଏବଂ ପ୍ରଯୋଜନା କ୍ଷେତ୍ରବାସୀ ବେହେରା, ସହଯୋଗିତା ଲକ୍ଷ୍ମୀଧର ସାହୁ। ସୁଗମ ସଙ୍ଗୀତ ଶୁଣିବେ ଦିନ 12:30। ଶିଳ୍ପୀ ହେଲେ ହ୍ୟୁମାନ ସାଗର, ଶୈଳଭାମା, ସମ୍ବିତ, ଲୋପାମୁଦ୍ରା, ପ୍ରଭୁପାଦ ମହାନ୍ତି, ସ୍ୱୟଂ ପ୍ରଭାସ ପାଢ଼ୀ, ଅନ୍ୟନା ଶ୍ରୀତମ ନନ୍ଦ। ଏକକ କଣ୍ଠରେ ଗଜଲ ଶୁଣିବେ ଦିନ 1:20। ଶିଳ୍ପୀ ହେଲେ ଅଶ୍ୱିନୀ କୁମାର ବର୍ମା। ଅପରାହ୍ନ 5:00 ଯୁବବାଣୀ ଏବଂ ଚୈତି ଜହ୍ନ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭାଗବତ। ରାତି 7:30 ପ୍ରଚାର କରିବୁ କାର୍ଯ୍ୟକ୍ରମ ଆରଣ୍ୟକ। ଏଥିରେ ହାଲଚାଲରେ ଶୁଣିବେ ପ୍ରକୃତି ହିଁ ଜୀବନ ସମ୍ପର୍କରେ, ପରେ ଜଙ୍ଗଲ, ଜଳ ଓ ଜମି, ଆଦିବାସୀ ଜୀବନର ମୂଳ ଆଧାର, ଏ ସମ୍ପର୍କରେ ଏକ ସାକ୍ଷାତକାର। ଆଜିର କଥାକ୍ରମରେ ରହିଛି ବନ ସୁରକ୍ଷାରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ। ଶେଷରେ ଶୁଣିବେ ବଜାର ଦର ଓ ପାଣିପାଗ। ଏ ମାସର ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣିବେ ରାତି 8:15। ଶିଳ୍ପୀମାନେ ହେଲେ ଦେବେନ୍ଦ୍ର ଅଧିକାରୀ ଏବଂ ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା। ଗୀତ ରଚନା ବୀରକିଶୋର ନାୟକ, ସଙ୍ଗୀତ ନିର୍ଦ୍ଦେଶନା ସନ୍ନ୍ୟାସୀ ପରିଚ୍ଛା। ଗୀତନାଟ୍ୟ 2026 ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କାର୍ଯ୍ୟକ୍ରମ ଦେବୀ ଓ ଦାନବ ଶୁଣିବେ ରାତି 10:00। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରଚନା କରିଛନ୍ତି ଗୋପାଳ ଛୋଟରାୟ। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ସନ୍ଧ୍ୟା 6:20। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 227 ଅଧ୍ୟାୟ।

ଭଗବାନ ଗରୁଡ଼ ପୃଷ୍ଠରୁ ଓହ୍ଲାଇ ଜଳ ମଧ୍ୟରେ ପ୍ରବେଶ କରି ଚକ୍ର ଦ୍ୱାରା କୁମ୍ଭୀରର ଶିରଚ୍ଛିନ୍ନ କଲେ। ଗଜେନ୍ଦ୍ରର ମୁକ୍ତି ସମ୍ବାଦ ପାଇ ବ୍ରହ୍ମା, ଶିବ, ନାରଦ, ଗନ୍ଧର୍ବ ଆଦି ହରିଙ୍କର ଶ୍ରେୟକର୍ମର ପ୍ରଶଂସା କଲେ ଏବଂ ଋଷି, ଚାରଣ ତଥା ସିଦ୍ଧଗଣ ତାଙ୍କର ସ୍ତୁତି କଲେ। ଗଜ ଉଦ୍ଧାରଣ ବିଷୟକୁ ବିସ୍ତାର ଭାବେ ବୁଝାଇ ଶୁକମୁନି କହିଲେ ଯେ ହୁହୁ ନାମକ ଗନ୍ଧର୍ବ ଦେବଳଙ୍କ ଦ୍ୱାରା ଅଭିଶପ୍ତ ହୋଇ କୁମ୍ଭୀର ଜନ୍ମ ଲାଭ କରିଥିଲା। ଶେଷରେ ବିଷ୍ଣୁଙ୍କ ଦ୍ୱାରା ମୁକ୍ତି ଲାଭ କରି ଗନ୍ଧର୍ବ ଦେହରେ ସ୍ୱସ୍ଥାନକୁ ଯାତ୍ରା କଲା। ଗଜେନ୍ଦ୍ର ପୂର୍ବ ଜନ୍ମରେ ଇନ୍ଦ୍ରଦ୍ୟୁମ୍ନ ନାମ ଧାରଣ କରି ପାଣ୍ଡ୍ୟର ରାଜା ଥିଲା। ଅଗସ୍ତି ମୁନିଙ୍କ ଅଭିଶାପ ଯୋଗୁଁ ଗଜ ଭାବରେ ଜନ୍ମ ହୋଇଥିଲା। ଶେଷରେ କୁମ୍ଭୀର କବଳରୁ ମୁକ୍ତି ପାଇ ବିଷ୍ଣୁଙ୍କ ଆଶୀର୍ବାଦରେ ନିଜ ଭୁବନକୁ ଫେରିଗଲା।

0: ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 227ତମ ଅଧ୍ୟାୟ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ, ପ୍ରଥମେ ବିକାଶ ମନ୍ତ୍ର, ପରେ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ଉପସ୍ଥାପନା ସୁକାନ୍ତି ମହାନ୍ତି, ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା।

ଶ୍ରୋତାବନ୍ଧୁ ନମସ୍କାର। ଆମ ଭାରତ ସରକାର ବିଭିନ୍ନ ପ୍ରକାର ଉନ୍ନୟନମୂଳକ ଯୋଜନା ସବୁ ପ୍ରସ୍ତୁତ କରୁଛନ୍ତି। ସରକାର ପ୍ରସ୍ତୁତ କରୁଥିବା ଯୋଜନାଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ହେଉଛି ଲୋକମାନଙ୍କ ପାଖରେ ପହଞ୍ଚାଇବା ଏବଂ ସଚେତନ କରି ତାକୁ କାର୍ଯ୍ୟକାରୀ କରିବା, ଯାହାଫଳରେ ସେମାନଙ୍କର ବିକାଶ ସମ୍ଭବ ହୋଇପାରିବ। ଏହି ପରିପ୍ରେକ୍ଷୀରେ ଆଜି ଆମର କାର୍ଯ୍ୟକ୍ରମ ବିକାଶ

0: ଆଜି ଆମର ଆଲୋଚନାର ବିଷୟବସ୍ତୁ ରହିଛି ପଲ୍ସ ମିଶନ ଓ ଆତ୍ମନିର୍ଭର ଭାରତ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଆମ ଆକାଶବାଣୀ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡକ୍ଟର ପ୍ରଶାନ୍ତ କୁମାର ପଣ୍ଡା, ବରିଷ୍ଠ ବୈଜ୍ଞାନିକ କ୍ଷେତ୍ର ବିଜ୍ଞାନ ତଥା ଭାରପ୍ରାପ୍ତ ଅଧିକାରୀ, ପୁଷ୍ଟିକର ଫସଲ ଗବେଷଣା କେନ୍ଦ୍ର ବ୍ରହ୍ମପୁର। ତ ପ୍ରଥମେ କାର୍ଯ୍ୟକ୍ରମକୁ ଡକ୍ଟର ପଣ୍ଡାଙ୍କୁ ସ୍ୱାଗତ ଜଣାଇବା। ଡକ୍ଟର ପଣ୍ଡା ନମସ୍କାର।
1: ନମସ୍କାର ଆଜ୍ଞା।
0: ଆଜି ଯୋଉ ଆମର ଆଲୋଚନା ରହିଛି ଆପଣ ତ ଜାଣିଛନ୍ତି ପଲ୍ସ ବା ଡାଲି ଜାତୀୟ ଫସଲ ଆମେ କାହାକୁ କହିବା?
1: ପଲ୍ସ କହିଲେ ଆମେ ପାଖାପାଖି ଡାଲି ଜାତୀୟ ଫସଲ ଯୋଉଟା ଆପଣ କହୁଛନ୍ତି ସେ ହେଉଛି ଆମର ଭଗବାନଙ୍କର ଗୋଟିଏ ବରଦାନ, ଅନନ୍ୟ ବରଦାନ ବୋଲି ମୁଁ କହିବି। କାରଣ ସେ ଏମିତି ଗୋଟିଏ ଫସଲ ଯୋଉଟାକୁ ଆମେ ଡାଇକଟ୍ ବୋଲି କହୁଛେ ବା ଆପଣଙ୍କ ଦ୍ୱିଜ ଗୋଟେ ଫସଲ ଯାହାର କି ଚଟକା ପତ୍ରବାଲା ଫସଲ, ଧାନ ହେଉଛି ଆମର ସରୁ ପତ୍ରବାଲା ଯୋଉଟାକି ଆମର ନ୍ୟାରୋ ଲିଫ୍ଟ ବୋଲି ଆମେ କହୁଛେ। ତା ଆଗେନଷ୍ଟରେ ଇଏ ହେଉଛି ଆମର ଟ୍ୟାପ୍ ରୁଟ୍ ସିଷ୍ଟମ ବି ତାର ରହୁଛି, ଅର୍ଥାତ୍ ମୁଷଳ ଚେର ରହୁଛି। ଏବଂ ଚେରରେ ତାର ସ୍ପେଶିଆଲିଟି ହେଉଛି ତା ଚେରରେ ଗଣ୍ଠି ସୃଷ୍ଟି ହେବ ବା ଗୁଟିକା ସୃଷ୍ଟି ହେବ, ଯୋଉଟାକି ଆମେ ନୋଡୁଲ ବୋଲି କହୁଛେ ଇଂରାଜୀରେ, ଯୋଉଟାକି ଆମର ବାୟୋଲୋଜିକାଲ ନାଇଟ୍ରୋଜେନ୍ ଫିକ୍ସେସନ କରେ ଏବଂ ତାର ରାଇଜୋବିୟମ ବୋଲି ଗୋଟେ ଜୀବାଣୁ ତା ସହିତ ସିମ୍ବାୟୋସିସ୍ ପ୍ରକ୍ରିୟାରେ ସେମାନେ ବାୟୁମଣ୍ଡଳୀୟ ଯବକ୍ଷାର ଯାନକୁ ବିବନ୍ଧନ କରିକି ଗଛକୁ ଯୋଗାନ୍ତି। ତେଣୁ ଏହାର ସ୍ପେଶିଆଲିଟି ହେଉଛି ଡାଲି ଜାତୀୟ ଫସଲର ଇଏ ସାର ବେଶୀ ଖୋଜେ ନାହିଁ, ରାସାୟନିକ ସାର ପ୍ରୟୋଗ ବହୁତ କମ୍ ହୁଏ ଏବଂ ପରିବେଶ ଅନୁକୂଳ ଫସଲଟିଏ, ଯୋଉ ଫସଲଟି କମ୍ ପାଣିରେ ମଧ୍ୟ ହେଇପାରିବ, ଅଳ୍ପ ଦିନିଆ ଫସଲ, ସେଥିରେ କମ୍ ରାସାୟନିକ ସାର ବ୍ୟବହାର ହେଇପାରିବ ଏବଂ ସେଥିରେ କାର୍ବନ ସିକ୍ୱେଷ୍ଟ୍ରେସନ ବେଶୀ ହୁଏ। ଇଏ ଏମିତି ଗୋଟେ ପରିବେଶ ଅନୁକୂଳ ଫସଲଟି।
0: ତେବେ ଆମ ଓଡ଼ିଶାରେ କେଉଁ କେଉଁ ଡାଲି ଜାତୀୟ ଫସଲ ମୁଖ୍ୟତଃ ଚାଷ କରାଯାଏ?
1: ଆମ ଓଡ଼ିଶାରେ ମୁଁ ଯଦି କହିବି ତାହେଲେ ପ୍ରାୟ 13 ପ୍ରକାର ଡାଲି ଜାତୀୟ ଫସଲ ଆମର ହେଉଛି।
0: କଣ କଣ
1: ତାକୁ? ହଁ, ତାର ଖରିଫ ଋତୁରେ ତାକୁ ଆମେ ଭାଗବର୍ତ୍ତନ କରାହେଇଛି ଖରିଫ ପଲ୍ସେସ ଆଉ ରବି ପଲ୍ସେସ ବୋଲି। ଖରିଫ ପଲ୍ସେସରେ ମୋଟାମୋଟି ଆମର 8-9 ପ୍ରକାର ହେଉଛି, ଯେମିତି ହରଡ଼ ଆମେ ଗୋଟେ କହୁଛେ, ହରଡ଼ ଯୋଉଟାକି ବହୁତ ଦୀର୍ଘ ଦିନର ପ୍ରାୟ 5-6 ମାସ ଡ୍ୟୁରେସନର ହରଡ଼ ଫସଲ ତାକୁ କହୁଛେ। ଆଉ ଗୋଟେ ହେଉଛି ବିରି, ମୁଗ, କୋଳଥ, ମଥବିନ, ବରଗୁଡ଼ି, ତାପରେ ଡଙ୍ଗରାଣୀ ଗୋଟେ ହେଉଛି ଆପଣଙ୍କର ଓଡ଼ିଶାରେ, ସାଉଥ ଓଡ଼ିଶାରେ ଆମର ପାଖାପାଖି କୋରାପୁଟ ଜିଲ୍ଲାରେ ବି ଦେଖାଯାଉଛି, ଗୁଆଁର ଆଉ ରାଜମା। ଏଇଟା ହେଲା ଖରିଫ ଫସଲ ଭିତରେ। ରବି ଫସଲ ଭିତରେ ରହୁଛି ଆମର ଚିକ୍ପି, ଯୋଉଟା ଆମର ବୁଟ କହୁଛେ ବା ଚଣା କହୁଛେ, ଲେଣ୍ଟିଲ ରହୁଛି, ମସୁର ରହୁଛି ଏବଂ ଫିଲ୍ଡ ବି ରହୁଛି ମଟର, ଆଉ ଖେସାରୀ ରହୁଛି ଯୋଉଟା ଲାଥାଇରସ ବୋଲି ଆମେ କହୁଛେ। ତ ତା ଭିତରେ ଆମର ଏଇ ଯୋଉ ଆତ୍ମନିର୍ଭରତା ପଲ୍ସେସ ଯୋଉ ଆପଣ ଆଜି ଟପିକ୍ଟି ରଖିଛନ୍ତି ସେଥିରେ 3 ଫସଲ ଉପରେ ସବୁଠୁ ବେଶୀ ଗୁରୁତ୍ୱ ଦିଆହଉଛି, ଯୋଉଟାକି ହେଉଛି ହରଡ଼, ବିରି ଆଉ ଏଇ ଯୋଉ ଲେଣ୍ଟିଲ ମସୁର।
0: ତେବେ ଡକ୍ଟର ପଣ୍ଡା, ଏ ଯୋଉ ମିଶନ ମୋଡ କଥା କହିଲେ ଆପଣ, ଏଇଟା ମିଶନ ମୋଡ କହିଲେ କଣ ବୁଝିବା ଆମେ?
1: ଆଜ୍ଞା, ଭଲ କଥାଟେ କହିଲେ। ଏବେ ସରକାର ଯେକୌଣସି ଯୋଜନା କରୁଛନ୍ତି ସେଥିରେ ଗୋଟେ ମିଶନ ଶବ୍ଦ ଯୋଡ଼ି ଦେଉଛନ୍ତି, କିନ୍ତୁ ଲୋକ ବୁଝିପାରୁନାହାନ୍ତି ମିଶନଟା କାହିଁକି ଦିଆହେଇଛି, ସେ ଶବ୍ଦର ଅର୍ଥ କ'ଣ, ମିଶନ ମୋଡ଼ ଅର୍ଥ କ'ଣ। ମିଶନ ମୋଡ଼ର 3 ଜିନିଷ ରହିଲା। ପ୍ରଥମ କଥା ହେଉଛି ଏଇଟା ହାଇଲି ଫୋକସ୍ଡ, ମାନେ ତାକୁ ଆମେ ଅଧିକ ଗୁରୁତ୍ୱ ଦେଇକି ତା ଉପରେ ବିଚାର କରିବା ବା ତା ଉପରେ ଆମେ ଗୋଟେ ଅଧିକ ଗୁରୁତ୍ୱ ଦେବା, ହାଇଲି ଫୋକସ୍ଡ। ଦ୍ୱିତୀୟରେ ହେଉଛି ରେଜଲ୍ଟ ଡ୍ରିଭିନ୍ ଆପ୍ରୋଚ୍, ରେଜଲ୍ଟ ତମକୁ ପାଇବାକୁ ହବ ବୋଲି ଗୋଟେ ପ୍ରେସର ଆସିବ ଆମର ସବୁ କର୍ମଚାରୀଙ୍କ ଉପରେ, ବୈଜ୍ଞାନିକ ଉପରେ ନୂଆ ଟେକ୍ନୋଲୋଜି ଡେଭଲପ୍ କରିବାକୁ ପ୍ରେସର ଆସିବ, ଚାଷୀଙ୍କ ଉପରେ ପ୍ରେସର ଆସିବ, ଭାବୁ ଉତ୍ପାଦନ କର ତମେ ଛାଡ଼ିଦେଲେ ହବନି, ଧାନ ବିଲ ଫାଳ ରଖିଲେ ହବନି, ଧାନ ଚାଷ କରି ସାରିଲା ପରେ ତାକୁ ପଡ଼ିଆ ରଖିଲେ ହବନି, ଏଠି ମଏଶ୍ଚର ଅଛି ହେଇପାରିବ, ଏସବୁ ଜିନିଷ ଉପରେ ତାଙ୍କୁ ପ୍ରେସର ଦିଆହବ। ଏବଂ ତୃତୀୟରେ ହେଉଛି ଟାଇମ୍ ବାଉଣ୍ଡ ଅବଜେକ୍ଟିଭ, ଆପଣଙ୍କର ଯେମିତି ଏବେ ଗୋଟେ ଆପଣଙ୍କର ମିଶନ କରାହେଲା ପଲ୍ସ ମିଶନ, ତାର ଟାଇମ୍ ବାଉଣ୍ଡ ଦିଆହେଲା ଯେ ଏଇଟା 25 ଆରମ୍ଭ ହେଇକି 30-31 ପର୍ଯ୍ୟନ୍ତ ଚାଲିବ, ତା ଭିତରେ ଆମେ ଏଇ ଟାର୍ଗେଟ ମୁଁ ଆପଣଙ୍କୁ ଯୋଉ କହିଲି ଏତିକି କେଜି ପର ହେକ୍ଟର କିମ୍ବା ଏତିକି ପ୍ରଡକ୍ସନ ଆମର ଟାର୍ଗେଟ ରହିଲା, ଟାର୍ଗେଟ ଆମେ ଆଚିଭ୍ କରିବୁ ଏବଂ ବିଶେଷ ଧ୍ୟାନ ଦେଇକି ତା ଉପରେ ଆମେ ଗୋଟେ ଯୁଦ୍ଧକାଳୀନ ଭିତ୍ତିରେ ଯେମିତି କହନ୍ତି ସେମିତି ତା ଉପରେ ଗୋଟେ ଯୋଜନା ଚାଲିବ।
0: ତେବେ ଆତ୍ମନିର୍ଭର ଭାରତ କାହିଁକି ଗୁରୁତ୍ୱପୂର୍ଣ୍ଣ ରହିଛି ଆମର ପଲ୍ସ ପାଇଁ, ଡାଲି ପାଇଁ?
1: ସେଇଟା ଡାଲି ପାଇଁ ଏବଂ ସବୁ ଜିନିଷ ପାଇଁ ମଧ୍ୟ, ଜଣେ ଆତ୍ମନିର୍ଭର ଲୋକ ତାର ସ୍ୱାଭିମାନ ରଖିପାରିବ। ତେଣୁ ଭାରତବର୍ଷ ଯେତେବେଳେ ଯୋଉ ଜିନିଷରେ ହେଇପାରିବ, ଧର ଆମ ପାଖରେ ପେଟ୍ରୋଲିୟମ

0: ନାହିଁ ଆମେ ବାହାରୁ ଆଣିବାକୁ ପଡିବ ବାଧ୍ୟ, ସେଇଟା ଅଲଗା ଜିନିଷ। କିନ୍ତୁ ଯୋଉଟା ଆମେ କୃଷି ପ୍ରଧାନ ଦେଶ, କୃଷିରେ ଯଦି ଆମେ ଆତ୍ମନିର୍ଭର ହେଇପାରିବା, ବର୍ତ୍ତମାନ ତା ମାନେ ନୁହଁ ଯେ ଆମେ ଉତ୍ପାଦନ କରୁନି, ଆମେ ପଲ୍ସରେ ନମ୍ବର ୱାନ୍, ଆମେ ଗ୍ଲୋବାଲ ଲିଡର, ତେଣୁ ଆମର ଯେହେତୁ କନଜପ୍ସନ ମଧ୍ୟ ଅଧିକ, ତେଣୁ ଆମକୁ ଅଭାବ ପଡୁଛି, ତା ମାନେ ନୁହଁ ଯେ ଆମେ କମ୍ ଉତ୍ପାଦନ କରୁଛେ। ଆମ ଚାଷୀ ଅନ୍ନଦାତା ଯେଉଁମାନେ ରହିଛନ୍ତି ସେମାନେ ମଧ୍ୟ ଆଉ ଅନ୍ୟ ଦେଶର କୋଉ ଚାଷୀଙ୍କଠୁ କମ୍ ନୁହନ୍ତି, ସେମାନେ ବହୁତ ଭଲ ଉତ୍ପାଦନ କରିପାରିବେ, ଆହୁରି ମଧ୍ୟ ବଢ଼େଇ ପାରିବେ, ତାଙ୍କର ପୋଟେନ୍ସିଆଲିଟି ଅଛି। ଆମେ ତାଙ୍କ ପୋଟେନ୍ସିଆଲିଟିକୁ ଏବଂ ସରକାରଙ୍କର ଯୋଉ ଇଚ୍ଛା ଶକ୍ତି ଏବଂ ପଲିସି ଏସବୁକୁ ମିଶେଇକି ଆମେ ଉତ୍ପାଦନ କରିବାକୁ ଚାହୁଁଛୁ।
1: ତେବେ ଡକ୍ଟର ପଣ୍ଡା, ଆମ ରାଜ୍ୟରେ ଯଦି ଆମେ ଚିନ୍ତା କରିବା ଓଡ଼ିଶା କଥା, ତେବେ କୃଷି ବିଭାଗ ଦ୍ୱାରା ପଲ୍ସ ମିଶନ୍ ର କଣ କଣ ସବୁ ଯୋଜନା ରହିଛି ଯୋଉଟାକି ଚାଷୀମାନଙ୍କର ହିତରେ ସେଟା କାମରେ ଆସିବ?
0: ଯେମିତି ଆମର ଦେଶରେ ଯୋଉ ଯୋଜନା ହେଇଛି ତା ଭିତରେ ଓଡ଼ିଶା ମଧ୍ୟ ସାମିଲ ଅଛି। କାରଣ ଆମ ଦେଶରେ ଯେତିକି ମେନ୍ଲି ଏଠି ଗୁରୁତ୍ୱ ଦିଆହେଇଛି, ଆମର ଯୋଉ ନୂଆ ଜାଗା ଖୋଜିବାକୁ ଯୋଉ ଗୁରୁତ୍ୱ ଦିଆହେଲା, ସେଥିରେ ରାଇସ୍ ଫାଲୁ ଏରିଆକୁ ସବୁଠୁ ବେଶୀ ଦେଖାହେଲା। ଯେ ଆମ ଦେଶରେ
1: ଧାନ ହଉଥିବ,
0: ଆଗରୁ ଯୋଉଠି ଧାନ ହଉଥିଲା ଆମର ଦେଶରେ, ଯଦି ଧରିବା ଆମର 11.7 million ହେକ୍ଟର ବର୍ତ୍ତମାନ ଧାନ ପରେ ଖାଲି ପଡୁଛି, ସେଥିରୁ ପ୍ରାୟ 82% କେବଳ ଇଷ୍ଟର୍ଣ୍ଣ ଇଣ୍ଡିଆରେ, ପୂର୍ବ ଭାରତରେ। ତେଣୁ ପୂର୍ବ ଭାରତର ଧାନ ପତିତ ଜମି ଯୋଉଟା ରାଇସ୍ ଫାଲୁ ଆମେ କହୁଛେ, ତାକୁ ବ୍ୟବହାର କରିବା ଯଦି ଡାଲି ଜାତୀୟ ଫସଲ, କାରଣ ଡାଲି ଜାତୀୟ ଅଳ୍ପ ପାଣିରେ ହେଇପାରିବ, ଅଳ୍ପ ଦିନିଆ ଫସଲ, ତେଣୁ ସେ ସବୁଠୁ ଫିଟ୍ ହବ ଅନ୍ୟ ସବୁ କ୍ରପ୍ ଅପେକ୍ଷା। ସରକାର ଯୋଜନା ରଖିଛନ୍ତି 1.18 million ହେକ୍ଟର ଆମର ଆଇଡେଣ୍ଟିଫାଇ କରାହେଇଛି, ଯୋଉଥିରେ କି ମଏଶ୍ଚର ରହୁଛି, ବେଶୀ ଶୁଖିଲା ଜମି ଆମେ ବ୍ୟବହାର କରିପାରିବାନି, କାରଣ ଏ ଫସଲ ମଧ୍ୟ ହବନି। ତେଣୁ ଯୋଉଥିରେ ମଏଶ୍ଚର ପ୍ରାୟ ମାସେ 2 ମାସ ଉପରେ ରହୁଛି, ସେ ଜମି ଗୁଡ଼ାକ ଆଇଡେଣ୍ଟିଫାଇ କରାହେଇଛି, ଯୋଉଥିରେ କି ଆମେ ପଲ୍ସ ନେଇପାରିବା, ରାଇସ୍ ଫାଲୁରେ ପଲ୍ସ ନେଇପାରିବା ଏବଂ ପଲ୍ସର ଅମଳ ବଢ଼େଇ ପାରିବା, ବେଶୀ ଏରିଆ କରିକି ନେଇପାରିବା। ସେଥିରେ ତେଣୁ ଏବେ ଯୋଉ ଯୋଜନା ଆସିଛି, ଆମର ଡେମନଷ୍ଟ୍ରେସନ ଯୋଜନା ଆସିଛି, ଜଣେ ଲୋକ ଯେମିତି ତାର ସବୁ ଗାଇଡ୍ଲାଇନ୍ ଆସିଛି, ଜଣେ ମିନିମମ୍ ଗୋଟେ ଏକର କରିପାରିବ, ମ୍ୟାକ୍ସିମମ୍ ଗୋଟେ ହେକ୍ଟର ବା 2.5 ଏକର ପର୍ଯ୍ୟନ୍ତ କରିପାରିବ, ସେ ଆପଣଙ୍କର 20% ସେଥିରେ ଓମେନ୍ ଚାଷୀ ବେନିଫିସିଆରୀ ରହିବେ, ଏବଂ ସେଟା ରାସ୍ତା କଡ଼ରେ ହେଇଥିବ, ପାଖ ଗାଁ ଲୋକ ତାକୁ ଭିଜିଟ୍ କରିକି ଦେଖିପାରୁଥିବେ, ଏମିତି ସବୁ ବିଭିନ୍ନ ଗାଇଡ୍ଲାଇନ୍ ଅଛି। ସେ ଗାଇଡ୍ଲାଇନ୍ ଗୁଡ଼ିକ ଫଲୋ କରିକି 10 ହେକ୍ଟର ଗୋଟେ ଗୋଟେ କ୍ଲଷ୍ଟର ପ୍ୟାଚରେ ଦିଆହବ। କ୍ଲଷ୍ଟର ପ୍ୟାଚ କେମିତି ଆପଣଙ୍କର ମାନେ ଅନ୍ୟ ସହିତ ମିଶି ନଯିବ, ଆମର କେଭିକେ ପ୍ରୋଗ୍ରାମ ସହିତ ମିଶି ନଯିବ, ତେଣୁ କେଭିକେ ସହିତ ଆଲୋଚନା କରିକି ଦେବାକୁ ମଧ୍ୟ ସେଥିରେ ଗାଇଡ୍ଲାଇନ୍ରେ ଲେଖା ହେଇଛି। ଆମର ରିସର୍ଚ୍ଚ ସାଇଡ୍ରେ ମଧ୍ୟ ଓଡ଼ିଶାରେ ଆମେ ସବୁ ପ୍ରୋଗ୍ରାମ ଦେଇଛୁ, ଆମର ପ୍ରୋଗ୍ରାମ ଏବେ ଆରମ୍ଭ ହେଇଯିବ ଏଇ ବର୍ଷଠୁ, ତେଣୁ ଆମେ 2-3 ବର୍ଷ ଭିତରେ ନୂଆ ନୂଆ ଟେକ୍ନୋଲୋଜି ଆମକୁ ଯାହା ଟାର୍ଗେଟ୍ ଦିଆହେଇଛି, ଆମେ ମଧ୍ୟ ସାଇଣ୍ଟିଷ୍ଟ ମଧ୍ୟ ସେଥିରେ ଲିପ୍ତ ରହିବେ କରିବା ପାଇଁ, ଏବଂ କେଭିକେ ମଧ୍ୟ ଆମର ଯୋଉ ଓୟୁଟିର କେଭିକେ ସେ ମଧ୍ୟ ଏଥିରେ ସାମିଲ ରହିବେ। ତେଣୁ କେଭିକେ, ଏଗ୍ରିକଲଚର ଡିପାର୍ଟମେଣ୍ଟ ଏବଂ ରିସର୍ଚ୍ଚ ଏ 3 ଜଣଯାକ ମିଶିକି ଆମ ଓଡ଼ିଶାର ଡାଲି ଉତ୍ପାଦନ କେମିତି ବଢ଼ିବ ତା ଉପରେ ଆମେ ନିଶ୍ଚୟ ଯତ୍ନବାନ ହବୁ। ଚାଷୀ ତ ମେନ୍ଲି ଆମର ଟାର୍ଗେଟ୍ ରହିବେ, ଚାଷୀ ଚାଷୀ ଭାଇଙ୍କ ଅନ୍ନଦାତାଙ୍କ ସହାୟତାରେ ଆମର ଦେଶ ସ୍ୱାବଲମ୍ବୀ ହୋଇପାରିବ।
1: ଯାହା ହଉ, ଡକ୍ଟର ପଣ୍ଡା ବହୁତ ବଢିଆ କଥା କହିଲେ। ଆଜି ଯୋଉ ଆମର ଆଲୋଚନା ରହିଥିଲା ପଲ୍ସ ମିଶନ ଓ ଆତ୍ମନିର୍ଭର ଭାରତ, ଏ ସମ୍ପର୍କରେ ଆପଣ ବହୁତ ସୁନ୍ଦର ଭାବରେ ଆମର ଚାଷୀମାନଙ୍କୁ ସୂଚନା ଦେଲେ। ପଲ୍ସ ମିଶନ କ'ଣ, କିପରି ଆମେ ଆତ୍ମନିର୍ଭରଶୀଳ ହୋଇପାରିବା, କିପରି ଆମେ ଡାଲି ଉତ୍ପାଦନକୁ ଅଧିକ ବଢ଼େଇ ପାରିବା, ଏ ସମ୍ପର୍କରେ ବହୁତ ସୁନ୍ଦର ଭାବରେ ସୂଚନା ଦେଲେ। ଆଜି ଆପଣ ଆମର ଆଲୋଚନାରେ ଅଂଶଗ୍ରହଣ କଲେ, ସେଥିପାଇଁ ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀର କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର ଆଜ୍ଞା।

0: ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ଶେଷ ହେଲା। ଉପସ୍ଥାପନା ସୁକାନ୍ତି ମହାନ୍ତି, ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଏସୀୟ କ୍ରୀଡ଼ା 2026ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ନୂତନ ଭାରତର ସଶକ୍ତ ପ୍ରତିଛବି, କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଅଧିକ 2,91,666 ନୂତନ ଗୃହ। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ପ୍ରକାଶ, ଆସନ୍ତାକାଲି ଶପଥ ଗ୍ରହଣ। ବଜ୍ରପାତରୁ ସୁରକ୍ଷା ଓ କ୍ଷୟକ୍ଷତି ହ୍ରାସ ପାଇଁ ଆସିବ ସ୍ୱତନ୍ତ୍ର ମାର୍ଗଦର୍ଶିକା ଏବଂ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଆସନ୍ତା 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ।

0: ଏସୀୟ କ୍ରୀଡ଼ା 2026ରେ ଭାରତୀୟ ଖେଳାଳିମାନେ ଦେଶ ପାଇଁ ଜିତିଥିବା 85ଟି ପଦକ କେବଳ ଏକ ସଂଖ୍ୟା ନୁହେଁ, ଏହା ନୂତନ ଭାରତର ସଶକ୍ତ ପ୍ରତିଛବି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀରେ ଆଜି ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା କ୍ରୀଡ଼ାବିତ୍ମାନଙ୍କ ସହ ବାର୍ତ୍ତାଳାପ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସଫଳତା ଦେଶର 140 କୋଟି ଲୋକଙ୍କ ସଫଳତା। ତ୍ରିରଙ୍ଗାର ମାନରକ୍ଷା ଦିଗରେ ଖେଳାଳିମାନଙ୍କ ଅଦମ୍ୟ ପରିଶ୍ରମ ଓ ସଫଳତାକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏସୀୟ କ୍ରୀଡ଼ାରେ ମହିଳା କ୍ରୀଡ଼ାବିତ୍ମାନଙ୍କ ସଫଳତାକୁ ଭୂୟସୀ ପ୍ରଶଂସା କରିବା ସହ କହିଛନ୍ତି, ମୋଟ 85ଟି ପଦକ ମଧ୍ୟରୁ ମହିଳା କ୍ରୀଡ଼ାବିତ୍ମାନେ 38ଟି ପଦକ ହାସଲ କରିଛନ୍ତି। ସେହି 38ଟି ପଦକ ମଧ୍ୟରୁ 11ଟି ସ୍ୱର୍ଣ୍ଣ ପଦକ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଆପଣ 140 କରୋଡ ଦେଶବାସୀଙ୍କୁ ଗୌରବ କା ମୌକା ଦିଆ, କ୍ୟୁକି ସବସେ ବଡି ସଫଳତା ଅର୍ ସଫଳତା ଅଗର କୁଛ ହୋତି ହେ ତୋ ଓ ହେ ତିରଙ୍ଗେ କି ଶାନ ବଢାନା। ଆପଣ ତିରଙ୍ଗେ କି ଶାନ ବଢାଇ, ତିରଙ୍ଗେ କା ମାନ ବଢାୟା, ଅର୍ ଇସଲିଏ ଆପକି ସଫଳତା କେବଳ ଆପକି ନହିଁ ହେ, ୟେ ଦେଶ କେ କରୋଡୋଁ କରୋଡୋଁ ନାଗରିକୋଁ କି ସଫଳତା ହେ।
0: ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟକାଳ 2 ବର୍ଷ ବୃଦ୍ଧି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ଏହି ଯୋଜନାରେ ଅଧିକ 2,91,666 ନୂଆ ଘର ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ପ୍ରଦାନ କରିଛନ୍ତି। 2027 ପରିବର୍ତ୍ତେ 2029 ପର୍ଯ୍ୟନ୍ତ ଏହି ଯୋଜନାର ଅବଧି ବୃଦ୍ଧି କରାଯାଇଛି। ତେବେ ଯୋଜନାର ମୋଟ ପ୍ରକଳ୍ପ ଖର୍ଚ୍ଚ ପୂର୍ବଭଳି 7,550 କୋଟି ଟଙ୍କା ରହିଛି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହେବା ପରେ ଫଳାଫଳ ପ୍ରକାଶ ପାଇଛି। ଆସନ୍ତାକାଲି ପୂର୍ବାହ୍ନରେ ନବନିର୍ବାଚିତ ପ୍ରତିନିଧିଙ୍କର ଶପଥ ଗ୍ରହଣ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ରାଜ୍ୟର 328 ମହାବିଦ୍ୟାଳୟ ଏବଂ 13 ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ପାଇଁ 6,000ରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଆସନ୍ତାକାଲି ବିଜୟୀ ପ୍ରାର୍ଥୀମାନେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମପାଟି ଆଜି ଭୁବନେଶ୍ୱରସ୍ଥିତ ଲୋକଭବନ ପରିସରରେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ 144 ଆବଶ୍ୟକ କ୍ୱାର୍ଟର୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଅନ୍ତର୍ଗତ 4 ବ୍ଲକରେ 96 ଇ ଟାଇପ୍ ଏବଂ 2 ବ୍ଲକରେ 48 ଏଫ୍ ଟାଇପ୍ କ୍ୱାର୍ଟର୍ସ ନିର୍ମାଣ କରାଯିବ। ନିର୍ମାଣ କାର୍ଯ୍ୟକୁ 2028 ସୁଦ୍ଧା ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଲୋକଭବନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ କଲ୍ୟାଣ ତଥା ସେମାନଙ୍କୁ ପର୍ଯ୍ୟାପ୍ତ ଆବଶ୍ୟକ ସୁବିଧା ଯୋଗାଇଦେବାରେ ସହାୟକ ହେବ ବୋଲି ରାଜ୍ୟପାଳ କହିଛନ୍ତି। କିଶୋରୀ ସଶକ୍ତିକରଣ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ବିର୍ଲା ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ମୃଣାଳିନୀ ଦର୍ଶୱାଲ୍ଙ୍କ ଉପସ୍ଥିତିରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। 10-19 ବର୍ଷ ବୟସର କିଶୋର ଓ କିଶୋରୀଙ୍କ ସାମର୍ଥ୍ୟକୁ ବିକଶିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଅଦ୍ୱିକା କିଶୋର କିଶୋରୀ ସଶକ୍ତିକରଣର ଏକ ପ୍ରଥମ ଯୋଜନା ଆରମ୍ଭ କରିଥିଲେ। ଯୋଜନାରେ ପ୍ରତି ଶନିବାର କିଶୋର କିଶୋରୀଙ୍କ ପାଇଁ ଜୀବନ କୌଶଳ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ବିର୍ଲା ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରସ୍ଥିତ ଏହାର କ୍ୟାମ୍ପସ୍ରେ 50 ଜଣ ଅଦ୍ୱିକା କିଶୋରୀଙ୍କ ପାଇଁ 6 ଦିନିଆ ଆବଶ୍ୟକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବ ବୋଲି ଜଣାପଡ଼ିଛି। ଜାତୀୟ ଶିକ୍ଷାନୀତି 2020 ଓ ଜାତୀୟ ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମ ରୂପରେଖ 2023 ସମ୍ବନ୍ଧରେ ନୋଡାଲ ପ୍ରଧାନ ଶିକ୍ଷକ ଏବଂ ବିଦ୍ୟାଳୟ ନେତୃତ୍ୱଙ୍କ ପାଇଁ ଏକ 3-ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଉଦ୍ଯାପିତ ହୋଇଛି। ଜାତୀୟ ଶିକ୍ଷାନୀତି 2020 ଓ ଜାତୀୟ ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମ ରୂପରେଖକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା ଦିଗରେ ପ୍ରଧାନ ଶିକ୍ଷକମାନଙ୍କର ନେତୃତ୍ୱ ଓ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ, ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ, ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ, ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରି ଟେକା ହେଇଛି ଶୋଇଛି, କଣ ଗୋଡ଼ ହାତର ହାଡ଼ ଗଣ୍ଠି ବିନ୍ଧା ହେଉଛି, ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା? ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର।
3: ତମେ କିଏ?
2: ମୁଁ ନିଧି ମଉସା, ଏବେ ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡ଼େ ତା ଦ୍ଵାରା ଡେଙ୍ଗୁ ଜ୍ଵର ବ୍ୟାପେ। ହଁ ତାହାରି ଲକ୍ଷଣ

0: ବଜ୍ରପାତ ଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହ୍ରାସ କରିବା ପାଇଁ ବୈଜ୍ଞାନିକ ବୈଷୟିକ ତଥା ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ଉଦ୍ଦେଶ୍ୟରେ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇଦିନିଆ ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କର୍ମଶାଳାର ଉଦ୍ଘାଟନ କରିଛନ୍ତି। କର୍ମଶାଳାର ଆଜି ପ୍ରଥମ ଦିନରେ ଉପଗ୍ରହ ତଥ୍ୟର ସମନ୍ୱୟ, ସଂଖ୍ୟାତ୍ମକ ପାଣିପାଗ ପୂର୍ବାନୁମାନ, କୃତ୍ରିମ ବୁଦ୍ଧିମତା ଓ ମେସିନ୍ ଲର୍ଣ୍ଣିଂର ନୂତନ ପ୍ରୟୋଗ ଏବଂ ପଞ୍ଚାୟତସ୍ତରୀୟ ନିଷ୍ପତ୍ତି ସହାୟକ ବ୍ୟବସ୍ଥା ମାଧ୍ୟମରେ ବଜ୍ରପାତ ଚିହ୍ନଟ ଓ ପୂର୍ବାନୁମାନ ବ୍ୟବସ୍ଥାର ଉନ୍ନତି ଉପରେ ଆଲୋଚନା କରାଯାଇଛି। ବଜ୍ରପାତ ପ୍ରକୋପ ହ୍ରାସ ସୁନିଶ୍ଚିତ କରିବା ପାଇଁ ଆଗାମୀ ଦିନରେ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଓଡ଼ିଶାରେ ତିନୋଟି ରାଡାର କାର୍ଯ୍ୟକ୍ଷମ ଥିବାବେଳେ ଭୁବନେଶ୍ୱର ଓ ବାଲେଶ୍ୱରରେ ନୂତନ ରାଡାର ସ୍ଥାପନ ପରେ ପରୀକ୍ଷା ଚାଲିଛି। ଏହା ବଜ୍ରପାତ ସମ୍ପର୍କିତ ସଠିକ୍ ତଥ୍ୟର ଆକଳନ ଓ ପୂର୍ବାନୁମାନରେ ସହାୟକ ହେବ ବୋଲି ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
1: ଓଡ଼ିଶା ପାଖରେ ଯେଉଁ ବଙ୍ଗୋପସାଗର ରହିଛି, ବଙ୍ଗୋପସାଗରରୁ ଯେଉଁ ଜଳୀୟବାଷ୍ପ ମିଳିଥାଏ, ଜଳୀୟବାଷ୍ପ ଭରା ଯେଉଁ ପବନ ପ୍ରବାହିତ ହୋଇଥାଏ ଓଡ଼ିଶା ଉପରକୁ, ତାହା ସହାୟକ ହୋଇଥାଏ ବିଜୁଳି ବା ଘଡ଼ଘଡ଼ି ସୃଷ୍ଟି କରିବା ପାଇଁ। ଏହା ସହିତ ସମୟ ସମୟରେ ବିଭିନ୍ନ ପ୍ରକାର ପାଣିପାଗର ଅବସ୍ଥା, ଯେମିତିକି ଲଘୁଚାପ କ୍ଷେତ୍ର, ଅବପାତ, ବାତ୍ୟା କିମ୍ବା ପଶ୍ଚିମ ବିକ୍ଷୋଭ, ଯେଉଁଟାକି ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଇତ୍ୟାଦି, କିମ୍ବା ମନସୁନ ସମୟରେ ମଧ୍ୟ ବିଜୁଳି ବା ଘଡ଼ଘଡ଼ି ଦେଖିବାକୁ ଓଡ଼ିଶାରେ ମିଳିଥାଏ। ତେଣୁ ପ୍ରାୟତଃ ଏପ୍ରିଲ ମାସ ପାଖରୁ ଆରମ୍ଭ କରିକି ମୌସୁମୀ ବାୟୁ ଥିବା ପର୍ଯ୍ୟନ୍ତ ଯେଉଁ ସମୟ, ସେହି ସମୟଟି ଓଡ଼ିଶା ପାଇଁ ବିଜୁଳି ପ୍ରବଣ ହୋଇଥାଏ।
0: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସ୍ୱଚ୍ଛ, ନିରପେକ୍ଷ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆସନ୍ତା 26 ତାରିଖରୁ ଘରକୁ ଘର ସର୍ଭେ ଆରମ୍ଭ ହେବ। ଏ ସମ୍ବନ୍ଧରେ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଆଜି ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଘରକୁ ଘର ସର୍ଭେ କରି ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକ୍ରିୟା ପରେ ଆସନ୍ତା ବର୍ଷ ଜାନୁଆରୀ 1 ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ତାଲିକା ସମ୍ପର୍କରେ ଦାବି ଓ ଆପତ୍ତି ଦାଖଲ କରିବା ପାଇଁ ଭୋଟରମାନଙ୍କୁ 20 ଦିନ ସମୟ ଦିଆଯିବ। ସମସ୍ତ ଦାବି ଆପତ୍ତିର ଯାଞ୍ଚ ଏବଂ ଆବଶ୍ୟକୀୟ ପ୍ରକ୍ରିୟା ସମାପ୍ତ ହେବା ପରେ ଫେବୃୟାରୀ ମାସ 10 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ସର୍ଭେ କାର୍ଯ୍ୟ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ବରଗଡ଼ ଜିଲ୍ଲାରେ ନୂତନ ଭୋଟର ପଞ୍ଜୀକରଣ ଲାଗି 4014 ଆବେଦନ ମିଳିଛି। କୌଣସି ଯୋଗ୍ୟ ଭୋଟର ଯେଭଳି ବାଦ୍ ନ ପଡ଼ିବେ ସେଥିପାଇଁ ଜିଲ୍ଲାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ବୁକ୍ ସର୍କୁଲାର ସଂଖ୍ୟା 47 ଉପରେ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ନିର୍ବାଚିତ ପ୍ରତିନିଧି ଏବଂ ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ପ୍ରଶିକ୍ଷଣ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମରେ 4 ଜଣ ପ୍ରତିଭାବାନ କନ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନୃତ୍ୟ, କ୍ରୀଡ଼ା ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା 4 ଜଣଙ୍କୁ ପୁରସ୍କୃତ କରାଯାଇଛି। କଟକ ଜିଲ୍ଲାରେ ବେଆଇନ କାର୍ଯ୍ୟକଳାପ ଓ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ରାଜସ୍ୱ ଖଣି ବିଭାଗ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ ହୋଇଛି। ଜିଲ୍ଲାର ବାରଙ୍ଗ, ମାହାଙ୍ଗା ଓ କିଶନନଗର ତହସିଲ ଅଞ୍ଚଳରେ ଚଢ଼ାଉ କରାଯାଇ 28 ଗାଡ଼ି ଜବତ କରାଯାଇଛି। ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ତଥା ଲୋକକଳା କୋଠିଶାଳ ଯାତ୍ରା ଆୟୋଜିତ ହୋଇଛି। ନୟାଗଡ଼ ପୌରାଞ୍ଚଳର ବିଭିନ୍ନ ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ 45 କିଲୋଗ୍ରାମରୁ ଅଧିକ ବାସି ଖାଦ୍ୟ ନଷ୍ଟ କରାଯାଇଥିବାବେଳେ 2500 ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାର ସମସ୍ତ 7ଟି ବ୍ଲକରେ ସଂଶୋଧିତ ତଥା ତ୍ରୁଟିମୁକ୍ତ ନୂତନ ପାଠ୍ୟପୁସ୍ତକ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଏସୀୟ କ୍ରୀଡ଼ା 2026ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ନୂତନ ଭାରତର ସଶକ୍ତ ପ୍ରତିଛବି, କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଅଧିକ 2,91,666 ନୂତନ ଗୃହ। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ପ୍ରକାଶ, ଆସନ୍ତାକାଲି ଶପଥ ଗ୍ରହଣ। ବଜ୍ରପାତରୁ ସୁରକ୍ଷା ଓ କ୍ଷୟକ୍ଷତି ହ୍ରାସ ପାଇଁ ଆସିବ ସ୍ୱତନ୍ତ୍ର ମାର୍ଗଦର୍ଶିକା ଏବଂ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଆସନ୍ତା 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆକାଶବାଣୀ କଟକ।
3: ଆଜିର ପ୍ରସଙ୍ଗ ବିଶ୍ୱ ଛାତ୍ର ଦିବସ ଓ ଭାରତ ରତ୍ନ ଡକ୍ଟର କଲାମ। ଆଲେଖ୍ୟ ଭାସ୍କର ରାଉତରାୟ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ପୂର୍ବତନ ରାଷ୍ଟ୍ରପତି, ଦେଶର କ୍ଷେପଣାସ୍ତ୍ର ଜନକ ତଥା ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର 95ତମ ଜନ୍ମଦିବସ ଅବସରରେ ଦେଶବାସୀ ତାଙ୍କ ଅମ୍ଳାନ ସ୍ମୃତି

ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। 1931 ମସିହା ଅକ୍ଟୋବର 15 ତାରିଖରେ ଡକ୍ଟର କଲାମ ତାମିଲନାଡୁର ମାଡ୍ରାସ ସହରର ଏକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ମୁସଲିମ ପରିବାରର ଜେନ୍ ଉଲାବୁଦ୍ଦିନ ଓ ଆଶା ଅମ୍ମାଙ୍କ କୋଳମଣ୍ଡନ କରିଥିଲେ। ଭାରତର କ୍ଷେପଣାସ୍ତ୍ର ମାନବ ଏକ ଜନତା ରାଷ୍ଟ୍ରପତି ଭାବେ ସେ ସମସ୍ତଙ୍କ ପାଖରେ ପରିଚିତ ଥିଲେ। 2015 ମସିହାରୁ ତାଙ୍କ ସମ୍ମାନାର୍ଥେ ଜାତିସଂଘର ଅନୁମୋଦନ କ୍ରମେ ଆନ୍ତର୍ଜାତିକ ସ୍ତରରେ ବିଶ୍ୱ ଛାତ୍ର ଦିବସ ଭାବେ ପାଳନ କରାଯାଉଛି। ଜଣେ ଛାତ୍ର ବତ୍ସଳ, କର୍ତ୍ତବ୍ୟନିଷ୍ଠ, ଦାୟିତ୍ୱ ସମ୍ପନ୍ନ, ଦେଶ ଓ ଜାତି ପ୍ରୀତି ଏବଂ ମାନବ ସମାଜ

0: ଓ ପରିଶ୍ରମୀ ମଣିଷ ଥିଲେ। ଡକ୍ଟର କଲାମ ପିଲାଟି ଦିନରୁ ପାଠ ପଢ଼ିବା ପାଇଁ ପ୍ରବଳ ଆଗ୍ରହୀ ଥିଲେ। ଅଭାବ ସତ୍ତ୍ୱେ ବି ଡକ୍ଟର କଲାମ ପ୍ରଥମେ ଖବରକାଗଜ ହକର ଭାବରେ କାର୍ଯ୍ୟ କରି ପାଠ ପଢ଼ୁଥିଲେ। ଯେତେବେଳେ ବାପା ମାଛ ଧରିବାକୁ ସମୁଦ୍ରକୁ ଯାଆନ୍ତି, ଡକ୍ଟର କଲାମ ସମୁଦ୍ର କୂଳକୁ ଯାଇ ଦିଗନ୍ତ ବିସ୍ତାରୀ ନୀଳ ଆକାଶରେ ଉଡୁଥିବା ଛଞ୍ଚାଣମାନଙ୍କୁ ଦେଖି ଆତ୍ମବିଭୋର ହୁଅନ୍ତି ଏବଂ ଯଦି ପକ୍ଷୀମାନେ ଉଡ଼ିପାରିବେ ଆମେ କାହିଁକି ନୁହେଁ, ଏହା କାର୍ଯ୍ୟର ଲକ୍ଷ୍ୟ ବୋଲି ଦୃଢ଼ ସଂକଳ୍ପ ନିଅନ୍ତି। ଜୀବନର ଅଜସ୍ର ଝଡ଼ଝଞ୍ଜାକୁ ବେଖାତିର କରି ଶେଷରେ ବିଶ୍ୱର ସର୍ବଶ୍ରେଷ୍ଠ ପରମାଣୁ ବୈଜ୍ଞାନିକ ଭାବେ ଭାରତର ପ୍ରତିରକ୍ଷା ବିଭାଗର ଗରିମାକୁ ଦ୍ୱିଗୁଣିତ କରିବାର ପ୍ରମୁଖ ଭୂମିକା ଗ୍ରହଣ କରି ସଦାସର୍ବଦା ଆମ ସମସ୍ତଙ୍କ ପାଇଁ ଚିରସ୍କରଣୀୟ ହୋଇଯାଇଛନ୍ତି ଡକ୍ଟର କଲାମ। ପଦାର୍ଥ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରି ମହାକାଶ ଟେକ୍ନୋଲୋଜି କଲେଜରୁ ଡିଗ୍ରୀ ହାସଲ ପରେ ପ୍ରତିରକ୍ଷା ବିଭାଗର ଡିଆର୍ଡିଓରେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। 1969ରେ ଇସ୍ରୋରେ ପରମାଣୁ ବୈଜ୍ଞାନିକ ଭାବରେ ଯୋଗ ଦେଇ ପ୍ରଥମ ଓ ଦ୍ୱିତୀୟ ପରମାଣୁ ବୋମା ପୋଖରାନରେ ପରୀକ୍ଷଣ କରି ସାରା ବିଶ୍ୱକୁ ଗୋଟିଏ ବାର୍ତ୍ତା ଦେଇଥିଲେ କି ବୁଦ୍ଧ ଦ୍ୱିତୀୟ ଥର ବି ହସିଥିଲେ। ତାଙ୍କର ସ୍ୱପ୍ନର ତାଜମହଲ, ପ୍ରଥମ ଉପଗ୍ରହ ଯାନ SLV-3 ଓ ରୋହିଣୀ ସଫଳତାର ସହ ମହାକାଶକୁ ନିକ୍ଷେପଣ କରି ଶିଶୁ ଅବସ୍ଥାରେ ଦେଖିଥିବା ସ୍ୱପ୍ନକୁ ସଂକଳ୍ପ କରି ଦେଖାଇଥିଲେ ଡକ୍ଟର କଲାମ। ଇସ୍ରୋରେ କାର୍ଯ୍ୟରତ ଥିବାବେଳେ ଡକ୍ଟର କଲାମ ଅଗ୍ନି, ତ୍ରିଶୂଳ, ପୃଥିବୀ, ଆକାଶ ଓ ବ୍ରହ୍ମସ୍ତ୍ର ପରୀକ୍ଷଣ କରି ଭାରତକୁ ବିଶ୍ୱସ୍ତରରେ କ୍ଷେପଣାସ୍ତ୍ର ପ୍ରସ୍ତୁତ ରାଷ୍ଟ୍ର ଭାବେ ପ୍ରତିପାଦନ କରିଥିଲେ। ରାଷ୍ଟ୍ରପତି ବା ରାଷ୍ଟ୍ରମୁଖ୍ୟ ଭାବରେ ବହୁ ଶିକ୍ଷା ପ୍ରତିଷ୍ଠାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର କଲାମ ଶିକ୍ଷା, ଜ୍ଞାନ, ସଂସ୍କାର, ସଦ୍ଭାବନା, ମାନବୀୟ ମୂଲ୍ୟବୋଧର ଚିନ୍ତା ଚେତନାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ରେକ କରିଥିଲେ। ସେଥିପାଇଁ ଭାରତ ସରକାରଙ୍କ ପରାମର୍ଶ କ୍ରମେ ଡକ୍ଟର କଲାମଙ୍କ ଜନ୍ମଦିବସକୁ ଜାତିସଂଘ ଅନୁମୋଦନ ଆଧାରରେ ବିଶ୍ୱ ଛାତ୍ର ଦିବସ ଭାବେ ପାଳନ କରାଯାଇ ଆସୁଛି। ତାଙ୍କର ଦେଶଭକ୍ତି, ଚିନ୍ତାଧାରା ଓ ଜୀବନାଦର୍ଶ ଯୁବବର୍ଗଙ୍କୁ ପ୍ରେରଣା ପ୍ରଦାନ କରିଚାଲିଛି। ଡକ୍ଟର କଲାମ କେବଳ ଜଣେ ପରମାଣୁ ବୈଜ୍ଞାନିକ ନଥିଲେ, ବରଂ ପରିବେଶ, ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ତାଙ୍କର ବଳିଷ୍ଠ ଅବଦାନ ରହିଥିଲା। 2000 ଡକ୍ଟର କଲାମ ଗହିରମଥା ଦ୍ୱୀପ ସନ୍ନିକଟ ଭାରତ ସରକାରଙ୍କ କ୍ଷେପଣାସ୍ତ୍ର ଘାଟି ହୁଇଲର ଦ୍ୱୀପକୁ ପୃଥିବୀ ପରୀକ୍ଷା ପାଇଁ ଆସିଥାନ୍ତି। ଏହି ସମୟରେ ଗଭୀର ସମୁଦ୍ରରେ ଗହିରମଥା ଦ୍ୱୀପକୁ ଆସି ସମୂହ ଅଣ୍ଡାଦାନ ଦେବା କ୍ଷେପଣାସ୍ତ୍ର ଘାଟିର ଅତ୍ୟଧିକ ଉଜ୍ଜଳ ଆଲୋକ ଯୋଗୁଁ ବାଧାପ୍ରାପ୍ତ ହେଉଥିଲା। ଏ କଥା କଇଁଛ ବିଶେଷଜ୍ଞମାନେ ଡକ୍ଟର କଲାମଙ୍କୁ ଜଣାଇବା ପରେ ସେ ଏହି ପରୀକ୍ଷଣକୁ ଏକ ସପ୍ତାହ ଘୁଞ୍ଚାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ବର୍ଷ ଗହିରମଥାକୁ ସର୍ବାଧିକ 8 ଲକ୍ଷ ସମୂହ ଅଣ୍ଡାଦାନ କରି ସମକାଳୀନ ରେକର୍ଡ ସ୍ଥାପନ କରିଥିଲେ ଅଲିଭ୍ ରିଡ୍ଲେ କଇଁଛ। ଏହା ତାଙ୍କୁ ଆମୋଦିତ କରିଥିଲା ବୋଲି ତାଙ୍କ ଆତ୍ମଜୀବନୀ ପୁସ୍ତକ ୱିଙ୍ଗସ୍ ଅଫ୍ ଫାୟାର୍ରେ ଉଲ୍ଲେଖ କରିଛନ୍ତି। ତାଙ୍କର ଦେଶ ପ୍ରତି ଏହି ସର୍ବଶ୍ରେଷ୍ଠ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପ୍ରଥମେ ପଦ୍ମଭୂଷଣ, ପରେ ପଦ୍ମବିଭୂଷଣ ଏବଂ ଭାରତ ରତ୍ନ ଉପାଧିରେ ସମ୍ମାନିତ କରିଥିଲେ। ସେ କହିଥିଲେ, ସ୍ୱପ୍ନ ତାହା ନୁହେଁ ଯାହା ଶୋଇବା ବେଳେ ଦେଖାଯାଏ, ସ୍ୱପ୍ନ ତାହା ଯାହା ଆଖିରୁ ନିଦ ହୋଇଯାଇଦିଏ। ଡକ୍ଟର କଲାମଙ୍କ ସମାଜ ପ୍ରତି ଅବଦାନ ଏବଂ ତାଙ୍କର କର୍ତ୍ତବ୍ୟନିଷ୍ଠା, ଦାୟିତ୍ୱବୋଧ ଭାବନାକୁ ଆମେ ଯଦି ନିଜ ଜୀବନରେ ଆପଣେଇ ପାରିବା, ତେବେ ଡକ୍ଟର କଲାମଙ୍କ ପ୍ରତି ଏହା ହେବ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ସମୟ ରାତି 7:00। ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ତୋ ଆଖି ମୋ ଆଇନା। ଏହି ଚଳଚ୍ଚିତ୍ରରୁ ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ପାମିଲା ଜୈନ, ଗୀତ ରଚନା ଦେବଦାସ ଛୋଟରାୟ, ସଙ୍ଗୀତ ପରିଚାଳନା ଦୀପକ କୁମାର।

ପରବର୍ତ୍ତୀ ଚଳଚ୍ଚିତ୍ର ପ୍ରେମରେ ପ୍ରେମରେ। ଶିଳ୍ପୀମାନେ ହେଲେ ସୌରିନ ଭଟ୍ଟ ଏବଂ ନିବେଦିତା। ଗୀତ ରଚନା ବାପୁ ଗୋସ୍ୱାମୀ, ସଙ୍ଗୀତ ପରିଚାଳନା ବିକାଶ ଦାସ। ଚଳଚ୍ଚିତ୍ର ପ୍ରେମରେ ପ୍ରେମରେ।

ମୁଁ ଦିୱାନା ତୋ ପାଇଁ। ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅନ୍ତରା। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ପରିଚାଳନା ଅଗ୍ନିରାଜ।

0: ଏଇଠି ଶେଷ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ରାତି 7:15 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆର ସମ୍ବାଦ, ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ ଏବଂ କିଷାନବାଣୀ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା କ୍ରୀଡ଼ାବିତ୍ମାନଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ, ମହିଳା ପଦକ ବିଜେତାଙ୍କୁ କଲେ ପ୍ରଶଂସା। ଭାରତୀୟ ବାୟୁସେନା ଏବଂ ନୌସେନା ପାଇଁ 4,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଅଧିଗ୍ରହଣ ଚୁକ୍ତି ସ୍ୱାକ୍ଷରିତ। ନିଟ୍ ପିଜି 2026ର ଉତ୍ତର ସୂଚୀ ଏବଂ ପ୍ରତିକ୍ରିୟା ପ୍ରକାଶନ ପ୍ରକ୍ରିୟାରେ ସ୍ୱଚ୍ଛତା ଦାବି ସଂକ୍ରାନ୍ତ ଆବେଦନ ଉପରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡ଼ିଲେ ସୁପ୍ରିମକୋର୍ଟ। ଆମେରିକାକୁ ଭାରତର ସାମଗ୍ରୀ ରପ୍ତାନୀ ଗତ 6 ମାସ ମଧ୍ୟରେ 51 ବିଲିୟନ୍ ଡଲାରକୁ ବୃଦ୍ଧି ଏବଂ ଲସ୍ ଭେଗାସ୍ଠାରେ ଆୟୋଜିତ 23 ବର୍ଷରୁ କମ୍ ବିଶ୍ୱ ଚାମ୍ପିୟନ୍ସିପ୍ର ଗ୍ରୀକୋ ରୋମାନ୍ ଫାଇନାଲ୍ସରେ ଭାରତର କୁସ୍ତି ଯୋଦ୍ଧା ରୌପ୍ୟ ପଦକ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ 2026 ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା ଭାରତୀୟ ଦଳକୁ ଭେଟି ଭାବ ବିନିମୟ କରିଛନ୍ତି। ଜାପାନର ଆଇଜି ନାଗୋୟାଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତ 21ଟି ସ୍ୱର୍ଣ୍ଣ, 27ଟି ରୌପ୍ୟ ଏବଂ 37ଟି କାଂସ୍ୟ ସହ ମୋଟ 85ଟି ପଦକ ଜିତି ପଦକ ତାଲିକାର ଚତୁର୍ଥ ସ୍ଥାନ ହାସଲ କରିଛି। ଏଥିସହ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏସୀୟ କ୍ରୀଡ଼ାରେ ଶୀର୍ଷ 5ଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି, ଯାହା ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଦେଶର ବର୍ଦ୍ଧିତ ପ୍ରତିଯୋଗିତାମୂଳକ ମନୋଭାବକୁ ପ୍ରଦର୍ଶିତ କରୁଛି। ଭାରତୀୟ ମହିଳା ପଦକ ବିଜେତା କ୍ରୀଡ଼ାବିତ୍ଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କ୍ରୀଡ଼ା କ୍ଷେତ୍ରରେ ବୃଦ୍ଧି ପାଉଥିବା

0: ମହିଳାଙ୍କ ଯୋଗଦାନ ଉପରେ ଆଲୋକପାତ କରିଛନ୍ତି।
1: साथ ही इस बार एशियन गेम्स कई मायनों में हमारे लिए यादगार रहे। हमारी हॉकी की महिला और पुरुष दोनों टीमों ने इस बार गोल्ड मेडल जीता है। क्रिकेट में हमारी दोनों टीमों ने लगातार दूसरी बार मेडल जीता है। कबड्डी में भी हमारी पुरुष और महिला दोनों टीमों ने गोल्ड जीता। इसी तरह तीरंदाजी में 5 गोल्ड, शूटिंग में शानदार प्रदर्शन, बॉक्सिंग में, कुश्ती में बड़ी बड़ी सफलता, एथलेट्स ये नए रिकॉर्ड, 28 साल बाद वेट लिफ्टिंग में मेडल।
0: ପ୍ରଧାନମନ୍ତ୍ରୀ ସମସ୍ତ କ୍ରୀଡ଼ାବିତ୍ଙ୍କ ସହ ଆଲୋଚନା ସମୟରେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖର୍ଚ୍ଚ ଏବଂ ଭାରତୀୟ ଅଲମ୍ପିକ୍ ସଂଘର ସଭାପତି ପିଟି ଉଷା ଉପସ୍ଥିତ ଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଭାରତୀୟ ବାୟୁସେନା ପାଇଁ ଏକ ସ୍ୱତନ୍ତ୍ର ଯୋଗାଯୋଗ ଉପଗ୍ରହ G-SAT-7C ଏବଂ ଭାରତୀୟ ନୌସେନା ପାଇଁ ବରୁଣାସ୍ତ୍ର ଟର୍ପିଡୋ ଅଧିଗ୍ରହଣ କରିବା ନିମନ୍ତେ 4,000 କୋଟିରୁ ଅଧିକ ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛି। ନୂଆଦିଲ୍ଲୀରେ ପ୍ରତିରକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ଅଧିଗ୍ରହଣ ମହାନିର୍ଦ୍ଦେଶକ ଏ ଅନବରାସୁଙ୍କ ଉପସ୍ଥିତିରେ ଏହି ଚୁକ୍ତିଗୁଡ଼ିକ ସ୍ୱାକ୍ଷରିତ ହୋଇଛି। 2,500 କୋଟିରୁ ଅଧିକ ଟଙ୍କାର G-SAT-7C ଉପଗ୍ରହ ପାଇଁ ବେଙ୍ଗାଲୁରୁର ନ୍ୟୁ ସ୍ୱେସ୍ ଇଣ୍ଡିଆ ଲିମିଟେଡ୍ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏତଦ୍ବ୍ୟତୀତ ହାଇଦ୍ରାବାଦସ୍ଥିତ ଭାରତ ଡାଇନାମିକ୍ସ ଲିମିଟେଡ୍ ସହିତ ଟର୍ପିଡୋ ଅଧିଗ୍ରହଣ ପାଇଁ 1,500 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଚୁକ୍ତି ସ୍ୱାକ୍ଷରିତ ହୋଇଛି। ମନ୍ତ୍ରଣାଳୟ କହିଛି ଉଭୟ ଚୁକ୍ତି ସରକାରଙ୍କ ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ସଂକଳ୍ପ ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସ୍ୱାବଲମ୍ବିତାକୁ ପ୍ରୋହାହିତ କରିବା ସହ ପ୍ରତିରକ୍ଷା ଉତ୍ପାଦନ କ୍ଷମତାର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନିଟ୍ ପିଜି 2026ର ଉତ୍ତର ସୂଚୀ ଏବଂ ପ୍ରତିକ୍ରିୟା ପ୍ରକାଶନ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଦାବି କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଜାତୀୟ ଭେଷଜ ଆୟୋଗଙ୍କଠାରୁ ଜବାବ ଲୋଡ଼ିଛନ୍ତି। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଆଲୋକ ରାଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିବା ସହ ଏହି ଆବେଦନକୁ ପୂର୍ବରୁ ବିଚାରାଧୀନ ଥିବା ମାମଲାଗୁଡ଼ିକ ସହ ସଂଯୁକ୍ତ କରିଛନ୍ତି। ବର୍ତ୍ତମାନର ବ୍ୟବସ୍ଥା ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କର ମୂଲ୍ୟାଙ୍କନକୁ ସ୍ୱାଧୀନ ଭାବେ ଯାଞ୍ଚ କରିବାକୁ ଅନୁମତି ଦେଉନାହିଁ ବୋଲି ଦର୍ଶାଇ ଆବେଦନକାରୀମାନେ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ଦେଖାଯାଇଥିବା ପ୍ରଶ୍ନ ଓ ଉତ୍ତର ବିକଳ୍ପ, ସେମାନଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ପ୍ରତିକ୍ରିୟା ଏବଂ ସଠିକ୍ ଉତ୍ତରଗୁଡ଼ିକ ପାଇବା ପାଇଁ ଦାବି କରିଛନ୍ତି। ନିଟ୍ ପିଜି 2026 ଅଗଷ୍ଟ 30 ତାରିଖରେ ଅନୁଷ୍ଠିତ ହୋଇଥିଲା। ଜୟପୁରରେ ଏକ ପରୀକ୍ଷା କେନ୍ଦ୍ରରେ ବୈଷୟିକ ତ୍ରୁଟି କାରଣରୁ ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ସେପ୍ଟେମ୍ବର 5 ତାରିଖରେ ଏକ ପୂରକ ପରୀକ୍ଷା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି କର୍ଣ୍ଣାଟକ ଏବଂ କେରଳ ଗସ୍ତ କରିବେ। ଗସ୍ତ ଅବସରରେ ଉପରାଷ୍ଟ୍ରପତି କର୍ଣ୍ଣାଟକର କରୱାରଠାରେ ଭାରତୀୟ ନୌସେନାର ଜାହାଜ ଆଇଏନ୍ଏସ୍ ସମର୍ଥକର ଲୋକାର୍ପଣ ଉତ୍ସବରେ ଯୋଗଦେବେ। ପରେ ସେହିଦିନ ଶ୍ରୀ ରାଧାକ୍ରିଷ୍ଣନ କେରଳର କୋଝିକୋଡ୍ଠାରେ ନବରାତ୍ରୀ ସର୍ବୋତ୍ସବ 2026ର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ବର୍ଷ ଏପ୍ରିଲ୍ରୁ ସେପ୍ଟେମ୍ବର ମଧ୍ୟରେ ଆମେରିକାକୁ ଭାରତର ସାମଗ୍ରୀ ରପ୍ତାନୀ ବୃଦ୍ଧି ପାଇ $51 ବିଲିୟନ୍ ପହଞ୍ଚିଛି ବୋଲି ସରକାର କହିଛନ୍ତି। ଶୁଳ୍କ ସମ୍ବନ୍ଧୀୟ ପ୍ରତିବନ୍ଧକ ସତ୍ତ୍ୱେ ଭାରତ ଏହି ସଫଳତା ହାସଲ କରିପାରିଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସୂଚନା ଅନୁସାରେ ଗତବର୍ଷ ଏହି ସମାନ ଅବଧିରେ ଆମେରିକାକୁ ରପ୍ତାନୀ $45.73 ବିଲିୟନ୍ ଥିଲା। ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ପେଟ୍ରୋଲିୟମ୍ ଜାତ ଦ୍ରବ୍ୟ, ଇଞ୍ଜିନିୟରିଂ ସାମଗ୍ରୀ, ରାସାୟନିକ ପଦାର୍ଥ ଏବଂ କୃଷିଜାତ ଦ୍ରବ୍ୟର ଅଧିକ ରପ୍ତାନୀ ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ବୈଜ୍ଞାନିକ ଗବେଷଣା, ପ୍ରମାଣ ଆଧାରିତ ବୈଧିକରଣ ଏବଂ ଆଧୁନିକ ସ୍ୱାସ୍ଥ୍ୟସେବା ସହିତ ସମନ୍ୱୟ ମାଧ୍ୟମରେ ଆୟୁର୍ବେଦକୁ ସୁଦୃଢ଼ କରାଯିବା ଆବଶ୍ୟକ। ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଏଆଇଆଇଏ ଦ୍ୱାରା ଆୟୋଜିତ କୌମାର ଭୃତ୍ୟ ଉପରେ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀ କୌମାରକନ୍ 2026କୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ଏହା କହିଛନ୍ତି। ଶିଶୁ ଯତ୍ନ ପାଇଁ ଉଦ୍ଦିଷ୍ଟ ଆୟୁର୍ବେଦର ଶାଖା କୌମାର ଭୃତ୍ୟ ବିଷୟରେ ଉଲ୍ଲେଖ କରି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି ଗବେଷଣା କେବଳ ନୂତନ ଚିନ୍ତାଧାରାର ଉଦ୍ଭାବନ ବୋଲି କରିବା ଉଚିତ ନୁହେଁ, ବରଂ ପାରମ୍ପରିକ ପ୍ରତିକାର ଓ ପଦ୍ଧତିଗୁଡ଼ିକୁ ବୈଜ୍ଞାନିକ ଭାବରେ ପୁନଃ ପ୍ରତିଷ୍ଠିତ କରିବା ଆବଶ୍ୟକ। ଭାରତର ପ୍ରାଚୀନ ଜ୍ଞାନ ବିଶ୍ୱର କଲ୍ୟାଣ ପାଇଁ ସାର୍ଥକ ଅବଦାନ ରଖିପାରିବ। ଯୋଗ ଏବଂ ଭାରତର ପାରମ୍ପରିକ ସ୍ୱାସ୍ଥ୍ୟ ପ୍ରଣାଳୀର ବର୍ଦ୍ଧିତ ବିଶ୍ୱସ୍ତରୀୟ ଗ୍ରହଣୀୟତା ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ

0: ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଗିଭ୍ ଇଟ୍ ଅପ୍ ଅଭିଯାନ ଭଳି ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 2015 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଗିଭ୍ ଇଟ୍ ଅପ୍ ଅଭିଯାନ ଉପଭୋକ୍ତାମାନଙ୍କୁ ସ୍ୱେଚ୍ଛାକୃତ ଭାବେ ରନ୍ଧନ ଗ୍ୟାସ୍ ରିହାତି ତ୍ୟାଗ କରିବାକୁ ଉତ୍ସାହିତ କରିଛି। ଏହି ଅଭିଯାନ ଅଧୀନରେ 1,13,00,000 ଉର୍ଦ୍ଧ୍ୱ ଉପଭୋକ୍ତା ସ୍ୱେଚ୍ଛାକୃତ ଭାବେ ସାମିଲ ହୋଇଛନ୍ତି। ଏହି ସଞ୍ଚୟ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ଗରିବ ପରିବାରଗୁଡ଼ିକୁ ରନ୍ଧନ ଗ୍ୟାସ୍ ଯୋଗାଇବାରେ ସହାୟକ ହୋଇଛି। ଉଜ୍ଜଳା ଯୋଜନା ଅଧୀନରେ ଦେଶର ଗରିବ ପରିବାରର ବୟସ୍କ ମହିଳାମାନଙ୍କୁ 10,56,00,000 ଅଧିକ ମାଗଣା ଏଲ୍ପିଜି ସଂଯୋଗ ପ୍ରଦାନ କରାଯାଇପାରିଛି। 2015 ଦିଲ୍ଲୀ ଇକୋନୋମିକ୍ସ କନ୍କ୍ଲେଭ୍ରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଗିଭ୍ ଇଟ୍ ଅପ୍ ଆନ୍ଦୋଳନ ନାଗରିକମାନଙ୍କୁ ଅବହେଳିତ ପରିବାରଗୁଡ଼ିକୁ ସ୍ୱଚ୍ଛ ଇନ୍ଧନ ପାଇବାରେ ସାହାଯ୍ୟ କରିବା ପାଇଁ ଅନୁପ୍ରାଣିତ କରିଛି।
1: 1 କରୋଡ଼ ପରିବାରରେ ସ୍ୱେଚ୍ଛା ସେ ଅପନି ଗ୍ୟାସ୍ ସବ୍ସିଡି ସରେଣ୍ଡର କରିଦି ଅର୍ ଇଏ 1 କରୋଡ଼ ପରିବାର ଅମୀର ନହିଁ ହେ। ମୁଁ ଦେଖ ରହା ହୁଁ କୋଇ ରିଟାୟର୍ଡ ଟିଚର, ରିଟାୟର୍ଡ କ୍ଲାର୍କ, କୋଇ କିସାନ, କୋଇ ଛୋଟା ସା ଦୁକାନ ଚଲାନେ ବାଲା, ଏସେ ମଧ୍ୟମ ବର୍ଗ, ନିମ୍ନ ମଧ୍ୟମ ବର୍ଗ କେ ପରିବାର ହେ ଜିନ୍ହୋନେ ଛୋଡ଼ା।
0: ପ୍ରତ୍ୟେକ ଛାଡ଼ କରାଯାଇଥିବା ରିହାତି ବଦଳରେ ଗୋଟିଏ ଗରିବ ପରିବାରକୁ ଗ୍ୟାସ୍ ସଂଯୋଗ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଥିଲେ। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ଦେଶର ଯୁବପିଢ଼ିଙ୍କୁ ନୂତନ ପ୍ରଯୁକ୍ତି ବିଦ୍ୟା ଆପଣେଇବା, ନିଜର ଦକ୍ଷତାକୁ ନିରନ୍ତର ବିକାଶ କରିବା ଏବଂ 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଯାତ୍ରାରେ ଅବଦାନ ରଖିବାକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ପାଥ୍ ୱେଜ୍ ଟୁ ବିକଶିତ ଭାରତ ଶୀର୍ଷକ ଏସ୍ଆର୍ସିସି ଶତବାର୍ଷିକୀ ସମ୍ମିଳନୀର ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରି ଶ୍ରୀ ଗୋଏଲ ଏହି ମନ୍ତବ୍ୟ ଦେଇଛନ୍ତି। ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଆମେରିକା ସହ ଦ୍ୱିପାକ୍ଷିକ ବାଣିଜ୍ୟିକ ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ ହୋଇଛି ଏବଂ ଆଇନଗତ ବ୍ୟବସ୍ଥା ଆଧାରରେ ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ନେଇ ଆଲୋଚନା ଜାରି ରହିଛି। ଏଥିସହ ସେ ଯୁବପିଢ଼ିଙ୍କୁ କୃତ୍ରିମ ବୁଦ୍ଧିମତା, ସାଇବର ସୁରକ୍ଷା ଏବଂ ନୂତନ ପ୍ରଯୁକ୍ତି ବିଦ୍ୟାର ବ୍ୟବହାରିକ ପ୍ରୟୋଗ କ୍ଷେତ୍ରରେ ଦକ୍ଷତା ବିକାଶ କରି ପରିବର୍ତ୍ତନଶୀଳ ନିଯୁକ୍ତି ପରିବେଶ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି। ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍ଏଫ୍ଆଇ 2026 ପାଇଁ ଗଣମାଧ୍ୟମ ସ୍ୱୀକୃତି ଅବଧିକୁ ଆଉ 2 ଦିନ ବୃଦ୍ଧି କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି ଏହି ମହୋତ୍ସବର ଖବର ସଂଗ୍ରହ କରିବାକୁ ଯୋଜନା କରୁଥିବା ଗଣମାଧ୍ୟମ ପ୍ରତିନିଧିମାନେ ଆସନ୍ତା ଶନିବାର ପର୍ଯ୍ୟନ୍ତ ପିଆଇବିର ପୋର୍ଟାଲ ମାଧ୍ୟମରେ ସେମାନଙ୍କର ଆବେଦନ ଦାଖଲ କରିପାରିବେ। ଭାରତୀୟ କୁସ୍ତି ଯୋଦ୍ଧା ବିଶ୍ୱଜିତ ରାମଚନ୍ଦ୍ର ମୋରେ ଆଜି ଲସ୍ ଭେଗାସ୍ଠାରେ ଆୟୋଜିତ 23 ବର୍ଷରୁ କମ୍ ବିଶ୍ୱ ଚାମ୍ପିୟନ୍ସିପ୍ର ଗ୍ରୀକୋ ରୋମାନ୍ ଫାଇନାଲ୍ସରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ପୁରୁଷ 55 କିଲୋଗ୍ରାମ ବର୍ଗରେ ଜର୍ଜିଆର କୋବା କାରୁମିଦ୍ଜେଙ୍କଠାରୁ ପରାସ୍ତ ହେବା ପରେ ବିଶ୍ୱଜିତ୍ଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା କ୍ରୀଡ଼ାବିତ୍ମାନଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ମହିଳା ପଦକ ବିଜେତାଙ୍କୁ କଲେ ପ୍ରଶଂସା। ଭାରତୀୟ ବାୟୁସେନା ଏବଂ ନୌସେନା ପାଇଁ 4,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଅଧିଗ୍ରହଣ ଚୁକ୍ତି ସ୍ୱାକ୍ଷରିତ। ଆମେରିକାକୁ ଭାରତର ସାମଗ୍ରୀ ରପ୍ତାନୀ ଗତ 6 ମାସ ମଧ୍ୟରେ $51 ବିଲିୟନକୁ ବୃଦ୍ଧି ଏବଂ ଲସ୍ ଭେଗାସ୍ଠାରେ ଆୟୋଜିତ 23 ବର୍ଷରୁ କମ୍ ବିଶ୍ୱ ଚାମ୍ପିୟନ୍ସିପ୍ର ଗ୍ରୀକୋ ରୋମାନ୍ ଫାଇନାଲ୍ସରେ ଭାରତର କୁସ୍ତି ଯୋଦ୍ଧା ରୌପ୍ୟ ପଦକ ବିଜୟୀ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ।
3: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ସୁବର୍ଣ୍ଣପୁର ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ କାର୍ଯ୍ୟ କରିଆସୁଛି ଜଳ ଜୀବନ ମିଶନ। ମିଶନ ଅଧୀନରେ ଜିଲ୍ଲାର ଗାଁଗୁଡ଼ିକରେ ପାନୀୟ ଜଳ ଯୋଗାଣ ପାଇଁ ଜଳ ଉତ୍ସ ଓ ଆବଶ୍ୟକ ଭିତ୍ତିଭୂମିର କରାଯାଉଛି ବିକାଶ। ଶୁଦ୍ଧ ଜଳ ସୁସ୍ଥ ଜୀବନ ଲକ୍ଷ୍ୟ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ଜଳ ଜୀବନ ମିଶନ ଗ୍ରାମୀଣ ବିକାଶରେ ଯୋଡ଼ିପାରିଛି ଏକ ନୂଆ ଫର୍ଦ୍ଦ। ଏ ସମ୍ପର୍କରେ କହିଛନ୍ତି ଆର୍ଡବ୍ଲ୍ୟୁଏସ୍ଏସ୍ର ଅଧୀକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ମୁନା କାଳୁନ୍ଦିଆ।
4: ସୁବର୍ଣ୍ଣପୁର ଜିଲ୍ଲାରେ ଜଳ ଜୀବନ ମିଶନ ଅଭିଯାନର ବେଶ ସଫଳତା ସହିତ ଚାଲିଛି। ଜିଲ୍ଲାରେ 187 ଗାଁରେ ଜଳ ଜୀବନ ପ୍ରକଳ୍ପ ମାଧ୍ୟମରେ 185,000 ପାଖାପାଖି ଲୋକଙ୍କୁ ଆମେ ନିୟମିତ ସ୍ୱଚ୍ଛ ଓ ଶୁଦ୍ଧ ଜଳ ଦେଇପାରୁଛୁ। ତେବେ ଚଳିତ ବର୍ଷ 2006

0: 2027 ଆର୍ଥିକ ବର୍ଷରେ 4 ନିର୍ମାଣାଧୀନ ପ୍ରକଳ୍ପ ରହିଥିବା ବେଳେ ନିର୍ଦ୍ଧାରିତ ସମୟରେ ଏହିସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ବିଭାଗ କାର୍ଯ୍ୟ କରି ଆସୁଅଛି।
1: ରୁଗୁଡ଼ିପାଲିର ଜଣେ ହିତାଧିକାରୀ ଗୀତାଞ୍ଜଳି ରଣା କହିଛନ୍ତି,
2: ଜଳଜୀବନ ମିଶନ ଯୋଜନାରେ ଆମ ରୁଗୁଡ଼ିପାଲି ଗାଁରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହୋଇଛି। ଲୋକଙ୍କ ଘରେ ଏବେ ନଳ ଯୋଗେ ସ୍ୱଚ୍ଛ ପାନୀୟ ଜଳ ମିଳୁଛି। ଏବେ ଘର ପାଖରେ ପାଣି ମିଳୁଥିବାରୁ ସମୟ ଓ ପରିଶ୍ରମ ଦୁଇଟା ବଞ୍ଚୁଛି।
1: ଇତିମଧ୍ୟରେ ସୁବର୍ଣ୍ଣପୁରର ଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା 65ତମ ସାହାଣୀ କପ୍ ଫୁଟବଲ ଲିଗ୍ର ଜୋନାଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ସାହାଣୀ କପ୍ରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗଦେଇ କ୍ରୀଡ଼ା କେବଳ ଶାରୀରିକ ଦକ୍ଷତାର ପରିଚୟ ନୁହେଁ, ବରଂ ଶୃଙ୍ଖଳା, ଏକତା, ନେତୃତ୍ୱ ଓ ଦଳଗତ ମନୋଭାବର ବିକାଶର ଏକ ମାଧ୍ୟମ ବୋଲି କହିଛନ୍ତି।
3: ଏ କାର୍ଯ୍ୟକ୍ରମକୁ ବିଭିନ୍ନ ଜିଲ୍ଲା ସ୍ତରରେ ଆୟୋଜନ କରୁଛନ୍ତି, ଯାହାଫଳରେ କି ଯୁବ ଖେଳାଳି ମାନଙ୍କୁ ଏକ ପ୍ରେରଣା ଦେବା ସଙ୍ଗେ ସଙ୍ଗେ ସେମାନେ ଖେଳାଳି ଭାବରେ ନିଜକୁ ପ୍ରତିଷ୍ଠିତ କରିବାର ଗୋଟେ ସୁଯୋଗ ପାଉଛନ୍ତି।
1: ପଶ୍ଚିମ ଓଡ଼ିଶାର ଲୋକକଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ କଳା ଓ ସଂସ୍କୃତିକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଲୋକାଲ ଟୁ ଭୋକାଲ ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ସୁବର୍ଣ୍ଣପୁର ଟାଉନହଲଠାରେ ଆୟୋଜିତ ନୂଆଖାଇ ଫେଟଘାଟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି,
4: ନୂଆଖାଇ ଅବସରରେ ମା ସୁରେଶ୍ୱରୀଙ୍କର ଛତର ଛାୟା ପାଇଲେ ସୋନପୁର ଜିଲ୍ଲା, ସୋନପୁର ପୁରା ଓଡ଼ିଶା ପ୍ରଦେଶ ଆହୁରି ଉତ୍ତରତର ଉନ୍ନତି ହେଉ। ଏ ସାଂସ୍କୃତିକ ବୈଭବକୁ ରକ୍ଷା କରିବାର ଲାଗି ଆମର ସରକାରଙ୍କ ତରଫରୁ, ସଂସ୍କୃତି ବିଭାଗ ତରଫରୁ ଆମର ଭୋକାଲ ଫର ଲୋକାଲ କଥାକେ ଏଟା ସାରା ଦେଶ ବିଦେଶକେ ମହପିଲାନ ଚହ ପିଲାନ ଆମେ ଆଶା ରଖୁଛୁ ଆମର ଏ କଳା ସଂସ୍କୃତି ଆଗାମୀ ଦିନରେ ଗୋଟେ ବଡ଼ ଆମର ଧରୋହର ବୈଭବ ହେଇକି ରହିବ।
1: ସୁବର୍ଣ୍ଣପୁରର ଶୈଳଗିରି ସ୍ଥିତ ଯୋଗବିହାରଠାରେ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଓଡ଼ିଆ ଭାଗବତ ଜନ୍ମ ତଥା ଭାଗବତ କଥାମୃତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଭାଗବତ ଓ ସମାଜ ସ୍ୱର ଶୀର୍ଷକରେ ଏକ ବୌଦ୍ଧିକ ଓ ଆଧ୍ୟାତ୍ମିକ ଆଲୋଚନାଚକ୍ରରେ ଓଡ଼ିଆ ଭାଗବତ ଆମ ଅସ୍ମିତାର ଏକ ଜ୍ୱଳନ୍ତ ଦୀପଶିଖା ବୋଲି ଆଲୋଚକମାନେ ମତ ପ୍ରକାଶ କରିଛନ୍ତି। ଓଡ଼ିଆ ଭାଷାକୁ ସମୃଦ୍ଧ କରିବାରେ ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ପଠନ କେବଳ ଏକ ଧର୍ମୀୟ ପରମ୍ପରାକୁ ଉଜ୍ଜୀବିତ କରିନଥିଲା, ବରଂ ନୈତିକ ଶିକ୍ଷା ଓ ସମାଜ ସଚେତନତା ସୃଷ୍ଟି କରି ଜନସମୂହକୁ ସଂସ୍କାରିତ ଜୀବନ ପାଇଁ ପ୍ରେରଣା ଦେଇଥିଲା ବୋଲି ଅଧ୍ୟାପକ ମଦନ ସୁନ୍ଦର ଖେତି କହିଛନ୍ତି।
5: ଓଡ଼ିଆ ଭାଗବତ କେବଳ ଗୋଟେ ସାହିତ୍ୟ କୃତି ନୁହେଁ, ଜଗନ୍ନାଥ ବାସ୍ତବିକ ଓଡ଼ିଆ ଜାତି ପାଇଁ, ଓଡ଼ିଆ ପ୍ରାଣ ପାଇଁ, ଓଡ଼ିଆ ଜୀବନଧାରା ପାଇଁ ଏକ ରାସ୍ତା ଦେଖେଇ ଦେଇଛନ୍ତି। ମୂଳରୁ ପିଲାମାନଙ୍କୁ ଏଇ ଜଗନ୍ନାଥଙ୍କର ସଂସ୍କୃତି ଶିଖେଇବା କଥା। ଓଡ଼ିଆ ଭାଗବତ ହେଉଛି ଏକ ଜୀବନ ରେଖା କହିଲେ ଅତ୍ୟୁକ୍ତି ହେବନି, ସମସ୍ତେ ପଢ଼ିବା। ସାହିତ୍ୟ ପାଇଁ ତ କୁହାଯାଏ ପରମଶାସ୍ତ୍ର ଭାଗବତ, ଅଭ୍ୟାସ କରୁଥିବ ନିତ୍ୟ।
1: ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ଅଦ୍ୱିତୀୟ ଶାକ୍ତ ମାଟି ସୁବର୍ଣ୍ଣପୁର ଜିଲ୍ଲା ପାର୍ବଣର ମହାର୍ଘ ବେଳାରେ ଉତ୍ସମୁଖର ହୋଇଉଠିଛି। ଜିଲ୍ଲାର ଶତାଧିକ ଦେବୀପୀଠରେ ମୂଳାଷ୍ଟମୀଠାରୁ 16 ପୂଜା ଆରମ୍ଭ ହୋଇଯାଇଥିବା ବେଳେ ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀ, ଥମ୍ବେଶ୍ୱରୀ, କୋଶଳେଶ୍ୱରୀ, ରାମଚଣ୍ଡୀ ଦେବୀ, ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ଅଦ୍ୱିତୀୟ ଶାକ୍ତମାଟି ସୁବର୍ଣ୍ଣପୁର ଜିଲ୍ଲା ପାର୍ବଣର ମହାର୍ଘ ବେଳାରେ ଉତ୍ସମୁଖର ହୋଇଉଠିଛି। ଜିଲ୍ଲାର ଶତାଧିକ ଦେବୀପୀଠରେ ମୂଳାଷ୍ଟମୀଠାରୁ 16 ପୂଜା ଆରମ୍ଭ ହୋଇଯାଇଥିବା ବେଳେ ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀ, ଖମ୍ବେଶ୍ୱରୀ, କୋଶଳେଶ୍ୱରୀ, ରାମଚଣ୍ଡୀ ଦେବୀ ଚରେଇଦେଇ, ମେଟାକାନି ଏବଂ ମହେଶ୍ୱରୀ ପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ସମାଗମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଇତିମଧ୍ୟରେ ସୁବର୍ଣ୍ଣପୁରର ମହାବଳୀ ଯାତ୍ରା ଏବଂ ସାର୍ବଜନୀନ ଦୁର୍ଗାପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
6: ଜିଲ୍ଲା ହାଲଚାଲରେ ଶୁଣିଲେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ଅଲକ୍ଷ ବେଣୁଧର ପ୍ରଧାନ, ଉପସ୍ଥାପନା ଜିତେନ୍ଦ୍ର କୁମାର ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ।

0: कृषि कार्यालय, सहकारी समिति, बैंक शाखा, अधिकृत बीमा कंपनी या जन सेवा केंद्र में स्वेच्छा से करा सकते हैं पंजीकरण।
1: फसल बीमा पोर्टल या फसल बीमा ऐप द्वारा भी कराया जा सकता है पंजीकरण।
0: प्रधानमंत्री फसल बीमा योजना आपकी फसलों का संपूर्ण सुरक्षा कवच। कृषि एवं किसान कल्याण मंत्रालय, भारत सरकार।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।
3: ଆଉ ଇଏ ଛେଳିପାଦରେ କଣ ଧାନ ମକଚି ହେଲାଣି ନା କଣ? ବୁଝିଲ, ଏତେ ଲୋକ ବଇଛନ୍ତି, ଇଏ କଣ ନା ଗୋଟେ ଗୋଷ୍ଠୀ କରିଛନ୍ତି, ସବୁ କିଛି କରିପକେଇବା, ଆଉ କଣ ଦେଶ ଦୁନିଆ କେହି କିଛି ମାନିବାର ଅଛନ୍ତି?
4: ଜୁହାରେ ଜୁହାରେ ଭାଇ।
3: ଜୁହାରେ ଜୁହାରେ କିଏ ଜିମା ପା?
4: ନାଇଁ ମୋ ପ୍ରତିମା।
3: ଓ ପ୍ରତିମା ଦିଦି,
4: ଭାଇ କେତେବେଳୁ ଆସି ମୁଁ ବସିଛି, କଣ ଆଜି ଗୋଟେ ହେଇଛି କି ଭାଉଜଙ୍କ ସହ ଝଗଡା?
3: ମୋର
4: ହଁ
3: ଝଗଡା?
4: ହଁ
3: ଘରେ?
4: ହଁ।
3: ଏ କଥା ବି ତମ କାନରେ ପଡିଗଲା?
4: ନା ନା, ମୋ କାନରେ ପଡିନି। ତମେ ସିଆଡୁ କଣ ନୂଆ ମନ୍ତ୍ରୀ ମନ୍ତ୍ରୀ ଆସିଲ ତ ମୁଁ ଶୁଣିଲି, ସେଇଥିପାଇଁ ପଚାରିଲି।
3: ସବୁ ଏପଟ ସେପଟ ହେଇଯାଇଛି, ସେ କଥା ଛାଡ, ଆମେ ଅଲଗା କଥା କିଛି ଅଛି ଯେ କଣ ପାଇଁ ପଚାରିଲ?
4: ନାଇଁ ନାଇଁ, ମୁଁ ଭାବିଲି ଟିକେ ବ୍ୟସ୍ତ ହେଲି, ମୁଁ କହିଲି କାଳେ କଣ ଅସୁବିଧା ହେଇଛି କି ଭାଇ କାହିଁ ଆଜି ଏମିତି ମନରେ।
3: ମୋ ଘରେ ବି ଅକଳିଆ ହବ,
4: କିଛି କରିପାରିବିନି ଭାଇ,
3: କିଛି କରିପାରିବ
4: ନା,
3: ସେଇଠି ତ ଅକଳିଆ ହେଇଗଲା।
4: ପୁଣି କଣ ଅକଳିଆ ହେଲା?
3: ପ୍ରତିମା ଦିଦି,
4: ଆଜ୍ଞା,
3: ପାର୍ବଣ ସମୟ, ଦେବୀ ଆରାଧନାର ଇଏ ହଉଛି ପ୍ରକୃଷ୍ଟ କଣ
4: ସମୟ?
3: ହଁ ସମୟ। କଣ ପାଇଁ ଆମେ ଠାକୁରାଣୀର ପୂଜା କରନ୍ତି ଦେଖିବା କହିଲେ?
4: ଦେବୀ ଦୁର୍ଗତି ନାସିନୀ ଏଇ ଶରତ ସମୟରେ ଆମ ପାଖକୁ ଆସିକି ଆମକୁ ଆଶୀର୍ବାଦ ଦିଅନ୍ତି ଏବଂ ଆମର ସବୁ ପ୍ରକାରର ଦୁର୍ଗତି ନାଶନ କରନ୍ତି। ହଁ,
3: ଶରତକାଳୀନ ପୂଜା,
4: ଆଜ୍ଞା,
3: ତେଣୁ ଇଏ ହେଲା ଶାରଦୀୟ ପୂଜା,
4: ଆଜ୍ଞା।
3: ଆଉ ଗୋଟାଏ ପୂଜା ଅଛି, ବାସନ୍ତିକ ଦୁର୍ଗା ପୂଜା।
4: ହଁ
3: ହଁ, ଇଏ ତ ସବୁ ପୂଜା ପାଠର କଥା, ପର୍ବର କଥା,
4: ଆଜ୍ଞା,
3: କିନ୍ତୁ ମୂଳ ଜିନିଷ ଟିକେ ବୁଝିବା।
4: କଣ କହିଲେ?
3: କଣ କହିବି, ଭଲ ଇଏ ହେଲେ ପ୍ରତିମା ଦିଦି, ଛୁଆଙ୍କୁ ପଢ଼ଉଛନ୍ତି, ସମସ୍ତଙ୍କୁ ଜ୍ଞାନର ଆଲୋକ ଦେଖଉଛନ୍ତି, ଏତିକି ଜିନିଷ ବୁଝିନ, ପ୍ରାୟ ଇଏ ହେଲେ ମାତୃଶକ୍ତି।
4: ବୁଝିଲି ବୁଝିଲି ଭାଇ, ମାଙ୍କୁ ନେଇ ଜଗତ
3: ଜଗତ,
4: ସେ ମା ଯେମିତି ଦଶ ଭୁଜା, ଆମେ ମାନେ ନାରୀ ଶକ୍ତି ବି ସବୁ କାମରେ ଦଶ ଭୁଜା। ମାନେ କଣ, ଗୋଟାଏ କାମ କରୁଛୁ, ଘର କାମ କରୁଛୁ, ଚାକିରି ବାକିରି କରୁଛୁ, ଛୁଆ ପିଲାଙ୍କ ଯତ୍ନ ନେଉଛୁ, ବେପାର ବାଣିଜ୍ୟ ବି କରୁଛୁ, ଚାଷବାସ ବି କରୁଛୁ,
3: ଉଡାଜାହାଜ ବି ଉଡେଇଲେଣି,
4: ଉଡାଜାହାଜ ବି ଉଡଉଛୁ, ଯୁଦ୍ଧ କରିବାକୁ ବି ଯାଉଛୁ।
3: ଏମିତି?
4: ହଁ,
3: ତମେ ତ ଗଲା ଗଗାଠୁ ଗୌତମ ଯାଏ ଗାଈ ଗଲଣି, କିନ୍ତୁ ଅସଲ ଜିନିଷଟା ବୁଝିବାର ଅଛି।
4: ଅସଲ ଜିନିଷ କଣ କହିଲେ ଭାଇ?
3: ଗ୍ରାମୀଣ ଇଲାକାରେ ରହୁଥିବା ଆମର ଯୋଉ ମହିଳାମାନେ,
4: ଆଜ୍ଞା,
3: ମା ମାନେ,
4: ହଁ,
3: ଝିଅମାନେ, ଏମାନେ ଯେମିତି ଯୋଉ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେବା ଆବଶ୍ୟକ,
4: ତାଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା
3: ଆମ ସମସ୍ତଙ୍କର ଦାୟିତ୍ୱ।
4: ଆଜ୍ଞା,
3: କହିଲା ମା ହେଲେ ପାଠୋଇ,
4: ଦେଶ ଯିବ ଆଗେଇ,
3: ତେଣୁ ପ୍ରଥମ ଦାୟିତ୍ୱ ହେଲା ଯେ ଗ୍ରାମୀଣ ଇଲାକାରେ ଥିବା ମହିଳାମାନେ, ମା ମାନେ, ଏମାନେ ଯେମିତି ସବୁ ଶିକ୍ଷିତା ହେବେ।
4: ନିଶ୍ଚୟ ଭାଇ,
3: ବୁଝିବା ଦରକାର ଶ୍ରୋତା ବନ୍ଧୁ, ଯଦି ଆମର ଆର୍ଥିକ ସ୍ଥିତି ମଜବୁତ କରିବାକୁ ଚାହୁଁଛନ୍ତି,
4: ମହିଳାମାନଙ୍କୁ ଶିକ୍ଷିତ କରାନ୍ତୁ, ଖାସ କରି ଆମର ଗ୍ରାମୀଣ ମହିଳାମାନଙ୍କୁ ଶିକ୍ଷିତ କରାନ୍ତୁ।
3: ଆଉ ଗୋଟାଏ ପାଠ ରହିଗଲା।
4: ପୁଣି ଗୋଟେ କଣ ରହିଗଲା?
3: ଗଲା ଆଉ ରହିବନି, ମୁଁ ଦେଖୁଛି ଅନେକ ଜାଗାରେ ପୁଷ୍ଟିହୀନତାର ଶିକାର ହେଉଛନ୍ତି ଆମର ମା ମାନେ।
4: ଭାଇ ବହୁତ ଜରୁରୀ କଥାଟା କହିଲେ, ଆମର ଅନ୍ଧବିଶ୍ୱାସ କୁସଂସ୍କାର ବଶବର୍ତ୍ତୀ ହେଇ ଏଇଟା ଖାଇବୁନି ସେଇଟା ଖାଇବୁନି ଏଇଟା ମହିଳାମାନେ ଖାଆନ୍ତିନି,
3: ସେଇୟା ନୁହଁ, ଆମକୁ ବୁଝିବାକୁ ପଡିବ, ହଁ, ସ୍ୱାସ୍ଥ୍ୟ ହିଁ ସମ୍ପଦ,
4: ଆଜ୍ଞା,
3: ନିଜ ଦେହ ପାଇଁ ଟିକେ ସମୟ ଦବା,
4: ଯତ୍ନ ନେବା,
3: ଯତ୍ନ ନେବା, ମାଟା ଯଦି ମଜବୁତିଆ ହେଇକି ରହିଲା ପରିବାର ତ ଠିକ ରହିବ ଆଉ କଣ। ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଅଛି, ଶିଶୁ ଆଉ ମହିଳା ସଠିକ ପୋଷଣ ଏମାନଙ୍କୁ ମିଳିବ, ସରକାରୀ ସ୍ତରରେ ଅନ୍ୟ କାର୍ଯ୍ୟକ୍ରମ ଅଛି, ଆମେ ଗାଁର ଅଙ୍ଗନବାଡ଼ି କେନ୍ଦ୍ର ହଉ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ହଉ ଏମାନଙ୍କ ସହିତ ଟିକେ ଯୋଗାଯୋଗରେ
4: ରହିବା
3: ଯେ ତମେ ତ କଣ।

0: ଦେଖୁଛି ଆଇଲା ବେଳ ଖାଲି ବକର ବକର ହଉଛ।
1: ବକର ବକର ନୁହେ ଭାଇ, ଏଇଟା ଗୋଟେ ଜରୁରୀ ବିଷୟ।
0: ଓ ମୁଁ ପାଠ ଉପରର କଥା କହୁନି।
1: ଆଉ କୋଉ କଥା ଭାଇ?
0: ପାର୍ବଣ ସମୟ।
1: ଆଜ୍ଞା,
0: ଆଜି ପୁଣି ଗୋଟିଏ ବିଶେଷ ଦିନ। ଆଜି ହଉଛି ଆନ୍ତର୍ଜାତୀୟ ମହିଳା କିଷାନ ଦିବସ। ମିଳିତ ଜାତିସଂଘ ତରଫରୁ ଏଇ ଯୋଉ ଚଳିତ ବର୍ଷ ଠାରୁ ଏଇ ଦିନଟିକୁ ପୁଣି ଆନ୍ତର୍ଜାତୀୟ ମହିଳା କିଷାନ ଦିବସ ଭାବରେ ଘୋଷଣା କରାଯାଇଛି। କଣ କିଛି ବୁଝିପାରୁଛ ନା ନାହିଁ?
1: ହଁ ଭାଇ।
0: ଗ୍ରାମୀଣ ମହିଳାମାନଙ୍କର ଉନ୍ନତି ହଉ, ଆଗକୁ ବଢ଼ନ୍ତୁ। ପାର୍ବଣ ସମୟ, ଦେବୀଙ୍କର ଆରାଧନାର ସମୟ। ହଁ, ଆଉ ଗୋଟିଏ ଭଲ ପଲ୍ଲୀ ଗୀତଟିଏ ଅଛି, ଆମେ ଟିକେ ଶୁଣିବା ନା ନାହିଁ?
1: ହଁ ଭାଇ, ନିଶ୍ଚୟ ଶୁଣିବା।

0: ଯେ ଦେଶୀ ପ୍ରଜାତି ଗାଈଗୋରୁଙ୍କର ଆବଶ୍ୟକତା କ'ଣ, ସେମାନଙ୍କର ଯତ୍ନ କିପରି ନିଆଯାଇପାରିବ ଏବଂ ଏହି ଗୋ ସମ୍ପଦ ବା ଏହି ପ୍ରଜାତିର ଗୋ ସମ୍ପଦଙ୍କର ଭବିଷ୍ୟତ କ'ଣ। ଡକ୍ଟର ଦାସ, ଆପଣଙ୍କୁ ସ୍ୱାଗତ କରୁଛୁ କିଷାନ ବାଣୀ କାର୍ଯ୍ୟକ୍ରମକୁ। ନମସ୍କାର।
1: ନମସ୍କାର
0: ଡକ୍ଟର ଦାସ। ବର୍ତ୍ତମାନ ଯୋଉ ଗୋଟେ ପରିବର୍ତ୍ତିତ ଜଳବାୟୁ ଏବଂ ଦୁନିଆ ଯେମିତି ବସ୍ତୁବାଦ ଆଡ଼କୁ ମୁହାଁଉଛି, ତାରି ଭିତରେ ଆମେ ଗୋ ସମ୍ପଦର ସ୍ଥାନକୁ କୋଉଠି ପାଉଛେ, ବାସ୍ତବିକ ସ୍ଥିତି କ'ଣ ଅଛି?
1: ଆମର ଗାଈ ତ ନିଶ୍ଚିତ ଭାବରେ ଆମେ ଗୋମାତା ହିସାବରେ ତାଙ୍କୁ ପୂଜା କରୁ, କିନ୍ତୁ ଦେଶୀ ଗାଈର ସ୍ୱତନ୍ତ୍ରତା ରହିଛି। ଦେଶୀ ଗାଈର ଗୋବର ବା ଦେଶୀ ଗାଈର ମୂତ୍ର ଇଏ ମଧ୍ୟ ଆମର କାମରେ ଆସେ। ତାର ଘିଅ, ବେଛେନା, ଦହି ଏବଂ ଏଇ ଦିଟା ମିଶେଇଲେ ଆମେ ପଞ୍ଚଗବ୍ୟ ତିଆରି କରୁ। ତେଣୁ ଦେଶୀ ଗାଈ ଇଏ ହେଲା ଆମର ସଂସ୍କୃତି। ତା ସହିତ ଆମେ ଆଜି କଥା ହେବା ଦେଶୀ ଗାଈର ଇକୋନୋମିକ ଭାଲ୍ୟୁ, ଅର୍ଥନୀତି, ଆମର ଚାଷୀ ଭାଇମାନଙ୍କର ଅର୍ଥନୀତିରେ କେମିତି ଉନ୍ନତି ହେଉଛି, ଦେଶୀ ଗାଈର କ୍ଷୀର ଦହି ଏସବୁ କେମିତି ଆମ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂର କରୁଛି, ଏବଂ ଦେଶୀ ଗାଈ ରଖିବାର ଯୋଉ ପ୍ରଣାଳୀ କେତେ ସୁବିଧା। ଆମେ ଆଜି ଟିକେ କମ୍ପେୟାର ମଧ୍ୟ କରିବା, ତୁଳନା କରିବା ଆମର ଜର୍ସି ଯୋଉଟା କହନ୍ତି କ୍ରସବ୍ରେଡ୍ ବା ଶଙ୍କର ଜାତୀୟ ଗାଈ, ତା ସହିତ ଆମ ଏ ଦେଶୀ ଗାଈକୁ ମଧ୍ୟ ବିଶ୍ଲେଷଣ କରିବା।
0: ପ୍ରାୟତଃ ଗୋପାଳକ ବର୍ତ୍ତମାନ ବ୍ୟବସାୟିକ ଭିତ୍ତିରେ ଗୋପାଳନ କରୁଛନ୍ତି, ଅର୍ଥାତ୍ ସେମାନଙ୍କର ଉତ୍ପାଦନ ଅଧିକ ବଢ଼ିବା ଦରକାର, ଯେଉଁଥିପାଇଁ ଶଙ୍କର ଜାତୀୟ ଗାଈକୁ ପାଳିବା ଲାଗି ସେମାନଙ୍କ ଭିତରେ ଆଗ୍ରହ ରହୁଛି, କାରଣ ସେମାନେ ଅଧିକ ରୋଜଗାର ପାଇବେ। ସେମାନେ ପ୍ରଶ୍ନ ତ କରିବେ ଯେ ଆଜ୍ଞା, ପରିଶ୍ରମ ତ ସମାନ, ତାହେଲେ ମୁଁ ଦେଶୀ ଗାଈଟିଏ ବାନ୍ଧିବି କାହିଁକି, ମୋର ଉତ୍ପାଦନ କେତେ ହେବ, ରୋଜଗାର କେତେ ଆସିବ।
1: ବିଲକୁଲ ଠିକ କହିଲେ। ଏଇ ଯୋଉ କନସେପ୍ଟ ଅଛି ଆମ ଚାଷୀ ଭାଇମାନଙ୍କ ଭିତରେ, ସେଇଟା ମୁଁ ଆଜ୍ଞା କହିଛି, ପରିଚାଳନାଗତ ଯୋଉ ସୁବିଧା ଆମ ଦେଶୀ ଗାଈ ସେଟା ବି କଥା ହେବା। କିନ୍ତୁ ପ୍ରଥମେ କହୁଛି ଯେ 1961 ଆମର କୃତ୍ରିମ ପ୍ରଜନନ ମାଧ୍ୟମରେ ଏଇ ଶଙ୍କରୀକରଣ କରାଗଲା। 61 ଆଜି 2026 ହେଲା, କିନ୍ତୁ ସେଥିରେ ଓଡ଼ିଶାରେ ଶତକଡା 16% ଗାଈ ଅଛନ୍ତି ଆମର ଶଙ୍କର ଜାତୀୟ ଗାଈ, ଜର୍ସି ଶଙ୍କର ଜାତୀୟ, ଆଉ 84% ଆମର ଦେଶୀ ଗାଈ ଅଛନ୍ତି।
0: 84%
1: ୟେସ୍। କିନ୍ତୁ ଆମର 20 ତଳେ ଧରନ୍ତୁ 140,000,000 ଗାଈ ଥିଲେ, ବର୍ତ୍ତମାନ ଅଛନ୍ତି 99,000,000, କମିଯାଇଛି। ସେଥିରେ ଦେଶୀ ଗାଈ ସଂଖ୍ୟା କମୁଛି। ଗୋଟିଏ ତ ଆପଣ କହିଲେ ଯେଉଁଥିରେ କି କ୍ଷୀର ଦବାର ଯୋଉ ଉତ୍ପାଦନ କ୍ଷମତାକୁ ଆଧାର କରିକି ଯୋଉ କମର୍ସିଆଲ ବେସିସ୍ ବା ବ୍ୟବସାୟିକ ଭିତରେ ଆମର ଦୁଗ୍ଧ ଚାଷୀ ରଖୁଛନ୍ତି ଗାଈ, ସେମାନେ ଶଙ୍କର ଜାତୀୟ ଗାଈ ରଖୁଛନ୍ତି, ମୁଁ ନାହିଁ କରୁନି, କିନ୍ତୁ 16% ବର୍ତ୍ତମାନ। କିନ୍ତୁ ଦେଶୀ ଗାଈର ପରିଚାଳନା ଖର୍ଚ୍ଚ ଆଦୌ ନାହିଁ କହିଲେ ଚଳେ, ଏବଂ ତାର 84% ଅଛି, ଏବଂ ଆଜି ଜିନିଷ ବଦଳି ଯାଇଛି। ଆମର ଦେଖନ୍ତୁ, ଭାରତରେ ଦେଶ ସ୍ୱାଧୀନତା ହେଲା ବେଳକୁ 30 ପ୍ରଜାତିର ଗାଈ ଥିଲେ,
0: 30
1: ପ୍ରଜାତି ମାନେ ବ୍ରିଡ୍ କହନ୍ତି ତାକୁ ବା ପ୍ରଜାତି। ସେଥିରେ ଭାରତର ପୂର୍ବ ପାର୍ଶ୍ୱରେ କେବଳ ଆନ୍ଧ୍ରର ଗୋଲ୍ ଗାଈ ଅଛି, ଆଉ କିଛି ଗାଈ ନଥିଲା, ସମସ୍ତେ ପଶ୍ଚିମ ଭାଗରେ ଥିଲେ, ଗୁଜୁରାଟ, ରାଜସ୍ଥାନ, ସେ ହରିୟାଣା ଏ ଅଞ୍ଚଳରେ। କିନ୍ତୁ 2010 ବେଳକୁ ସେଟା ମୁଁ ନିଜେ କରିଥିଲି, ତାର ଯୋଉ ଦେଶ ସ୍ୱାଧୀନତା ପରେ ପ୍ରଥମ ଦେଶୀ ଗାଈ ଯୋଉ ରେଜିଷ୍ଟ୍ରେସନ ହେଲା ପ୍ରଜାତି ହିସାବରେ, ସେଟା ଓଡ଼ିଶାରୁ 4 ଗାଈ ହେଇଥିଲା। ବର୍ତ୍ତମାନ ଆମ ଓଡ଼ିଶାରେ 4 ପ୍ରଜାତିର ନ୍ୟାସନାଲ ରେକଗ୍ନାଇଜ ମାନେ ଜାତୀୟ ମାନ୍ୟତା ପ୍ରାପ୍ତ ଦେଶୀ ଗାଈ 4 ପ୍ରଜାତି ଅଛନ୍ତି।
0: କଣ ସବୁ?
1: ବିଞ୍ଝାରପୁରୀ, ମୋଟୁ, ଖରିଆର ଏବଂ ଘୁମୁଶେରୀ। ବିଞ୍ଝାରପୁରୀ ଆପଣଙ୍କର ଯାଜପୁର ବା ସଂଲଗ୍ନ ଆପଣଙ୍କର ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଅଞ୍ଚଳରେ, ଖରିଆରଟା ନୂଆପଡ଼ା ଅଞ୍ଚଳରେ, ମୋଟୁଟା ମାଲକାନଗିରିର ମୋଟୁ, ଯୋଉଟା ଓଡ଼ିଶାର ସବାଶେଷ ତା ନାଁ ଦିଆହେଇଛି ମାଲକାନଗିରି ଯିଏ ଏବଂ କୋରାପୁଟ ଜିଲ୍ଲାରେ ଦେଖାଯାଆନ୍ତି, ଏବଂ ଆଉ ଗୋଟେ ଘୁମୁଶରୀ ଯୋଉଟା ଘୁମୁଶ୍ୱର ଅଞ୍ଚଳରେ ବା ଆପଣଙ୍କର ଭଞ୍ଜନଗର, ଫୁଲବାଣୀ, ବାଲିଗୁଡ଼ା ଅଞ୍ଚଳ ଏଇ ଅଞ୍ଚଳରେ ଦେଖାଯାଆନ୍ତି। ଏମାନଙ୍କର ସ୍ୱତନ୍ତ୍ରତା ରହିଛି। ତା ଭିତରେ ଉତ୍ପାଦନ ଦେଖିଲେ ସାଧାରଣ ଭାବେ ନିଶ୍ଚିତ ଭାବରେ ଜର୍ସି ଶଙ୍କର ଜାତୀୟ ଗାଈ ଯୋଉ ଆମେ ରଖୁଛେ ତାର ଉତ୍ପାଦନ କ୍ଷମତା ଅଧିକା। 6 ଲିଟରରୁ 8 ଲିଟର 10 ଲିଟର ପର୍ଯ୍ୟନ୍ତ ମଧ୍ୟ ସେମାନେ କ୍ଷୀର ଦିଅନ୍ତି। କିନ୍ତୁ ସେଥିପାଇଁ ଆପଣ ସବୁବେଳେ ଚାଷୀ ଭାଇମାନେ ମନେ ରଖିବା ଉଚିତ, ଅଧିକ ଉତ୍ପାଦନ କ୍ଷମତା ରଖୁଥିବା ଯେକୌଣସି ଗାଈ ହଉ, ଛେଳି ହଉ, ମେଣ୍ଢା ହଉ, କୁକୁଡ଼ା ହଉ, ଏପରିକି ମଣିଷଟେ ହଉ ଯିଏ ବେଶୀ ଓଜନ ବାଲା ଥିବେ, ତାଙ୍କର ଅଧିକ ଖାଦ୍ୟ ଦରକାର, ପୁଷ୍ଟି ଅଧିକ ଦରକାର, ଏବଂ ତାଙ୍କର ପରିଚାଳନାଗତ ତାଙ୍କୁ ଅଧିକା ତାଙ୍କୁ ଆଟେନସନ ଦେବାକୁ ପଡେ। ଧରନ୍ତୁ 15 ଗୋଟେ ଗାଈ ବଞ୍ଚିଲା, ଦେଶୀ ଗାଈ, ଦେଶୀ ଗାଈ 12 ଛୁଆ କରିଦବ, ଅତି ନିକୁଚ୍ଛରେ 10 ଛୁଆ କରିବ ବର�ଷକୁ ଥରେ ଲେଖାଏଁ ଛୁଆଟେ 365 ଦିନରେ ବର୍ଷେ 410-420 ଦିନ ଭିତରେ ଛୁଆଟିଏ ଦେବ। ଆମେ ତାକୁ ଚାହିଁନେ, ସେ ବୁଲୁଛି।

0: ଆସିଲେ ଆମର ରୋଷେଇ ଘରରେ ଯାହା ପେଜ ତୋରାଣି ଆମକୁ ଥାଏ ଆମେ ଦଉ, ସାଧାରଣ ଭାବରେ ଆମ ପୂର୍ବ ପିଢ଼ି ବି ଦଉଥିଲେ, ଆମେ ବି ଦଉଛେ କାରଣ ଭଲ ପାଏ। କିନ୍ତୁ ଜର୍ସି ଗାଈ ରଖିଲେ ତାକୁ ପ୍ରତିଦିନ ଗାଧେଇବାକୁ ଦେବେ ଏବଂ ଖାଇବାକୁ ଦେବେ, ବାନ୍ଧିକି ରଖିବେ, ଏବଂ ସିଏ କଣ କରିବ ନା ତାର ଜୀବନ କାଳ ଭିତରେ ସାଢେ ଛଅ ଛଅଟାରୁ ସାଢେ ଛଅଟା ଛୁଆ ଦବ, ମାନେ ଛଅଟାରୁ ସାତଟା, ଯୋଉଟାକି ପ୍ରଥମ ପିଢ଼ିର ଗାଈ ମାନେ ଦେଶୀ ଗାଈ ସାଙ୍ଗରେ ଜର୍ସିର ଶୁକ୍ରାଣୁ ସଂଯୋଗ କଲେ ଯୋଉ ଛୁଆ ହୁଏ ତାକୁ ଆମେ ପ୍ରଥମ ପିଢ଼ି ଛୁଆ କହେ। ଏଇଟା ହେଲା ପ୍ରଥମ ପିଢ଼ି ଛୁଆ। ତାକୁ ଯଦି ପୁଣି ଜର୍ସି ଦବା ଏଇଟା ଦ୍ୱିତୀୟ ପିଢ଼ି ଛୁଆ। ଦ୍ୱିତୀୟ ପିଢ଼ି ଛୁଆରେ ସେ ପାଞ୍ଚଟାରୁ ସାଢେ ପାଞ୍ଚଟା ଆହୁରି ଗୋଟେ କମିଯିବ ଛୁଆ ବାଛୁରୀ। ବାଛୁରୀଟି ହେଲେ ସିନା ଆମେ କ୍ଷୀର ଦୁଇଁବା। ତେଣୁ ପନ୍ଦର ବର୍ଷ ଯଦି ଆମେ ସାଧାରଣ ଭାବରେ ବଞ୍ଚୁ, ଆମ ଦେଶୀ ଗାଈ ପଚିଶ ବର୍ଷ ବଞ୍ଚିବ, କିନ୍ତୁ ପନ୍ଦର ବର୍ଷ ଦେଖିଲେ ବି ଯଦି ପନ୍ଦର ବର୍ଷ ବା ପାଞ୍ଚ ହଜାର ଦିନ ବଞ୍ଚିଲା ଗାଈ ମୋ ପାଖରେ, ତାହେଲେ ଦୁଇ ହଜାର ଦିନ ଜର୍ସି ହେଇଥିଲେ ଦବ କ୍ଷୀର, ତିନି ହଜାର ଦିନ ମାଗଣା ଖାଇବ। ଦେଶୀ ଗାଈ ତିନି ହଜାର ଦିନ କ୍ଷୀର ଦବ, ଦୁଇ ହଜାର ଦିନ ମାଗଣା।
1: ଚମତ୍କାର ତଥ୍ୟ ମଧ୍ୟ ଶ୍ରୋତା ବନ୍ଧୁ, ପ୍ରଜନନ କ୍ଷମତା ଯଦି ଆମେ ଦେଖୁଛେ ଦେଶୀ ପ୍ରଜାତି ଏବଂ ଅନ୍ୟ ଯେକୌଣସି ପ୍ରଜାତି, ତାହେଲେ ଇଏ ରୀତିମତ ବାଛୁରୀ ଦଉଛି, ଖର୍ଚ୍ଚ ମଧ୍ୟ କମ୍, ଏବଂ ତା ଜୀବନ କାଳ ଭିତରେ ସେଇ ଅନୁସାରେ ସେ କ୍ଷୀର ମଧ୍ୟ ବି ଅଧିକ ଦବ।
0: ଯଦି ଆମେ ଗୋଟେ ତୁଳନା କରୁ ଯଦି ଜୀବନ ବ୍ୟାପୀ ଦେଖିବେ, କିନ୍ତୁ ଆମେମାନେ ସାଧାରଣ ଭାବରେ ବା ଆମ ଚାଷୀ ଭାଇମାନେ ବୁଝନ୍ତି ଦିନକୁ ତୋ ଗାଈ କେତେ କ୍ଷୀର ଦଉଛି ନା, ଆଠ ଲିଟର ଛ ଲିଟର, ଯୋଉମାନେ ଶଙ୍କର ଜାତୀୟ, ଦିନକୁ କେତେ ଆମ ଦେଶୀ ଗାଈ ଦଉଛି ନା ଚାରି ଲିଟର ତିନି ଲିଟର, କିନ୍ତୁ ସେ ଜୀବନ କାଳ ଭିତରେ କେତେ କ୍ଷୀର ଦେଲା ତାକୁ ଦେଖୁନାହାନ୍ତି। ଏକ ନମ୍ବର। ଦୁଇ ନମ୍ବର ହେଲା ଆମର ଫ୍ୟାଟ ପରସେଣ୍ଟେଜ ଅଧିକା, ଆମର ବାସ୍ନା ଅଧିକା। ଆଗେ ଦେଖନ୍ତୁ ସବୁ ଆମ୍ବ ମିଠା, କିନ୍ତୁ ଆମ୍ବର ତାରତମ୍ୟ ରହିଛି, ତାର ପ୍ରଭେଦ ରହିଛି ତାର ବାସ୍ନାରେ। କ୍ଷୀର ଆମ ଦେଶୀ ଗାଈ କ୍ଷୀରର ବାସ୍ନା ଅଲଗା, ଏବଂ ତାର ଦେଖିବାକୁ ଗଲେ ତା କମ୍ପୋଜିସନ ମିଲ୍କର ଆପଣ ଫ୍ୟାଟ ପରସେଣ୍ଟେଜ ଅଧିକା। ଆପଣ ଦେଖିବେ ଘରେ ବି ଆମେ ମାନେ ଖାଏ, ସେ ଘିଅ ଅଧିକା ବାହାରେ, ସେଥିରୁ ଛେନା ଅଧିକ ବାହାରେ, କାରଣ ତା ପ୍ରୋଟିନ ଅଧିକା। ମୁଖ୍ୟ କଥା ହେଲା ଆଜି ଯୁଗରେ ଗୋଟେ ଏ ଟୁ କେଜି, ଆପଣ ମାନେ ଶୁଣିଥିବେ ଏ ଟୁ କ୍ଷୀର ଏ ୱାନ୍ କ୍ଷୀର, ଆଜିକାଲି ଜଣା ସବୁ ପୃଥିବୀ ସାରା ସେଇ ଚର୍ଚ୍ଚା ଚାଲିଛି। ଆମର ଯାହାର ହମ୍ପ ଅଛି ବା ଗୁଜ ଅଛି ଯୋଉ ଗାଈର, ଭାରତରେ ବା ଏସିଆରେ ଆଫ୍ରିକାରେ ବି କିଛି ଗାଈ ଅଛନ୍ତି, ଆମର ତ ଓଡ଼ିଶାରେ ସବୁ ଗାଈ ଚଉରାଅଶୀ ଭାଗ ଗାଈ ଯୋଉ କହିଲି ସମସ୍ତଙ୍କର କୁଜ ଥାଏ। ଯାହାର କୁଜ ଥାଏ ତାର ଏ ଟୁ ମିଲ୍କ, ଏ ଟୁ ମିଲ୍କରେ ରୋଗ ବାଗ ହବ ନାହିଁ। ଏ ୱାନ୍ ମିଲ୍କ କିମ୍ବା ଏ ୱାନ୍ ଏ ଟୁ ମିଶା ମିଲ୍କ ଜର୍ସି ଗାଈ ଦିଏ, କିନ୍ତୁ ଦେଶୀ ଗାଈ ଏ ଟୁ କ୍ଷୀର ଦିଏ।
1: ଏ ଟୁ କ୍ଷୀର ଯାହା ଆପଣ ବର୍ତ୍ତମାନ କହିଲେ ଯେ ଇଏ ରୋଗ ବାହକ ନୁହେଁ ବା ରୋଗ ସୃଷ୍ଟିକାରୀ ନୁହେଁ, ତାହେଲେ ଆମେ କହିପାରିବା ଯେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ଏହାର ଭୂମିକା ଅଛି
0: ନିଶ୍ଚିତ ଭାବରେ। ତା ସହିତ ଏ ରୋଗ ପ୍ରତିରୋଧକ ଶକ୍ତି ଯୋଉ କହିଲେ, ତା ସହିତ ଓମେଗା ଥ୍ରୀ ଓମେଗା ସିକ୍ସ ଏଇ ଦୁଇଟା ଯୋଉ ମୁଖ୍ୟ ଉପାଦାନ, ତା ସହିତ ଭାଇଟାମିନ ମିନେରାଲ ସବୁ ଗୁଡାକ ଅଧିକା ଅଛି ଆମ ଦେଶୀ ଗାଈରେ, ଅଳ୍ପ ଟିକେ ଟିକେ ଅଧିକା, ବଟ୍ ତାର କାଉଣ୍ଟ ବେଶୀ, ଆମର ସ୍ୱାସ୍ଥ୍ୟ ପାଇଁ ସେଗୁଡ଼ିକ ଭଲ। ଏ ୱାନ୍ ମିଲ୍କ ଖାଇଲେ କିଛି କିଛି ଲୋକଙ୍କର ଗୋଟେ ବିସିଏମ୍ ସେଭେନ୍ ବୋଲି ଗୋଟେ କମ୍ପୋନେଣ୍ଟ ଗୋଟେ କମ୍ପାଉଣ୍ଡ ସୃଷ୍ଟି ହୁଏ, ଯାହାଦ୍ୱାରା କି ଯେମିତି ଅଟିଜିମ୍, ଡାଇବେଟିସ୍ ଟାଇପ୍ ଟୁ, ସ୍ନାୟୁ ଜନିତ ରୋଗ, ଦେହ ଜନିତ ରୋଗ, ଏସବୁ ହବାର ସମ୍ଭାବନା ଥାଏ ସମସ୍ତଙ୍କୁ ନାହିଁ କିଛି ଲୋକଙ୍କୁ। ତେବେ ରିସ୍କ ଫ୍ରି ହେଲା ଆମର ଦେଶୀ ଗାଈର କ୍ଷୀର। ଆମେ ଦେଶୀ ଗାଈ ରଖିଲେ ତାର ଗୋବର, ଆପଣ ଆଶ୍ଚର୍ଯ୍ୟ ହେବେ, ଗୋଟେ ବଳଦ ଅଛି ଅନେକ ଦିନ କାମ କରୁଛି, ବାକି ଅନେକ ଦିନ ଯୋଉ ବସିଛି ରହିଛି, ସେ ଗୋବର ଦଉଛି ପରିଶ୍ରା ଦଉଛି। ବଳଦ ବେଷ୍ଟ ଏଗ୍ରିକଲଚର କଲେ ଦିନକୁ ଦଶରୁ ପନ୍ଦର କେଜି ଗୋବର, ଦଶରୁ ପନ୍ଦର ଲିଟର ୟୁରିନ, ଏଇ ଦିଟା ହେଲା ନ୍ୟାଚୁରାଲ କମ୍ପୋଷ୍ଟ। ଆମର ଅର୍ଗାନିକ ଫାର୍ମିଂ ପାଇଁ ସେମାନେ କେତେ ପରିମାଣରେ ସାହାଯ୍ୟ କରନ୍ତି ଯଦି ଆମେ ବଳଦ ଉପରେ ନିର୍ଭର କରିବୁ କୃଷି ପାଇଁ।
1: କାରଣ ଆପଣ ପ୍ରଥମରୁ ଏ କଥାକୁ ସ୍ପଷ୍ଟ କଲେ, ଦେଶୀ ଗାଈଟିଏ ହଉ କି ବଳଦଟିଏ ହଉ, ଇଏ ଚରି ବୁଲିକି ବଞ୍ଚନ୍ତି, ଏକ ପାଇଁ ବିଶେଷ କିଛି ଚିନ୍ତା ନାହିଁ। ଯୋଉ ଧାରଣା ମନରେ ରହିଛି ଯେ ଖର୍ଚ୍ଚ ବଢିଯାଉଛି, ଏମାନଙ୍କ ପାଖରୁ ଆମେ ବିଶେଷ କିଛି ଆମଦାନୀ କରିପାରୁନୁ, ପୁଣି ଯତ୍ନ କାହିଁକି ନବୁ, ତାଙ୍କୁ ଆମେ କଣ ବୁଝେଇବା, କଣ ସନ୍ଦେଶ ଦବା?
0: ସନ୍ଦେଶ ଏହା ଦବା ଯେ ଆପଣଙ୍କର ଫ୍ୟାମିଲି ନ୍ୟୁଟ୍ରିସନ କଥା କୁହନ୍ତୁ, ଆପଣ ପରିବାରରେ ଯେତିକି ଦରକାର ପୁଷ୍ଟି ସେ ପୁଷ୍ଟି ଆପଣ ସେଥିରୁ ପାଇବେ, ବଳଦର ବ୍ୟବହାର କରିବେ, ଆମ ସଂସ୍କୃତି ବଞ୍ଚି ରହିବ। ଏବଂ ଆପଣ ଆଜି ଯୋଉ ଦେଖୁଛନ୍ତି ଗୋଟେ ରୋଗ ବିଦ୍ୟା, ବହୁତ ପ୍ରକାରର ରୋଗ ଅଛି ଯୋଉଟାକି ଏଇ ଜର୍ସି ହୋଲଷ୍ଟିନ୍ ମାନଙ୍କୁ ହୁଏ, ଶଙ୍କର ଜାତୀୟ ଗାଈଙ୍କୁ, କିନ୍ତୁ ଦେଶୀକି ହୁଏନି। ଅକ୍ଟୋବର ମାସରେ ମଧ୍ୟ ଗରମ ଭୀଷଣ ହଉଛି, ଯେତେବେଳେ ଦଶହରା ବେଳେ ଆମକୁ ଥଣ୍ଡା ଲାଗେ, ସେମିତି କ୍ଲାଇମେଟ୍ ଚେଞ୍ଜ ଯୋଗୁଁ ଏମିତି ହେଇଛି ହଉଛି।

0: ଅଧିକ ଗରମ ହବ ତାକୁ ସହନଶୀଳତା କ୍ଷମତା ଅଛି ଆମ ଦେଶୀ ଗାଈମାନଙ୍କର, ଜର୍ସି ଗାଈମାନଙ୍କର ନାହିଁ। ଏବଂ ଗ୍ରାଜୁଆଲି ଦେଖିବେ ଏତେ ପରିମାଣରେ ଆପଣଙ୍କୁ ତାର ସ୍ୱାସ୍ଥ୍ୟ ପାଇଁ ଏତେ ଖର୍ଚ୍ଚ କରିବାକୁ ପଡିବ। ଆପଣଙ୍କର କ୍ଷୀର ଲିଟର, ଖାଲି ଲିଟର ଦେଖନ୍ତୁନି, ଲିଟରର ଦାମ କେତେ ଦେଖନ୍ତୁ, ଯୋଉଟା ପ୍ରଡକ୍ସନ କଷ୍ଟ କହିବା, ଆମର ପ୍ରଡକ୍ସନ କଷ୍ଟ ଦ୍ୱିଗୁଣ ହବ ତାଙ୍କର କ୍ଷୀରଟା, କାରଣ ଆପଣ ତାଙ୍କୁ ଯତ୍ନ ଅଧିକ ନେବାକୁ ପଡିବ, ସ୍ୱାସ୍ଥ୍ୟଗତ ଖର୍ଚ୍ଚ ଅଧିକ ନେବାକୁ ପଡିବ, ପରିଚାଳନା ସ୍ୱତନ୍ତ୍ର ଭାବରେ ସେମାନଙ୍କ ପାଇଁ ଦେଖାରେଖା ରଖି କରିବାକୁ ପଡିବ। ବିଞ୍ଝାରପୁରୀ ଗାଈ ଯୋଉ ଆମର ଜାତୀୟ ପ୍ରଜାତି ମାନ୍ୟତା ପାଇଛି, ସେ ବିଞ୍ଝାରପୁରୀ ଗାଈ 7 ଲିଟରରୁ ଉର୍ଦ୍ଧ୍ୱ କ୍ଷୀର ଦଉଛନ୍ତି,
1: ସମ୍ଭବ
0: ହଁ ୟେସ। ଏବଂ ତାଙ୍କର ଛୁଆକୁ ଆମର ଓଡ଼ିଶା ସରକାର FSB ବା ଆମର ଫ୍ରୋଜନ ସିମେନ୍ ବ୍ୟାଙ୍କ ରଖି ତା ଯୋଉ ଶୁକ୍ରାଣୁ ମଧ୍ୟ ପ୍ରଦାନ କରୁଛନ୍ତି। ଆପଣ ଦେଖନ୍ତୁ 7 ଲିଟର ପର୍ଯ୍ୟନ୍ତ ଦୁଗ୍ଧ ଦଉଥିବା ଦେଶୀ ଗାଈ ଆମ ପାଖରେ ଅଛି। ଆଜି ଡେଟ୍ରେ ମଧ୍ୟ ଚାଷୀମାନଙ୍କୁ କହିବାକୁ ଚାହେଁ, ଆପଣଙ୍କ ପାଖରେ ଜର୍ସି ଗାଈଟେ ଥିଲେ ତାକୁ ଖାଇବାକୁ ଦଉଛନ୍ତି, ଦେଶୀ ଗାଈକୁ ଦଉନାହାନ୍ତି, ଆଜି ଦିଅନ୍ତୁ, ଦେଖନ୍ତୁ କ୍ଷୀର ତାର କେତେ ହଉଛି। ଆମେ ଆଜି ପର୍ଯ୍ୟନ୍ତ ତାକୁ ଇଭାଲୁଏଟ୍ କରିନେ, ଜାଣିନେ ତାର ମୂଲ୍ୟ କେତେ, ସେ କ୍ଷୀର ଦବା କାପାସିଟି କେତେ।
1: ଆପଣ କହିଲେ ଆମର ନିଜସ୍ୱ ପ୍ରଜାତି ହଉଛି 4ଟି, ଏଇ 4ଟି ବ୍ୟତୀତ ଆଉ ଯୋଉ ଭାରତୀୟ ପ୍ରଜାତି ରହିଲେ ଏମାନେ ଓଡ଼ିଶାର ଜଳବାୟୁରେ ବଞ୍ଚିପାରିବେ ଏବଂ ଭଲ କ୍ଷୀର ଦେଇପାରିବେ,
0: ବଞ୍ଚିପାରିବେ ଭଲ ଭାବରେ। ତା ଉପରେ ରହିବ ଜର୍ସି, ମାନେ ଜର୍ସି କମ୍ ବଞ୍ଚିପାରିବ, ତା ତଳେ ଆସିଲେ ଏଇ ଗିର୍ ସାଇବାଲ, ସେଥିଯୋଗୁଁ ତ ଭାରତର ଯୋଉ ବ୍ରିଡିଂ ପଲିସି ଅଛି ସେଇଥିରେ 7ଟା ପ୍ରଜାତି, ମୁଁ ମଧ୍ୟ ସେଥିରେ ଯୋଉ ଗୋଟେ ଅଛି 7ଟା ପ୍ରଜାତି, ଓଡ଼ିଶାର ବ୍ରିଡିଂ ପଲିସି ଅନୁସାରେ ସେଇ 7ଟା ପ୍ରଜାତିର ମଧ୍ୟ ଆଭେଲେବୁଲ। ସେଥିରେ ମୁଁ କହିଲି ଆମ ଓଡ଼ିଶାରେ ଗିର୍ ମିଳୁଛି, ସାଇବାଲ ମିଳୁଛି, ତାର ଶୁକ୍ରାଣୁ ରେଡ୍ ସିନି ମିଳୁଛି, କିନ୍ତୁ ଏଇ ଯୋଉ 4ଟି ପ୍ରଜାତି ଓଡ଼ିଶାରେ ଅଛି ତାର ଯୋଉ ନେଟିଭ ଟ୍ରାକ୍ଟ ବା ସେମାନେ ରହୁଥିବା ଅଞ୍ଚଳରେ ଆମ ପ୍ରଜାତିର ଶୁକ୍ରାଣୁ ଦେବା କଥା, ବାକି ଅନ୍ୟ ଜାଗାରେ ଆମେ ଯେକୌଣସି ଶୁକ୍ରାଣୁ ଦେଇପାରିବା। ଏଇ ଯୋଉ କହିଲି ଆପଣ ଗିର୍ ଦେଇପାରିବେ ଶୁକ୍ରାଣୁ ଛୁଆ କରିବା ପାଇଁ ଆର୍ଟିଫିସିଆଲ ଇନ୍ସେମିନେସନ ବା କୃତ୍ରିମ ପ୍ରଜନନ ମାଧ୍ୟମରେ ଆପଣ ଆମ ଭାରତ ଓଡ଼ିଶା ସରକାରଙ୍କ ତରଫରୁ ସେ ବ୍ୟବସ୍ଥା ସବୁଠି କରାଯାଇଛି, ତେଣୁ ଆପଣ ଗିର୍ ଦେଇପାରିବେ, ସାଇୱାଲ ଦେଇପାରିବେ, ରେଡ୍ ସିନ୍ଧି ଦେଇପାରିବେ, ତାଙ୍କ ଛୁଆ ମଧ୍ୟ ଆମର ଓଡ଼ିଶାର ଭୌଗୋଳିକ ସ୍ଥିତିରେ ଭଲ ଭାବରେ ଚଳିପାରିବେ।
1: କିନ୍ତୁ ଆମେ ଗୋଟେ ଯେମିତି ଭୁଲି ଯାଆନ୍ତି, ଆଉ ଗୋଟେ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳେ କି ଦେଶୀ ଗାଈ କମ୍ କ୍ଷୀର ଦଉଛି, ତେଣୁ ତା ପ୍ରତି ଦୃଷ୍ଟି ନାହିଁ, ଯତ୍ନ ବି ନାହିଁ।
0: ବିଲକୁଲ ଠିକ, ତେଣୁ ମୁଁ ଏଇଠି କହିବାକୁ ଚାହେଁ ଆପଣଙ୍କର ଏକା ଜାତି ଅଲଗା ଗୋତ୍ରରେ ବାହା କରାନ୍ତୁ।
1: ଆଚ୍ଛା,
0: ଆଉ କିଛି ମୁଁ କହିବାକୁ ଚାହେଁ, ଯେମିତି ଆମେ ମଣିଷମାନଙ୍କର କରୁଛେ ସେମିତି ଗାଈ ଛେଳି କୁକୁଡ଼ା ସବୁଥିରେ କରନ୍ତୁ, ସେଇଥିରେ ସଷ୍ଟେନେବୁଲ ଇମ୍ପ୍ରୁଭମେଣ୍ଟ ବା ଗ୍ରାଜୁଆଲ ଯୋଉ ବଢି ବଢି ଯିବା କଥା ସେମିତି ହବ। କିନ୍ତୁ ଯଦି କ୍ରସ୍ପ୍ରେଡ୍ କରିଦେବେ, ଯେମିତିକି ଫର ଏକ୍ସାମ୍ପଲ ମୁଁ କହୁଛି ଅଷ୍ଟ୍ରେଲିଆ ବା ସ୍କଟଲାଣ୍ଡ ଗାଈ, ଆମ ଜର୍ସି ହଉ ହୋଲଷ୍ଟାଇନ୍ ହଉ, ସେମାନଙ୍କୁ ଆଣିକି କରିଦେଲେ ମାନେ କ୍ରସ୍ କରିଦେଲେ ବେଶୀ ଛୁଆ ହବ ବୋଲି, ମ୍ୟାଥମେଟିକ୍ସ ଭଳିଆ ଯେ ଅଧିକା କ୍ଷୀର ଦବ ବୋଲି ହେଇଯିବ, ତ ପ୍ରଥମ ପିଢି, ଦ୍ୱିତୀୟ ପିଢ଼ିରେ ହୁଏତ ସେ ଆଉ ଛୁଆ ନ ଦେଇପାରେ, ଦେଲେ ଜୀବନ କାଳ ଭିତରେ 3-4-5ଟି ଛୁଆ ଦେଇପାରେ, ଏବଂ ରୋଗ, କାରଣ ଯଦି ପୁଷ୍ଟି ନ ମିଳିଲା ଛୁଆ କେମିତି ଦେବ। ସବୁବେଳେ ବ୍ୟବସ୍ଥା କରନ୍ତୁ, ବିଞ୍ଝାରପୁରୀ ଗାଈ ହେଲା, ବିଞ୍ଝାରପୁରୀର ଶୁକ୍ରାଣୁ ଆମେ ଷଣ୍ଢ ରଖିଛୁ, ଓଡ଼ିଶା ସରକାର ରଖିଛନ୍ତି, ତାର ଶୁକ୍ରାଣୁ ଦଉଛନ୍ତି, ଆପଣ ତାକୁ ବ୍ୟବହାର କରନ୍ତୁ, କାରଣ ଆଜିକାଲି ଆର୍ଟିଫିସିଆଲ ଇନ୍ସେମିନେସନ ଉପରେ ପ୍ରାଧାନ୍ୟ ଦିଆଯାଉଛି। ଆମର ଷଣ୍ଢ, ସୁସ୍ଥ ଷଣ୍ଢର ଶୁକ୍ରାଣୁକୁ ବ୍ୟବହାର ଆମେ କରୁଛେ। ଆଗରୁ କଣ
1: ଡକ୍ଟର ଦାସ, ମୁଁ ଟିକେ ନିଜ ବିଷୟରେ ବି ଜାଣିବାକୁ ଚାହିଁବି, ଧରି ନିଅନ୍ତୁ ମୁଁ ବର୍ତ୍ତମାନ ଗାଈ ରଖିବା ପାଇଁ ଚାହିଁବି, ଗୋଟିଏ ଗୁହାଳଟିଏ କଲି, କିନ୍ତୁ ଆପଣଙ୍କ ପରାମର୍ଶ ମୁତାବକ ମୁଁ 4ଟି ବିଞ୍ଝାରପୁରୀ ଗାଈ ରଖିବି, ପ୍ରଥମ ପର୍ଯ୍ୟାୟରେ ସେମାନଙ୍କର ଯତ୍ନ ବାବଦରେ ମୋତେ କ'ଣ କରିବାକୁ ପଡିବ?
0: କିଛି ନାହିଁ, ଆପଣ ବିଞ୍ଝାରପୁରୀ ଗାଈ ଆଣିକି ରଖିବେ, ଯତ୍ନ ବିଶେଷ ଦରକାର ପଡ଼ିବନି, ଆପଣ ତ ନିଶ୍ଚିତ ଭାବରେ ଗୁହାଳ କରିବେ, ସାଧାରଣ ଭାବରେ 60 ବର୍ଗ ଫୁଟର ଗୋଟେ ଗାଈ ରହିବା ପାଇଁ, ଏବଂ ସେ ଚରିବା ପାଇଁ ପାଖଆଖରେ ଚରିବେ, ଏବଂ ତାଙ୍କୁ ଯଦି ଆପଣଙ୍କ ପାଖରେ ଘାସ କରିବାର ସୁବିଧା ଅଛି, ପୁଷ୍ଟିକର ଘାସ, ତାହେଲେ ଘାସ ଚାଷ କରିପାରିବେ, ଆପଣଙ୍କ ବାଡ଼ିରେ ବି କିଛି କରିପାରିବେ, ନହେଲେ ଚରିବେ ସେମାନେ। ଆସିଲା ପରେ ଆପଣ ଯଦି ଗୋଟେ ଗାଈ ପ୍ରାୟ 2.5 ଲିଟର ଉର୍ଦ୍ଧ କ୍ଷୀର ଦଉଛି, ତାକୁ କିଛି ଦାନା ଦେଲେ ଭଲ। ଏବଂ ଯଦି ଆପଣଙ୍କର କିଚେନ ୱେଷ୍ଟ ହଉ, ପରିବା ପତ୍ର ଚୋପା ହଉ, ଯେମିତି ଆମେ ଗାଈ ମାନଙ୍କର ଦଉ ସେମିତି ଦେବେ, ତା ସହିତ କିଛି ପିଡ଼ିଆ ଦେବେ, ଦେଲେ ସେ ଗାଈର କ୍ଷୀରର କ୍ୱାଲିଟିଟା ବଢିବ ଏବଂ ଅଧିକା କ୍ଷୀର ଟିକେ ଦେଇଦେବ, ସେମାନେ ରୋଗବାଗ କମ ହବ, ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକା, ସେମାନଙ୍କର ତାପ ସହନଶୀଳତା ଅଧିକା, ରୋଗ କମ ହବ, କୃମି କମ ହବ, କୃମି ପ୍ରତିରୋଧକ ଶକ୍ତି ସେମାନଙ୍କ ପାଖରେ, ଆମ ଦେଶୀ ଗାଈମାନଙ୍କ ପାଖରେ ଅଛି।
1: ଆଜି ତ ସମୟ ହେଇଯାଇଛି ଡକ୍ଟର ଦାସ, ଆଲୋଚନାକୁ ଏଇଠି ରଖୁଛୁ। କିଷାନ ବାଣୀ କାର୍ଯ୍ୟକ୍ରମରେ ଆପଣ ଯୋଗ ଦେଇଥିବାରୁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର।
2: ନାଇଁ କେଡ଼େ ସୁନ୍ଦର ପାଠ ମାଳ ଅପା।

0: ଅଛି ବୁଝିଲ
1: ପ୍ରତିମା ଭାଇ ପୁଣି ଭୁଲିଗଲେ
0: ନା ମୁଁ ଭୁଲିଗଲି କଣ କି ଟିକେ ଅଲଗା କାମ ଥିଲା ତ ନାଇଁ ପାଠ କିଛି ବୁଝିଲ
1: ବହୁତ ଭଲରେ ମହାଶୟ ବୁଝେଇ କହିଲେ
0: ଅନୁଷ୍ଠାନ ତରଫରୁ ତାଙ୍କୁ ଆଉ ଥରେ ଧନ୍ୟବାଦ ଜଣେଇବା ସବୁ କଥା ଜାଣିଲେ ଯେ କିନ୍ତୁ ପୁଣି ଆମେ ଚାଷୀବନ୍ଦୀ ଲୋକ ହୁଁ ବଜାର ଦର ଉପରେ ଟିକେ ଧାରଣା ରଖିବା ନା ନାଇଁ
1: ହଁ ଭାଇ ବଜାର କଥା ଟିକେ ବୁଝିବେ ନା
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବାର ଦର ହେଉଛି ପୋଟଳ କିଲୋ ପ୍ରତି 70 ଟଙ୍କା ବାଇଗଣ କିଲୋ ପ୍ରତି

0: ଚଉତିରିଶ ଟଙ୍କା, ଝୁଡ଼ଙ୍ଗ 57ରୁ 68 ଟଙ୍କା, କଞ୍ଚା ଲଙ୍କା 65ରୁ 77 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁଯାୟୀ କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ହଉ, ଯାହା ତୁମେ କହୁଥିଲ ଠିକ ବୁଝିପାରିଲ। ଘରେ ଟିକେ କୁଣିଆ ମୈତ୍ର ଆସିକି ପହଞ୍ଚି ଯାଇଛନ୍ତି ତ ଜଞ୍ଜାଳ ଟିକେ ନମି ଯାଇଛି, ଦୂରେଇକି ରହିଯାଇଛି। ଆଉ କଣ
2: ଭାଇ, ଆଉ ଗୋଟେ କଥା ଭୁଲିଗଲେ।
1: କଣ?
2: ପାଣିପାଗ।
1: ପାଣିପାଗ ଦେଖ ଦେଖ ଦେଖ ଦେଖ, ଇଏ ତ ଗୋଟେ ବଡ କଥା ଆଉ ବଡ ଦାୟିତ୍ୱ ଏଇଟା ଆମର।
2: ପାଣିପାଗ କଥା ଶୁଣିବା, ତାପରେ ଉଠିବା ନା?
1: ଉଠିବା।
3: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେତୋଟି ସ୍ଥାନରେ ହାଲକା ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଏହିସବୁ ଜିଲ୍ଲାଗୁଡ଼ିକର ଗୋଟିଏ ବା ଦୁଇଟି ସ୍ଥାନରେ ହାଲକା ବା ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ସାବିତ୍ରୀ, ମୁଁ ଅଫିସ ଯାଉଛି।
4: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
3: ବାପରେ, ଏତେ ଟଙ୍କା?
4: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
3: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
4: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
5: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
6: ଟିପିଏସ୍ଓ ଡିଏଲ୍ ଦ୍ୱାରା ଜନହିତରେ ଜାରି।
0: ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ନାରୀ ନୁହେଁ ତୁ ନାରାୟଣୀ। ଶିଳ୍ପୀ ହେଲେ କୁମାର ବାପି। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ସ୍ୱରୂପ ନାୟକ।

ଚଳଚ୍ଚିତ୍ର ବାହୁଡ଼ିବେ ମୋ ଜଗାକାଳିଆ, ଶିଳ୍ପୀ ହେଲେ ରତିକାନ୍ତ ଶତପଥୀ, ଗୀତ ରଚନା ବିଜୟ ମଲ୍ଲ, ସଙ୍ଗୀତ ପରିଚାଳନା ମଳୟ ମିଶ୍ର।

ପରବର୍ତ୍ତୀ ଚଳଚ୍ଚିତ୍ର କିଛି ଖଟା କିଛି ମିଠା। ଶିଳ୍ପୀମାନେ ହେଲେ ସତ୍ୟଜିତ ଏବଂ ଅସୀମା। ଗୀତ ରଚନା ଡକ୍ଟର ନିର୍ମଳ ନାୟକ। ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର।

ପ୍ରଚାର କଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ରାତି 8:15। ଆସନ୍ତୁ ଶୁଣିବା ଧାରାବାହିକ ନାଟକ ଅମୃତର ସନ୍ତାନର ନବମ ଭାଗ। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଶୁଣିବା ଧାରାବାହିକ ନାଟକ ଅମୃତର ସନ୍ତାନ।

0: ବେତାର ଧାରାବାହିକ ନାଟକ ଅମୃତର ସନ୍ତାନର ଅଷ୍ଟମ ଭାଗରେ ଆପଣମାନେ ଦିଉଡ଼ୁ ସାଉତା ପିଓଟି ପାଇଁ ହାରଗୁଣା ସାଉତାର ଗାଁରେ ପହଞ୍ଚିଥିବା କଥା ଶୁଣିଥିଲେ। ଏଣେ ପୁବ୍ଲିର ପ୍ରେମିକ ବେସୁ ଆସି ତାଙ୍କ ଗାଁରେ ପହଞ୍ଚିଲା। ପୁବ୍ଲିକୁ ସେ ନେଇଯିବ ବୋଲି ପ୍ରସ୍ତାବ ଦେଲା। ବାରିକ ଭୁର୍ସାମୁଣ୍ଡା ଦିନେ ଘରେ ନଥିବା ଅବସ୍ଥାରେ ସେଠି ଯାଇ ଲେଞ୍ଜୁ ସାଉତା ପହଞ୍ଚି ସୁନା ଦେଇ ସହ ରସିକତା କଲାବେଳେ ସେଠି ଆସି ବାରିକ ପହଞ୍ଚିଗଲା। ପୁବ୍ଲି ଶେଷରେ ବେସୁ ସହ ଲୁଚି ଛପି ନିଜ ଗାଁ ଛାଡ଼ି ଚାଲିଯିବା ପାଇଁ ରାଜି ହୋଇ ଦିନେ ଚାଲିଗଲା ମଧ୍ୟ। ଆଉ ତାପରେ
1: ପୁବ୍ଲି କେନେ ଗଲା?
2: ସତେ ତ

0: କାହିଁକି ପାଟି କରି ମୂର୍ତ୍ତିରେ କାହିଁକି ମୋର ବି ପାଟି କରି
1: ସେଟା ଭଲ ସେଟା ଏକା ଭଲ ଏତେ ସାନ୍ତା ସାନ୍ତା କହୁଛୁ ଯେ ସାନ୍ତା ଘରର ଝିଅ ହେଲେ ବି ତ ସେ ମଣିଷ ସବୁ ସେଇ ନକ୍ଷତ୍ରର କଥା ତମେ ଆମେ କିଏ ମୁଇଁ ତ କହିଲି ହାରଗୁଣା ମାଗଡ଼ି ଜଗର ପିଲା ହାରଗୁଣା ତାଙ୍କର ପାଇଁ ଯୋଡ଼ି ହେବ ନାହିଁ ନକ୍ଷତ୍ରର କାମ ନକ୍ଷତ୍ର କଲା ତମେ ମନ ଖାବରା କାହିଁକି
0: କିଛି କଥା ନାହିଁ ଦିଉଡ଼ୁକୁ ଖବର ଦେବାକୁ ହବ ସେଟା ରାଗି ଲୋକଟା ଯାଉଛି ବାରିକକୁ ପଠାଇବି ଯାଉଛି ମୁଇଁ
2: ହେଲେ ତାକୁ ଖିସ୍ ପାଇଁ ମାରବୁ
1: ତୁଇ ଦେଖ ମୋର ଲାକ୍ ଠିକ ହଉଛି କି ନାହିଁ ତୁଇ ଦେଖ ହେ ତୁଇ କିସ୍ ଲାକ୍ ବିନ୍ଦୁବୁ ରେ ଚାଚରି ଦେଖ ମୁଇ କେମିତି ନଳି ଫୁଟଉଛି ଦେଖ
2: ହେ ମା ପ୍ରଜାକର ପେନୁ ତୁଇ ସତ ବୋଇଲେ ଦୁଇଟା ମାରନା ବଣୁଆର ଲାକ୍ ପିଟି ଯାଉ ଛଡ଼େଇ ମନେ ଉଡି କଲେ ଗୋଟେ ମିଶା ମନେ ନାହିଁ ହେ ମା ଜାକର ଦେବତା ତୋକେ 100 କୋଟି ଜୁହାର ହେ ମା ପ୍ରଭୁ ଜାକର ଦେବତା ତୋକେ ଜୁହାର
1: ଉଜ୍ଜଳ କମିଗଲା କୋଉଟା ପତର କୋଉଟା ଛଡ଼େଇ ଟିକେ ମିଶା ଚିହ୍ନା ପଡ଼ିଲା ନାହିଁ
2: ସେମିତି ହେବ କା କିସ ବୋଲଛୁ କାମ ହେଲା
1: ମୋର ନଳିଟା ନସି ଯାଇଛି
2: ହେ
1: କଲିଆ ଗୋଟେ ମାରିଦେଇ ମୋର ପୁଅ ନଳିକୁ ନସାଇ ଦେଲା ମନା କରୁଥିଲି କଲିଆ ମାରିଲେ ନଳି ଭଲ ମାର ଦେବ ନାହିଁ ସେ କିସ ମୋର କଥା ଶୁଣିଲା ନଳିଟା ଖାଲି ଛୁଙ୍କୁଛି ଦୂରକୁ ଯାଉ ନାହିଁ କି କିଛି ନାହିଁ
2: ଧୂଆଁ ପତର ଟିକେ ଘସି କରି ମତରେ ଦେଉନୁ
1: ସବୁ
2: ସମାନ ହେଇଯିବ ଶୁଣ ଆଜି ରାତି ବନ୍ଦିକାର କଲେ ବଡ଼ ମଜା ହୁଅନ୍ତା ଯିବା କି କାମ ହେଲା ଏଠି ପାଖରେ ତ
1: କାହିଁକି ଇଟା ତ ଭିନ୍ ଗାଁ ଭାବେ ତାଙ୍କର ଖାଦି ସରି ଯାଇଛି ଆସିଲେ ଭାତିଆ ମାଗବାକୁ ନାଇଁ ନାଇଁ ଆମର ଏଠି କିଛି ଅସୁବିଧା ହଉଛି କି
0: ଏତେ ଟିକେ ଦେଖ ତ ବଣ ସନ୍ଧିରେ ଦୁଇଟା ନିଆଁ ପରି ହଲଚଲ ହେଉଛି
1: ସମାନ ବାଘ ଆକି ପୁରା ଦୁଶି
0: ଦେଖ ତ ସେଟା କିଛି ବାଘର ଆକି କି
1: ନାଇଁ ନାଇଁ ବାଘ ଆକି କୁଆଡେ ଦିଶବ କି ସେମିତି ବାଘ ଆକି କେବେ ରଙ୍ଗ ଦିଶବ କି
0: ଦେଖ ତ
1: ଏ ଉଜ୍ଜଳ ମନେ ସମାନ ଦୁଇଟା ଉଜ୍ଜଳ ପରା ଆମର ଆଡେ ଆକା ଆସୁଛି ଦେଖ ଦେଖ କିଏ କିଏ
3: ଏକଦମ
2: ଉଦଲା ତରି ପଳେଇଲା ଗୋଟେ ଦିନ ଭିତରେ ଏମିତି ସବୁ ହେଲା କି
1: ନାଇଁ ନାଇଁ ଗୋଟେ ଦିନରେ କେମିତି ହେଇଥିବ
2: ଉଦଲିଆ ନେବା ଲୋକ ଆଗରୁ ସୁତରେଇବାକୁ ଉଦଲିଆ ନେବା ଆଗରୁ ସୁତରେଇବାକୁ କୁଟନୀ ଗୋଟେ ତ ଲଡ଼ା
1: ହେ
2: ସେ କୁଟନୀର କାମ କରୁଛି ପୁରୁ ମୋର ମାଇଜୀ ମୋର ମାଇଜୀ ପାକଳା ବଦମାସଟା ଦୁନ୍ଦ୍ରି ମୁଇଁ ଯେମିତି ଆମେ ଏ ବାଟେ ଆଇଲୁ ନାଇଁ କି ସେ ବାଟେ କବର ପଠେଇଥିବ ଆସ ଏଠି କିଏ ନାହିଁ ତରି କରି ଯିବ ବୋଲିକରି ଲେଞ୍ଜୁ କାକା ଥିଲା କେସ୍ ତାର ହେଇଛି କି ଦିନକୁ ଦିନ ପିଲା ପରି ହେଉଛି ଏମିତି ଗର୍ଜ ଗୁଆଳି ହେଇଛି ବୁଢ଼ା ହିଁ ବାରି ପଟେ ପାଡ଼ ବାଟେ ଚିତା କାଟିକରି ପଳାଇ ଯାଇଥିବେ ହିଁ ଆର ଗୁଣା ପିଲା କିସ ବୋଲି ବାବୁ ହେବେ
1: ବଡ଼ ଠକ୍ ଏଇ ମିଟିଂ କାର ଲୋକମାନ
2: ଆର ଗୁଣା ତ ଏବେ ସଗର୍ଦା ମାଗବ ହେ କିଏ ଦେବ ସେଟା ଗଣ୍ଟୁ ସେ ମିଟିଂ କାର ବାଲା ମିଟିଂ କାର ଲୋକମାନେ ସଗର୍ତା ଗଣ୍ଟୁ ପାଗଲା ଟକ୍ ସେମାନେ କୁ ବଣରେ ପୁରୁଥିବେ କୁ ଜଲା ଭିତରେ ପୁରୁଥିବେ ଆ ସେମାନେ ଜଲା ଦେବେ କି ସଗର୍ତା ଦେବେ କିଏ ତାକୁ ଖୋଜବ ଏବେ
1: ହଇ ହଇ ହଇ କିଏ ପଶବ
2: ଚାଲ ପିଲାମାନେ ଉଠରେ

0: ଆଗ ମିଟିଂ କାରବାର ତରବା ଯେ ଆସି ଡିମିରି ପଦର ଇ ବାଟେ ଯାଇଥିବେ ସଳା ମନକୁ
1: ସବୁ ଲୋକ କଥା ଭାଷା ହେଉଛନ୍ତି, ଲେଞ୍ଜୁ ସାନ ବା ପୁଣି ଗଛ ମୂଳେ ବସି କରି କାନ୍ଦୁଛି। ତୁ ଆକାରି ସାହି କରି ଲାଟୁ କଲୁ ଯେ ସେଟାର ପାଇଁ
0: କିଏ କହିଲା ତୋତେ?
1: ଲେଞ୍ଜୁ ସାନ ବାରି ସାହି କରି ତୋତେ ଆକା ଗାଳି କରୁଛି ଯେ ଶୁଣିଲୁ କି? ଲେଞ୍ଜୁ ସାନ ବା ପୁଣି ବିନେ ବି ବୋଲୁଛି ଚିଚି। ଏଟା ଗୋଟେ କଥା କି ଶିବଟା ଲେଞ୍ଜୁ ସାନ ବାକୁ ମିଶା କହି କରି ଆସିଛି। ଆରେ ତୁ ଶୋଇଛୁ ଆକା କି? ଘର ପୋଡି ଜଳି କରି ପାଉଁଶ ହେଲାଣି, ଲୋକମାନେ ହସିଲେଣି, ଇଏ ଶୋଇଛି। ଉଠେ ଉଠେ ଯା ପରା, ସେ କଥା ଟିକେ ବୁଝୁ।
0: କିସୁ କହିଲୁ
1: ବାପା? ତୁ ଟିକେ ଯା ପରା, ତାକୁ ବୁଝେଇ ସୁଝେଇ କରି ଘରକୁ ଆଣ, ପଛର କଥା ପଛେ ଦେଖବା। କେତେ ହେଲେ ମିଶା ସିଏ ତୋର ଦାଦି ଆକା ତ ରିସାକୁ କିସ ହେଲେ କହିଦେଇଥିବ, ଏବେ ଟିକେ ରୁଷିଛି। ଯା ବାତି ମାଲି କରି ତାକୁ ଡାକି କରି ଆଣ।
0: କିସ କହିଲୁ?
1: ଯା
0: କିସ କହିଲୁ? କିସ କହିଲୁ? ମୁଇଁ ଯିବି ବାତି ମାଲବାକୁ?
1: ହୋଇ
0: ହେ ଗଣ୍ଡା ପଟକାର ମନେ, ତୁଇ ଆହୁରି ଲେଞ୍ଜୁ କାକା ମିଶି ମୁଇଁ ନଥିଲା ବେଳେ ମୋର ବୋନକୁ ଉଦଲା ପଠେଇଦେଲ, ଲାଜ ଲାଗୁ ନାଇଁ? ବେଶି କଥା କହୁଛୁ ମୋର ଆଗରେ।
1: ହେଲେ ତୁ ଯିବୁ ନାହିଁ ଆକା?
0: ନାଇଁ ମୁଁ ଯିବି ନାହିଁ।
1: ସତେ ଲେଞ୍ଜୁ ସାନବା ଆମଠୁ ବିନେ ହେବ? ମତେ ମାରିଲେ ପଛେ ମାରସି ନା? ତୁ ଯା।
0: ଆହୁରି ସେ କଥା ଆକା,
1: ଯା ଆହୁରି
0: ସେ କଥା। ହେ ତତେ ତତେ ଟିକଲା କରିଦେବି ଜାଣିତା।
1: ଇଏ ଦେ
0: ଶଳା ଗୋଡ଼ା ପଟକାର ମନେ, ବୁଢ଼ା ପୁଣି ବିନେ ହେବ? ହଉ ନିସ୍ତା ପିସ୍ତା ବୁଢ଼ା, ତାର ହାତରେ କିଛି କଡ଼ା ସେଜିବ ଯେ।

0: ପ୍ରଚାର କଲୁ ଧାରାବାହିକ ନାଟକ ଅମୃତର ସନ୍ତାନର ନବମ ଭାଗ। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ।
1: ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
2: ବାପରେ ଏତେ ଟଙ୍କା!
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
2: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ଟିପିଏସ୍ ଓ ଡିଏଲ୍ ଦ୍ୱାରା ଜନହିତରେ ଜାରି।
5: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
6: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
7: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
0: ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ପାଇଁ ବେହେଲାରେ ଧୁନ୍ ପରିବେଷଣ କରିବେ ପଣ୍ଡିତ ଭି ଜି ଯୋଗ।

ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ବେହେଲା ବାଦନ ଶୁଣିଲେ। ଶିଳ୍ପୀ ଥିଲେ ପଣ୍ଡିତ ଭି ଜି ଯୋଗ। ଶିଳ୍ପୀ ପରିବେଷଣ କଲେ ରାଗ ଦୁର୍ଗା। ଆକାଶବାଣୀ ଜୟପୁର, ସମୟ ରାତି 8:45 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ସମାଚାର ସନ୍ଧ୍ୟା, ପରେ ପରେ ଶୁଣିବେ ନ୍ୟୁଜ୍ ଏଟ୍ 9 ଏବଂ ସ୍ପଟ୍ ଲାଇଟ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଠକେଇରୁ ବଞ୍ଚାଇ ପାରେ ସବୁବେଳେ ପଚାରନ୍ତୁ WHY କହୁଛନ୍ତି SBI ର କ୍ୟାପ୍ଟେନ ୱାଇ ଆପଣଙ୍କର ସାଇବର ରକ୍ଷକ।
1: ଏବେ ଏକ ଛାନ୍ଦ ପାଇଁ ପୁରାତନ ରଚନାରୁ ଶିଳ୍ପୀ ହେଲେ ବାଳକୃଷ୍ଣ ଦାସ।

ଶୁଣିଲେ କିଛି ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁ। ଆକାଶବାଣୀ ଜୟପୁର। ଏବେ ସମୟ ହୋଇଯାଇଛି ଶୁଣିବାକୁ କେତୋଟି ଦେଶିଆ ଗୀତ। ତେବେ ପ୍ରଥମେ ଆସନ୍ତୁ ଶୁଣିବା ସ୍ନେହା ବେବର୍ତ୍ତାଙ୍କ କଣ୍ଠରୁ ଧୀରେନ୍ ମୋହନ ପଟ୍ଟନାୟକଙ୍କ ରଚନା। ସଙ୍ଗୀତ ପରିଚାଳନା ନିହାର ରଞ୍ଜନ ମହାନ୍ତି।

ପରବର୍ତ୍ତୀ ଶିଳ୍ପୀ ସୁରଜ ପ୍ରଧାନ ଏବଂ ସଞ୍ଜୀବନୀ ପଣ୍ଡା। ଗୀତରଚନା ଗଣେଶ ଚନ୍ଦ୍ର ବିଷୋଇ। ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

ପ୍ରଚାର କଲୁ କେତୋଟି ଦେଶିଆ ଗୀତ। ଆକାଶବାଣୀ ଜୟପୁର, ସମୟ ରାତି 10। ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଖୟାଲରେ। ଆଜି ପାଇଁ ଶିଳ୍ପୀ ହେଲେ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ପୁରିଆ।

ଶୁଣିଲେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀ ଥିଲେ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ, ଆକାଶବାଣୀ ଜୟପୁର। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆମ କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ରାତି 10:30। ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଫିଜା। ଏହି ଚଳଚ୍ଚିତ୍ର ପାଇଁ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ୍। ଗୀତ ରଚନା ଗୁଲଜାର, ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ।

ବନ୍ଧନ ଏହି ଚଳଚ୍ଚିତ୍ର ପାଇଁ ଶିଳ୍ପୀ ହେଲେ କୁମାର ସାନୁ, ଗୀତ ରଚନା ଦେବ କୋହଲି, ସଙ୍ଗୀତ ପରିଚାଳନା ଆନନ୍ଦ ରାଜ ଆନନ୍ଦ।

ଦଲାଲ ଏହି ଚଳଚ୍ଚିତ୍ର ପାଇଁ ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତି। ଗୀତ ରଚନା ଅଞ୍ଜାନ, ସଙ୍ଗୀତ ପରିଚାଳନା ବାପି ଲେହେରୀ।

ଚଳଚ୍ଚିତ୍ର ଭୁଲ ଭୁଲେୟା, ଶିଳ୍ପୀ ହେଲେ କେକେ, ଗୀତ ରଚନା ସୟଦ କାଦରୀ, ସଙ୍ଗୀତ ପରିଚାଳନା ପ୍ରୀତମ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ରାତି।

ଶୁଣିଲେ ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମ୍ବାଦ। ରିଲିକୁ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର। ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିବା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ଶୁକ୍ରବାର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05। ଆଜିର ଅନୁଚିନ୍ତା ଶୁଣିବେ ସକାଳ 6:35। ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ ସକାଳ 6:45। ବର୍ଣ୍ଣାଳୀ କ୍ରମରେ ସଂଯୋଗ ଶୁଣିବେ ସକାଳ 7:25। ଏଥିରେ ବିଷୟ ରହିଛି ବିଶ୍ୱ ଖାଦ୍ୟ ଦିବସର ଗୁରୁତ୍ୱ। ଦଶହରା ଉପଲକ୍ଷେ ସମବେତ କଣ୍ଠରେ ବିଶେଷ ସଙ୍ଗୀତ ଶୁଣିବେ ସକାଳ 8:45। ବେତାର ନାଟକ ଚିଡ଼ିଆଖାନା ଶୁଣିବେ ଦିନ 11:00। ସୁଗମ ସଙ୍ଗୀତ ଶୁଣିବେ ଦିନ 12:30। ଏକକ କଣ୍ଠରେ ଗଜଲ ଶୁଣିବେ ଦିନ 1:20। ଅପରାହ୍ନ 5:00 ରହିଛି ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଏବଂ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜନ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭାଗବତ। ରାତି 7:30 ପ୍ରଚାର କରିବୁ କାର୍ଯ୍ୟକ୍ରମ ଆରଣ୍ୟକ। ଏ ମାସର ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣିବେ ରାତି 8:15। ଶିଳ୍ପୀମାନେ ହେଲେ ଦେବେନ୍ଦ୍ର ଅଧିକାରୀ ଏବଂ ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା। ଗୀତ ରଚନା ବୀରକିଶୋର ନାୟକ। ସଙ୍ଗୀତ ନିର୍ଦ୍ଦେଶନା ସନ୍ନ୍ୟାସୀ ପରୀକ୍ଷା। ସୁଗମ ସଙ୍ଗୀତ କ୍ରମରେ ଆଲବମ୍ରୁ ଭକ୍ତିଗୀତ ଶୁଣିବେ ରାତି 9:30। ଗୀତିନାଟ୍ୟ 2026 ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ ଦେବୀ ଓ ଦାନବ ଶୁଣିବେ ରାତି 10:00। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଧୁନିକ ଗୀତ ଶୁଣିବେ ରାତି 10:46। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର। ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ ରାତି 11:12।